ଆକାଶବାଣୀ କଟକ ଆଜି ଗୁରୁବାର 1948 ଶକାବ୍ଦ ଜ୍ୟେଷ୍ଠ 28 ଦିନ 2026 ମସିହା ଜୁନ 18 ତାରିଖ ସମୟ ବର୍ତ୍ତମାନ ସକାଳ 5:58। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ଶ୍ୟାମମଣି ଦେବୀ ଗୌରହରି ଦଳାଇଙ୍କ ରଚନା ଓଂ ଶିବାୟ ନମଃ ଶିବାୟ ଜଟାଜୁଟଧାରୀ ମହେଶ୍ୱରାୟ ଓଂ ଶିବାୟ।

ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ରବିନାରାୟଣ ଦାସ, ଦୁର୍ଗାଚରଣ ପଟ୍ଟନାୟକଙ୍କ ରଚନା। ହେ ଶିବଶଙ୍କର ଦେବ ମହେଶ୍ୱର ଘେନ କୋଟି ନମସ୍କାର।

କୃତ୍ତିବାସ ନାୟକଙ୍କ ରଚନା। ଏଥର ଗାଇଛନ୍ତି ଅମୃତା ନାୟକ। ଶଙ୍କର ହେ ଶିବ ଶମ୍ଭୁ ହେ ମହାଦେବ ଘେନ କୋଟି ନମସ୍କାର।

ଶ୍ରୀଚରଣ ମହାନ୍ତି ଗାଇଛନ୍ତି ଏଥର ସୁଭାଷ ଚନ୍ଦ୍ର ବେଶୀଙ୍କ ରଚନା ଦେବ ଦେବହର ହେ ଭୋଳାଶଙ୍କର ଦୀନବନ୍ଧୁ ଦୟାମୟ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଏଥର ଦିବ୍ୟ ଭାରତୀ ସାହୁ ଗାଇଛନ୍ତି ମୀନାକ୍ଷୀ ଦେବୀଙ୍କ ରଚନା। ଜୟ ଜୟ ଶିବ ଜୟ ମହାଦେବ ତୁମେ ପ୍ରଭୁ ମହିୟାନ।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତ ଗାଇଛନ୍ତି ଏ ମହେଶ୍ୱର ରାଓ, କୁଳମଣି ଦାସଙ୍କ ରଚନା। त्राही मांग भव सागर हे शिव शंकरा।

0: ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ଅସୀମାନନ୍ଦ ସରସ୍ୱତୀ।
4: ଆମ ସଂସ୍କୃତିରେ ବିଭିନ୍ନ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବା ଭିତରେ ଆମେ ଜୀବନଧାରାକୁ ଦୃଷ୍ଟି ଦେବା ଉଚିତ। ସତରେ ଏହି ଯେଉଁ ଓଷା ବ୍ରତ ପର୍ବପର୍ବାଣି ପାଳନ କରୁଛେ, ଏହା ପଛରେ ଲୁଚି ରହିଥିବା ଗୂଢ଼ ରହସ୍ୟଟି କ'ଣ? ବାସ୍ତବରେ ଆମର ପ୍ରତିଟି ପର୍ବପର୍ବାଣି ଆମକୁ କିଛି ନା କିଛି ସନ୍ଦେଶ ଦେଇଥାଏ। ସେଗୁଡ଼ିକୁ ମାନି ଚଳିପାରିଲେ ପାରିବାରିକ ଜୀବନ ଆନନ୍ଦମୟ ହେବା ସହିତ ବ୍ୟକ୍ତିଗତ ଜୀବନରେ ଶାନ୍ତି ମିଳିଥାଏ। ଟିକିଏ ଶାନ୍ତି ଲାଭ କରିବା ହେଉଛି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପର୍ବ ପାଳନ ପଛରେ ଆମର ଧର୍ମୀୟ ଭାବଧାରା ଯେତିକି ଥାଉନା କାହିଁକି, ତା ପଛରେ ଲୁଚି ରହିଛି ସମାଜ ସଂସ୍କାର। ବିଭିନ୍ନ ଦେବଦେବୀଙ୍କ ପୀଠରେ ପାଳିତ ହୁଏ ବହୁ ପର୍ବ ଉତ୍ସବ। ସେହିପରି ଜଗତର ପିତା ଶଙ୍କର ଏବଂ ଜଗତର ମାତା ଭବାନୀଙ୍କର ବିବାହ ଉତ୍ସବ ପାଳିତ ହୁଏ ଶୀତଳଷଷ୍ଠୀରେ। ଭଗବାନଙ୍କର ଏହି ବିବାହ ଉତ୍ସବକୁ ଆଦର ଓ ଆଡ଼ମ୍ବର ସହିତ ପାଳନ କରନ୍ତି। ପୌରାଣିକ କାହାଣୀ ସହିତ ଦାର୍ଶନିକ କଥାଟି ଏହାରି ପଛରେ ଲୁଚି ରହିଛି। ପାର୍ବତୀ ପୂର୍ବ ଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ, ତାଙ୍କର ନାମ ଥିଲା ସତୀ। ସତୀଙ୍କର ସ୍ୱାମୀ ମଧ୍ୟ ଥିଲେ ଦେବଦେବ ମହାଦେବ। ପତ୍ନୀ ଭାବରେ ସତୀ ଦେବଦେବ ମହାଦେବଙ୍କର କଥା ମାନିଲେ ନାହିଁ, ଫଳରେ ତାଙ୍କୁ ପ୍ରାୟଶ୍ଚିତ ସ୍ୱରୂପ ଆଉ ଗୋଟିଏ ଜନ୍ମ ନେବାକୁ ପଡ଼ିଲା। ପରଜନ୍ମରେ ପର୍ବତରାଜ ହିମାଳୟ ଏବଂ ପତ୍ନୀ ମେନାଙ୍କ କନ୍ୟା ରୂପରେ ମା ପାର୍ବତୀ ଅବତୀର୍ଣ୍ଣ ହେଲେ। ସମୟକ୍ରମେ ଦେବର୍ଷି ନାରଦ ହିମାଳୟଙ୍କ ଗୃହକୁ ଆସିଲେ। ପାର୍ବତୀଙ୍କର ହସ୍ତରେଖାରୁ ଜଣାଗଲା ଯେ ଏହି କନ୍ୟା ଶଙ୍କରଙ୍କୁ ହିଁ ବିବାହ କରିବ, ଏଥିନିମିତ୍ତ ତପସ୍ୟାର ଆବଶ୍ୟକତା ରହିଛି। ତେଣୁ ପାର୍ବତୀ ଦୀର୍ଘ ଦିନ ଧରି ତପସ୍ୟା କଲେ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ। ଭଗବାନ ଶିବ କିନ୍ତୁ ରାଜି ନଥିଲେ ପୁନର୍ବିବାହ କରିବା ପାଇଁ। ଅପରପକ୍ଷରେ ତାରକା ନାମକ ଅସୁର ଦେବତାମାନଙ୍କୁ ତାଡ଼ନା ଦେଲା। ଭଗବାନ ବିଷ୍ଣୁ କହିଲେ ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ଦ୍ୱାରା ହିଁ ତାରକାର ବିନାଶ ହେବ। ଅପରପକ୍ଷରେ ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହେଲେ। ତାପରେ ବିବାହ ଉତ୍ସବର ଆୟୋଜନ କରାଗଲା। ପାର୍ବତୀ ପୂର୍ବ ଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ, ତାଙ୍କ ନାମ ଥିଲା ସତୀ। ଶଙ୍କର ଭଗବାନଙ୍କର

0: ପତ୍ନୀ ରୂପରେ ସତୀ ସେତେବେଳେ ପିତା ଦକ୍ଷ ପ୍ରଜାପତିଙ୍କ ବଡ଼ପଣକୁ ନେଇ ଅହଙ୍କାରୀ ଥିଲେ, ତେଣୁ ସେ ଶିବଙ୍କର ପ୍ରତିଟି କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସ୍ୱାମୀକୁ ଯେତେବେଳେ ସ୍ତ୍ରୀ ଅବଜ୍ଞା ଓ ଅବମାନନା କରେ, ସେତେବେଳେ ପାରିବାରିକ ଜୀବନ ଭୁଶୁଡ଼ି ପଡ଼େ, ଯାହା ଆଜିର ସମାଜରେ ଅନେକ ପରିବାରରେ ଦେଖାଯାଉଛି। ସ୍ତ୍ରୀଟିଏ ସ୍ୱାମୀକୁ ଆୟତ୍ତରେ ରଖି ପରିବାରକୁ ଚଳାଇବା ପାଇଁ ଚେଷ୍ଟା କଲାବେଳେ ଉପଯୁକ୍ତ ପରିଚାଳନା ଅଭାବ ହେତୁ ପରିବାର ଭୁଶୁଡ଼ି ପଡ଼ୁଛି। ପରବର୍ତ୍ତୀ ଜନ୍ମରେ ସତୀ ପାର୍ବତୀ ରୂପରେ ଜନ୍ମ ନେଲେ, ହେଲେ ଶଙ୍କରଙ୍କୁ ବିବାହ କରିବା ପାଇଁ ଇଚ୍ଛା କଲେ ମଧ୍ୟ ଶଙ୍କର ଭଗବାନ ପୂର୍ବର କଥାକୁ ମନେ ପକାଇ ବିବାହ ପାଇଁ ରାଜି ହେଲେ ନାହିଁ। ଦେବତାମାନଙ୍କ ଅନୁରୋଧ ଏବଂ ପାର୍ବତୀଙ୍କର କଠୋର ତପସ୍ୟା ଫଳରେ ବିବାହ କରିବାକୁ ରାଜି ହେଲେ ଭଗବାନ ଶଙ୍କର। ଯଥାରୀତି ବିବାହ ସମ୍ପନ୍ନ ହେଲା। ଶଙ୍କର ଭଗବାନ ବିବାହ ସମୟରେ ହିମାଳୟଙ୍କଠାରୁ କୌଣସି ଯୌତୁକ ଆଣିନଥିଲେ, ଫଳରେ ପାର୍ବତୀ ଏଥର ସ୍ୱାମୀଙ୍କୁ ଆଉ ଅବମାନନା କରିବାକୁ ସାହସ କରିନଥିଲେ। ଆଜିର ସମାଜରେ ସାଧାରଣତଃ ଦେଖାଯାଏ, ଯେଉଁ ବୋହୂଟି ଯେତେ ଅଧିକ ଯୌତୁକ ଆଣିଥାଏ, ସେହିପରି ଅହଙ୍କାର ବଶତଃ ଶାଶୁଘରେ କାହା ସହିତ ଖାପ ଖୁଆଇ ଚଳିପାରେ ନାହିଁ, ବୋହୂଟି ପିତ୍ରାଳୟକୁ ଆଶ୍ରା କରି ଖୁବ୍ ଉଦ୍ଧତ ହୋଇପଠେ। ଶଙ୍କର ଭଗବାନଙ୍କର ବିବାହ ପରେ ପାର୍ବତୀଙ୍କର ଦୁଇ ପୁତ୍ର ହେଲେ, ଗଣେଶ ଓ କାର୍ତ୍ତିକ। ଗଣେଶ ବୁଦ୍ଧିମାନ ଓ କାର୍ତ୍ତିକେଶ୍ୱର ଖୁବ୍ ବୀର ଓ ପରାକ୍ରମୀ। ସେହିପରି ଆମ ପରିବାରରେ ଯଦି ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣେ ସାହସୀ ଓ ଜଣେ ବୁଦ୍ଧିମାନ ହୋଇପାରନ୍ତା, ତେବେ ଶିବଙ୍କ ପରିବାର ପରି ଆମ ପରିବାରର ଶାନ୍ତି ପ୍ରତିଷ୍ଠିତ ହୋଇପାରନ୍ତା। ପୁନଶ୍ଚ ଶଙ୍କର ଭଗବାନଙ୍କ ପରିବାରରେ ଶତ୍ରୁମିତ୍ର ଭାବ ନଥିଲା, ଫଳରେ ଜଗତ ତାଙ୍କ ପରିବାରକୁ ପୂଜା କରେ, କାହାରି ସହିତ କାହାରି ଶତ୍ରୁଭାବ ନଥିଲା। ଗଣେଶଙ୍କର ବାହନ ମୂଷା କେବେ ହେଲେ ଶଙ୍କର ଭଗବାନଙ୍କ ଗଳାର ସାପକୁ ଡରି ପଳାଏ ନାହିଁ। କାର୍ତ୍ତିକେଶ୍ୱରଙ୍କର ମୟୂର କେବେ ହେଲେ ସର୍ପକୁ କ୍ରୂରଦୃଷ୍ଟି ନିକ୍ଷେପ କରେ ନାହିଁ। ପାର୍ବତୀଙ୍କ ବାହନ ସିଂହ କେବେ ହେଲେ ଶିବଙ୍କ ବାସୁଆ ବଳଦକୁ ଖାଦକ ଦୃଷ୍ଟି ଦେଖେ ନାହିଁ। ଶିବଙ୍କ ପରିବାରରେ ପ୍ରତ୍ୟେକ ବାହନ ପରସ୍ପର ଖାଦ୍ୟ ଖାଦକ ସମ୍ପର୍କରେ ବନ୍ଧା ହେଲେ ହେଁ କେହି କେବେ ହେଲେ କାହାରିକୁ ଶତ୍ରୁ ଦୃଷ୍ଟିରେ ଦେଖନ୍ତି ନାହିଁ। ଶିବଙ୍କ ପରିବାରରେ ପଶୁମାନଙ୍କ ଭିତରେ ତ ହିଂସାଭାବ ନଥିଲା, ହେଲେ ଆମେ ମଣିଷ ହୋଇ ମଧ୍ୟ ଆମ ପରିବାରରେ ପରସ୍ପର ସହିତ ଭଲରେ ଚଳିପାରୁନାହେଁ। ଶିବ ବିବାହ ଉତ୍ସବ ଆମ ରାଜ୍ୟରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମରେ ଯଦି ଆମ ଜୀବନଧାରା ସଜାଡ଼ି ହୋଇଯିବ, ତେବେ ବାସ୍ତବରେ ଆମ ଉତ୍ସବ ପାଳନର ସାର୍ଥକତା ରହିବ।
1: ଅନୁଚିନ୍ତା ଉପସ୍ଥାପନ କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 70ତମ ଭାଗ।

ବିଦୁର ଆଉ ଉଦ୍ଧବ ଉଭୟ କୃଷ୍ଣ କଥାରେ ମହାନନ୍ଦ ଲାଭ କଲେ। ତାପରେ ଉଦ୍ଧବ ବଦ୍ରିକାଶ୍ରମକୁ ଗଲେ। ଶ୍ରୀକୃଷ୍ଣ ମର୍ତ୍ତଲୀଳା ଶେଷ ପୂର୍ବରୁ ବ୍ରହ୍ମଜ୍ଞାନ ମୈତ୍ରେୟ ମୁନିଙ୍କୁ ଦେଇଥିଲେ। ଉଦ୍ଧବଙ୍କ ଉପଦେଶ କ୍ରମେ ବିଦୁର ଗଙ୍ଗାତୀରରେ ମୈତ୍ରେୟ ମୁନିଙ୍କୁ ଭେଟିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତର 70ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମପ୍ରକାଶ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମଧୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଅଧିକ ଅମଳକ୍ଷମ ସୋରିଷ ଚାଷ ପାଇଁ ଉନ୍ନତ କିସମର ବିହନ ଚୟନ କରନ୍ତୁ। ତା ସହିତ ଚାଷ ସମୟରେ ଏଥିରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ରୋଗ ପୋକ ନିୟନ୍ତ୍ରଣ କରନ୍ତୁ। ସୋରିଷ ଚାଷରେ ପାଉଁଶିଆ ରୋଗର ଦମନ ପାଇଁ ପ୍ରୋପିକୁନାଜୋଲ 1 ମିଲିଲିଟର କିମ୍ବା କାରାଥେନ 1 ମିଲିଲିଟର 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯୌପୋକର ଦମନ ପାଇଁ ହେକ୍ଟର ପ୍ରତି 1000 ମିଲିଲିଟର ଡାଇମେଥୋଏଡ 30 EC କିମ୍ବା ଇମିଡା କ୍ଲୋପିଡ 17.8% SL 125 ମିଲିଲିଟର ବା ଥାୟୋ ମେଥୋକ୍ସାମ 25 SG 125 ଗ୍ରାମକୁ 500 ଲିଟର ପାଣିରେ ମିଶାଇ ଉପରବେଳା ସିଞ୍ଚନ କରନ୍ତୁ। ଫସଲରେ ପତ୍ରଚିତା ଦାଗ ଦେଖାଦେଲେ ଏହାର ଦମନ ପାଇଁ ହେକ୍ଟର ପ୍ରତି 1.5 କିଲୋଗ୍ରାମ କପର ଅକ୍ସିକ୍ଲୋରାଇଡ୍ ବା 1.5 କିଲୋଗ୍ରାମ ମାଙ୍କୋଜେବକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୋରିଷ ଫସଲରେ କରତିଆ ମାଛି ଓ ପତ୍ରଛନ୍ଦା ପୋକର ଦମନ ପାଇଁ ହେକ୍ଟର ପ୍ରତି 500 ମିଲିଲିଟର ଇଥୋଫେନୋପ୍ରକ୍ସ 10 EC କିମ୍ବା 500 ମିଲିଲିଟର ଇଣ୍ଡୋସ୍କା କାର୍ଭ 14.5% EC 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ବିହନ ଲଗାଇବାର 3 ସପ୍ତାହ ପରେ କୁଡ଼ାଖସା କରି ବଳକା ଅର୍ଦ୍ଧେକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ପ୍ରତି 5ରୁ 6 ଦିନ ବ୍ୟବଧାନରେ ଭେଣ୍ଡି କିଆରୀରେ ମାଟିର ବତର ଦେଖି ଜଳସେଚନ କରନ୍ତୁ। ପ୍ରତି 2 ଦିନରେ ଥରେ ଫଳ ତୋଳିବା ଉଚିତ, ନଚେତ ଗଛର ବୃଦ୍ଧି ଓ ଫଳଧାରଣର ଶକ୍ତି କମିଯାଇଥାଏ ଏବଂ ଫଳ ବୁଢ଼ା ମଧ୍ୟ ହୋଇଯାଇଥାଏ। ପନିପରିବା ଫସଲରେ ଜୀବାଣୁଜନିତ ଝାଉଁଳା ରୋଗ ହୋଇଥିଲେ ଏହାର ଦମନ ପାଇଁ ପ୍ରତି 10 ଲିଟର ପାଣିରେ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଗଛ ମୂଳ ଭିଜାଇବା ପର୍ଯ୍ୟନ୍ତ ସିଞ୍ଚନ କରନ୍ତୁ। ଟମାଟୋ, ଭେଣ୍ଡି ଇତ୍ୟାଦି ଫସଲରେ ପତ୍ରବଡ଼ା ରୋଗ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ହିସାବରେ ମାଙ୍କୋଜେବ୍ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଙ୍କେଡ଼ିଆ ପୋକର ଦମନ ପାଇଁ 4 ଗ୍ରାମ କାର୍ବାରିଲ୍ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଣ୍ଡ ଓ ଫଳପିଚା ରୋଗ ଲାଗିବାର ବହୁ ଆଶଙ୍କା ଅଛି, ଏହାର ପ୍ରତିକାର ସକାଶେ ପ୍ରତି ଲିଟର ପାଣିରେ 3 ମିଲିଲିଟର ହିସାବରେ କପର ଅକ୍ସିକ୍ଲୋରାଇଡ୍ ସିଞ୍ଚନ କରନ୍ତୁ। କଖାରୁ, ଜହ୍ନି, କାକୁଡ଼ି ଜାତୀୟ ଫସଲରେ ଫଳମାଛି ଦମନ ଲାଗି 1 ମିଲିଲିଟର ମାଲାଥିଅନ୍ ସହ 20 ଗ୍ରାମ ଗୁଡ଼କୁ 1 ଲିଟର ପାଣିରେ ମିଶାଇ ବିଷ ଥୋପ କରି ବ୍ୟବହାର କରନ୍ତୁ। ଆଭ୍ୟନ୍ତରୀଣ ଅଞ୍ଚଳରେ ଅଦିନିଆ ଫୁଲକୋବିର କିସମ ଯଥା ହେମଲତା ତଳି ହୋଇଯାଇଥିଲେ ମୁଖ୍ୟ କ୍ୟାରିରେ ଲଗାଇ ଦିଅନ୍ତୁ। ଝାଉଁଳା ସହଣୀ ଥିବା ଲଙ୍କାମରିଚ କିସମ ଯଥା ଉତ୍କଳ ରଶ୍ମି ଓ ଉତ୍କଳ ଆଭ ଲଗାନ୍ତୁ। ଲଙ୍କାରେ ଉଙ୍କୁଣିଆ ପୋକ ଦେଖାଦେଲେ ପତ୍ରମଡ଼ା ହୋଇଯାଏ, ଏଥିପାଇଁ ଏକର ପ୍ରତି 350 ମିଲିଲିଟର ଇଥିଅନ୍ ସିଞ୍ଚନ କରନ୍ତୁ। ବାଇଗଣରେ

0: ଫଳ ଓ କାଣ୍ଡବିନ୍ଧା ପୋକର ଦମନ ନିମନ୍ତେ ସମନ୍ୱିତ ପୋକ ପରିଚାଳନା ପଦ୍ଧତି ଅନୁସାରେ ଏକର ପ୍ରତି 20,000 ଟ୍ରାଇକୋଗ୍ରାମା ପରାଶୟୀ ଛାଡ଼ନ୍ତୁ। 300 PPM ନିମ୍ବଜାତୀୟ କୀଟନାଶକ ବିଷକୁ ଏକର ପ୍ରତି 1 ଲିଟର ହିସାବରେ ପ୍ରୟୋଗ କରନ୍ତୁ ଅଥବା ପ୍ରତି ଲିଟର ପାଣିରେ 5 ଗ୍ରାମ କାର୍ବାରିଲ୍ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଲାଲ ଓ କଳା କଖାରୁ ଭୃଙ୍ଗ ଦମନ ଲାଗି ଏକର ପ୍ରତି 800 ଗ୍ରାମ କାର୍ବାରିଲ୍ ପ୍ରୟୋଗ କରନ୍ତୁ। ପନିପରିବାରେ ଦହିଆ ପୋକ ଦେଖାଯାଉଥିଲେ ଏହାର ଦମନ ସକାଶେ ଫସଲ ଫଳନ୍ତି ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମାଲାଥିଅନ୍ ଏବଂ ଅନ୍ୟ ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମିଥାଇଲ୍ ଡିମେଟନ୍ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାର କିଛି କିଛି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାୟଗଡ଼ା କୋରାପୁଟ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଘଣ୍ଟା ପ୍ରତି 50-60 କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

0: मासस्य एकविंशति दिनांके जबलपुरे अन्ताराष्ट्रिय योग दिवसोत्सवे भागं ग्रहीष्यति। सहैव रानी दुर्गावती विश्वविद्यालयस्य दीक्षांत समारोहे अध्यक्षतां विधास्यति। यात्रायाः चरमे सोपाने साख्यूनो राष्ट्रिय उद्याने सहरिया जनजातीय सदस्यैः चीता अन्वेषकैः च सह संवादं विधास्यति। संयुक्त राष्ट्र संघस्य खाद्य संस्थाभ्याम खाद्य एवं कृषि संघटनेन अथ विश्व खाद्य कार्यक्रमेण च विज्ञापितं यत् आगामीषु मासेषु युद्ध जलवायु परिवर्तन धन न्यूनता कारणात् विश्वस्य त्रयोदश प्रमुख क्षेत्रेषु बुभुक्षा संकटं अधिकं गभीरं भविष्यति। संयुक्त प्रतिवेदनस्यानुसारं सम्प्रति जगति 66-200 कोटि जनाः तीव्र खाद्य सुरक्षया पीडिताः सन्ति। अस्यां सूच्यां सुडान, दक्षिण सुडान, यमन, फिलिस्तीन, नाइजीरिया, सोमालिया चेत्यादयः देशाः अत्यधिक संकटग्रस्ताः सन्ति। प्रतिवेदने चिंता प्रदर्शिता यत् विंशति द्वाविंशति तः परं मानवीय सहायतायै प्राप्यमाणं धनं 60% न्यूनं जातम्। WFF संस्थायाः कार्यवाहक निदेशकः कार्ल स्काउ महोदयः अवोचत् यत् यदि शीघ्रं किमपि कार्यान्वयनं न क्रियते तर्हि कोटिशः जनाः दुर्भिक्षस्य गर्ते पतिष्यन्ति। हॉकी क्रीडायां नीदरलैंड देशस्य राइडरहेम नगरे प्रचल्यमाणायाः FIH प्रो लीग स्पर्धा मालिकायाः द्वन्द्वे भारतीय पुरुष हॉकी दलेन जर्मनी दलं 3-1 इत्यांकान्तरालेन पराजितम्। इति वार्ताः।
1: आकाशवाणी कटक ଶୁଣନ୍ତୁ ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଆମର ସ୍ୱାସ୍ଥ୍ୟ ସକାଳ 7:10 ଆଜି ଏଥିରେ ରହିଛି ଆଲୋଚନା। ଆଲର୍ଜି ଜନିତ ଚର୍ମ ରୋଗ ଆଲୋଚନା କରିଛନ୍ତି ଡାକ୍ତର ଶଙ୍କର୍ଷଣ ମିଶ୍ର। ପ୍ରଭାତ ପରିକ୍ରମା ସକାଳ 7:25 କଥିକା ସକାଳ 7:35 ଏଥିରେ ରହିଛି ଆଲୋଚନା ଚରିତ ସାହିତ୍ୟର ପ୍ରାସଙ୍ଗିକତା ଆଲୋଚନା କରିଛନ୍ତି ଡକ୍ଟର ଲାବଣ୍ୟ ନାୟକ। ସଜଫୁଲ ସକାଳ 7:40 କଣ୍ଠଦାନ କରିଛନ୍ତି ମମତା ଆବିଦ ଏବଂ ନମ୍ରତା ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର। ସକାଳ 8:30 ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠରେ ବୈଦେଶିକ ବିଳାସର 58ତମ ଭାଗ ସହୁଲା ଗୀତ ଦିନ 11:10 କଣ୍ଠଦାନ କରିଛନ୍ତି କାର୍ତ୍ତିକ ଚନ୍ଦ୍ର ସାହୁ ଏବଂ ଅନନ୍ୟା ଦାସ। ଦଣ୍ଡନାଚ ଗୀତ ପ୍ରଚାର କରିବୁ ଦିନ ଗୋଟାଏ 10 ପରିବେଷଣ କରିଛନ୍ତି ସ୍ୱପ୍ନେଶ୍ୱର ବେହେରା ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12ଟାରେ। ଖଡ଼ିଆ ଗୀତ ଦିନ ଗୋଟାଏ 10 ପରିବେଷଣ କରିଛନ୍ତି ସମାରୁ ଜୋରା ଏବଂ ସାଥୀ। ନାରୀମହଲର ସ୍ୱୟଂସିଦ୍ଧରେ ରହିଛି ମମତା ପଟ୍ଟନାୟକଙ୍କ ସହିତ ସାକ୍ଷାତକାର ଦିନ ଗୋଟେ 20। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45 ଅପରାହ୍ନ 5ଟାରେ ଏବଂ ରାତି 7:02। ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3ଟାରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ। ସମବେତ କଣ୍ଠ ଦେଶଭକ୍ତି ଗୀତ ଅପରାହ୍ନ 4:55 ଯୁବବାଣୀ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 52ତମ ଭାଗ ସନ୍ଧ୍ୟା 6:10 ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଆଜି ରହିଛି ସୁନ୍ଦରଗଡ଼ ଜିଲ୍ଲାର ହାଲଚାଲ ରାତି 7:25 କୃଷି ସଂସାର ରାତି 7:30 ଏଥିରେ ଶୁଣିବା ଆଲୋଚନା ଗ୍ରାମାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମାଛ ଚାଷ ଆଲୋଚନା କରିଛନ୍ତି ଡକ୍ଟର ଅନିଲ କୁମାର ସ୍ୱାଇଁ। ହିନ୍ଦୀ କଥାଚିତ୍ର ଗୀତ ରାତି 8:02 ଓଡ଼ିଶୀ ଗୀତ ଏବଂ ଛାନ୍ଦ ଶୁଣିବେ ରାତି 8:30 ପରିବେଷଣ କରିଛନ୍ତି ସର୍ବେଶ୍ୱର ବୈଠାରୁ। କାର୍ଯ୍ୟକ୍ରମ କଣ୍ଟ୍ରି ୱାଇଡ୍ ଇନ୍ସାଇଟ୍ସ ରାତି 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଏବଂ ରାତି 10:35 ଶୁଣିବେ ଲଘୁ ସଙ୍ଗୀତ। ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟରେ ସୌରଚାଳିତ ପମ୍ପର ଅଧିକରୁ ଅଧିକ ବ୍ୟବହାର କରିବା ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ସୌରଚାଳିତ ଜଳସେଚନ ପମ୍ପର ବ୍ୟବହାର ଦ୍ୱାରା କୃଷକମାନଙ୍କର ଖର୍ଚ୍ଚ ହ୍ରାସ ପାଇବା ସହିତ ଆୟ ବୃଦ୍ଧି ହୋଇପାରିବ ଏବଂ ନବୀକରଣ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଭୁବନେଶ୍ୱରଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ପିଏମ୍ କୁସୁମ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ବ୍ୟାପକ ସଚେତନତା ଓ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6:00 ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହର ଓ ଉପକଣ୍ଠରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ବିଭିଜି ରାମଜୀକୁ ଲାଗୁ କରିବେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ଯୋଜନା ଅଧୀନରେ 125 ଦିନର ନିଶ୍ଚିତ ଶ୍ରମଭିତ୍ତିକ ରୋଜଗାର ସରକାର ଯୋଗାଇଦେବେ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହି ଯୋଜନା ଅଧୀନରେ ମୁଖ୍ୟତଃ ଭାବେ ଜଳ ସୁରକ୍ଷା, ଗ୍ରାମୀଣ ଭିଭିଭୂମିର ମୌଳିକ ସୁବିଧା ଓ ଉନ୍ନତି, ଜୀବିକା ସମ୍ପର୍କିତ ଭିଭିଭୂମି ଆଦି କାର୍ଯ୍ୟକୁ ଅଗ୍ରାଧିକାର ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡ଼ିଶା ସାରା ସମ୍ପର୍କିତ ଜନସମ୍ପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ଠାରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା ଓ ସଫଳତା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକରେ ସରକାରଙ୍କର ବିକାଶଧାରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ବିଧାୟକ ଗୁରୁଶଙ୍କର ମାଝୀ ସରକାରଙ୍କ ଉପଲବ୍ଧି ଓ ବିକାଶଧାରା ସମ୍ପର୍କରେ ଅବଗତ କରାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ୍ଠାରେ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସରକାରଙ୍କର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭାରତୀୟ ଉପକୂଳ ଅଧିବାସୀଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଚିଲିକା ଉପକୂଳ ଓ ବାହୁଦା ଉପକୂଳରେ କାର୍ଯ୍ୟକାରୀ ହେଉଥିବା

0: ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସେଠାରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷିତ ପରିବେଶର ଆକଳନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପ 4ଟି ବ୍ଲକର 40ଟି ଗ୍ରାମ ପଞ୍ଚାୟତର 191ଟି ଗ୍ରାମରେ କାର୍ଯ୍ୟକାରୀ ହେଉଛି। ସରକାରଙ୍କର ଏହି ଯୋଜନା ଦ୍ୱାରା ଏହି ଅଞ୍ଚଳର 50,000 ପରିବାର ଉପକୃତ ହେଉଥିବା ନେଇ ଆମ ସମ୍ଭାଦଦାତା ଜଣାଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓ ଓଡ଼ିଶା ସାରା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଇନ୍ଫ୍ଲୁଏନ୍ସର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଅମର ନାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲାର ଐତିହ୍ୟ ଏବଂ ବିକାଶଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ରେଳ ଷ୍ଟେସନ୍ରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ଭିଭିଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ପୁରୀ ବଡ଼ବିଲ୍ ଏକ୍ସପ୍ରେସ୍ ଓ ଆସନ୍ତାକାଲି ପାଇଁ ବଡ଼ବିଲ୍ ପୁରୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ପୁରୀ ପାରାଦୀପ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ଓ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଅନୁଗୁଳ ପୁରୀ ମେମୋ ଟ୍ରେନ୍ ଆଜି ଓ ଆସନ୍ତାକାଲି ପୁରୀ ବଦଳରେ ଖୋର୍ଦ୍ଧାଠାରୁ ଯିବା ଆସିବା କରିବ। ଏହାବ୍ୟତୀତ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍, ପୁରୀ ହାତିଆ ତପସ୍ୱିନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ଏକ୍ସପ୍ରେସ୍, ଉତ୍କଳ ଏକ୍ସପ୍ରେସ୍ ଆଦି ଟ୍ରେନ୍ଗୁଡ଼ିକରେ ସାମୟିକ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପେତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଆଲର୍ଜି ଜନିତ ଚର୍ମ ରୋଗ ଆଲୋଚନା କରିଛନ୍ତି ଡାକ୍ତର ଶଙ୍କର୍ଷଣ ମିଶ୍ର।
2: ସୁସ୍ଥ ଶରୀର କୌଣସି ଜୀବାଣୁ, କୀଟାଣୁ, ଭୂତାଣୁ ଦ୍ୱାରା ସଂକ୍ରମିତ ନ ହୋଇ ହଠାତ୍ ଅସୁସ୍ଥତା ଅନୁଭବ କରିବା ବେଳେ ଅନେକ ଅସୁବିଧା ହୋଇଥାଏ। ଏହା କେବେ କେବେ ଦେଖାଦିଏ। କିଛି ଖାଦ୍ୟ ଖାଇ ବାହ୍ୟ ପରିବେଶ ସହିତ ସମ୍ପର୍କରେ ଆସି କୌଣସି ବ୍ୟବହାର କରୁଥିବା ଦ୍ରବ୍ୟ ଦ୍ୱାରା ଶରୀରରେ ବିରୋଧାଭାସ ପ୍ରକାଶିତ ହୋଇ ଅସୁସ୍ଥତା ଅନୁଭବ କରିବା ଅବସ୍ଥାକୁ ଆଲର୍ଜିକ୍ କୁହାଯାଏ। ସମ୍ପୃକ୍ତ ଖାଦ୍ୟ ପଦାର୍ଥ, ପରିବେଶ ସବୁ ବ୍ୟକ୍ତିର ଶରୀରରେ ବିରୋଧାଭାସ କରେ ନାହିଁ। ଏହି ଅବସ୍ଥା କାହାକୁ ହୁଏ, କାହାର ହୁଏ ନାହିଁ। ଅର୍ଥାତ୍ ଅଣ୍ଡା ଖାଇବା ଦ୍ୱାରା ମୁଣ୍ଡ କେଶ ରଙ୍ଗ କରି କୌଣସି ଔଷଧ ଖାଇବା ପରେ ଅସୁସ୍ଥତା ଦେଖାଯାଏ। ଏହା କାହାର ହୋଇଥାଏ, କାହାର ହୋଇନଥାଏ। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟ ପରିବେଶରେ ଅସୁସ୍ଥତା ଅନୁଭବ କରିଥାଏ ତାହାକୁ ଜାଣି ଆଜୀବନ ଛାଡ଼ିବାକୁ ହୁଏ। ଆଲର୍ଜି ଏକ ରୋଗ ନୁହେଁ, ଏହା ଶରୀର ପ୍ରତି ନିର୍ଦ୍ଦିଷ୍ଟ କାରଣକୁ ନେଇ ବିରୋଧାଭାବ ପ୍ରକାଶ ମାତ୍ର। ଆଲର୍ଜି ସଂକ୍ରାମକ ହୋଇ ଏକ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ ହୁଏ ନାହିଁ। ଆଲର୍ଜି ଲକ୍ଷଣ ସମୟ ସମୟରେ ଶରୀରରେ ଅତି ଜଟିଳ ଅସୁବିଧା କରିଥାଏ। ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଅନ୍ତରାୟ ସୃଷ୍ଟି କରେ। କେତେକ ସମୟରେ ଅନ୍ୟ ରୋଗ ସଂକ୍ରମିତ କରାଇ ବହୁ ଅସୁବିଧା ମଧ୍ୟ କରେ। କୁଣ୍ଡେଇ ହୋଇ ଚର୍ମ ଲାଲ ହୋଇ ଫୁଲିଯିବା, ଯନ୍ତ୍ରଣା ଥାଇ ଉକେଇ ଏବଂ ବାନ୍ତି ହେବା, ଉକେଇ ସହିତ ଅଧକପାଳି ବ୍ୟଥା କିମ୍ବା ପୁର ମୁଣ୍ଡବ୍ୟଥା ହେବା ଏହି ରୋଗର ଲକ୍ଷଣ। ଶ୍ୱାସକ୍ରିୟାରେ ଶ୍ୱାସ ପରି ଲକ୍ଷଣ ମଧ୍ୟ ଦେଖାଦିଏ। ଆଲର୍ଜି ଅବସ୍ଥା କେତେ ପ୍ରକାର? ଖାଦ୍ୟ, କେତେ ପ୍ରକାର ରଙ୍ଗ, କେଶ କଳା କରିବା ରଙ୍ଗ, କେତେକ ଅବସ୍ଥାରେ ଗନ୍ଧ, ଧୂଳି କଣା ଆଦିରୁ ହୋଇଥାଏ। ଏହି ଆଲର୍ଜି ଅବସ୍ଥା ସବୁ କ୍ଷେତ୍ରରେ ସମସ୍ତଙ୍କର ସମାନ ହୁଏ ନାହିଁ, କାହାର ହୁଏ, କାହାର ହୁଏ ନାହିଁ। ସମସ୍ତଙ୍କର ସମାନ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ। ପ୍ରାୟତଃ ଚର୍ମ ଉପରେ ଅଧିକ ପ୍ରଭାବ ଦେଖାଦେଇଥାଏ। ଚର୍ମ ଉପରେ ଅଜ୍ଞାବାତ ବା ଅଟିକରିଆ ପରି ଫୁଲି ଲାଲ ଦେଖାଯାଏ। ଅନେକ କ୍ଷେତ୍ରରେ ଘିମିରି ପରି ହୋଇ ପରେ ଘା ହୁଏ, ଲସା ବାହାରିଥାଏ, ବ୍ୟଥା ଏବଂ ଦରଜ ରହେ। ହୋମିଓପାଥିକ ଚିକିତ୍ସାରେ ଆଲର୍ଜିର ପ୍ରଥମ ଏବଂ ମୁଖ୍ୟ ଔଷଧ ହେଉଛି ଟ୍ୟୁବରକୁଲିନମ୍ ଏବଂ ସଲଫର। ଦୁଧ ଏବଂ ଦୁଧଜାତ ଖାଦ୍ୟ, ଅଣ୍ଡା, ପ୍ରାଣିଜ ଖାଦ୍ୟ, ମାଛ ମାଂସ ଆଦି ବ୍ୟବହାରରେ ହେଉଥିବା ଆଲର୍ଜି ଲକ୍ଷଣରେ ଏହା ପ୍ରୟୋଗ ହୁଏ। ଗହମଜାତ ଖାଦ୍ୟ ବ୍ୟବହାର କରି ଚର୍ମ ଆଲର୍ଜି ହେଲେ ସୁରିନମ୍ ଦିଆଯାଇଥାଏ। ଷ୍ଟ୍ରବେରୀ ବ୍ୟବହାରରେ ଚର୍ମ ଅଜ୍ଞାବାତ ପରି ଫୁଲିଗଲେ ଫାର୍ଗାରିଆ ଭେସ୍କା ଦିଆଯାଏ। ଚିନି ଗୁଡ଼ ଖାଇ ଆଲର୍ଜିରେ ସାଚୁରିୟମ୍ ଅପ୍ ପ୍ରୟୋଗ ହୋଇଥାଏ। ଅଣ୍ଡା ଦ୍ୱାରା ହେଉଥିବା ଆଲର୍ଜିରେ ଫେରମେଟ୍ ଦିଆଯାଇଥାଏ। କେଶରଙ୍ଗ ଦ୍ୱାରା ହୋଇଥିବା ଚର୍ମ ଆଲର୍ଜିରେ ସଲଫର ପ୍ରୟୋଗ ହୁଏ। ଆର୍ଜେଣ୍ଟମ୍ ନାଇଟ୍ରମକମ୍ ଔଷଧକୁ ଅନେକ ଚର୍ମ ଆଲର୍ଜିରେ ବ୍ୟବହାର କରାଯାଇଥାଏ। ଚର୍ମର ଆଲର୍ଜି ଲକ୍ଷଣ ତାପ ବା ଗରମରୁ ଅଧିକ ହେଲେ ଏପିସ୍ମେଲ୍ ପ୍ରୟୋଗ ହୁଏ। ଥଣ୍ଡା ଲାଗି ଅଧିକ ହେଲେ ଆର୍ସେନିକ୍ ଆଲ୍ବା ଦିଆଯାଇଥାଏ। ଆଣ୍ଟିବାୟୋଟିକ୍ସ ଔଷଧ ଖାଇ ଆଲର୍ଜି ହେଲେ ସଲଫର ପ୍ରୟୋଗ ହୋଇଥାଏ। ମଦ୍ୟ ଆଦି

0: ନିଶା ପାନୀୟ ବ୍ୟବହାରରେ ଚର୍ମ ଆଲର୍ଜି ହେଲେ କୁଲୋଟ୍ରମ୍ ବ୍ୟବହାର କରିବ। ସନ୍ତସନ୍ତିଆ ସ୍ଥାନରେ ବାସ କରି ଚର୍ମ ଆଲର୍ଜି ହେଲେ ଡାଲକାମରା ବ୍ୟବହାର କରିବ। ଇତ୍ୟତ ବ୍ୟତୀତ ଲକ୍ଷଣ ଦେଖି ଇଟିକା ୟୁରେନ୍ସା, ପେଟ୍ରୋସେଲିନମ୍, ଆଲିୟମ୍ ସିପା, ନେଟ୍ରମିଓର 6x, ନେଟ୍ରମ୍ ସଲ୍ଫ 6x, ନେଟ୍ରମ୍ଫସ୍ 6x ଆଦି ବ୍ୟବହାର କରାଯାଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଲର୍ଜି ଜନିତ ଚର୍ମରୋଗ। ଆଲୋଚନା କରିଥିଲେ ଡାକ୍ତର ଶଙ୍କର୍ଷଣ ମିଶ୍ରା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ପାଞ୍ଚଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ ସମାବେଶୀ ଓ ମାନବକୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିବାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଂକଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା ଟି20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ପାଞ୍ଚଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର ବେତୁଲଠାରେ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଆଦିବାସୀ ସମାଜର ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ମଧ୍ୟପ୍ରଦେଶର ଓମକାରେଶ୍ୱରରେ ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିରର ଉଦ୍ଘାଟନ କରିବା ସହ ଓଡ଼ିଶାର ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ଶନିବାର ଦିନ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁରର ସ୍କୁଲ୍ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ସେହିଦିନ ଏକ କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବେ। 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହିଦିନ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସହରିଆ ଜନଜାତିର ସଦସ୍ୟ ଚିତା ଟ୍ରାକର, ପର୍ଯ୍ୟଟନ ଗାଇଡ୍ ଏବଂ କୁନୋ କ୍ଷେତ୍ର ଦଳ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ଏକ ନିରାପଦ ସମାବେଶୀ ଏବଂ ମାନବକୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏଆଇର ପ୍ରକୃତ ଶକ୍ତି ମେସିନ୍ର ଶକ୍ତିରେ ନୁହେଁ, ବରଂ ସାଧାରଣ ଲୋକଙ୍କ ବିକାଶ ଦିଗରେ ଏହାର ପ୍ରକୃତ ବ୍ୟବହାରରେ ନିହିତ ଅଛି। ଗତକାଲି G7 ସମ୍ମିଳନୀର ଏକ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛି। ତେବେ ସେ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବଶାଳୀ ଆକାର ଏବଂ ଶାସନ ଦ୍ୱାରା ନିର୍ଦ୍ଦେଶିତ ହେବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଡିଜିଟାଲ୍ ଯୁଗରେ ଶିଶୁମାନଙ୍କ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତାର ଫଳପ୍ରଦ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏଆଇ ଦ୍ୱାରା ଶିକ୍ଷଣ ଏବଂ ନବସୃଜନକୁ ଅଧିକ ପରିବ୍ୟାପ୍ତ କରାଯାଇପାରିବ, କିନ୍ତୁ ଯୁବ ବ୍ୟବହାରକାରୀମାନଙ୍କୁ

0: ଏହା ଯେଭଳି ଅମୂଳକ ସୂଚନା ଓ ଡିପ୍ ଫେକ୍ର ବ୍ୟବହାରଠାରୁ ଦୂରେଇ ରଖିବ ସେଥିପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ଦେଶଗୁଡ଼ିକ ଉନ୍ନତ ଏଆଇ ମଡେଲକୁ ଆପଣାଇ ଗୁରୁତ୍ୱପୂର୍ଣ୍ଣ ଭିଭିଭୂମି ସୂଚନାର ସୁରକ୍ଷା ଓ ବୃଦ୍ଧି ପାଉଥିବା ସାଇବର ସୁରକ୍ଷାକୁ ମଜବୁତ କରିବା ଆବଶ୍ୟକ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ସଙ୍ଗମ ପୋର୍ଟାଲରେ 1,70,000 ଅଧିକ ସଂଗଠନ ପଞ୍ଜିକରଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସଂଗଠନଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦେଶର କୋଣ ଅନୁକୋଣରେ ଯୋଗ ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିଭାଗୀୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର 1,000 ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଧାରାବାହିକରେ ଆଜି ଆସନ୍ତୁ ଜାଣିବା ନକ୍ସଲବାଦ ଦୂର କରିବା ଏବଂ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଦେଶକୁ ନକ୍ସଲବାଦ ଏବଂ ମାଓବାଦର ଭୟରୁ ମୁକ୍ତ କରିବା ଲାଗି ସୁସମନ୍ୱିତ ଢଙ୍ଗରେ ଦୀର୍ଘକାଳୀନ ଯୋଜନା ଜରିଆରେ ଉଦ୍ୟମ ଜାରି ରଖିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲେ ଓ ତାହା ସଫଳ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ମାଓ ନେଟୱାର୍କକୁ ଦମନ କରିବା କ୍ଷେତ୍ରରେ ସୁରକ୍ଷା ଅଭିଯାନଗୁଡ଼ିକ ସଫଳ ହୋଇଥିବାବେଳେ ଏ କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ହୋଇଛି। 2022 ମସିହାରେ ଝାଡ଼ଖଣ୍ଡର ବୁଦ୍ଧ ପାହାଡ଼ ଅଞ୍ଚଳରେ ଅକ୍ଟୋପସ୍ ଅଭିଯାନ ଆରମ୍ଭ କରାଯିବା ପରେ ସେହି ବର୍ଷ ଫେବୃୟାରୀରେ ଗୁମ୍ଲା ଲୋହାରଡାକା ଏବଂ ଲାଟେହାର ଜିଲ୍ଲାକୁ ମାଓମୁକ୍ତ କରାଯାଇଥିଲା। ସେହିପରି ଥଣ୍ଡରଷ୍ଟ୍ରମ୍ ବ୍ଲାକ୍ ଫରେଷ୍ଟ ଭଳି ଅଭିଯାନ ଝାଡ଼ଖଣ୍ଡ ତେଲଙ୍ଗାନା ଓ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳକୁ ମାଓମୁକ୍ତ କରିବାରେ ସଫଳତା ହାସଲ କରିଥିଲା। 2024 217 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ 2025 ଏହି ସଂଖ୍ୟା 256କୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ 26 ଜଣ ନକ୍ସଲଙ୍କୁ ନିପାତ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ହେଡ୍ମା କାର୍ଦି ସତ୍ୟନାରାୟଣ ରେଡ୍ଡି ଗଣେଶ ଉଇକେ ଏବଂ ବାସବରାଜୁଙ୍କ ସମେତ ଅନେକ ଶୀର୍ଷ ନେତା ଅଛନ୍ତି। ମାଓବାଦ ଦମନକୁ ଦୃଢ଼ କରିବା ଲାଗି ଦେଶରେ 596 ସ୍ୱତନ୍ତ୍ର ପୁଲିସ୍ ଥାନା ସ୍ଥାପନ କରାଯାଇଥିବାବେଳେ ସ୍ୱତନ୍ତ୍ର ଭିଭିଭୂମି ଯୋଜନାରେ ପ୍ରକଳ୍ପ ନିର୍ମାଣ ପାଇଁ 1,761 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ପ୍ୟାରିସ୍ରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହିତ ଭିଭାଟେକ୍ 2000ରେ ଆଜି ଯୋଗଦେବେ। ୟୁରୋପର ଏହି ସର୍ବବୃହତ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବୃଦ୍ଧି ପାଉଥିବା ନବସୃଜନ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ଭିଭାଟେକ୍ ସମ୍ମିଳନୀର ଏହି ସଂସ୍କରଣରେ ଭାରତର ବୃହତ ଜାତୀୟ ପାଭିଲିୟନ୍ ସ୍ଥାନ ପାଇବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି G7 ଶିଖର ସମ୍ମିଳନୀରେ ଏକାଧିକ ବୈଠକରେ ଯୋଗଦେବା ପରେ ପ୍ୟାରିସ୍ରେ ପହଞ୍ଚିଥିଲେ। G7 ସମ୍ମିଳନୀରେ ଶ୍ରୀ ମୋଦି ଶାସନ ଏବଂ ନୀତି ନିର୍ଦ୍ଧାରଣର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଭାରତର କାର୍ଯ୍ୟଦକ୍ଷତା ବିଷୟ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବିଶ୍ୱର ବିକାଶ ପାଇଁ ଭାରତ ଗ୍ଲୋବାଲ୍ ସାଉଥ୍ ସହିତ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଛି। ଗତକାଲି ଏକ ଆଉଟ୍ରିଚ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ପଶ୍ଚିମ ଏସିଆ ସଂକଟର ଦୀର୍ଘସ୍ଥାୟୀ ପରିଣାମ ଉପରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି, ୟୁରୋପୀୟ ସଂଘ ନେତା ଉର୍ସୁଲା ଭନ୍ ଡେର୍ ଲେୟନ୍, ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ନେଇ କହିଥିଲେ
1: ଏକ୍ସଲେନ୍ସି ହମ୍ ଜାଣତେ ହେଁ କି ମେରିଟାଇମ୍ ଟ୍ରେଡ୍ କି ଦୁନିଆ ମେ ଭାରତ କେ ଲାଖୋ ସି ଫେରର ଆଜ ଦୁନିଆ କେ ଅଲଗ ଅଲଗ ସମୁଦ୍ର ମେ ଅପନି ସେବାଏଁ ଦେ ରହେ ହେଁ ବିଶ୍ୱ କି ପ୍ରଗତି ମେ ବହୁତ ବଡ଼ା ଯୋଗଦାନ ଦେ ରହେ ହେଁ ଔର ମେ ସମଝତା ହୁଁ କି ଉନକି ସୁରକ୍ଷା ଭି ଉତନା ହି ମହତ୍ୱପୂର୍ଣ୍ଣ ହେ ମୁଝେ ପୁରା ବିଶ୍ୱାସ ହେ କି ସମଝୋତେ ମେ ସି ଫେରର କି ସୁରକ୍ଷା ଭି ସୁନିଶ୍ଚିତ ହୋଗି ଔର ଉସକୋ ପ୍ରାଥମିକତା ମିଲେଗି ତ ମେ ଫିର ଏକ ବାର ପଶ୍ଚିମ ଏସିଆ ମେ ଶାନ୍ତି ବହାଲ କରାନେ କେ ଆପକେ ଭରସକ ପ୍ରୟାସୋ କା ମେ ବୁରି ବୁରି ପ୍ରଶଂସା କରତା ହୁଁ।
0: ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଂକଟ ଦେଶ ଦେଶ

ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13ଟି ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ସଂଗଠନ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଧାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 ଗୋଲ୍ରେ କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1ରେ ଅମୀମାଂସିତ ରହିଛି। ସେହିପରି ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଥିବାବେଳେ ଆର୍ଜେଣ୍ଟିନା 3-0 ଗୋଲ୍ରେ ଆଲ୍ଜେରିଆକୁ ପରାସ୍ତ କରିଛି। ନରୱେ 4-1 ଗୋଲ୍ରେ ଇରାକକୁ ମଧ୍ୟ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରି 2-0 ଅଗ୍ରଣୀ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ 49 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 402 ରନ୍ ସ୍କୋର କରିଥିଲା। ଜବାବରେ ଆଫଗାନିସ୍ତାନ 44 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 232 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ 95 ରନ୍ରେ ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 209 ରନ୍ ସ୍କୋର କରିଥିଲା। ଜବାବରେ ନେଦରଲ୍ୟାଣ୍ଡ 17 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 114 ରନ୍ ସ୍କୋର କରିଥିଲା। ଆଜିଠାରୁ 5-ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ ସମାବେଶୀୟ ମାନବକୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିଭାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13ଟି ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା ଟି20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ସମ୍ବାଦ ଶେଷ ହେଲା।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

0: ଭାରତୀୟ ମୁକ୍ତି ସଂଗ୍ରାମର ଗାଥା ଯେତିକି ଘଟଣାବହୁଳ ସେତିକି ରୋମାଞ୍ଚକର। ବିଦେଶୀ ଗୋରା ଶାସକଙ୍କୁ ନିଜ ମାଟିରୁ ହଟେଇବା ପାଇଁ, ନିଜ ମାତୃଭୂମିକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଭାରତମାତାର କେତେ ଯେ ବୀର ସନ୍ତାନ ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି, ତା'ର ହିସାବ ହୁଏତ ଇତିହାସ ପୃଷ୍ଠାରେ ଜାଗାର ଅଭାବ ପଡ଼ିଯାଇଥିବ। ହେଲେ ମୁକ୍ତି ସଂଗ୍ରାମର କଥା ପଡ଼ିଲେ ଯେଉଁ ବୀର ବୀରାଙ୍ଗନାମାନଙ୍କ ସଂଗ୍ରାମର କଥା ପ୍ରଥମେ ଆଖି ଆଗକୁ ଆସେ, ସେମାନଙ୍କ ମଧ୍ୟରୁ ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ହେଉଛନ୍ତି ଅନ୍ୟତମ। ଆଜି ଆମ ଦେଶ ମନେ ପକାଉଛି ସେହି ଅନନ୍ୟ ବୀରରମଣୀ ରାଣୀ ଲକ୍ଷ୍ମୀବାଈଙ୍କୁ। ଆଜି ହେଉଛି ରାଣୀ ଲକ୍ଷ୍ମୀବାଈଙ୍କର ବଳିଦାନ ଦିବସ। 1857 ମସିହା ସିପାହୀ ବିଦ୍ରୋହର ଅନ୍ୟତମ କର୍ଣ୍ଣଧାର ଝାନ୍ସୀର ରାଣୀ ଲକ୍ଷ୍ମୀବାଈ 1858 ମସିହା ଆଜିର ଦିନ ଅର୍ଥାତ୍ ଜୁନ୍ ମାସ 18 ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେହି ମହିଆସୀ ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ ସମ୍ପର୍କରେ ସଂକ୍ଷିପ୍ତ ଅଭିମତ ରଖନ୍ତି ଐତିହାସିକ ଜୟନ୍ତ ପଟ୍ଟନାୟକ।
1: 1853 ମସିହା ଝାନ୍ସୀର ମହାରାଜା ଗଙ୍ଗାଧର ରାଓଙ୍କ ମୃତ୍ୟୁ ପରେ ତାଙ୍କ ପୋଷ୍ୟପୁତ୍ର ଦାମୋଦରଙ୍କୁ ସ୍ୱୀକୃତି ନ ଦେଇ ତତ୍କାଳୀନ ଇଂରେଜ ସରକାର ଝାନ୍ସୀକୁ ନିଜ ଶାସନାଧୀନ କରିବାକୁ ଚାହିଁଲେ। କାରଣ ଭାରତରେ ବ୍ୟାପାର କରିବାକୁ ଆସିଥିବା ଇଂରେଜ କୁଟୀର ବୁଦ୍ଧି ପ୍ରୟୋଗ କରି ତତ୍କାଳୀନ ଭାରତୀୟ ରାଜା ଜମିଦାର ମାନଙ୍କ ମଧ୍ୟରେ ଏକତାର ଅଭାବର ସୁଯୋଗ ନେଇ ଧୀରେ ଧୀରେ କିଛି ରାଜ୍ୟ ଅଞ୍ଚଳକୁ ନିଜ କବ୍ଜାକୁ ନେଇ ସମଗ୍ର ଭାରତବର୍ଷକୁ ସେମାନଙ୍କ ଶାସନାଧୀନ କରିପାରିଥିଲେ। ଏଥିନିମନ୍ତେ ସେମାନେ ଅନେକ ପ୍ରକାର କଳକୌଶଳର ଆଶ୍ରୟ ନେଇଥିଲେ। ଏଥିରୁ ଗୋଟିଏ ହେଲା ରାଜ୍ୟସତ୍ତ୍ୱ ଲୋପ ନୀତି ବା ଡକ୍ଟ୍ରିନ୍ ଅଫ୍ ଲାପ୍ସ। ଏହାର ଉଦ୍ଦେଶ୍ୟ

0: ହେଲା କୌଣସି ରାଜ୍ୟର ରାଜା ମୃତ୍ୟୁବରଣ କଲେ ଯଦି ତାଙ୍କର ନିଜର କେହି ଉତ୍ତରାଧିକାରୀ ନଥିବେ ତେବେ ସେ ରାଜ୍ୟ ବ୍ରିଟିଶ ଶାସନାଧୀନ ହୋଇଯିବ। କୌଣସି ପୋଷ୍ୟ ସନ୍ତାନକୁ ମାନ୍ୟତା ଦିଆଯିବ ନାହିଁ। ଏହି ନୀତି ଅଧୀନରେ ଇଂରେଜ ଝାନ୍ସୀକୁ ନିଜ ଶାସନାଧୀନ କରିବାକୁ ଆଶା କରିଥିଲେ, ମାତ୍ର ସେଥିରେ ପାଣି ପକାଇଦେଲେ ଝାନ୍ସୀର ରାଣୀ ଲକ୍ଷ୍ମୀବାଈ। କସ୍ମିନ କାଳେ କୌଣସି ମତେ ଝାନ୍ସୀକୁ ଇଂରେଜମାନଙ୍କ ହାତକୁ ଟେକି ଦେବେ ନାହିଁ, ପ୍ରତିଜ୍ଞା କରିଥିଲେ ରାଣୀ ଲକ୍ଷ୍ମୀବାଈ। ଭାରତୀୟ ପ୍ରଥମ ସ୍ୱାଧୀନତା ସଂଗ୍ରାମ 1857ର ସିପାହୀ ବିଦ୍ରୋହର ଅନ୍ୟତମ କର୍ଣ୍ଣଧାର ମହାନ ସ୍ୱାଧୀନତା ସଂଗ୍ରାମୀ ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କର ଜନ୍ମ ବାରଣାସୀର ଭଦ୍ରୋଣୀଠାରେ 1828 ନଭେମ୍ବର 19 ତାରିଖରେ ହୋଇଥିଲା, ଏକ ମରାଠା ବ୍ରାହ୍ମଣ ପରିବାରରେ, ମୋରପନ୍ ତାମ୍ବେ ଓ ଭାଗିରଥୀ ବାଈଙ୍କ କୋଳରେ। ଲକ୍ଷ୍ମୀବାଈଙ୍କ ପିଲାଦିନର ନାମ ଥିଲା ମଣିକର୍ଣ୍ଣିକା ଓ ସମସ୍ତେ ତାଙ୍କୁ ମନ୍ନୁ ନାମରେ ଡାକୁଥିଲେ। 4 ବର୍ଷ ବୟସରେ ମାତା ଭାଗିରଥୀ ବାଈଙ୍କ ମୃତ୍ୟୁ ହେବାରୁ ସେ ସମ୍ପୂର୍ଣ୍ଣ ଭାବେ ପିତା ମୋରପତଙ୍କ ତତ୍ତ୍ୱାବଧାନରେ ବଢ଼ିଥିଲେ। ଏହି କାରଣରୁ ମାତାଙ୍କ ପ୍ରଭାବ ବିନା ମନୁ ବେଶୀ ପୁଅମାନଙ୍କ ସଙ୍ଗେ ମିଶିଲେ ଏବଂ ଘୋଡ଼ାଚଢ଼ା, ଅଶୁଚାଳନା ଓ ବିଭିନ୍ନ ମାରଣାସ୍ତ୍ର ଚାଳନାରେ ପାରଙ୍ଗମ ହୋଇପାରିଥିଲେ, ଏପରିକି ଦୁର୍ଦ୍ଦଶ ହସ୍ତୀକୁ ମଧ୍ୟ ଆୟତ କରିପାରୁଥିଲେ। ସେତେବେଳେ ତାଙ୍କର ବାଲ୍ୟସାଥୀ ଥିଲେ ନାନା ସାହେବ ଓ ତାନ୍ତିଆ ଟୋପେ, ଯେଉଁମାନେ ପରଜୀବନରେ ମହାନ ସ୍ୱାଧୀନତା ସଂଗ୍ରାମୀ ହୋଇପାରିଥିଲେ। 1842ରେ ଝାନ୍ସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ ପରେ ଲକ୍ଷ୍ମୀବାଈ ନାମରେ ପ୍ରସିଦ୍ଧ ହୋଇଥିବା ମନୁ ନିଜର ଏକ ସୁସଂଗଠିତ ସୈନ୍ୟବାହିନୀ ଗଢ଼ିପାରିଥିଲେ, ସେଥିରେ ଏକ ନାରୀ ବାହିନୀ ମଧ୍ୟ ସାମିଲ ଥିଲା। ସୈନ୍ୟବାହିନୀ ଗଠନରେ ଲକ୍ଷ୍ମୀବାଈଙ୍କୁ ସାହାଯ୍ୟ କରିଥିଲେ ଜଣେ ଓଡ଼ିଆ ଯୁବକ, ପୁରୀ ଶ୍ରୀକ୍ଷେତ୍ରର ଜଣେ ପୂଜାପଣ୍ଡା ଚନ୍ଦନ ହଜୁରୀ ବା ଚାକି କୋଟିଆ, ସେ ଥିଲେ ଲକ୍ଷ୍ମୀବାଈଙ୍କର କୁଳ ପୁରୋହିତ। ପିଲାଦିନୁ ପୁରୀର ଜାଗା ଘରରେ ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମରେ ପାରଙ୍ଗମ ହୋଇଥିବା ଚାକି କୁଣ୍ଟିଆ ନିଜର ଏହି ପ୍ରତିଭା ବଳରେ ଲକ୍ଷ୍ମୀବାଈଙ୍କୁ ସେନାବାହିନୀ ଗଠନରେ ସାହାଯ୍ୟ କରିଥିଲେ। ଏହା ଆମ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ନିଶ୍ଚିତ। 1857 ମେ 12ରେ ଯେତେବେଳେ ଦିଲ୍ଲୀର ଲାଲକିଲ୍ଲାରେ ଭାରତୀୟ ଜାତୀୟ ପତାକା ଉଡ଼ିଲା, ସେତେବେଳେ ଝାନ୍ସୀରେ ବିଦ୍ରୋହୀମାନେ ଲକ୍ଷ୍ମୀବାଈଙ୍କ ଆଦେଶକୁ ଅପେକ୍ଷା କରିଥିଲେ। ଚାହୁଁ ଚାହୁଁ ବିଦ୍ରୋହର ନିଆଁ ମିରଟ, ଆହ୍ଲାବାଦ, ଉତ୍ତରପ୍ରଦେଶ ଏବଂ ବିହାରର ଅନେକ ସ୍ଥାନକୁ ବ୍ୟାପି ଯାଇଥିଲା। ପ୍ରଚଣ୍ଡ ବୀରତ୍ୱର ସହିତ ଲଢ଼ିଥିଲେ ରାଣୀ ଲକ୍ଷ୍ମୀବାଈ। ନିଜର ଶିଶୁପୁତ୍ରକୁ କୋଳରେ ବାନ୍ଧି କରି ଯୁଦ୍ଧ କରିବାର କୌଶଳରେ ମାହିର ଥିଲେ ଲକ୍ଷ୍ମୀବାଈ। ବିଦ୍ରୋହୀମାନଙ୍କ ଭୟରେ ଝାନ୍ସୀର ବିଭିନ୍ନ ଦୁର୍ଗରେ ଆତ୍ମଗୋପନ କରିଥିବା ସମସ୍ତ ଇଂରେଜଙ୍କୁ ଘଉଡ଼ାଇ ବିଦ୍ରୋହୀଗଣ ଝାନ୍ସୀର ଦୁର୍ଗ ଉପରେ ବିଜୟ ପତାକା ଉଡ଼ାଇଥିଲେ। ପରବର୍ତ୍ତୀ ସମୟରେ ଯୁଦ୍ଧରତ ଅବସ୍ଥାରେ ଘୋଡ଼ାରୁ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ ବୀରା ରମଣୀ ଲକ୍ଷ୍ମୀବାଈ ଓ 1858 ଜୁନ୍ 8ରେ ଏହି ମହିଷୀ ମହିଳା ଦୁର୍ଦ୍ଦଶ ରାଣୀ ଲକ୍ଷ୍ମୀବାଈ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
1: ମହାନ ସ୍ୱାଧୀନତା ସଂଗ୍ରାମୀ ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କୁ ତାଙ୍କ ବଳିଦାନ ଦିବସରେ ଆମର ଶତକୋଟି ପ୍ରଣାମ।

0: ଶ୍ରୋତାବନ୍ଧୁ, ଆଜି ଯୋଗର କଥା କହିଲେ ଆମେ ସବୁ ଭାରତୀୟ ଏ ବିଷୟରେ ଅଳ୍ପ ବହୁତେ ଅବଗତ ଅଛୁ। ଯୋଗର ଆଦର ଏବେ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ବଢ଼ିବାରେ ଲାଗିଛି। ଯୋଗ ହେଉଛି ସୁସ୍ଥ ଜୀବନର ମୂଳ ମନ୍ତ୍ର। ଯୋଗ ହେଉଛି ଆଧ୍ୟାତ୍ମିକ ସାଧନାର ମାର୍ଗ। ଯୋଗ ଶରୀର ତତ୍ତ୍ୱର ସାଧନା। ଯୋଗ ହେଉଛି ମନକୁ ନିୟନ୍ତ୍ରଣ କରିବାର କଳା ଓ ବିଜ୍ଞାନ। ଯୋଗ ସମ୍ପର୍କରେ ଭାରତର ମୁନି, ଋଷି ତଥା ବିଦ୍ୱାନ ପଣ୍ଡିତମାନେ ଅନେକ ଶାସ୍ତ୍ର ରଚନା କରିଛନ୍ତି। ମହର୍ଷି ପତଞ୍ଜଳି ତାଙ୍କ ଯୋଗ ଦର୍ଶନରେ ଯୋଗ ସାଧନା ପାଇଁ ଅଷ୍ଟାଙ୍ଗ ଯୋଗ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ ମଣିଷର ଶରୀର ଓ ମନ ପାଇଁ ନିହାତି ଆବଶ୍ୟକ। ପ୍ରତିଦିନ ଯୋଗ, ଏ ସମ୍ପର୍କରେ ଆଜି ଆସନ୍ତୁ ଶୁଣିବା ଯୋଗ ପ୍ରଶିକ୍ଷକ ଡକ୍ଟର ହରିପ୍ରସାଦ ପଟ୍ଟନାୟକ କ'ଣ କହନ୍ତି।
1: ଯୋଗକୁ ସମସ୍ତେ ସବୁବେଳେ ଆପଣାଇବା ଦରକାର। ବହୁ ବର୍ଷ ପୂର୍ବେ ମହର୍ଷି ପତଞ୍ଜଳି ଯୋଗସୂତ୍ର ବୋଲି ତାଙ୍କର ଯୋଉ ଗ୍ରନ୍ଥ, ସେଥିରେ ସେ ଯୋଗକୁ କମ୍ପାଇଲ କରିଥିଲେ ଏବଂ ସେଥିରେ ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି ଭଳି ଆଠଟି ବିଭାଗ କରିଥିଲେ। ଆଠଟି ବାଟରେ ଆମେ ଯୋଗକୁ ଅଭ୍ୟାସ କରିପାରିବା। ସେଥିରେ ପରିବର୍ତ୍ତିତ ଜୀବନଶୈଳୀ ଅଛି, ମନକୁ କେମିତି ଆମେ ପରିବର୍ତ୍ତିତ କରିପାରିବା ବିଭିନ୍ନ ପ୍ରକାର ଅଭ୍ୟାସ ଦ୍ୱାରା। ତା ସହିତ ଆସନ ବି ଅଛି, ଗୋଟିଏ ଆସନ କେବଳ ବସିକି ବହୁତ ସମୟ ରହିପାରିବା ଦରକାର, ଯାହାଦ୍ୱାରା ଆମେ ମନ ନିୟନ୍ତ୍ରଣର ବିଭିନ୍ନ ପ୍ରାଣାୟାମ ଏବଂ ଧାରଣା ଧ୍ୟାନ ଏସବୁ ଅଭ୍ୟାସ କରିପାରିବା। ଯୋଗ ହେଉଛି ମନ ଉପରେ ପ୍ରଭୁତ୍ୱ ହାସଲ କରିବାର ସର୍ବଶ୍ରେଷ୍ଠ କଳା ଏବଂ ବିଜ୍ଞାନ। ଯୋଗରେ ପ୍ରତିଦିନ ଯୋଉ ଆମର ଦୈନନ୍ଦିନ ଜୀବନରେ ଦୁଃଖ, ସୁଖ, ଲୋଭ, ମୋହ, ଅହଙ୍କାର ଯୋଉ ସବୁ ଆସୁଛି, ପରିବର୍ତ୍ତିତ କରିବାର ବିଭିନ୍ନ କୌଶଳ ଅଛି। ଧ୍ୟାନରେ ମନର ଗଭୀରତମ ପ୍ରଦେଶକୁ ଯାଇକି, ଯାହାକୁ କୁହାଯାଏ ଲେସ୍ ଥଟ୍ ୱେଭ୍ ପ୍ରଡ୍ୟୁସ୍ ହେଉଥିବା ଷ୍ଟେଟ୍କୁ ଯାଇକି ଆମେ ମନକୁ ସେଉଠୁ ପରିବର୍ତ୍ତିତ କରିପାରିବା, ସେଉଠୁ ରିମୋଟ୍ କଣ୍ଟ୍ରୋଲ ଭଳିଆ ମୋଡ଼ିପାରିବା। ପ୍ରତ୍ୟେକ ମଣିଷର ଯୋଉ ଅନ୍ତର୍ନିହିତ ଶକ୍ତିକୁ ସବୁଠୁ ଭଲ ଭାବେ ଉଜ୍ଜୀବିତ କରିପାରିବାର କଳା କୌଶଳ।

0: ଏବଂ ବିଜ୍ଞାନ ହେଲା ଯୋଗ। ଯୋଗକୁ ଆମେ ସବୁଦିନ ଆପଣେଇବା ଦରକାର। ଯୋଉଠି ବେଶୀ ଧୂଳି ନାହିଁ ଧୂଆ ନାହିଁ ସେମିତିଆ ଜାଗାରେ କିଛି ସମୟ ଯୋଗ କରିପାରିବ, ଆସନ ପ୍ରାଣାୟାମ କରିପାରିବ, ବନ୍ଧ ମୁଦ୍ରା କରିପାରିବ ଏବଂ ଧ୍ୟାନ ବି କରିପାରିବ। ଯୋଗ ଏକ ଜୀବନଶୈଳୀ, ଯୋଗ ଏକ ପରିବର୍ତ୍ତିତ ମାନସିକତା। ଯୋଗ ପ୍ରତ୍ୟେକ ମଣିଷର ଜୀବନର ଏକ ଧାରା ଏବଂ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହେଇଛି। ଜୀବନର ଧାରାରେ ପରିଣତ ହେଲେ ମଣିଷ ଦୁଃଖ କମ୍ ଏବଂ ସୁଖ ଅଧିକ ଉପଲବ୍ଧି କରିପାରିବ।
1: ହଁ ଶ୍ରୋତା ବନ୍ଧୁ, ନିଜ ଶରୀରର ସୁସ୍ଥତା ପାଇଁ, ନିଜ ମନକୁ ସ୍ଥିର କରିବା ପାଇଁ, ମନରେ ଆଧ୍ୟାତ୍ମିକ ଚେତନାର ଜାଗ୍ରତ ପାଇଁ ଆମକୁ ଯୋଗ ଅଭ୍ୟାସ କରିବାର ଆବଶ୍ୟକତା ଥିବା କଥା ଶାସ୍ତ୍ର ପୁରାଣରେ ଉଲ୍ଲେଖ କରିଯାଇଛନ୍ତି ଆମ ଦେଶର ବହୁ ସାଧକ ତଥା ବିଜ୍ଞ ପଣ୍ଡିତମାନେ। ସେମାନେ ଏଥିପାଇଁ ଅନେକ ପ୍ରମାଣ ମଧ୍ୟ ଦେଇଯାଇଛନ୍ତି। ଆମେ ମଧ୍ୟ ସମାଜରେ ଦେଖୁଥିବା ଯେ ଯେଉଁମାନେ ନିୟମିତ ଯୋଗ ଅଭ୍ୟାସ କରୁଛନ୍ତି ସେମାନେ ନିରାମୟ ଜୀବନଯାପନ କରିବା ସହ ସମାଜର ମଙ୍ଗଳ ପାଇଁ ଅନେକ କାମ କରିପାରୁଛନ୍ତି। ଏଥର ଆପଣମାନଙ୍କ ପାଇଁ ସୂଚନା, କଟକର ଶ୍ରୀ ଶ୍ରୀ ଗଡ଼ଗଡ଼େଶ୍ୱର ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜି ଗଡ଼ଗଡ଼େଶ୍ୱର ମହାଦେବଙ୍କ ବିବାହ ଉତ୍ସବ ମହାପ୍ରଭୁଙ୍କ ପୀଠରେ ମହାସମାରୋହରେ ଅନୁଷ୍ଠିତ ହେବ। ଆସନ୍ତାକାଲି ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ ଏବଂ ସନ୍ଧ୍ୟା 6 ସମୟରେ ଶିବ ପାର୍ବତୀଙ୍କୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବାର କାର୍ଯ୍ୟକ୍ରମ ରହିଛି। 2 ଧରି ହେବାକୁ ଥିବା ଏହି ଦେବ ବିବାହ ମହୋତ୍ସବରେ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦ ଯୋଗଦେଇ ବିଭୁକୃପା ଲାଭ କରିବାକୁ ଶ୍ରୀ ଶ୍ରୀ ଗଡ଼ଗଡ଼େଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି।

0: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା ଚରିତ ସାହିତ୍ୟର ପ୍ରାସଙ୍ଗିକତା। ଆଲୋଚନା କରିଛନ୍ତି ଡକ୍ଟର ଲାବଣ୍ୟ ନାୟକ।
2: ଚରିତ ସାହିତ୍ୟ କହିଲେ ସାଧାରଣତଃ ଲୋକେ ଜୀବନୀ ଓ ଆତ୍ମଜୀବନୀକୁ ହିଁ ବୁଝନ୍ତି, କିନ୍ତୁ ଏହି ଦୁଇଟି ବିଭାଗ ଦ୍ୱାରା ଚରିତ ସାହିତ୍ୟର ସ୍ୱରୂପ ସମ୍ପୂର୍ଣ୍ଣ ସୂଚିତ ହୁଏ ନାହିଁ। ଏହା ସହିତ ସ୍ମୃତିଚିତ୍ର, ଚିଟାଉ ବା ପତ୍ରାବଳୀ, ଦିନଲିପି ବା ଡାଏରୀକୁ ମଧ୍ୟ ଚରିତ ସାହିତ୍ୟର ପରିସରଭୁକ୍ତ କରାଯାଇପାରେ। କୌଣସି ବ୍ୟକ୍ତିର ଜୀବନଚର୍ଯ୍ୟାର କଳାତ୍ମକ ରଚନାକୁ ଚରିତ ସାହିତ୍ୟ କୁହାଯାଇପାରେ। କେବଳ ଜୀବନ କଥାର ବୟାନରେ ଚରିତ ସାହିତ୍ୟର ସିଦ୍ଧି ନିର୍ଭର କରେ ନାହିଁ, ତାହା ବ୍ୟକ୍ତି ଜୀବନର କାହାଣୀ ହୁଏ ସିନା, ଚରିତ ସାହିତ୍ୟ ହୁଏ ନାହିଁ। ଚରିତ୍ର ଜରିଆରେ ଲେଖକଙ୍କର ଆତ୍ମପ୍ରକାଶ, ଚରିତ୍ର ସହିତ ତାଙ୍କର ଭାବାତ୍ମକ ସମ୍ପର୍କ ଏବଂ ଏହାର କଳାତ୍ମକ ଚିତ୍ରଣ ଯୋଗୁଁ ହିଁ ବ୍ୟକ୍ତିର ଜୀବନ ବୃତ୍ତାନ୍ତ ସାହିତ୍ୟ ଗୁଣରେ ଗୁଣୀ ହୁଏ। ଜୀବନୀ ହେଉଛି ଚରିତ ସାହିତ୍ୟର ଏକ ବିଭାଗ। ବ୍ୟକ୍ତି ଜୀବନର କାହାଣୀ କୌଣସି ରଚୟିତାଙ୍କ ଦ୍ୱାରା କଳାତ୍ମକ ଭଙ୍ଗୀରେ କଥିତ ହେଲେ ତାହାକୁ ଜୀବନ ଚରିତ୍ରର ପର୍ଯ୍ୟାୟଭୁକ୍ତ କରାଯାଇପାରେ। ଜୀବନୀ ଲେଖକ ଜୀବନ ଚରିତ୍ରର ନାୟକକୁ ଏକ ବିଶିଷ୍ଟ ବ୍ୟକ୍ତି ଭାବରେ ଗ୍ରହଣ କରନ୍ତି ଏବଂ ତାଙ୍କର ଦେଶ ଜାତି ପ୍ରତି କ'ଣ ଦେୟ ରହିଛି ତାହାର ଆବିଷ୍କାର କରନ୍ତି। ତେଣୁ କୁହାଯାଇପାରେ ଏହି ଆବିଷ୍କାର ମୂଳରେ ରହିଛି ବ୍ୟକ୍ତି ପୂଜା ପ୍ରତି ଶ୍ରଦ୍ଧା ଓ ଆଗାମୀ ପିଢ଼ିଙ୍କ ପାଇଁ ପ୍ରେରଣାର ମନୋଭାବ। କିନ୍ତୁ ଆତ୍ମଜୀବନୀରେ ଲେଖକ ନିଜ ସମ୍ପର୍କରେ ଓ ବ୍ୟକ୍ତିଗତ ଅଭିଜ୍ଞତାରୁ ଉତ୍ପନ୍ନ ଆନୁଷଙ୍ଗିକ ଘଟଣା ଭିତ୍ତିରେ ହିଁ ବିଷୟବସ୍ତୁର ଉପସ୍ଥାପନା କରିଥାନ୍ତି। ଜୀବନୀଠାରୁ ଆତ୍ମଜୀବନୀ ରଚନା ଅଧିକ ସରସ ଓ ସଫଳ ହୋଇଥାଏ, କାରଣ ଆତ୍ମଜୀବନୀକାର ଆତ୍ମବିଶେଷଣ ଦ୍ୱାରା ନିଜ ମନୋଜଗତର ଚିତ୍ର ସ୍ୱାଭାବିକ ଭାବରେ ପ୍ରକଟିତ କରିପାରନ୍ତି। ଆତ୍ମଜୀବନୀ ରଚନାର ଉଦ୍ଦେଶ୍ୟ ହେଉଛି ଆତ୍ମନିର୍ମାଣ, ଆତ୍ମପରୀକ୍ଷଣ, ଆତ୍ମସମର୍ଥନ ଓ ଅତୀତର ସ୍ମୃତିଚାରଣ। ସ୍ମୃତିଚିତ୍ର ଓ ଆତ୍ମଜୀବନୀ ଉଭୟ ମନନଶୀଳ ଓ ବ୍ୟକ୍ତିଗତ ଅନୁଭୂତି ଉପରେ ଆଧାରିତ। ଆତ୍ମଜୀବନୀକାର ନିଜ ଜୀବନରେ ଘଟିଥିବା ଘଟଣାର ବିସ୍ତୃତ ବର୍ଣ୍ଣନା କରୁଥିବା ବେଳେ ଘଟଣାବଳୀର କ୍ରମିକତା

0: ବ୍ୟାଖ୍ୟା କରିଥାନ୍ତି। ମାତ୍ର ସ୍ମୃତିଚିତ୍ରର ଲେଖକ ଜୀବନର ବିଶିଷ୍ଟ ଓ ସ୍ମରଣୀୟ ଘଟଣାକୁ ବର୍ଣ୍ଣନା କରିଥାନ୍ତି ଓ କ୍ରମିକତା ରକ୍ଷା ପ୍ରତି ଗୁରୁତ୍ୱ ଦେଇନଥାନ୍ତି। ଚରିତ ସାହିତ୍ୟରେ ବ୍ୟକ୍ତି ଚରିତ୍ରର ବାହ୍ୟ ଘଟଣା ସହିତ ଅନ୍ତଃଜୀବନର ଚିତ୍ର ମଧ୍ୟ ପ୍ରକଟିତ ହୋଇଥାଏ। ଚିଠିପତ୍ରରେ ଲେଖୁଥିବା ବ୍ୟକ୍ତିର ତତ୍କାଳୀନ ଅନୁଭୂତି ତଥା ମନୋଭାବ ବ୍ୟକ୍ତ ହୋଇଥାଏ। ଚିଠି ଅଧିକ ସତ୍ୟଭିତ୍ତିକ ହୋଇଥିବାରୁ ଏହାର ଉପଯୋଗିତା ଆତ୍ମଜୀବନୀ ପାଇଁ ରହିଥିବା ଅନୁଭୂତ ହୁଏ। ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାମାନଙ୍କ ମଧ୍ୟରୁ ଯେଉଁଗୁଡ଼ିକ ଲେଖକଙ୍କୁ ପ୍ରଭାବିତ କରେ ସେହି ଘଟଣାକୁ ସେ ଦିନଲିପିରେ ଲିପିବଦ୍ଧ କରନ୍ତି। ତେଣୁ ଦିନଲିପି ବା ଡାଏରୀରେ ଲେଖକଙ୍କର ବ୍ୟକ୍ତିଗତ ଅନୁଭୂତି ସହିତ ତାଙ୍କ ମନର ପ୍ରତିକ୍ରିୟା ମଧ୍ୟ ସୂଚିତ ହୋଇଥାଏ। ଯେକୌଣସି ବ୍ୟକ୍ତିର ଜୀବନ କାହାଣୀକୁ ବୟାନ କରିଦେଲେ ତାହା ଚରିତ ସାହିତ୍ୟ ହୁଏ ନାହିଁ। ବର୍ଣ୍ଣିତ ବ୍ୟକ୍ତିର ବିବିଧ ଅନୁଭୂତି ଓ ଅନ୍ତର୍ଲୋକର ଚିତ୍ର ଉଦ୍ଘାଟିତ ହେଲେ ମଧ୍ୟ ତାହା ଚରିତ ସାହିତ୍ୟ ହୁଏ ନାହିଁ। ଚରିତ ରଚନା ଯଦି ଦେଶ ଜାତି ଓ ଉତ୍ତର ପିଢ଼ିଙ୍କୁ ଅନୁପ୍ରାଣିତ କରୁଥାଏ କିମ୍ବା ମାନବୀୟ ଆବେଦନ ସଞ୍ଚାରରେ ସହାୟକ ହୁଏ ତେବେ ତାହା ପୂର୍ଣ୍ଣାଙ୍ଗ ଓ ଉନ୍ନତ ସାହିତ୍ୟ ରୂପେ ପରିଚିତ ହୁଏ। ପ୍ରାଚୀନ ଯୁଗରେ ଚରିତ ସାହିତ୍ୟରେ ନୀତିବାଦ ବ୍ୟତୀତ ମାନବୀୟ ଗୁଣ ଉପରେ ଗୁରୁତ୍ୱ ଦିଆଯାଉନଥିଲା। ପାଶ୍ଚାତ୍ୟ ସାହିତ୍ୟ ଦ୍ୱାରା ଅନୁପ୍ରାଣିତ ହୋଇ ବର୍ତ୍ତମାନ ନୀତିବାଦୀ ଓ ମାନବବାଦୀ ଉଭୟ ଚିନ୍ତାଧାରାକୁ ଚରିତ ସାହିତ୍ୟରେ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ଶ୍ରମଜୀବୀ ତଥା ସମାଜର ସବୁ ଶ୍ରେଣୀୟ ବ୍ୟକ୍ତିମାନେ ଚରିତ ନାୟକ ହୋଇପାରୁଛନ୍ତି, ଚରିତ୍ର ଇତର ହୋଇପାରନ୍ତି, କିନ୍ତୁ ସେମାନଙ୍କଠାରେ କିଛି ନା କିଛି ଶିକ୍ଷଣୀୟ ଗୁଣ ଥିବା ଦରକାର। ଏହା ଚରିତ ସାହିତ୍ୟର ମୌଳିକ ଗୁଣ। ତେଣୁ ଚରିତ ସାହିତ୍ୟର ସମାଜ ପ୍ରତି ଥିବା ପ୍ରାସଙ୍ଗିକତା ସ୍ୱୀକାର୍ଯ୍ୟ।
1: କଥିକାରେ ଶୁଣୁଥିଲେ ଆଲୋଚନା ଚରିତ ସାହିତ୍ୟର ପ୍ରାସଙ୍ଗିକତା। ଆଲୋଚନା କରିଥିଲେ ଡକ୍ଟର ଲାବଣ୍ୟ ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ସଜୀବ ଫୁଲ। କଣ୍ଠଦାନ କରିଛନ୍ତି ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଶ୍ୱନାଥ ମିଶ୍ର। ପ୍ରଥମ ଗୀତରେ ଗାଇଛନ୍ତି ମହମ୍ମଦ ଆବିଦ ମନୋଜ ମହାନ୍ତିଙ୍କର ରଚନା। ଭଲ ପାଉଥିଲି ବିଜନ ବେଳାରେ ବାଲିଘର ତୋଳିବାକୁ, ଆଜି ଭଲ ଲାଗେ ବାଲିର ଶେଷରେ ତମ ସାଥେ ବସିବାକୁ।

ଶେଷରେ ଦ୍ୱୈତ କଣ୍ଠରେ ମହମ୍ମଦ ଦାବିଦ ଏବଂ ନମ୍ରତା ମହାନ୍ତି ଗାଇଛନ୍ତି ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା, ହଜିସାରିଛି ହୃଦୟଟି ମୋର ତୁମ ଭଲ ପାଇବାରେ, ବତୀଘରଟିଏ ଯାଇଛି ମୋ ପାଇଁ ସେ କେଉଁ ସାଗର ଥିରେ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଶେଷ ହେଲା ସଜ ଫୁଲ। କଣ୍ଠଦାନ କରିଥିଲେ ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା କରିଥିଲେ ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଶ୍ୱନାଥ ମିଶ୍ର। ଆକାଶବାଣୀ କଟକ।
4: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହୀ ବିରାସତ କି ଉମ୍ମୀଦେଁ ନଏ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତିଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ କି ବାତ ପ୍ରଧାନମନ୍ତ୍ରୀ କେ ସାଥ ତୋ ସୁନିଏ ଇସ ମହିନେ 28 ଜୁନ ସୁବହ 11 ବଜେ ମନ କି ବାତ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋଁ ଅର୍ ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ମାନନୀୟ ପ୍ରଧାନମନ୍ତ୍ରୀ କେ ପ୍ରସାରଣ କେ ତୁରନ୍ତ ବାଦ ମନ କି ବାତ କା ପ୍ରାଦେଶିକ ଭାଷାଓଁ ମେ ଅନୁବାଦ ଆପ ସୁନ ସକତେ ହେଁ ଆକାଶବାଣୀ ଅର୍ ଦୂରଦର୍ଶନ କେ ସମ୍ବଦ୍ଧ ପ୍ରାଦେଶିକ ଚ୍ୟାନେଲୋଁ ପର ମନ କି ବାତ କେ ପ୍ରାଦେଶିକ ଭାଷାଓଁ ମେ ଅନୁବାଦ କା ପୁନଃ ପ୍ରସାରଣ ଆପ ସୁନ ସକତେ ହେଁ ରାତ 8 ବଜେ ଆକାଶବାଣୀ ଅର୍ ଦୂରଦର୍ଶନ କେ ସଭି ପ୍ରାଦେଶିକ ଚ୍ୟାନେଲୋଁ ପର तो याद रखें रविवार 28 जून सुबह 11 बजे मन की बात। मन की बात है जन जन की सभी की कुछ अपनी सी संघर्षों के कुछ किस्से कहानी कुछ सफलताओं की अनकही विरासत की उम्मीदें नए भारत की महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ तो सुनिए इस महीने 28 जून सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के ओटीटी प्लेटफॉर्म वेव्स पर इसके अतिरिक्त आकाशवाणी और दूरदर्शन के यूट्यूब चैनल और प्रसार भारती के ऐप न्यूज ऑन एयर और ओटीटी प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से तो याद रखें रविवार 28 जून सुबह 11 बजे मन की बात।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କାର୍ଡ ପ୍ୟାଲେସ ବାଦାମବାଡ଼ି କଟକ।
2: କଣ ଭାବୁଛ?
3: ରିନାର ବାହାଘର ଠିକ ହେଇଗଲା, ଏଥର ଭଲ ନିମନ୍ତ୍ରଣ କାର୍ଡଟେ ପାଇଁ ଚିନ୍ତା କରୁଥିଲି।
2: ଏଇ କଥା ଶୁଣ, କାର୍ଡ ପ୍ୟାଲେସ ଅଛି ପରା?
3: କାର୍ଡ ପ୍ୟାଲେସ?
2: ହଁ, କାର୍ଡ ପ୍ୟାଲେସ।
3: ଓହୋ, ଠିକ ସମୟରେ ମୋ ମୁଣ୍ଡରୁ ଚିନ୍ତା କଲା। ମୁଁ ଏଇ ସାଙ୍ଗେ ସାଙ୍ଗେ ବାହାରୁଛି ବାଦାମବାଡ଼ି କାର୍ଡ ପ୍ୟାଲେସ।
2: କାର୍ଡ ପ୍ୟାଲେସ ବାଦାମବାଡ଼ି କଟକ।
1: ଶ୍ରୋତା ବନ୍ଧୁ, ଆପଣମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ଆମେ ଆସିଗଲୁ ସାଧନାର ପୃଷ୍ଠାରେ କାର୍ଯ୍ୟକ୍ରମ ସହିତ। ଉପସ୍ଥାପନାରେ ମୁଁ ଶୁଭଶ୍ରୀ ଓ ମୋ ସହିତ ଅଛନ୍ତି ରୋଜାଲିନ।
4: ନମସ୍କାର। ଝରି ଯାଏ ଏମିତି ହଜାର ରାତି, ସରି ଆସେ ସ୍ୱପ୍ନ, ସରି ଆସେ ସ୍ମୃତି, ଲିଭି ଆସେ ବତୀ, କାଚ କାନ୍ଥ ଆରପଟେ ଦ୍ୱିତୀୟ ଝରଣାର ଅଧା ଅଙ୍କା ଝୋଟି। ତାପରେ
1: ରୋଜି ଅପା।
4: ହଁ କୁହ ଶୁଭଶ୍ରୀ।
1: କଣ ଆଜି ଏମିତି କବିତା ପଢୁଥିବ? ନା ଆଜିର ଅତିଥି କଳାକାରଙ୍କ ନାଁ କହିବ?
4: ଠିକ କଥା, ଶ୍ରୋତାମାନଙ୍କର ପ୍ରତିକାର ଅନ୍ତ ଘଟେଇ ଅତିଥିଙ୍କ ନାଁ କୁହ।
1: ହଁ, ଆଜି ଆମ ଗହଣରେ ଅଛନ୍ତି ସୁପରିଚିତା ଲେଖିକା ତଥା ଓଡ଼ିଆ ଭାଷା ସାହିତ୍ୟ ଓ ବିଜ୍ଞାନର ମୁଖପତ୍ର କାୟାକଳ୍ପର ସମ୍ପାଦିକା ସୁପ୍ରଭା ଦାସ ବାସନ୍ଦରା ଜଗତସିଂହପୁର।

0: ସୁପ୍ରଭା ଦାସ ଆମ ସମୟର ଜଣେ ଆଗଧାଡିର ଲେଖିକା। ଏଯାବତ 45ଟିରୁ ଉର୍ଦ୍ଧ ପୁସ୍ତକ ତାଙ୍କର ପ୍ରକାଶିତ। ତେବେ ସେ ମଧ୍ୟରୁ ସୁପ୍ରଭା ଦାସଙ୍କ ରଚିତ ଶିଳ୍ପୀ ପତ୍ନୀ ଉପନ୍ୟାସଟି ବେଶ ଚର୍ଚ୍ଚିତ। ତାଙ୍କର ଅନ୍ୟାନ୍ୟ ପୁସ୍ତକ ମଧ୍ୟରେ ଗଳ୍ପ ସଂକଳନ ନିଷିଦ୍ଧ ବସନ୍ତ, ଟେଲିଫୋନ୍ ରିଙ୍ଗ, କିଛି ଅବ୍ୟକ୍ତ, କବିତା ସଂକଳନ ଅଧା ଅତୀତର ଗୀତ, କିଛି କଥା କିଛି ବ୍ୟଥା, ଚେନ୍ନାଇ ଚଇତ, ଶିଶୁ ଗଳ୍ପ ସଂକଳନ ପିଲା ପରି ପିଲାଟିଏ, ପେଚାଶୁଆ ଓ ହଳଦୀ ବସନ୍ତ, ପୁରାଣ କଥା, ଭାରତର ବୈଜ୍ଞାନିକ, ବିଜ୍ଞାନର ଅମୃତ କାଳ, ବିକାଶର କଥା କୁହେ ବିଜ୍ଞାନ, ବିଜ୍ଞାନ ଗତି ଓ ପ୍ରଗତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସନ୍ଥ ତୁଳସୀ ଦାସ, ଗାନ୍ଧୀ ଏକ ଅନୁଚିନ୍ତା, ଝିଅ ଜନ୍ମ କେଉଁ ଘରକୁ, ଆସ ଚାଷ କରିବା ବୈଜ୍ଞାନିକ ପଦ୍ଧତିରେ ସମେତ 40ରୁ ଉର୍ଦ୍ଧ ପୁସ୍ତକ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି। ଗଣକବି ବୈଷ୍ଣବ ପାଣିଙ୍କ ରଚିତ ସ୍ୱାମୀ ସ୍ତ୍ରୀ ଉପନ୍ୟାସକୁ ସମ୍ପାଦନା କରିଛନ୍ତି ସୁପ୍ରଭା ଦାସ।
1: ମୁଁ ସେତେବେଳେ ତୃତୀୟ ଶ୍ରେଣୀ ପଢୁଥିଲି, ମୋ ସାଙ୍ଗରେ ଗୋଟେ ରମା ବୋଲି ଗୋଟେ ଝିଅଟେ ପଢୁଥିଲା। ସେ ଝିଅଟି ବହୁତ ଗରିବ ଆଉ ତା ସାବତ ମା ତାକୁ ବହୁତ କଷ୍ଟ ଦିଏ, ଯୋଉଟା କି ସେ ମତେ କୁହେ ଆଉ ମତେ ସେଟା ବହୁତ କଷ୍ଟ ଲାଗେ। ମୁଁ ସହି ନ ପାରିକି ସେଇ କଷ୍ଟଟା ତାର ମୋର କଲମ ମାଧ୍ୟମରେ ମୁଁ ସେଟା ଲେଖିଥିଲି ଗପଟେ, ସେଟା ମୋର ମୀନା ବଜାରରେ ପ୍ରକାଶ ପାଇଥିଲା। ତାପରେ ମୋର ଗୋଟେ ଭଉଣୀ, ସେ ଶିଶୁ ଟ୍ରେନିଂ ନଉଥିଲା, ତାଙ୍କର ଜଣେ ଫେୟାରୱେଲ୍ ଦେବାକୁ ଗୋଟେ ଗୀତ ସେ ଲେଖିଥିଲା। ମୁଁ କହିଲି ସେ ସେ ସ୍ୱର ଦେଇ ବୋଲୁଥିଲା, ମୁଁ ସେ ଗୀତଟା ତା ପାଖରୁ ଛଡ଼େଇ ଆଣିଲି, ମତେ ଦେଲାନି ସେ, ମୁଁ ଛଡ଼େଇ ଆଣିଲି। ଛଡ଼େଇ ଆଣିଲି ସେ ସବୁ ଦୌଡ଼ି ଦୌଡ଼ିକି ବୋଉ ପାଖକୁ ଗଲା, କୁଡ଼ି ନେଇଗଲା ଡଲି ମୋଠୁ ଛଡ଼େଇକି ମତେ ଚିରିଦବ କ'ଣ କରିବ। ବୋଉ କହିଲା ନା ସେ ଚିରିବନି। ବୋଉ ସେଠୁ ବୁଝେଇ କହିଲା ତୁ ନିଜେ ଲେଖୁନୁ, ତୋ ଲେଖା ଯେମିତି ସମସ୍ତେ ପଢ଼ିବେ। ବାସ୍ ବୋଉର ସେ ପଦକ କଥା ମତେ କବିତା ଲେଖିବାକୁ ଏତେ ଉତ୍ସାହିତ କଲା ଯେ ମୁଁ ତାପରଠାରୁ କବିତା ଗପ ଦୁଇଟା ଯାକ ହିଁ ଲେଖିଲି।

0: ସୁପ୍ରଭା ଦାସଙ୍କ ଜନ୍ମ ଖୋର୍ଦ୍ଧା ଜିଲ୍ଲା ବଡ଼ପଦର ଗ୍ରାମରେ। ପିତା ସାଧୁଚରଣ ଓ ମାତା ଶୈଳବାଳା କଟକ ସ୍ଥିତ ରେଭେନ୍ସା ଗର୍ଲସ୍ ସ୍କୁଲରୁ ନିଜ ଶିକ୍ଷା ସମାପ୍ତି କରି ପରବର୍ତ୍ତୀ ସମୟରେ ବାଙ୍କୀ ମହାବିଦ୍ୟାଳୟରେ ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ବିଦ୍ୟାଳୟରୁ ପଢିବା ସମୟରୁ ସାହିତ୍ୟ ପ୍ରତି ରହିଥିବା ଅନୁରାଗ ଆଜି ତାଙ୍କୁ ପ୍ରତିଷ୍ଠିତ ଲେଖିକା କରିପାରିଛି। ତାଙ୍କ ରଚିତ ଏକାଧିକ ଗଳ୍ପ, କବିତା, ନାଟକ, ରୂପକ ଓ ବେତାର ଦୂରଦର୍ଶନରୁ କେତେକ ନାଟକର ନାମ ଏଠାରେ ମୁଁ କହୁଛି। ଜଣେ ଗ୍ରାମଦେବତୀଙ୍କ ମୃତ୍ୟୁ, ନିଶିତ ବସନ୍ତ, ଡିବି ଯାଇଥିବା ହସ୍ତାକ୍ଷର, ସ୍ରଜାତି ତନ୍ନାୟା, ଧରିତ୍ରୀର କାନ୍ଦ, ଶେଷ ସ୍ୱାକ୍ଷର, ପ୍ରତିଧ୍ୱନି କାହାର, ବାମପଦା, କୃଷ୍ଣାଶ୍ରମ, ଡ୍ରଇଂ ଖାତାରେ ଛବି ଇତ୍ୟାଦି।
1: ସୁପ୍ରଭା ଦାସଙ୍କ ରଚିତ ଉପନ୍ୟାସ ଶିଳ୍ପୀ ପତ୍ନୀ ପ୍ରକାଶ ପାଏ 2019 ମସିହାରୁ, ପୃଷ୍ଠା ସଂଖ୍ୟା 480। ପ୍ରଖ୍ୟାତ ଲେଖକ ମନୋଜ ଦାସ, ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ଡକ୍ଟର ବୀଣାପାଣି ମହାନ୍ତି, ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଭିମତ ଉପନ୍ୟାସରେ ସ୍ଥାନିତ ହୋଇଛି। ଉପନ୍ୟାସର କାହାଣୀ ଦର୍ଶନାତ୍ମକ ଚିନ୍ତାଧାରା ଉପରେ ପରିବେଶିତ, ଏକ ସୁନ୍ଦର ପ୍ରେମ ଓ ବିରହ କାହାଣୀର ଅନ୍ତଃସ୍ୱର। ଉପନ୍ୟାସର ଆରମ୍ଭରେ ଲେଖିକା ଯାହା ଲେଖିଛନ୍ତି ସେଥିରୁ କିଛି ପଢି ଆପଣମାନଙ୍କୁ ଶୁଣାଇ ଦେଉଛନ୍ତି ରୋଜାଲିନ।
0: ପ୍ରେମ ମଣିଷ ଜୀବନର ଶ୍ରେଷ୍ଠତମ ଅନୁଭବ, ବାସ୍ତବ ପ୍ରେମ ହିଁ ପ୍ରକୃତ ଜୀବନ। ଯେଉଁଠାରେ ପ୍ରେମ ସେଇଠି ଜ୍ଞାନ ଏବଂ ପବିତ୍ରତା। ପ୍ରେମ ଶୂନ୍ୟ ହୃଦୟ ହୃଦୟ ନୁହେଁ। ବାସ୍ତବ ପ୍ରେମ ମଣିଷ ଭିତରେ ସ୍ୱର୍ଗୀୟ ଆନନ୍ଦ ଭରିଦିଏ। ସେହି ପ୍ରେମକୁ ଭିତ୍ତି କରି ସ୍ୱର୍ଗୀୟ ଆନନ୍ଦ ପାଠକମାନଙ୍କ ମନରେ ଭରିଦେବାର ଲକ୍ଷ୍ୟରେ ଶିଳ୍ପୀ ପତ୍ନୀ।
1: ଶିଳ୍ପୀ ପତ୍ନୀ ଉପନ୍ୟାସ ଉପରେ ଲେଖିକା ସୁପ୍ରଭା ଦାସ ଯାହା କୁହନ୍ତି,
2: ଶିଳ୍ପୀ ପତ୍ନୀ ସ୍ୱପ୍ନର ମନ୍ଦିରରେ ଏକ ଅଲିଭା ଦୀପଶିକା, ଯାହାର ଉଜ୍ଜଳତାରେ ଆଲୋକିତ ହୋଇ ଉଠେ ପ୍ରୀତିର ନାୟିକା। ସତ ଝଡ଼ ଝଞ୍ଜା ପବନରେ ବି ଶିଖା ଟେକି ଜଳୁଥାଏ ସେ ଓହର, ଉଜ୍ଜଳତାରେ ଆଲୋକିତ କରୁଥାଏ ପ୍ରୀତିର ନାୟିକାକୁ। ନିଷ୍କପଟ ନିଚ୍ଛଳ ନିରୁତା ଭଲ ପାଇବାକୁ ନାହିଁ, ଏକା ଏକା ବାଟ ଚାଲିବାକୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରୁଥାଏ। ଅନନ୍ତ ଶକ୍ତିର ସେ ମହାନ ପ୍ରେମାଲୋକରେ ଆଲୋକିତ ହୋଇ ଉଠେ ତାର ଆତ୍ମସତ୍ତା। ସେ ହେଉଛି ମୋର ଶିଳ୍ପୀ ପତ୍ନୀ।
3: ଶିଳ୍ପୀ ପତ୍ନୀର ଜନ୍ମ ହେଇଛି କଲେଜରୁ। ମାଟ୍ରିକ ପରୀକ୍ଷା ପରେ ଗୋଟେ ବହି ପଢ଼ିଥିଲି, କବି ପତ୍ନୀ ବୋଲି ଗୋଟେ ବହି ପଢ଼ିଥିଲି। ରେଭେନ୍ସା କଲେଜର ଲାଇବ୍ରେରୀରୁ ଆଣିଥିଲା ଗୋଟେ ଝିଅ, ମୁଁ ତାଠୁ ଆଣି ପଢ଼ିଥିଲି। ସେ କହିଲା ତୁ ଏଇଟା ପଢିକି କଣ କରିବୁ? ମୁଁ କହିଲି ମୁଁ ବି ଗୋଟେ ଲେଖିବି ଏ ଉପନ୍ୟାସ, ଯାହା ନାଁ ଦେବି ମୁଁ ଶିଳ୍ପୀ ପତ୍ନୀ। ସେ କବି ପତ୍ନୀ ଦେଇଛି, ମୁଁ ଶିଳ୍ପୀ ପତ୍ନୀ ଦେବି, ଏମିତି ମଜାକରି କହିଥିଲି। କିନ୍ତୁ କଲେଜ ଜୀବନରେ ଯେତେବେଳେ ଆସିଲି ସେତେବେଳେ ମୁଁ ନା ଏମିତି କିଛି ଘଟଣା ମୋ ଆଖି ସାମ୍ନାରେ ଘଟିଲା, ସେଠୁ ଏ ଉପନ୍ୟାସଟା ସେଇ କଲେଜରୁ ହିଁ ଆରମ୍ଭ କରିଥିଲି। କିନ୍ତୁ ଶିଳ୍ପୀ ପତ୍ନୀର ଯୋଉ ଭଲ ପାଇବାଟା ରହିଛି ସେଟା ହେଉଛି ସମ୍ପୂର୍ଣ୍ଣ ଆତ୍ମିକ ଭଲ ପାଇବା। ଯଦି ନାୟିକାର ସେଇ ଭଲ ପାଇବାକୁ ନେଇକି ଯଦି ଆଜିକାଲିକାର ପିଲାମାନେ ଯଦି ଚିନ୍ତା କରିବେ ଆଉ ନିଜ ଚରିତ୍ରରେ ଚରିତ୍ରିତ କରିବାକୁ ଚେଷ୍ଟା କରିବେ, ତାହେଲେ ଆଉ ସମାଜ ବର୍ତ୍ତମାନ ଯୋଉ ପ୍ରକାର ଉଶୃଙ୍ଖଳିତ ହେଉଛି ସେଟା ହେବ ନାହିଁ।

0: ଶିଳ୍ପୀ ପତ୍ନୀ ଉପନ୍ୟାସର ଭାଷା ସରଳ, ମାର୍ଜିତ ଏବଂ ବୋଧଗମ୍ୟ କାହାଣୀକୁ ପାଠକୀୟ ଉତ୍କଣ୍ଠା ଭିତରେ ଆଗକୁ ନେଇଛନ୍ତି ଲେଖିକା ସୁପ୍ରଭା ଦାସ। ବିଶେଷ କରି ସ୍ୱପ୍ନ, ସମ୍ଭାବନା ଓ ବାସ୍ତବତା ଭିତରେ ଏକ ନୂଆ ମନସ୍ତତ୍ତ୍ୱ ଲେଖିକା ଉପସ୍ଥାପନ କରିଛନ୍ତି ଶିଳ୍ପୀ ପତ୍ନୀ ଉପନ୍ୟାସରେ। ଉପନ୍ୟାସର ଆରମ୍ଭ ଏହିପରି, ଯାହାକୁ ରୋଜାଲିନ ପଢି ଶୁଣାଉଛନ୍ତି।
1: ଭାଦ୍ରବ ମାସର ମେକାଛନ ଆକାଶ, ଜିପି ଜିପି ବରସରେ ଭିଜା ଭିଜା ମାଟିର ବାସ୍ନା, ମୁକ୍ତ ବାତାୟନ ଭାଙ୍କ ଦେଇ ଭିତରକୁ ପଶି ଆସିଲା ମୁଠାଏ ପାହାନ୍ତିଆ ପବନରେ ମିଶି ଅଳକର ନାସାନ୍ଧ୍ର ପର୍ଯ୍ୟନ୍ତ ମନ ଭରି ଆଘ୍ରାଣ କରିନେଲା ସେ। ଆଉ ଟିକେ ଆରାମ କରି ଶୋଇଗଲା ଚଦରାଟାକୁ ବେକ ଯାଏ ଟାଣିନି। ଏମିତି ପାହାନ୍ତା କୁଆରୀ ମନର ସ୍ୱପ୍ନିଳ ପାହାନ୍ତି, ଶୋଇ ଶୋଇ ସ୍ୱପ୍ନକୁ ଦେଖିବାକୁ ଭଲ ପାଏ ନୂଆ କରି ପାଖୁଡ଼ା ମେଲିଥିବା କୁଆରୀ ମନଟି। ଷୋଡ଼ଶୀ ଅଳକାର ଇଚ୍ଛା ହେଉଥିଲା ଆଖି ବୁଜି ସେ ସ୍ୱପ୍ନ ଦେଖିବ, ବିଜା ମାଟିର ବାସ୍ନାକୁ ଭଲ ଭାବେ ଆଘ୍ରା।

0: ଉପନ୍ୟାସର ଚରିତ୍ରମାନ ହେଉଛନ୍ତି ଉପନ୍ୟାସ ତରୁଣୀ, ସୁନ୍ଦରୀ ନାୟିକା ତଥା କଲେଜ ଛାତ୍ରୀ ଅଳକା ଓ ନାୟକ ଅଂଶୁମାନ। ନାମଟା ଯେମିତି ଗଭୀର, ସେମିତି ଗଭୀର ଥିଲା ତାଙ୍କ ନିରବତା। ଅନ୍ୟ ଗୌଣ ଚରିତ୍ରମାନଙ୍କ ମଧ୍ୟରେ ଅନୁରାଗ, ନିରୁ ଅପା, ଚନ୍ଦ୍ରାବତୀ, ପ୍ରମିଳା ଅପା, ପ୍ରତିମା ଅପା, ଗେଡ଼ି ମଞ୍ଜୁ, କନକଲତା, ନିର୍ମଳ, ମାଳତୀ, ନିରଞ୍ଜନା, କନି ଅପା, ସବିତା ଅପା, ନମିତା ଓ ଦୀପା ଇତ୍ୟାଦି। ଉପନ୍ୟାସର କେଇ ଧାଡି ପଢି ଶୁଣାଇ ଦେଉଛନ୍ତି ରୋଜାଲିନ।
1: ନାୟିକା ଅଳକା, ତାଙ୍କ ନାମ ଟିକି। କଲେଜ ବାରଣ୍ଡାରେ ଅଳକାକୁ ଦେଖି ଅଂଶୁମାନ କହିଥିଲେ, ତୁମକୁ ମୁଁ ଭଲ ପାଏ ଟିକି, ତୁମ ବିନା ମୋ ଜୀବନ ଅସମ୍ପୂର୍ଣ୍ଣ ରହିଯିବ, ଶିଳ୍ପୀ ବରଂ ଅବିବାହିତ ରହିଯିବ। କିନ୍ତୁ ଶିଳ୍ପୀ ପତ୍ନୀର ଗୌରବ ସେ କାହାରିକୁ ଦେଇପାରିବେ ନାହିଁ। ମଣିଷ ଜୀବନର ଏକାନ୍ତ ସତ୍ୟ ଏହି ରକ୍ତ। ସେହି ରକ୍ତର ଅକ୍ଷରରେ ଲେଖୁଛି ମୁଁ, ମୋତେ ବିଶ୍ୱାସ କର, ମୁଁ ତୁମକୁ ନିଜଠାରୁ ଅଧିକ ଭଲ ପାଏ, ଏକାନ୍ତ ଭାବରେ ମୁଁ ତୁମର। ଉତ୍ତରରେ ଅଳକା କହିଥିଲେ, ଅଂଶୁମାନ ତମେ ମୋତେ ଠକି ପାରିବନି, ତୁମ ବାଳ ଋଣ ମୋତେ ଦିନେ କରିଥିଲା ସ୍ପର୍ଶକାତର ନାରୀଟିଏ, ମଧ୍ୟାହ୍ନ ଜଳେଇ ପଡ଼ି ଘର୍ମାକ୍ତ କରିଦେଉଛି, କିନ୍ତୁ ଅପରାହ୍ନର ଛାଇ ଦିଗ୍ବଳୟ ତଳେ ମୋତେ ପ୍ରତିଷ୍ଠିତ ଲେଖିକାଟିଏ କରି ଠିଆ କରେଇ ଦେବ। କାରଣ ତମେ ତ ମୋର କେବଳ ପ୍ରେମିକ ନୁହେଁ, ପରମ ପୂଜନୀୟ ଗୁରୁ ମଧ୍ୟ। ତମର ସ୍ନେହ, ଆଘାତ, ଉପେକ୍ଷା ସବୁକିଛି ମୋ ପାଇଁ ପ୍ରଚ୍ଛନ୍ନ ଆଶୀର୍ବାଦ।

0: ହଁ ଶ୍ରୋତା ବନ୍ଧୁ, ଆପଣମାନେ ଲକ୍ଷ୍ୟ କରିପାରିବେ ଏ ଶିଳ୍ପୀ ପତ୍ନୀ ଉପନ୍ୟାସରେ କିପରି ଭାବେ ଲେଖିକା ସୁପ୍ରଭା ଦାସ ଜୀବନର ଅନୁକୂଳ ପ୍ରତିକୂଳ ପରିସ୍ଥିତିକୁ ନିଜ ଲେଖନୀରେ ପ୍ରତିପାଦିତ କରିଛନ୍ତି।
1: ଉପନ୍ୟାସର ଶେଷ ପର୍ଯ୍ୟାୟରେ ଲେଖିକା ଯାହା ଲେଖିଛନ୍ତି,
0: ହଠାତ୍ ତିନି ସବୁ ପ୍ରଶ୍ନବାଚୀ ଓ ଦ୍ୱନ୍ଦ୍ୱକୁ ଚମକାଇ ଦେଇ ପହଞ୍ଚିଥିଲେ ଅନୁରାଗ ସନ୍ଧ୍ୟାରେ। ହଠାତ୍ ପ୍ରଶ୍ନ କଲେ ସେ,
1: ଗୋଟେ କଥା କହିବି, ରାଗିବନି ତ?
0: ଆରେ କଥା କଣ, ଆସୁ ଆସୁ ଆଜି ଇଏ କି ଅବତାର?
1: ନା, ଆଗ ମୋର ପ୍ରଶ୍ନର ଉତ୍ତର ଦିଅ।
0: ହଉ ବାବା,
1: କେବଳ ମୋର ଏତିକି ପ୍ରଶ୍ନ, ତମେ ମୋର ବର୍ତ୍ତମାନର ପୃଥିବୀକୁ ଆସିପାରିବ କି?
0: ମାନେ ମୁଁ ତ ତମର ବର୍ତ୍ତମାନର ପୃଥିବୀରେ ହିଁ ଠିଆ ହୋଇଛି।
1: ନା ସେମିତି ନୁହେଁ, ମୋର ପୃଥିବୀର ସେଇ ଛୋଟ କୁଡିଆ ଭିତରେ ତମେ ନାଲି ଶାଢୀ ପିନ୍ଧି ନାଲି ଶଙ୍ଖା ସିନ୍ଦୁରରେ ମଣ୍ଡିତ ହୋଇ ମୋ ପାଇଁ ଭାତ ରାନ୍ଧିବ କି?
0: ଅଳକା ନିଜ କାନକୁ ବିଶ୍ୱାସ କରିପାରୁ ନଥିଲା। ସେ କଣ ସତରେ ଶୁଣୁଛି ଏମିତି ଏକ ହଜିଯାଇଥିବା ଆଖ୍ୟାୟିତ ସ୍ୱପ୍ନର ପଦଧ୍ୱନି? ବିଶ୍ୱାସ କରିପାରୁ ନଥିଲା।
1: କଣ କିଛି କହିଲ ନିଜେ ଅଳକା, ତୁମ ନିରବତାରୁ ମୁଁ ହଁ କି ନା କେମିତି ବୁଝିବି?
0: ଅଳକା ଚାହିଁଲା ଆକାଶକୁ, ଆକାଶ ମେଘମୁକ୍ତ ଓ ନିର୍ମଳ ଥିଲା। ପୂର୍ଣ୍ଣିମା ତିଥିର ଜହ୍ନଟା ଥାଳିପଟ ପରି ଗୋଲ ଓ ସୁନ୍ଦର ଦିଶୁଥିଲା। ସେଦିନ ପରି ଆଜି ଗ୍ରହଣ ଲାଗିନି ଚନ୍ଦ୍ରରେ କି ଆକାଶରେ ଢାଙ୍କି ହୋଇନି ଅମାବାସ୍ୟାର କଳା ଚଦର। ଅଳକାର ମନେ ହେଲା ଯେମିତି ଆଜି ବହୁ ବର୍ଷ ପରେ ସେ ଜହ୍ନ ଦେଖୁଛି, ଆକାଶ ଦେଖୁଛି। ଆପେ ଆପେ ଉଠରେ ସର ହସଟିଏ ରେଖା ଆଙ୍କିଲା, ନାମହୀନ ଅର୍ଥହୀନ। ମୋନାଲିସାର ହସ ପରି କିନ୍ତୁ ବେଶ ଆକର୍ଷଣୀୟ ଥିଲା, ଯାହା ଖାସ୍

0: ନମସ୍କାର, ସୁପ୍ରଭା ଦାସ ସମ୍ପ୍ରତି ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅଧୀନସ୍ଥ ବାସନ୍ଦାରା ଗ୍ରାମରେ ଅବସ୍ଥାନ କରି ସାହିତ୍ୟ ସାଧନାରେ ରତ। ଏଥିସହିତ ଦୀର୍ଘ 37 ବର୍ଷ ଧରି ପ୍ରକାଶ ପାଉଥିବା ପ୍ରସିଦ୍ଧ ସାହିତ୍ୟ ପତ୍ରିକା କାୟକଳ୍ପର ସମ୍ପାଦନା ଦାୟିତ୍ୱ ତୁଲାଉଛନ୍ତି।
1: ସେହି ସବୁ ଉଷୁମ ରାତିର ଉପାର୍ଜିତ ଉପକଥା ଚହଲା ପାଣିର ଛାତି।
0: ଆରେ ଶୁଭଶ୍ରୀ, ତମେ କଣ ପୁଣି କବିତା ପଢିଲ? ପ୍ରଥମରୁ ମତେ ପରା ମନା କରୁଥିଲ।
1: ସତରେ ରୋଜିଅପା, ମୁଁ ଔପନ୍ୟାସିକା ସୁପ୍ରଭା ଦାସଙ୍କ ଶିଳ୍ପୀ ପତ୍ନୀ ବିଷୟ ଶୁଣି ଏତେ ଭାବପ୍ରବଣ ହୋଇଯାଇଥିଲି ଯେ ପ୍ରଶ୍ନ ପଚାରିବାକୁ ମୁଁ ଭୁଲିଗଲି। ତ ଶ୍ରୋତା ବନ୍ଧୁ, ଆଜିର ପ୍ରଶ୍ନ ଲେଖିନି।

0: ଦିଅନ୍ତୁ। ଲେଖିକା ସୁପ୍ରଭା ଦାସଙ୍କ ରଚିତ ଶିଳ୍ପୀ ପତ୍ନୀର ନାୟିକାଙ୍କ ନାମ କ'ଣ? ଉତ୍ତର ଓ ମତାମତ ପଠାଇବାର ଠିକଣା କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ମାର୍ଫତ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ 12। ଫୋନ ନମ୍ବର 8763356210। ଇମେଲ bbdash1612@gmail.com। ସଠିକ ଉତ୍ତରଦାତାଙ୍କ ମଧ୍ୟରୁ ଜଣଙ୍କୁ ପୁରସ୍କାର ମିଳିବ।
1: ଶୁଭଶ୍ରୀ, କଥା ସେଇଠି ରଖ, ସମୟ ହାତଠାରେ ଡାକିଲାଣି। ଆଜିର କାର୍ଯ୍ୟକ୍ରମରୁ ଆମେ ଏଇଠି ବିରତି ନେଉଛୁ।
0: ଆଲେଖ୍ୟ ରୋଜାଲିନ ରାଉତରାୟ, ଉପସ୍ଥାପନାରେ ମୁଁ ଥିଲି ଶୁଭଶ୍ରୀ ଶତପଥୀ, ଏବଂ ମୋ ସହିତ ଥିଲେ ରୋଜାଲିନ ରାଉତରାୟ। ରହୁଛୁ, ନମସ୍କାର।
2: ବାହାଘର, ବ୍ରତଘର, ଜନ୍ମଦିନ, ସତ୍ୟନାରାୟଣ ପୂଜା, ଷୋଳ ପୂଜା ସମେତ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ପାଇଁ ଆବଶ୍ୟକ ମନପସନ୍ଦର ନିମନ୍ତ୍ରଣ କାର୍ଡର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ। ନିମନ୍ତ୍ରଣ କାର୍ଡ ପାଇଁ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ। ମନେ ରଖନ୍ତୁ, ଆପଣଙ୍କ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।
0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।
3: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ, ଆକାଶବାଣୀ କଟକ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେହୀ ବିଳାସର 58ତମ ଭାଗ।

ସୁପର୍ଣ୍ଣଖା ପଚାରିଥିଲା, ଏଥରକ ଲକ୍ଷ୍ମଣ ଫେରେଇ ଦେବେ ନାହିଁ ତ? ଶ୍ରୀରାମ ମନା କରିଥିଲେ। ଲକ୍ଷ୍ମଣ ଚିଠି ପଢ଼ିସାରି ନିଜର ବାହୁ ଟେକିବାରୁ ସୁପର୍ଣ୍ଣଖା ଭାବିଲା, ଚିଠି ପଢ଼ିସାରିଲେଣି, ଏଇକ୍ଷଣି ମୋତେ କୋଡ଼ କରିବେ। ଚିଠିର ଅର୍ଥ ଲକ୍ଷ୍ମଣ ବୁଝିଲେ ଅନ୍ୟ ପ୍ରକାର। ସେ ବୁଝିଲେ ରାମ ଲେଖିଛନ୍ତି, ବାବୁ, ଏଇ ଯୋଷାର ନାକର ସିରି ବା ସୌନ୍ଦର୍ଯ୍ୟ ଦାନ ବା ଛେଦନ ଯୋଗ୍ୟ, ଏହାର କାନକୁ ବିହର ଅର୍ଥାତ୍ ବିଶେଷ ଭାବେ ହରଣ କରି ଫୋପାଡ଼ି ଦିଅ, ଏହାକୁ ଆଲିଙ୍ଗନ କର ନାହିଁ। କି ଦୟନୀୟ ଦଶା ଏହି ପ୍ରେମ ଉନ୍ମତା ନିର୍ବୋଧା ନାରୀର। ଲକ୍ଷ୍ମଣ ବାଳ ଧରିବା ହେତୁ ଭାବିଲା, କର୍ଣ୍ଣାଟ ଦେଶ ପୁରୁଷ କେଶ ଧରି ସମ୍ଭୋଗ କରନ୍ତି, ତଳେ ପକେଇଦେଲା ବେଳେ ଭାବୁଛି ଏଇକ୍ଷଣି ସଂଯୋଗ ହେବ ସୁପୁରୁଷ ସହ। ନାସାକର୍ଣ୍ଣ ବିଚ୍ଛେଦ ଯୋଗୁଁ ସୁପର୍ଣ୍ଣଖା ରଟିଲା ନା ପକ୍ଷୀ ଭଳି ଚିତ୍କାର କଲା। ସିଂହ ହସ୍ତିନୀକୁ ବିଘାତ ବା ବିଶେଷ ଭାବେ ଆଘାତ କରିବା ଲକ୍ଷ୍ୟ ଘଟିଲା ବା ଉପମା ଦେଖାଗଲା। ବାଘ ମୃଗୁଣୀକୁ ବିଦାରି ଫୋପାଡ଼ି ଦେଲା ପରେ ଲକ୍ଷ୍ମଣ ତାକୁ ବିରୂପି କରି ପକାଇଦେଲେ। ତାର ବସନ ରକ୍ତର ତ୍ରିଧାରରେ ବୁଡ଼ିଗଲା। ମନେ ହେଲା, ବାୟୁ ପ୍ରବାହରେ ମନ୍ଦାର ବୃକ୍ଷ ଉଡ଼ିଯାଉଛି କି? ବାୟୁ ବେଗରେ ଜନପଦ ବା ରାକ୍ଷସଙ୍କ ରହିବା ପ୍ରଦେଶରେ ପହଞ୍ଚିଲା ସୁପର୍ଣ୍ଣଖା। ରାକ୍ଷସ ଖର କହିଲା, ଦେଇଙ୍କୁ ଏଇ ଦଶା କିଏ ଦେଲା? ଖର ରାକ୍ଷସ କହିଲା, ବିକାଳରେ ଅର୍ଥାତ୍ ଅକାଳରେ କାଳ ହେଲା କିଏ? କାହାର ତିଳେ ହେଲେ ଶଙ୍କା ବା ଭୟ ହେଲା ନାହିଁ। କିଏ ବ୍ୟାଳ ବା ସାପର ମୁହଁରେ ହାତ ଦେଲା? ଅନ୍ୟ ସାପ ତ ନୁହେଁ, ବାସୁକୀ ମୁହଁରେ ହାତ ଦେଇଛି। ସେ ବାଇ ବା ପାଗଳ ନୁହେଁ ତ? ବିଂସାକ୍ଷ ରାବଣ ଭଗିନୀ କହିଲା, ଦଶରଥ କୁମାରମାନେ ପଞ୍ଚବଟିରେ ବସା କରିଛନ୍ତି, ମୁଁ ସେମାନଙ୍କୁ ଗ୍ରାସ କରିବାକୁ ଉଦ୍ୟମ କରନ୍ତେ ସେମାନେ ବାମା ବା ସ୍ତ୍ରୀ ସହ ମୋ ପ୍ରତି ବାମ ହେଲେ ଅର୍ଥାତ୍ ମୋ ବିରୋଧୀ ହେଲେ। ଦଣ୍ଡକାରଣ୍ୟରେ ଦଣ୍ଡକେ ଅର୍ଥାତ୍ କ୍ଷଣକ ଭିତରେ ମୋତେ ଦଣ୍ଡ ଦେଲେ। ଦୂଷଣ ତ୍ରିଶିର ଓ ଖର ବଳ ବା ସୈନ୍ୟ ସଜ୍ଜା କରି ବାହାରିଲେ। ବୀର ଡାକରେ ଦେବତା ଶଙ୍କିତ ହେଲେ। ସୈନ୍ୟ ନଡ଼ିରୁ ଗୁଳି ଫୁଟିବାରୁ ସୁର ବା ସୂର୍ଯ୍ୟ ଭାବିଲେ, ମୋ ବଂଶୀୟ ରାମ ଏମାନଙ୍କ ବିରୋଧୀ ହେବାରୁ ଏମାନେ ମୋତେ ମାରିବେ କି? ଭଞ୍ଜକବି ତାଙ୍କ ସମୟର ସୈନ୍ୟଙ୍କ ଗୁଳିଚାଳନା ଉପମା ଦେଇଛନ୍ତି। ସୈନ୍ୟଙ୍କ ପଦାଘାତରେ ଧୂଳି ଉଡ଼ିଲା, ଅସ୍ତ୍ର ଘର୍ଷଣରେ ନିଆଁ ଜଳିଲା। ରାମଙ୍କ ସର ଅଗସ୍ତ୍ୟ ମୁନି ଭଳି ଅସୁର ସୈନ୍ୟରୂପୀ ସମୁଦ୍ର ଶୋଷିଦେଲା। ରାକ୍ଷସ ତ୍ରିଶିରର ଶିର ଦୁଇଫଳ ହେଲା। ରାମ କବି ଭଳି ଦଣ୍ଡକାରଣ୍ୟ କାବ୍ୟର ଦୂଷଣ ବା ଦୋଷନାଶ କଲା ଭଳି ଦୂଷଣକୁ ବଧ କଲେ। ଗଧର ଅନ୍ୟ ନାମ ଖର। ବାଘ ହାତରେ ଗଧ ମଲା ପରି ଖରକୁ ବଧ କଲେ ଶ୍ରୀରାମ। ଗୁଣିଆର ମନ୍ତ୍ରପାଠ ପରେ ଡାକିନୀ ପଳାଇଲା ପରି ସୁପର୍ଣ୍ଣଖା ପଳାଇଲା। ରାମଙ୍କ ବଦନରେ ବିନ୍ଦୁ ବିନ୍ଦୁ ଝାଳ ବାହାରୁଥିଲା। ପତ୍ର କୁଡ଼ିଆକୁ ବାହୁଡ଼ିଲେ ଶ୍ରୀରାମ। ଭଞ୍ଜ କବି ରାମଙ୍କ ଏ ସ୍ୱେଦଯୁକ୍ତ ଶରୀରର ଶୋଭା ବର୍ଣ୍ଣନ କରି କହିଲେ, ପଦ୍ମରୁ

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିରଚିତ ବୈଦେହୀଶ ବିଳାସର 58ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। କଣ୍ଠଦାନ କରିଥିଲେ ସଙ୍ଗୀତା ଗୋସାଇଁ, ମମତାରାଣୀ ସାହୁ, ରାମହରି ଦାସ ଏବଂ ଭିକାରୀ ଚରଣ ବଳ। ବର୍ଣ୍ଣନାରେ ଥିଲେ ବୀରେନ୍ଦ୍ର କୁମାର ମିଶ୍ରା।

ତାହା ଆମ ଜାତି ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ସେହି ସ୍ୱର୍ଣ୍ଣିମ ପୃଷ୍ଠାର ଅନ୍ୟତମ ଅଧ୍ୟାୟ ଝାନ୍ସୀରାରୀ ଲକ୍ଷ୍ମୀବାଇ ଆଜି ସମଗ୍ର ଜାତି ପାଇଁ ଚିରସ୍କରଣୀୟ।

ଶ୍ରୋତାବନ୍ଧୁ, ଆଜି ଆମେ ସ୍କରଣ କରିବା ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ଅମର ବୀରାଙ୍ଗନା ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କୁ। ଜୁନ୍ 18 ତାରିଖ ତାଙ୍କ ବଳିଦାନ ଦିବସ ଭାବେ ପାଳନ କରାଯାଏ। ଏହି ଦିନରେ ଆମେ ତାଙ୍କର ସାହସ, ଦେଶପ୍ରେମ ଏବଂ ଅଦମ୍ୟ ଆତ୍ମବିଶ୍ୱାସକୁ ସଶ୍ରଦ୍ଧ ସ୍କରଣ କରୁଛୁ। ହଁ ଶ୍ରୋତାବନ୍ଧୁ, ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମ 1828 ମସିହାରେ ବାରାଣାସୀରେ ହୋଇଥିଲା। ତାଙ୍କର ଶୈଶବ ନାମ ଥିଲା ମଣିକର୍ଣ୍ଣିକା। ସ୍ନେହରେ ସମସ୍ତେ ତାଙ୍କ ମନୁ ବୋଲି ଡାକୁଥିଲେ। ଛୋଟବେଳୁ ସେ ଘୋଡ଼ା ଚଢ଼ିବା, ତରବାରୀ ଚଳାଇବା ଏବଂ ଯୁଦ୍ଧକଳାରେ ପାରଙ୍ଗମ ଥିଲେ।

0: ଝାନ୍ସୀର ରାଜା ଗଙ୍ଗାଧର ରାଓଙ୍କ ସହ ହୋଇଥିଲା। ତାପରେ ସେ ହୋଇଯାଇଥିଲେ ଝାନ୍ସୀର ରାଣୀ ଲକ୍ଷ୍ମୀବାଈ।
1: ଇନକିଲାବ ଜିନ୍ଦାବାଦ।

ଆକାଶବାଣୀ କଟକ ଶୁଣନ୍ତୁ ନାଟକ ଦିବ୍ୟଫଳ ମୂଳ କନ୍ନଡ ରଚନା ଲକ୍ଷ୍ମୀନାରାୟଣ ଏଚ୍ବି ଅଳକା ହିନ୍ଦୀ ଅନୁବାଦ ସିଦ୍ଧଲିଙ୍ଗ ପଟ୍ଟଣଶେଟ୍ଟି ଓଡ଼ିଆ ଅନୁବାଦ ଡକ୍ଟର ତ୍ରିନାଥ ପଟ୍ଟନାୟକ ପ୍ରଯୋଜନା କିଶୋର ମହାନ୍ତି ନାଟକ ଦିବ୍ୟଫଳ

0: ବି ସଂସାରରୁ ଚାଲିଯାଇ ଉପରବାଲାଙ୍କ ଦରବାରରେ ଭଦ୍ରଲୋକଙ୍କ ଭଳିଆ ବସିଯାଇଥିବ।
1: ଜେଜେଙ୍କ ଉପରେ ତୋର ରାଗ କଣ ପାଇଁ? ମୁଁ ତ କିଛି ବୁଝିପାରୁନି।
0: ସେ ଗୋଟିଏ ଲମ୍ବା କାହାଣୀ।
1: କାହାଣୀ? କୋଉ କାହାଣୀ?
0: ହଉ, କେବେ ବେଳ ହେଲେ ତତେ ସେ କଥା ଶୁଣେଇବି, ଚାଲ।
1: ନାଇଁ, ଏବେ ଶୁଣାଉନୁ।
0: ଆରେ ବେଳ ହେଲାଣି ପରା, ଚାଲ ଏବେ ଜଙ୍ଗଲରୁ ବାହାରି ଯିବା, ଚାଲ।
1: ହଉ,
0: ନେ ଏ ଟାଙ୍ଗିଆଟା ଧରିଲୁ,
1: ଦେ
0: ଏ କାଠ ଗଛକ ମୁଁ ମୁଣ୍ଡଉଛି, ମୋ ମୁଣ୍ଡ ଉପରୁ ଟିକେ ଟେକି ଦେଲୁ।
1: ବାଟରେ ଚାଲୁ ଚାଲୁ ମତେ ଶୁଣା ନା ସେ କାହାଣୀ।
0: ଛାଡ଼ ସେ କଥା, ହୁବି ସେ କଥା ମନେ ପଡ଼ିଲେ ନା ଦେହଟା ସିତେଇ ଉଠୁଛି, ଛାତି କାଲି ପଡୁଛି ଉଠୁଛି।
1: ତୁ ସେ କାହାଣୀ ନ ଶୁଣିଲେ ନା ମୁଁ ମୋଟେ ଘରକୁ ଯିବିନି, କହିଦଉଛି, ଏ ଜଙ୍ଗଲରେ ରହିଯିବି। ତେଣିକି ତୋ କଥା
0: ଠିକ ଅଛି, ତୁ ଯଦି ଜିଦ କରୁଛୁ ନିଶ୍ଚୟ ସେ କାହାଣୀ ତତେ ଶୁଣିବାକୁ ହିଁ ପଡ଼ିବ।
1: ମତେ ଶୁଣେଇବୁ? ତାହେଲେ ଶୁଣା।
0: ଶୁଣ, କେତେ ବର୍ଷ ତଳର ପୁରୁଣା କଥା। ସିଏ ମୋ ଜେଜେମା ରାଜମହଲରେ ଲୁଗା କାଚୁଥିଲା, ଦିନକର କଥା। ରାଣୀ ହଂସପୁରରୁ ଲୁଗାପଟା ସବୁ ସଫା କରିବାକୁ ନେଲା, ଗଣ୍ଠିଲି ଖୋଲି ସେଥିରେ ଯାହା ଦେଖିଲା,
1: କଣ ଦେଖିଲା?
0: ତା ଆଖି ଖୁସି ହେଇଗଲା, ମୁଣ୍ଡ ଘୁରିଗଲା। ସେ ଗଣ୍ଠିଲି ଭିତରେ କଣ ଥିଲା ଜାଣିଛୁ?
1: କଣ ଥିଲା?
0: ରକତ ଚୁଡ଼ୁବୁଡ଼ୁ ମାଂସ ପିଣ୍ଡୁଳାଟାଏ। ଜେଜେମା ଏବେ କରେ କଣ, ଦୌଡ଼ିଲା ମହାରାଣୀଙ୍କ ପାଖକୁ। ମହାରାଣୀ ସବୁ ଶୁଣିଲା ପରେ କାନ୍ଦି କାନ୍ଦି ମୋ ଜେଜେମାକୁ କହିଲେ,
1: କଣ କହିଲେ?
0: ତୁ ଭୟ କରନା ବୁଢ଼ୀ, ଏଇଟା ମୋର ଦରଗଡ଼ା ପିଲା, ଭଗବାନ ଫଳ ଦେଇଥିଲେ ହେଲେ ତାହା ଅଧା ଗଡ଼ା, ତିନି ମାସ ପାଇଁ ଦଉଛନ୍ତି ପୁଣି ଛଡ଼େଇ ନଉଛନ୍ତି, କଣ କରିବି? ରାଣୀଙ୍କ କଥା ଶୁଣି ଜେଜେମା କହିଲା, ରାଣୀମା ଏକଥା ମହାରାଜକୁ କହୁନ, ସେ ହେଲେ କିଛି ଔଷଧି ମୌଷଧି କରେଇବେ ଯାହାଫଳରେ ପିଲାଟା ବଞ୍ଚିଯିବ। ଏକଥା ଶୁଣିଲା ପରେ ମହାରାଣୀ କାନ୍ଦି କାନ୍ଦି କହିଲେ, ଯଦି ରାଜା ଏକଥା ଜାଣିଯିବେ ନା ତେବେ ମୋତେ ଆଉ ଚାହିଁବେନି, ସନ୍ତାନ ଆଶାରେ ଅନ୍ୟ ରାଣୀ ବାହା ହେଇ ପଡ଼ିବେ।
1: ତାପରେ କଣ ହେଲା କାଳୁ?
0: ମହାରାଣୀ ଆଉ ଗୋଟିଏ ରାଣୀର ସୌତୁଣୀ ହୋଇ ରହିବାକୁ ଚାହୁଁନଥିଲେ।
1: ଏମିତି କଥା?
0: ରାଣୀ କାକୁତି ମିନତି ହୋଇ ଜେଜେମାକୁ କିଛି ଉପାୟ କରିବା ପାଇଁ ପ୍ରାର୍ଥନା କଲେ। ଜେଜେମା ଘରକୁ ଆସି ଜେଜେବାପାଙ୍କୁ ଏସବୁ କାହାଣୀ ଶୁଣେଇଲା। ଜଣାନାହିଁ ବୁଢ଼ା କ'ଣ ଭାବିଲା କେଜାଣି, ସଙ୍ଗେ ସଙ୍ଗେ ଘରୁ ବାହାରି ପଡ଼ିଲା। ଯିବାର ଛଅ ଦିନ ହୋଇଗଲା ତଥାପି ଫେରିଲାନି। ହେଲେ ଯିବାର ସାତ ଦିନ ରାତିରେ ଜେଜେବାପା ସପନରେ ଆସି ଜେଜେମାକୁ କହିଲା,
1: କ'ଣ କହିଲେ?
0: ମୋତେ କ୍ଷମା କରିଦେ ବୁଢ଼ୀ, ମୁଁ ମହାପାପୀ, ନିଜ ହାତରେ ମୋ ବଂଶର ଅଙ୍କୁରକୁ ଦଳି ଦେଇଛି, ଷାଠିଏ ବର୍ଷ ଯାଏ ଏ ଘରେ କୌଣସି ଛୁଆ ପିଲାଙ୍କର କୁଆଁ କୁଆଁ ରାବ ଆଉ ଶୁଣାଯିବନି। ସପନ କଥା ଶୁଣି ବୁଢ଼ୀମା ଚିତ୍କାର କରି ଉଠିଲା, ପଚାରିଲା, କାହିଁକି ଏମିତି କ'ଣ ହେଲା କି? ସପନ ଭାଙ୍ଗିଗଲା, ହେଲେ ଚାରିଆଡ଼େ ଅନ୍ଧାର ଛାଇ ହୋଇଗଲା, ବୁଝିଲୁ ହୁବି? ସେଦିନର ଅନ୍ଧାର ଏବେ ସୁଦ୍ଧା ଦୂର ହେଇନିଲ।
1: ହେଲେ କାଳୁ, ତୁ ଏ କାହାଣୀ ମତେ ଆଜି ଯାଏ କାହିଁକି ଶୁଣେଇ ନଥିଲୁ କହିଲୁ? କାହିଁକି କାହିଁକି ଶୁଣେଇ ନଥିଲୁ?
0: କାହିଁକି କାହିଁକି? ହଉ, ତାର କାରଣ କହୁଛି ଏବେ ଶୁଣ। ତାହା ଥିଲା ମୋ ମୁଣ୍ଡ ଉପରେ ଏକ ଭୟଙ୍କର ଅଭିଶାପ, ମତେ ଧରି ରଖିଥିବା ପାପ।
1: ଆଚ୍ଛା କାଳୁ, ଜେଜେ ବୁଢ଼ା କାହିଁକି ଆଉ ଫେରିଲାନି? ଆଉ ସେ ରାଣୀଙ୍କର କଣ ହେଲା ସେ ବିଷୟରେ ତ ମତେ କିଛି କହିଲୁନି।
0: ରାଣୀଙ୍କର ଗର୍ଭ ବିପଦମୁକ୍ତ ହୋଇଗଲା, ସେ ପୁତ୍ରବତୀ ହେଲେ, ତାଙ୍କର ପୁଅ ଆଜି ହେଉଛନ୍ତି ଆମର ମହାରାଜା। ଏଇଥିରୁ କଣ ବୁଝା ପଡ଼ୁନି ଜେଜେ ବୁଢ଼ାର କଣ ହେଲା?
1: ବିଚାରି ଜେଜେମା, ବୁଢ଼ୀ କଣ ନିଜର ଦୁଃଖ କହି ରାଣୀଙ୍କ ଆଗରେ କାନ୍ଦି ନଥିବ?
0: ହଁ, ବୁଢ଼ୀ ରାଣୀଙ୍କୁ ଭେଟିବା ପାଇଁ ଉଆସକୁ ଯାଇଥିଲା, ହେଲେ ରାଣୀ ଅନ୍ତପୁର ଭିତରୁ ଆଉ ବାହାରକୁ ଆସିଲେନି।
1: ତାହେଲେ
0: କେବଳ ଜଣେ ଦାସୀ ହାତରେ କିଛି ଅର୍ଥ ପଠେଇଦେଲେ, ଆଉ ମଧ୍ୟ କହି ପଠେଇଲେ ଯେ ଆଉ କେବେ କାମକୁ ଆସିବୁନି। ବୁଢ଼ୀକୁ ଏକଥା ବହୁତ ବାଧିଲା। ସେହି ବର୍ଷ କୌଣସି ଏକ ଭୟାନକ ରୋଗରେ ପଡ଼ି ବୁଢ଼ୀ ଆରପାରିକୁ ଚାଲିଗଲା, ଆଉ ଆମ ଘର ଭୁଶୁଡ଼ି ପଡ଼ିଲା। କାନ୍ଥ ତଳେ ଚାପି ହୋଇ ମୋ ବାପା ବି ମରିଗଲେ, ମତେ ଜନ୍ମ ଦଉ ଦଉ ମୋ ମା ବି ଏମିତି କଷ୍ଟ ପାଇଲା ଯେ ସେ ବି ଛଟପଟ ହେଇ ମରିଗଲା।
1: ସେ ବି ମରିଗଲେ,
0: ଆଉ ଆମ ଘର ମଶାଣିରେ ପରିଣତ ହେଇଗଲା। କେବଳ ମୁଁ ବଞ୍ଚିଗଲି।

0: ବୋଲି କେବଳ ମୁଁ ବଞ୍ଚିଗଲି। ମାଉସୀ ମତେ କଷ୍ଟମଷ୍ଟେ ବଡ଼ କଲା। ମୁଁ ପୁରାପୁରି ଏକଲା ହେଇଗଲି ହବି, ପୁରାପୁରି ଏକଲା ହେଇଗଲି, ପୁରାପୁରି ଏକଲା ହେଇଗଲି।
1: ଆମ
0: ବଂଶର ଶେଷ ସନ୍ତକ।

0: 응? 또 못해? 굽 시크 머리지보. 진해 바르노 보디? 또 자리 바크리? 무릇띠로 벌어야 거리 불루지.
1: 기?
2: 기?
1: 고기?
2: 고기?
1: 고기?
2: তম পাদ তলে পড়ুছি কহ কি তুমি কাহার মৃত্যু কোঠি আহি করি বলুচ
1: ভয়ালু ভীরু লুচি ছপি কী ডরাউছ আরে হিম্মত অছি তো মো সামনাকু আসি কো
0: বারে বারে বাহাদুর আখি খোলি দেখ রে মূর্খ মু পুরা তো সামনারে ঠিয়া হয়েছি
1: কই ମୋ ଆଖି ତ ପୁରାପୁରି ଖୋଲା ଅଛି ଆଉ ମୋ ସାମ୍ନାରେ ଜଙ୍ଗଲ ଗୋଟେ ଥୁଣ୍ଟା ଗଛ ଛଡ଼ା ମୁଁ ତ ଆଉ କିଛି ଦେଖୁନି
0: ମୁଁ ସେଇ ଥୁଣ୍ଟା ଗଛ ଚିହ୍ନିର ଦେଖ ଏବେ ମୁଁ ତୋର ବିଲକୁଲ ସାମ୍ନାରେ ଅଛି କେତେ ବର୍ଷ ପୂର୍ବେ ତୋ ଜେଜେବାପା ମତେ କାଟି ଏମିତି ଥଣ୍ଟା କରିଦେଇଛି ମୋର ତ ମରିବା ଅବସ୍ଥା ଆସିଯାଇଥିଲା ହେଲେ ମୋ ଚେର ଆଉ ମୂଳ ମୋତେ ଏଯାଏ ବଞ୍ଚି ରଖିଛନ୍ତି ମୁଁ ତ ନିଶ୍ଚୟ ମରିବି ହେଲେ ଏଇଥିପାଇଁ ବଞ୍ଚି ରହିଛି ଯେ ମରିବା ପୂର୍ବରୁ ତୋ ବୁଢ଼ା ବାପର ବଂଶକୁ ଧ୍ୱଂସ କରିଦେଇଯିବି
2: ଏମିତି କରନା ମୁଁ ତୋ ପାଦ ତଳେ ପଡୁଛି ପ୍ରତିଜ୍ଞା କରୁଛି ମୁଁ ତତେ ମରିବାକୁ ଦେବିନି ଯାହା କିଛି ହେଲେ କରିବି ତତେ ବଞ୍ଚେଇ ଦେବି ମା ଏସବୁ ମାରିବା ମରିବା କଥା ମନରୁ ପାଶୋରି ଦେ ମା ପାଶୋରି ଦେ
1: ମା ଇଏ କୋଉଠିକାର ନ୍ୟାୟ କହିଲେ ମା ମୋ ଜେଜେ ବାପା ପାପ କଲା ଆଉ ଦଣ୍ଡ ଭୋଗିବି ମୁଁ କାହିଁକି କାହିଁକି
0: କାହିଁକି ଆଚ୍ଛା କହିଲୁ ତୋ ଦେହରେ ତୋ ଜେଜେ ବାପାର ରକ୍ତ ପ୍ରବାହିତ ହେଉଛି ନା ନାଇଁ
1: ମତେ ଯଦି ମାରିଦେବୁ ତୋ ଜୀବନ ତ ଆଉ ରହିଯିବନି ମା
0: ମୋ ମୃତ୍ୟୁ ପାଇଁ ମୋ ମନରେ ଟିକିଏ ହେଲେ ବି ଚିନ୍ତା ନାହିଁ ହେଲେ ତୁ ମରିଗଲେ ମୋ ଚାରିପାଖରେ ଥିବା ବନଜୀବୀ ଭାଇ ଭଉଣୀମାନେ ତ ରକ୍ଷା ପାଇଯିବେ
2: ମା ତୁ ଚାହିଁଲେ ମତେ ବରଂ ବଳି ରୂପେ ଗ୍ରହଣ କର ହେଲେ ମୋ ସ୍ୱାମୀକୁ ମାର ନା ତାକୁ ଛାଡ଼ିଦେ ମା ତାକୁ ଛାଡ଼ିଦେ
0: ନା ଅସମ୍ଭବ ଆମେ ବଞ୍ଚିବାକୁ ହେଲେ ତୋ ସ୍ୱାମୀକୁ ମରିବାକୁ ପଡିବ
1: ମା ମତେ କିଛି ଉପାୟ କହିଦିଅ ମା କିଛି ଉପାୟ କହିଦିଅ କଣ କଲେ ଆମେ ଦୁହେଁ ବଞ୍ଚି ଯାଇପାରିବା କୁହ କୁହ ମା ଏମିତି କି ଉପାୟ ଅଛି କୁହ
0: ନାହିଁ କାହିଁକି ନିଶ୍ଚୟ ଅଛି
1: ହେଲେ ସେ ଉପାୟ କହିଦିଅ ମା ଯାହା କହିବୁ ଆମେ ଦୁହେଁ କରିବା ପାଇଁ ପ୍ରସ୍ତୁତ ଅଛୁ ମା ପ୍ରସ୍ତୁତ ଅଛୁ
0: ତେବେ ଶୁଣ ଆସନ୍ତାକାଲି ସୂର୍ଯ୍ୟୋଦୟ ପୂର୍ବରୁ ତୁମକୁ ଦୁଇଟି ବଡ଼ କାମ କରିବାକୁ ହବ
1: କରିବୁ କରିବୁ ମା ନିଶ୍ଚୟ କରିବୁ
0: ଶୁଣ କାଳୁ ସିଧା ଏଠୁ ଉତ୍ତର ଦିଗକୁ ତିନି କୋଶ ବାଟ ଚାଲି ଚାଲି ଯା ସେଇଠି ଗୋଟେ ଡିମିରି ଗଛ ଦେଖିବୁ ଗଛରେ ଫଳ ଛାଇ ହେଇଯାଇଥିବ ଆଉ ସେଇ ଗଛ ପାଖରେ ଛୋଟ ଗୋଟିଏ ପୋଖରୀ ଅଛି ହେଲେ ସେଥିରେ ଟୋପା ହେଲେ ପାଣି ନାହିଁ ପ୍ରଥମେ ତୁ ସେ ପୋଖରୀକୁ ଖୋଳିଲେ ପାଣି ବାହାରିବ ସେଇ ପାଣିକୁ ଆଣି ମୋ ମୂଳରେ ଢାଳିବୁ ପାଣି ପାଇଲେ ମୋ ଡାଳ ପତ୍ର କଅଁଳି ଉଠିବ ମୋ ପୂର୍ବ ଭଳି ସବୁଜ ପତ୍ରରେ ଛାଇ ହୋଇଯିବି ଆଉ ତୁ ମଧ୍ୟ ବଞ୍ଚିଯିବୁ
1: ମାର ଆଜ୍ଞା ଶିରଧାର୍ଯ୍ୟ ମାର ଆଜ୍ଞା ଶିରଧାର୍ଯ୍ୟ ମୁଁ ଏଇକ୍ଷଣି ବାହାରିଲି ଏଇକ୍ଷଣି ବାହାରିଲି
2: ହେଲେ ମୁଁ ଏବେ କଣ କରିବି ମା
0: ତୁ ତୁ ଏଇଠି ରହ ତୋ ସ୍ୱାମୀ ଫେରିବା ପର୍ଯ୍ୟନ୍ତ ତତେ ଏଇଠି ହିଁ ରହିବାକୁ ପଡିବ
2: ହଉ ମା ମୁଁ ଏଇଠି ରହିବି

0: ଦେଖ ଦେଖ ଧନୁରୁ ସର ଛୁଟିଲା ବେଳେ ତୋ ସ୍ୱାମୀ କେମିତି ଏକ ଲୟରେ ବାହାରି ଯାଉଛି। ଆରେ ଆରେ ଆରେ କାହିଁକି କାନ୍ଦୁଛୁ ଝିଅ? ତୁ କଣ ଭାବୁଛୁ ତୋ ସ୍ୱାମୀ ଖାଲି ହାତରେ ଫେରି ଆସିବ ବୋଲି? ନା ନା, ସେ ପ୍ରକୃତ ପୁରୁଷ, ତା ମୁହଁରେ ଆତ୍ମବିଶ୍ୱାସର ଆଭାସ ମିଳୁଛି। ଡରନା ଝିଅ, ଡରନା, ଯାହା ହବାର ଥିଲା ତା ତ ହେଇସାରିଲାଣି, ଏବେ ସବୁ ଠିକ ହେଇଯିବ।
1: ଯାହା ହବାର ଥିଲା ହେଇସାରିଲାଣି। ମା, ମତେ ସେ କଥା ଟିକେ କୁହ। ମା,
0: ତୋ ସ୍ୱାମୀର ଜେଜେବାପା ମୋ ଉପରେ କୁରାଢି କାହିଁକି ଚଳେଇଥିଲା ଜାଣିଛୁ?
1: କାହିଁକି ମା, ମୁଁ ତ ସେ କଥା ଜାଣିନି।
0: ତେବେ ଶୁଣ,
1: କୁହ।
0: ସିଏ ବହୁତ ପୁରୁଣା କଥା। ମୁଁ ହଉଛି ଏକ ବିଶେଷ ଜାତିର ବୃକ୍ଷ। ମୋର ଏକ ବିଶେଷ ଗୁଣ ହଉଛି 60 ବର୍ଷରେ ଥରେ ମୋ ଦେହରେ ଦିବ୍ୟ ଫଳ ଫଳେ।
1: ଦିବ୍ୟ ଫଳ?
0: ଦିବ୍ୟ ଫଳ। ସେ ଫଳର ବିଶେଷତ୍ୱ ହଉଛି ସେ ଫଳକୁ ଯେଉଁ ନିଃସନ୍ତାନ ନାରୀ ଖାଇବ ତାର ନିଶ୍ଚୟ ସନ୍ତାନ ଜନ୍ମ ହେବ।
1: ସତ କଥା?
0: ମୋ ଫଳ ଖାଇଲେ କେହି ହେଲେ ବନ୍ଧିଆ ରହିବେନି। ଏକଥା ତୋ ଜେଜେ ଶ୍ୱଶୁର ବୋଧହୁଏ ଜାଣିପାରିଥିଲା। ଦିନେ ସେ ମୋ ପାଖକୁ ଆସି ଦେଖିଲା ମୋ ଉଚ୍ଚ ଡାଳରେ ଗୋଟିଏ ଫଳ ଫଳିଛି।
1: ସତରେ?
0: ହଁ, ସେ ସେହି ଫଳଟିକୁ ତୋଳିବା ପାଇଁ ଚେଷ୍ଟା କଲା, ହେଲେ ପାରିଲାନି। ସେ ଏଇଠୁ ତ ମୋ ଉପରେ କୁରାଢି ଚଳେଇଲା। ରେ ମୂର୍ଖ ମଣିଷ, ତୁ ତ ଭୀଷଣ ଲୋଭିରେ ଗୋଟିଏ ମାତ୍ର ଫଳ ପାଇଁ ପୁରା ଗଛଟାକୁ କାଟି ପକାଉଛୁ। ବୁଢା ହେଲୁଣି, ତୋ ମନରେ ଟିକେ ହେଲେ ଦୟା ମାୟା ନାହିଁ?
2: କିଏ ମା?
1: କିଏ ଆଉ? ତୁ ଯାହା ଉପରେ କୁରାଢି ମାରୁଛୁ ମୁଁ ସେଇ ବୃକ୍ଷ ମାତା।
2: ମା, ମୋତେ କ୍ଷମା କରିଦେ ମା, ମୋତେ ତୋର ଫଳ ଅଛି ଲୋଡ଼ା, ଯଦି ଦବୁ ତେବେ ମୋର ବଡ ଉପକାର ହବ।
1: କାହିଁକି ତୋର କଣ କେହି ସନ୍ତାନ ନାହାନ୍ତି?
2: ମୋର ତ ସନ୍ତାନ ଅଛି ମା, ହେଲେ
1: ହେଲେ ହେଲେ ପୁଣି କଣ?
2: ମୋ ପାଇଁ କୌଣସି ଚିନ୍ତା ନାହିଁ ମା, ମୋତେ ମୋର ଦେଶର ଚିନ୍ତା ଘାରିଛି।
1: ଦେଶର ଚିନ୍ତା ତ ରାଜା ଉପରେ, ସେଥିରେ ତୋର କଣ ଅଛି?
2: ସେ କଥା ସତ ଯେ ମା, ମୋତେ ମୋ ରାଜାର ଚିନ୍ତା ଘାରିଛି।
1: ଏସବୁ ବେକାର ଚିନ୍ତା। ଆରେ, ରାଜାର ଚିନ୍ତା ଦୂର କରିବା ପାଇଁ ତାଙ୍କ ଉଆସରେ ବହୁତ ରାଜକର୍ମଚାରୀ ଅଛନ୍ତି, ତୁ ତ ଜଣେ ସାମାନ୍ୟ ରଜକ, ଏଥିପାଇଁ ତୋ ମୁଣ୍ଡ କାହିଁକି ବଥଉଛି? ଛାଡ଼ ଏସବୁ ଚିନ୍ତା, କଣ ହେଲା, ଚୁପ ହେଇଗଲୁ ଯେ?
2: କଣ କହିବି ମା, ରାଜାଙ୍କର ବିବାହ ହେବା ଆସି 6 ବର୍ଷ ହେଇଗଲାଣି, ଏପର୍ଯ୍ୟନ୍ତ କିଛି ପିଲାପିଲି ହେଲାନି। ମୋ ସ୍ତ୍ରୀ ପାଖରେ ରାଣୀ ବିକଳ ହୋଇ ବୁକୁ ଫଟା କାନ୍ଦ କାନ୍ଦିଲେ।
1: ଆଉ ସେ କଥା କହି ତୋ ସ୍ତ୍ରୀ ତୋ ପାଖରେ କାନ୍ଦିଲା, ଏବେ ସେ ଦୁଃଖ କଥା କହି ତୁ ମୋ ଆଗରେ କାନ୍ଦୁଛୁ? ସତ ନା? ଛାଡ଼ ଏସବୁ ବେକାର କଥା।
2: ମା, ଟିକେ ସ୍ଥିର ମନରେ ଏ କଥାକୁ ବିଚାର କର ମା, ଦେଶର ରାଣୀ ଆଖିରୁ ଯଦି ଲୁହ ଗଡେ ତେବେ ଦେଶ କଣ ହସି ପାରିବ?
1: କର୍ମ ଅନୁସାରେ ଫଳ, ଯିଏ ଯାହା କରିବ ସିଏ ତା ଭୋଗିବ। ତୋ ରାଜା ନିଜ କଳା କର୍ମର ଫଳ ଭୋଗୁଛି, ମୃଗୟା ନାଁରେ ଜଙ୍ଗଲର ସୁନ୍ଦର ସୁନ୍ଦର ପଶୁପକ୍ଷୀଙ୍କୁ ମାରି ଦଉଛି, ମଲା ପଶୁପକ୍ଷୀଙ୍କୁ ଘୋଡ଼ା ଗାଡ଼ିରେ ଲଦି ଦେଲା ବେଳେ ଖୁସିରେ ଫାଟି ପଡୁଛି, ଏସବୁ ତା ପାଇଁ ଖୁସିର ଖେଳ। ସେଇ ମୃତ ପଶୁପକ୍ଷୀଙ୍କ ଅଭିଶାପକୁ ସେ ରାଜା ଭୋଗିବନି ତ କିଏ ଭୋଗିବ? ହଉ, ତୋ ଆସିବା ଉଦ୍ଦେଶ୍ୟ ଏବେ ଜଣାପଡ଼ିଗଲା। ତୋ ନିଃସନ୍ତାନ ରାଜାର ସନ୍ତାନ ପ୍ରାପ୍ତି ନିମନ୍ତେ ମୋ ଗଛରୁ ଫଳଟିଏ ତୋର ଲୋଡ଼ା ତ?
2: ହଁ ମା, ତୁ ଦୟାମୟୀ, ଏମିତି କିଛି କଥା ନାହିଁ ଯାହା ତୋତେ ଅଜଣା ମା।
1: ଠିକ ଅଛି, ତତେ ମୁଁ ଫଳଟିଏ ଦେବି, କିନ୍ତୁ ମନେ ରଖ, ରାଣୀ ଉପରେ ଦୟାକରି ମୁଁ ଏ ଫଳ ଦଉନି, ତୁ କୁରାଢି ହଟେଇନି ମତେ ବଞ୍ଚିବାକୁ ଦେଲୁ, ସେଇଥିପାଇଁ ତୋ ପାଖରେ ଋଣୀ ହିଁ ଏ ଫଳଟି ଦଉଛି। ଏବେ ଗଛ ଉପରକୁ ଧୀରେ ଧୀରେ ଚଢ଼ି ତୋଳିନି ଫଳ, କିନ୍ତୁ ସାବଧାନ, ତୋ କୁରାଢିର ଧାର ଯେମିତି ମୋ ଡାଳପତ୍ରରେ ନ ଲାଗେ, ହେଲା?
2: ତୋ ଆଦେଶ ମୋର ଶିରଧାର୍ଯ୍ୟ ମା, ତୋ ଦେହରେ ଟିକିଏ ବି କୁରାଢି ଚିହ୍ନ ବସିବନି।
1: ହଁ, ଆଉ ଗୋଟେ ରହସ୍ୟ କଥା ଶୁଣି ଯାଇଥା।
2: କଣ ମା, କହ।
1: ଏ ଫଳ ଖାଇଲେ ସେଇ ବଂଶ ରାଜା ହିଁ ଜନ୍ମ ନବ। ଶୁଣ, ଖୁବ୍ ଯତ୍ନରେ ଏ ଫଳକୁ ନେଇ କେବଳ ରାଣୀ ପାଖରେ ପହଞ୍ଚିବୁ, ଏବେ ତୋ ରାଜା ଆଗାମୀ 60 ବର୍ଷ ଯାଏ ବ୍ୟାକୁଳ ହେବାର ନାହିଁ। ହଉ, ଏବେ ତୁ ଯା।
2: ମୁଁ ଆସୁଛି ମା।
1: ବୁଝିଲୁ ହୁବି?
3: କୁହ ମାତା।
1: ତୋର ସେ ଜେଜେ ଶ୍ୱଶୁର ମୋଠୁ ଫଳ ନେଇ ଚାଲିଗଲା, ପୁଣି ଦୁଇ ପ୍ରହରରେ ମୋ ପାଖରେ ଆସି ହାଜର, ତା ହାତରେ କୁରାଢି ଦେଖି ମୁଁ ସବୁ କଥା ବୁଝିଗଲି। ସେ ମତେ କୁଣ୍ଢେଇ ଧରି କାନ୍ଦି କାନ୍ଦି କହିଲା।
2: ବୃକ୍ଷ।

0: ହେ ରାଜା କିଆଁ ପାଳନ ହେଇଗଲା, ଯାଉ ଯାଉ ମୋ ପାଲଟି ଗଲେ ଗୋଟାଏ ଥଣ୍ଟା ଶାଖାହୀନ ପତ୍ରହୀନ ଆଉ ଫୁଲ ଫଳହୀନ ବୃକ୍ଷଟିଏ। କଣ ହେଲା, କଣ ହେଲା ରେ ଉବି, ଏ କଣ ହେଲା, ତୁ କେହିକି କାନ୍ଦୁଛୁ, ମୁଁ ଆଡ଼େ ଚାହିଁଲୁ, ଦେଖ ଦେଖ ମୁଁ ତ କାନ୍ଦୁନି, ମୋ ଡାଳପତ୍ର ହଣା ହେଇ ଯେତେବେଳେ ତଳେ ପଡ଼ିଲା ସେତେବେଳେ ତୋର ସେଇ ଜେଜେ ଶ୍ୱଶୁର ବୁଢ଼ା ଡାଳ ତଳେ ଚାପି ହେଇ ମରିଗଲା। ମୁଁ ତ କ୍ରୋଧରେ ଥିଲି, ମୋ ମୁହଁରୁ ଅଭିଶାପ ବାହାରିଗଲା, ତୋ ବଂଶ ନିପାତ ହେଇଯାଉ, ରାଜାର ସନ୍ତାନ ମଧ୍ୟ ନଷ୍ଟ ହେଇଯାଉ। ଅବଶ୍ୟ ଏମିତି ଅଭିଶାପ ଦେବାଟା ମୋ ପକ୍ଷରେ ଉଚିତ ନଥିଲା, ହେଲେ କଣ କରିଥାନ୍ତି, ମୁଁ ନିଜକୁ ନିଜେ ସମ୍ଭାଳି ପାରିଲେନି।
1: ତମେ ଏ କଣ କଲ ମା, ଅପରାଧ କଲା କି ଆଉ ଦଣ୍ଡ ଭୋଗିଲା ଅନ୍ୟ ଜଣେ, ଏବେ କୁହ ମା ଏ ଅଭିଶାପରୁ କେମିତି ମୁକ୍ତି ମିଳିବ। ଆମେ ରାଜା ହେବା ଯୋଗ୍ୟ ପୁଅ ଚାହୁନା, ଆମ ଉପରେ ଦୟା କର ବୃକ୍ଷ ମାତା, ଆମକୁ କେବଳ ସାଧାରଣ ସନ୍ତାନଟିଏ ଦେଇଦିଅ, ଏତିକି କାମନା।
0: ଠିକ ଅଛି, ଯଦି ମୁଁ ମୋ ଜିଦରେ ଅଟଳ ରହିବି, ପ୍ରତିଶୋଧ ପରାୟଣ ହେବି, ତେବେ ଜଣେ ବନ୍ୟଜୀବୀ ଆଉ ସ୍ୱାର୍ଥୀ ମଣିଷ ଜାତି ଭିତରେ କି ପ୍ରଭେଦ ରହିବ। ବ୍ୟସ୍ତ ହନା, ତୋ ସ୍ୱାମୀ ଆସିବ ଆଉ ମୋତେ ନିଶ୍ଚୟ ବଞ୍ଚେଇ ଦେବ। କହ ତୋର କି ପ୍ରକାର ସନ୍ତାନ ଦରକାର, ଜନ୍ମଦାୟିନୀ କନ୍ୟା ସନ୍ତାନ ନା ପାଳନ ପୋଷଣକାରୀ ପୁତ୍ର ସନ୍ତାନ।
1: ମା ମୋତେ ଜନ୍ମଦାୟିନୀ କନ୍ୟା ସନ୍ତାନ ଦାନ କର ମା।
0: ଝିଅ ଚାହୁଁଛୁ?
1: ହଁ।
0: କାହିଁକି?
1: ଝିଅଟିଏ ହିଁ ପାଳନ ପୋଷଣକାରୀ ପୁରୁଷକୁ ଜନ୍ମ ଦେବାକୁ ସକ୍ଷମ, ଏହା ସତ ନା ମା?
0: ସାବାସ ହୁବି, ସାବାସ, ତୁ ତ ମୋ ହୃଦୟକୁ ପୁରା ଜିଣି ନେଲୁ, ତୁ ବଡ଼ ବୁଦ୍ଧିମତୀ।
1: ମା
0: ଏପଟକୁ ଚାହିଁ ଦେଖିଲୁ ତୋ ସ୍ୱାମୀ ଯୁଦ୍ଧ ବିଜେତା ସେନାପତି ଭଳି କେମିତି ଛାତି ଫୁଲେଇ ଆସୁଛି, ଲାଗୁଛି ସଫଳ ହେଇ ଫେରୁଛି ବୋଧେ, ତା କାନ୍ଧ ଉପରେ ତ ପାଣି ମାଠିଆର ଭାର। ପ୍ରଭୁ ହେ ମୁଁ ବଞ୍ଚିଗଲି, ତତେ ମୁଁ ଆଶୀର୍ବାଦ କରୁଛି ହୁବି, ତୋର କନ୍ୟା ସନ୍ତାନ ହେବ ଆଉ ମଧ୍ୟ ସେ ଭାଗ୍ୟବତୀ ହେବ।

0: ମା, ଆଜି ପରେ ସ୍ନାନ ପୂର୍ଣ୍ଣିମା, ବସୁମତୀ ପୂଜା ହବନି କି? ତୁ ତ ବାପାଙ୍କୁ କହିଥିଲୁ ମାମୁଁ ଘରକୁ ଯିବୁ ବୋଲି, ହେଲେ ଜଙ୍ଗଲକୁ ଆସିଲୁ କାହିଁକି?
1: ଝିଅ, ଏଇ ଜଙ୍ଗଲ ହଉଛି ମୋ ବାପ ଘର।
0: ଜଙ୍ଗଲ ପୁଣି ତୋ ବାପ ଘର?
1: ହଁ ରେ ମା ଭାଗ୍ୟା, ସେ ବଡ ଲମ୍ବା କାହାଣୀ।
0: ମତେ ସେ କଥା ଶୁଣା ନା ମା।
1: କହିବି, କିନ୍ତୁ ଏବେ ନୁହେଁ, ଆଉ କେବେ। ଏଇ ଫଳଭରା ବୃକ୍ଷମତା ସାମ୍ନାରେ ହାତ ଯୋଡ଼ି ଠିଆ ହ, ସେ ପାଣି ଢାଳଟା ଏଇଠି ରଖିଦେ, ତା ପାଖରେ ସେ ଫଳ ଯୋଡ଼ିକୁ ମଧ୍ୟ ରଖିଦେ।
0: ହଁ ହଁ, ରଖିଲି ମା। କିନ୍ତୁ ଇଏ କଣ ମା, ତୁ ଯାହାକୁ ବୃକ୍ଷମାତା କହୁଛୁ, ସେ ତ ଗୋଟେ ଛୋଟ ଗଛ ଭଳି ଦେଖାଯାଉଛନ୍ତି, ପୁଣି କଞ୍ଚା ଫଳ ଧାରଣ କରିଛନ୍ତି।
1: ହଉ ହଉ ମା, ଦେଖ ମା ବୃକ୍ଷମାତା, ମୁଁ ହୁବି, 12 ବର୍ଷ ତଳେ ତମକୁ କଥା ଦେଇଥିଲି। ଦେଖ ମା, ମୋ ସାଥିରେ ନେଇ ଆସିଛି ଝିଅ ଭାଗ୍ୟାକୁ।

0: ସେ ପରା ତମ ସମ୍ମୁଖରେ ଠିଆ ହେଇଛି, ଥରେ ଦେଖ ମା।
1: ସତରେ କେତେ ବଡ ହେଇଗଲାଣି ମା ତୋ ଝିଅ। ତୋ ଝିଅକୁ ଦେଖି ଭାରି ଖୁସି ଲାଗୁଛି। କହିଲୁ ହୁବି ତୁ ଖୁସିରେ ଅଛୁ ତ?
0: ହଁ ବୃକ୍ଷ ମାତା, ତିନି ଝିଅଙ୍କୁ ନେଇ ମୁଁ ଆଉ ମୋ ସ୍ୱାମୀ ଖୁବ ଆନନ୍ଦରେ ଅଛୁ। ଆଉ ତମେ ପୁନର୍ବାର ପତ୍ର ଫୁଲ ଆଉ ଫଳରେ ପଲ୍ଲବିତ ହେଇଥିବା ଦେଖି ମନ ମୋର ଆନନ୍ଦରେ ନାଚି ଉଠୁଛି।
1: କିନ୍ତୁ ହୁବି ମୁଁ ପ୍ରକୃତରେ ବ୍ୟାକୁଳ ହେଉଛି। ଦେଖ ମୁଁ ବର୍ତ୍ତମାନ ଗୋଟିଏ ବାମନ ବୃକ୍ଷ, କେତେ ଛୋଟ, ଫଳଭାରରେ ତଳକୁ ନଇ ଗଲେଣି। ମୋ ଦେହରେ ଥିବା କଞ୍ଚା ଫଳଗୁଡ଼ିକ ପାଚୁ ନାହାନ୍ତି, କେବେ ପାଚିବ ଠିକ ନାହିଁ। ଏଗୁଡ଼ିକୁ କିଏ ବା କାହିଁକି ନେବାକୁ ଚାହିଁବ?
0: ମାତା, ଏ କଞ୍ଚା ଫଳ କଣ କେବେ ହେଲେ ପାଚିବନି?
1: ହଁ ପାଚିବ, କିନ୍ତୁ
0: କିନ୍ତୁ କୁହ ମା, ଅଟକି ଗଲ କାହିଁକି, ଏହାର କାରଣ କଣ?
1: ଏହି କଞ୍ଚା ଫଳକୁ ପଚେଇବା ପାଇଁ ଗୋଟେ କାମ କରିବା ନିହାତି ଜରୁରୀ। ହୁବି ତୁ ମୋତେ ଏ କାମରେ ସାହାଯ୍ୟ କରିପାରିବୁ?
0: ନିଶ୍ଚୟ ପାରିବି ମା, କଣ କରିବାକୁ ପଡିବ ମତେ କୁହ।
1: ତେବେ ଶୁଣ, ତୋ ଝିଅକୁ କହ ସେ ମୋ କଞ୍ଚା ଫଳ ଉପରେ ପାଣି ଛିଞ୍ଚିବ, ତାହେଲେ ଫଳଗୁଡ଼ିକ ପାଚିଯିବ। ତାପରେ ଯେତେ ପାରୁଛ ସେତେ ଫଳ ତୋଳିନିଅ, ମୋ ମୁଣ୍ଡରୁ ବୋଝ କମିଯାଉ। କିନ୍ତୁ ଗୋଟିଏ କଥା ମନେ ରଖିବୁ, ମୋ ଡାଳ ପତ୍ରର ଯେମିତି କୌଣସି କ୍ଷତି ନ ହୁଏ, ଏମିତିକି ଟିକେ ନଖ ବି ବାଜିବନି। ଆଲୋ ଏ ଗିଲ୍ହେ।
2: ହଁ ମା।
1: ମୁଁ ଯାହା କହିଲି ଶୁଣିଲୁ ତ?
2: ହଁ।
1: ଆଉ ଗୋଟିଏ କଥା ମନେ ରଖିବୁ।
2: କଣ?
1: ମୋ ବିଷୟରେ କାହାରିକୁ କିଛି ବି କହିବୁନି।
2: ତୁମ ଆଦେଶ ନିଶ୍ଚୟ ପାଳିବି ମା।
1: ତେବେ ଅପେକ୍ଷା କାହିଁକି, ମୋ କଞ୍ଚା ଫଳ ଉପରେ ପାଣି ଛିଞ୍ଚିବା ଆରମ୍ଭ କରିଦେ, ଆଉ ମନ ଇଚ୍ଛା ଫଳ ତୋଳିନେ।
2: ମା, ମୋ ହାତକୁ ସେ ପାଣି ଢାଳଟା ବଢ଼େଇଦେଲୁ, ମୁଁ ପାଣି ଛିଞ୍ଚି ଦିଏ।
0: ହଉ ନେ, ଏ ଢାଳ ନେ, ଭଲ କରି ପାଣି ଛିଞ୍ଚି ଦେ।
2: ହଁ ହଁ। ଆରେ ବା, ଦେଖ ମା ଦେଖ, ଫଳ ପାଚିଗଲା, ମୁଁ ତାହେଲେ ତୋଳୁଛି।
1: ଆଲୋ ଏ ଗିଲ୍ହେ।
2: ହଁ
1: ସେତିକି ତୋଳ, ତୁ ଟୋକେ ଭର୍ତ୍ତି ହେଇଗଲାଣି ପରା।
2: ହଉ ହଉ ହଉ,
1: ବାକି ଫଳ ତକ ଛାଡ଼ିଦେ, ଜଙ୍ଗଲର ପଶୁ ପକ୍ଷୀ ମାଙ୍କଡ଼ମାନେ କିଛି କିଛି ଖାଆନ୍ତୁ।
0: ହଉ ଏଥର ଯିବା ଚାଲ ଝିଅ, ବୃକ୍ଷ ମାତାଙ୍କୁ ଭୂମିଷ୍ଠ ପ୍ରଣାମ କର।
2: ପ୍ରଣାମ ବୃକ୍ଷ ମାତା।
1: ଏ ଗିଲ୍ହେ, ଆସନ୍ତା ବର୍ଷ ଠିକ ଏଇ ପୁନେଇ ଦିନ ଆସିବୁ, ମୋ କଞ୍ଚା ଫଳ ଉପରେ ପାଣି ଛିଞ୍ଚି ପଚେଇ ଦେବୁ।
2: ହଁ,
1: ଆଉ ଯେତେ ପାରିବୁ ସେତେ ଫଳ ତୋଳି ନେଇଯିବୁ।
2: ହଉ ହଉ।
1: ହଁ ସାବଧାନ, ଅନ୍ୟ କେହି ଯେମିତି ଏକଥା ନ ଜାଣନ୍ତି। ହଉ ଏବେ ତୁମେମାନେ ଯାଅ, ଭଗବାନ ତୁମର ମଙ୍ଗଳ କରନ୍ତୁ। ଅନ୍ଧାର ମାଡ଼ି ଆସୁଛି।

0: ତୋ ବାପା ଆମକୁ ଖୋଜି ଖୋଜି ଇଆଡ଼େ ଆସୁଛନ୍ତି। ଅନ୍ଧାର ହେବା ଆଗରୁ ଫେରିଯିବାକୁ କହିଥିଲା। ଆମର ଡେରି ହେବା ଦେଖି ବିଚାରା ଲଣ୍ଠନ ଧରି ବାହାରି ପଡ଼ିଛି। ଆଜି ତ ପୁଣି ଆକାଶରେ ରଣୀ ଫୁଲ ପରି ଚାନ୍ଦ ଉଇଁଛି। ଲଣ୍ଠନର କଣ ଲୋଡ଼ା ଥିଲା ଯେ ନିପଟ ବୋକାଟାଏ।
1: କଣ ହେଲା ଉବି, ଏତେ ଡେରି କରିଦେଲୁ ଯେ? ଭାବିଲି ଜଙ୍ଗଲରେ କିଛି ଅଘଟଣ ଘଟିଲା କି, ସେଇଥିପାଇଁ ଖୋଜିବାକୁ ନିଜେ ବାହାରି ଆସିଲି।
0: ଆସିଗଲୁ ଭଲ କଲୁ, ଆମେ ଜଙ୍ଗଲରେ ରାସ୍ତା ତ ଭୁଲିବାକୁ ଯାଉଥିଲୁ। ଭଗବାନଙ୍କ ଦୟାରୁ ତୁ ଆସିଗଲୁ। ନେ ଏ ଫଳ ଖାଇଲୁ, କେତେ ମିଠା। ନେ ଥରେ ଚା ଖେ।
1: ଆରେ ବା, ସତରେ କେଡ଼େ ମିଠା। ହେଇ, କୋଉଠୁ ପାଇଲୁ ଏ ଫଳ?
0: ଏ ଫଳ?
1: ହଁ,
0: ମୋ ବାପା ଘରୁ ଫେରୁଥିଲି ତ।
1: ଆଚ୍ଛା,
0: ରାସ୍ତାରେ ଏ ଫଳ ପଡ଼ିଥିଲା, ଗୋଟେ ଆଣିଲି।
1: କେଡ଼େ ସୁଆଦିଆ ଫଳ, ମୋ ଜୀବନରେ ପ୍ରଥମ ଥର ପାଇଁ ଚାଖିଲି। ଏମିତିକା ମିଠା ଫଳ ଆଗରୁ କେବେ ହେଲେ ଖାଇନଥିଲି।
2: ଏମିତିକା ଫଳ ଆଗରୁ ତମେ କେବେ ଖାଇନଥିଲ?
1: ଅରେ ବା, କେବେ ଖାଇନଥିଲି। ଏ ଫଳର ତ କିଛି ନାଁ ଥବ?
0: ସେ କଥା ଛାଡ଼ କାଳୁ, ଜଙ୍ଗଲୀ ଫଳର ପୁଣି ଗୋଟେ ନାଁ କଣ?
1: ବୁଝିଲୁ ହୁବି, ଏଇଟା ଏମିତି ସେମିତି ଫଳ ହେଇନଥିବ। ମତେ ଲାଗୁଛି ଏ ଫଳ ମର୍ତ୍ତ୍ୟପୁରର ନୁହଁ, ଦେବଲୋକର ଫଳ ହେଇଥିବ।
0: ତାହେଲେ ଏହାର ନାଁ ଦିବ୍ୟ ଫଳ ବୋଲି ଧରିନି। କଣ ନାଁଟା ଭଲ ଲାଗୁଛି?
1: ଦିବ୍ୟ ଫଳ, ସୁନ୍ଦର ସୁନ୍ଦର ନା। ଏଇ ଫଳ ଗଛ କୋଉଠି ଅଛି ମତେ ଟିକେ ଦେଖେଇ ଦେ ନା, ମୁଁ ଆଉ କିଛି ଫଳ ତୋଳି ଆଣିବି।
0: ଆମେ ତ ଜଙ୍ଗଲରେ ବାଟ ବଣା ହେଇ ବୁଲୁଥିଲୁ, ତୋ ଝିଅ କୋଉଠୁ ପାଇଲା ସିଏ ଜାଣିଥିବ।
2: ମୁଁ ଏବେ ସେ କଥା କିଛି କହିପାରିବିନି, ମତେ ବାଧ୍ୟ କର ନା।
1: ଯଦି ବହୁତ ଫଳ ମିଳନ୍ତା ନା?
2: କାହିଁକି ଏମିତି ବ୍ୟସ୍ତ ହଉଛ ବାପା, ଟୋକି ଫଳ।

0: ଆଣିଛି ପରା, ପେଟ ପୁରା ଖାଉନ।
1: ହ୍ୟାଲୋ ମୋ ସୁନା ନାକି ଝିଅ, ମୋ କଥା ତୁ ବୁଝିପାରୁନୁ ବୋଧେ। ଆରେ ମୁଁ ଖାଇବା କଥା କହୁନି, ଯଦି ବହୁତ ଫଳ ପାଆନ୍ତି ନା ହାଟରେ ବିକିଲେ ବହୁତ ପଇସା ମିଳନ୍ତା।
2: ପଇସା ପଇସା ପଇସା, କାହିଁକି ସବୁବେଳେ ପଇସା ପଇସା ହଉଛୁ କହିଲୁ? ତତେ କୋଉ ଜିନିଷ ଅଭାବ ଅଛି ଯେ ଖାଇବାକୁ ପିନ୍ଧିବାକୁ ନା ରହିବା ପାଇଁ ଘର?
1: ହଁ ସେସବୁ ଅଛି ଯେ, କିନ୍ତୁ
2: ପୁଣି କିନ୍ତୁ କଣ, ଆମେ କଣ ଖୁସିରେ ନାହୁଁ?
1: ହଁ ଖୁସିରେ ତ ଅଛେ, ତଥାପି
2: ଏଇ ତଥାପିର ମତଲବ କଣ ଶୁଣେ, ମତେ ଟିକେ ବୁଝେଇଲୁ କାଳୁ?
1: ଏଇ ଆମ ଝିଅ ଭାଗ୍ୟା କଥା। ମ
2: ଭାଗ୍ୟା କଥା?
1: ହଁ ଆରେ ତାର ତ ପୁଣି ବାହାଘର ହବ।
2: ଏତିକି ବେଳୁ ତା ବାହାଘର କଥା ଭାବୁଛୁ? ସେ ପରା ଏବେ ନାବାଳିକା, ତା ବାହାଘର ପାଇଁ କାହିଁକି ତରବର ହଉଛୁ କହିଲୁ?
1: ଆରେ ତରବର କେମିତି ହେବିନି କହିଲୁ, ଦେଖୁଛୁଟି ଏବେ କେମିତିକା ମହଙ୍ଗା ଯୁଗ।
2: ହଁ ବା,
1: ଝିଅ ବାହାଘର କରିବା କିଛି ସହଜ କଥା ନୁହଁ, ଆଉ ତା ଛଡା ଆମ ଘରର ଅବସ୍ଥା କଥା ତ ତତେ ଅଛପା ନାହିଁ, କେତେବେଳେ ଟଳି ପଡିବ କିଏ ଜାଣେ।
2: ଏସବୁ ଚିନ୍ତା ତୋ ମନରୁ ପୋଛିଦେ କାଳୁ, କାଲି ସକାଳେ ମୁଁ ଆଉ ଭାଗ୍ୟା ମିଶି ଘରକୁ ମରାମତି କରିଦବୁ, ସଜାସଜି ବି କରିଦବୁ। ଆମକୁ କିଛି ସମୟ ଦେ, ତାକୁ ଲିପା ପୋଛା କରି ଆମ କୁଡିଆ ଘରକୁ ରାଜା ଉଆସ ଭଳି ଦେଖି ତୁ ଆଶ୍ଚର୍ଯ୍ୟ ହେଇଯିବୁ, ତୋ ଆଖି ଖୁସି ହେଇଯିବ। ହସୁଛୁ କଣ ମ?
1: ତୋରେ ରାଜ ଉଆସକୁ ଦେଖି ବୋଧେ କୋଉ ରାଜକୁମାର ଆସି ପହଞ୍ଚିଯିବ, ଆଉ ଆମ ରାଜେମାକୁ ଘୋଡାରେ ବସେଇ ନେଇଯିବ।
2: ଆମେ ରାଜ ଉଆସ ଚାହୁଁନା କି ରାଜକୁମାର ବି ଚାହୁଁନା, ଯେମିତି ଅଛୁ ଭଗବାନ ସେମିତି ଆମକୁ ରଖନ୍ତୁ।
1: ଦେଖୁ ବି
2: କଣ,
1: ମୋ ପାଇଁ ରେଶମୀ ଧୋତି ଚାଦର କି ତୋ ପାଇଁ ଶାଢ଼ୀ ଅଳଙ୍କାର ଲୋଡ଼ା ନାହିଁ, ହେଲେ ଥରେ ଆମ ଭାଗ୍ୟା କଥା ଚିନ୍ତା କର ତ, ତାର ବୟସ ହେଲାଣି, ପାଣିରେ ଛତୁଆ ଗୋଳି, ଆଉ କେତେ ଦିନ ତାକୁ ଏମିତି ପିଉଥିବୁ? ଭଲ ଗଣ୍ଡାଏ ଖାଇବାକୁ ପାଉନି କି ପିନ୍ଧିବାକୁ ଭଲ କନା ଖଣ୍ଡେ ପାଉନି, ସୁନା ଅଳଙ୍କାର ତ ତା ପାଇଁ ସାତ ସପନ। ଆରେ ମୁଁ କେବେ ହେଲେ ମୋ କଥା ଭାବେନି, ମ ସମସ୍ତେ ସୁଖରେ ରୁହନ୍ତୁ ବୋଲି ଭାବେ, ହେଲେ ମୋ କଥା ତତେ ଗନ୍ଧାଏ।
2: ନାଇଁ ମ,
1: ହେ ଘରେ ମୋର ମାନ ଇଜ୍ଜତ ବୋଲି କିଛି ନାହିଁ, ମୁଁ ଚାଲିଲି ମୁଁ ଚାଲିଲି।
2: ଆରେ ଆରେ କାଳୁ ଶୁଣ ଶୁଣ, ଏଇ ସାମାନ୍ୟ କଥାରେ ମନ ଉଣା କରିଦେଲୁ, କୁଆଡେ ଯାଉଛୁ? ତତେ ମୋର ଆଣ ଜାଣି କାଳୁ।
1: ନା ନା ହଟିଯା ହଟିଯା, ମୋ ରାସ୍ତାରେ ମୁଁ ଏଠି କ୍ଷଣ ସୁଦ୍ଧା ରହିବିନି।
0: ବାପା ବାପା, ଆମକୁ ଛାଡି କୁଆଡେ ଚାଲି ଯାଉଛ ବାପା, ଯାଉନି ବାପା, ଫେରି ଆସ ଫେରି ଆସ ବାପା।
2: ବୁଝିଗଲି ତୁ କଣ ଚାହୁଁଛୁ, ଏ ଦିବ୍ୟ ଫଳକୁ ନେଇ ହାଟରେ ବିକିବାକୁ ଚାହୁଁଛୁ ତ, ପଇସା କମେଇବାକୁ ତୋର ଭାରି ଇଚ୍ଛା। ଯଦି ଠାକୁରଙ୍କ ଇଚ୍ଛା ସେଇଆ, ତେବେ ମୁଁ ବା କଣ କରିପାରିବି। ଠିକ ଅଛି, ନେଇଯାଏ ଫଳ, ପୁରା ଟୋକେଇ ଯାକ ଫଳ ତତେ ଦେଇଦେଲି, ଏଥରକ ଖୁସି ତ?
1: ଖୁସି ଖୁସି, ମୁଁ ଏବେ ଫଳ ନେଇ ବାହାରିଲି, ବୋଧେ ରାତିଟା ମତେ ସେଠି ରହିଯିବାକୁ ପଡିବ, ସକାଳୁ ଫଳ ବିକି ତମ ପାଇଁ ଯାହା ସବୁ ଆଣିବି ନା, ଦେଖିଲେ ତୋ ଆଖି ଟେରା ହେଇଯିବ। ହଉ ଅନ୍ଧାର କଟିଗଲାଣି, ତମେ ଦୁହେଁ ସାବଧାନରେ ଘରକୁ ଯାଅ। ଆଚ୍ଛା ସାଥିରେ ଲଣ୍ଠନଟା ନଉ ନା।
2: ନା ଲଣ୍ଠନକୁ ତୁ ପାଖରେ ରଖ, ତୁ ତ ଅନ୍ଧାରରେ ଯାଉଛୁ, ଆଲୁଅ ତୋର ଲୋଡ଼ା, ଭଗବାନ ଦେଇଥିବା ଏଇ ଚାନ୍ଦିନୀ ରାତି ହିଁ ଆମ ପାଇଁ ଯଥେଷ୍ଟ।
1: ଠିକ ଅଛି ମୁଁ ଚାଲିଲି ଚାଲିଲି।
0: ବାପା ବାପା, ସକାଳୁ ସକାଳୁ ଘରକୁ ଫେରି ଆସିବ।
1: ହଁ ଲୋ ମୋ ସୁନା ଝିଅ, ହଉ ତମେ ମା ଝିଅ ଏବେ ଘରକୁ ଯାଅ, ମୁଁ ଚାଲିଲି।

0: ହାଏ ରାମ, ଏ ରାଜମହଲରେ ଚାକିରି କରି ହଇରାଣ ହେଇଗଲିଣି।
1: କଣ ହେଲା ମଉସା, ଚାକିରି କରିଛ ମଜୁରୀ ପାଉଛ, ଏବେ ପୁଣି ମଜୁରୀ ବଢ଼ିଗଲାଣି, ଆହୁରି କଣ ଅଧିକ ମଜୁରୀ ଚାହୁଁଛ? ହଉ ହଉ, ସେ ଝାଡୁଟା ମୋ ହାତକୁ ଦିଅ, ଆଉ ତମେ ରେଶମୀ ଚଦରଟାକୁ ପଲଙ୍କ ଉପରେ ବିଛେଇ ଦିଅ।
0: ହଉ ନେ। ବୁଝିଲୁ ଚମ୍ପା, ବଡ ରାଣୀଙ୍କ ଅବସ୍ଥା ଦେଖି ମୋ ଛାତି ଫାଟି ଯାଉଛି ଲୋ।
1: ସତ କଥା ମଉସା, ଅଜବ କଥା ଘଟି ଯାଉଛି। ମୂର୍ଖ ପଣ୍ଡିତ ହଉଛି, ଅନ୍ଧ ଦେଖିପାରୁଛି, ବୁଢ଼ି ପୁଣି ଯୁବତୀ ହେଇଯାଉଛି।
0: ହଁ ପରା, ସମସ୍ତଙ୍କ ମୁହଁରେ ନିତିଦିନ ନୂଆ ନୂଆ କାହାଣୀ ଶୁଣିବାକୁ ମିଳୁଛି। ଯାହା ହେଲେ ବି ଗୋଟାଏ କଥା ସତ ଯେ ଆମ କାଳୁ ଆଉ ହୁବିର ଭାଗ୍ୟ ବଦଳିଗଲା। କାଳୁ ରାତାରାତି ଧନୀ ହେଇଗଲା। ଏ କୁହାକୁହି ହଉଛନ୍ତି କୁଆଡେ ଗୋଟେ ଫଳର ମହିମାରୁ ଏ କଥା ଘଟିଛି।
1: ହଁ, ଏ କଥା ସେଇ ଆଣିବା ବାଲା ଆଉ ଖାଇବା ବାଲା ଜାଣିଥିବେ।
0: ଯାହା ହଉ, ଭାଗ୍ୟା ଯୋଗୁ କାଳୁ ବଡ଼ ଲୋକ ହେଇଗଲା, କୋଠା ଘର କଲା, ପୁଣି ରାଜାଙ୍କୁ ଜୁଆଇଁ ବନେଇ ଦେଲା।
1: ଗୋଟାଏ କଥା ମୁଁ ବୁଝିପାରୁନି ମଉସା।
0: କୋଉ କଥା?
1: ରାଜା ଏ ବୟସରେ ଭାଗ୍ୟାକୁ ବାହା ହେଲେ କାହିଁକି?
0: ବୁଝିପାରୁନ କାହିଁକି? ରାଣୀ ଭାଗ୍ୟା ହଉଛି ଗୋଟେ ସୁନା ଅଣ୍ଡା ଦିଆ ମୁର୍ଗୀ। ସତରେ ଭାଗ୍ୟବତୀ ହଉଛି ରାଣୀ ଭାଗ୍ୟା। ଏଇ ଦେଖିଲୁ ଦେଖିଲୁ, ଓ ରାଣୀ ଭାଗ୍ୟା ଆଣିକି ଆସୁଛନ୍ତି ନା କଣ? ଚାଲ ଚାଲ ଏଠୁ ବାହାରି ଯିବା, ଚାଲ। ବଡ ଲୋକଙ୍କ କଥାରେ ଆମର ମୁଣ୍ଡ ପୁରେଇ କି ଲାଭ?
2: ଅବଧାନ! ମହାରାଜା ଓ ମହାରାଣୀ ଶୟନ କକ୍ଷରେ ପଦାର୍ପଣ କରୁଛନ୍ତି, ସାବଧାନ!
3: ଭାଗ୍ୟା, ମୋ ପାଖକୁ ଆସ ରାଣୀ, ଏଇ ପଲକ ଉପରେ ବସ। କଣ ମୋ ଉପରେ ଅଭିମାନ କରିଛ ପିଏ? ମୁଁ ଜାଣେ ତୁମର ବୟସ ଖୁବ୍ କମ୍, ଏଇଟା ତୁମର ଖେଳିବା ବୁଲିବାର ସମୟ। ମୋ ବୟସ ଆଉ ତୁମ ବୟସ ଅନେକ, କଣ କଥା କହିବନି? ହଉ, ତୁମକୁ ଗୋଟାଏ କଥା କହୁଛି, ଶୁଣ। ସ୍ୱାମୀର ଅଧିକାରକୁ ନୁହେଁ, ଏ ଦେଶର ପ୍ରଜାଙ୍କର ପ୍ରତିନିଧି ରୂପେ ତୁମକୁ କିଛି ମାଗିବାକୁ ଯାଉଛି। କଣ ମୋର ପ୍ରାର୍ଥନା ପୂରଣ କରିବ ନା?
4: କୁହନ୍ତୁ ମହାରାଜ।
3: ତୁମେ ମୋ ପାଇଁ ସେଇ ଦିବ୍ୟ ଫଳ ଆଣିଦେବ।
4: ନା, ସେ ବିଷୟରେ କିଛି ଜଣା ନାହିଁ ମହାରାଜ ମୋତେ।
3: ରାଣୀ, କି ଭାଗ୍ୟଶାଳୀ ମୋର ଏ ରାଜ୍ୟ, ସମୃଦ୍ଧି ପ୍ରଦାନକାରୀ ମହିମା ମଣ୍ଡିତ ଦିବ୍ୟ ଫଳର ବୃକ୍ଷ ମୋରି ରାଜ୍ୟରେ ଅଛି। ତାହା ହେଉଛି ଏ ରାଜ୍ୟର ଅମୂଲ୍ୟ ନିଧି। ସେହି ଦିବ୍ୟ ବୃକ୍ଷର ପୋଷଣ ଓ ସୁରକ୍ଷା ହେଉଛି ରାଜାର ପ୍ରଧାନ କର୍ତ୍ତବ୍ୟ। ଠିକ୍ କହୁଛି ନା? ତେଣୁ ହେ ମୋର ପ୍ରିୟତମା ରାଣୀ, ତୁମକୁ ପଚାରୁଛି, କୁହ ସେ ଦିବ୍ୟ ବୃକ୍ଷ କୋଉଠି ଅଛି? ତାହା ଜାଣିଲେ ଆମ୍ଭେ ସେହି ବୃକ୍ଷର ଯତ୍ନ ନେବୁ, ଆଉ ପଶୁପକ୍ଷୀଙ୍କ ଉପଦ୍ରବରୁ ତାକୁ ସୁରକ୍ଷା ଦେବୁ। ତୁମକୁ ଭଗବାନଙ୍କ ରାଣ, ମୋତେ ସତ ସତ କହିଦିଅ ସେ ବୃକ୍ଷ କୋଉଠି ଅଛି।
4: କ୍ଷମା କରନ୍ତୁ ମହାରାଜ, ମୁଁ ବୃକ୍ଷମାତାଙ୍କୁ କଥା ଦେଇଛି, କୌଣସି ପରିସ୍ଥିତିରେ ବି କାହାରିକୁ ସେ ବୃକ୍ଷର ଠିକଣା ଜଣେଇବିନି। ସେ ବିଷୟରେ କାହାରିକୁ କିଛି କହିବା ପାଇଁ ମଧ୍ୟ ମୋତେ ବାରଣ କରାଯାଇଛି।
3: ଏଥିରୁ ସଫା ସଫା ଜଣାପଡ଼ିଲା ଯେ ତୁମେ ସବୁକିଛି ଜାଣିଛ। ମନେ ରଖ, ମୁଁ ଏ ଦେଶର ରାଜା, ତୁମର ସ୍ୱାମୀ। ଏବେ ତୁମକୁ ଆଦେଶ ଦେଉଛି, କୁହ ସେ ବୃକ୍ଷ କୋଉଠି ଅଛି। ଦିବ୍ୟ ଫଳ ପ୍ରଦାନ କରୁଥିବା ସେ ବୃକ୍ଷକୁ ତମେ ଦେଖାଇବାକୁ ପଡ଼ିବ ହିଁ ପଡ଼ିବ।
4: ଠିକ୍ ଅଛି, ଏହା ଯଦି ମହାରାଜାଙ୍କର ଇଚ୍ଛା, ତେବେ ମୋର ଉପାୟ କ'ଣ? ଭବିଷ୍ୟତରେ ପରିଣାମ ଯାହା ହେଉ ନା କାହିଁକି, ଆଗାମୀ ମଙ୍ଗଳବାର ସ୍ନାନ ପୂର୍ଣ୍ଣିମା ଦିନ ସକାଳେ ମୁଁ ଏକା ଏକା ଜଙ୍ଗଲକୁ ଯିବି, ଆଉ ସେ ଫଳ ଆଣିଦେବି।
3: ବା ବା ବା, ଇଏ ତ ବହୁତ ଖୁସିର କଥା। ହଉ ଭାଗ୍ୟା, ତୁମେ ଏବେ ଶୋଇପଡ଼, ମୁଁ କିଛି ରାଜକାର୍ଯ୍ୟ କରି ପରେ ଶୟନ କରିବି।

0: ବୃକ୍ଷ ମାତା, ପ୍ରଣାମ ହଉଛି।
1: ଓ ଭାଗ୍ୟା, ଇଏ କଣ ଏକା ଆସିଛୁ? ତୋ ମା ଆସିଲାନି ଯେ?
0: ମା ତ ଗାଁରେ ରହୁଛି, ମୋର ପରା ବାହାଘର ହେଇଗଲାଣି।
1: ସତରେ? କାହା ସହିତ?
0: ଆମ ଦେଶର ରାଜାଙ୍କ ସହିତ।
1: ଓ ଆମ ଭାଗ୍ୟ।

0: ଆଜ୍ଞା ତାହେଲେ ମହାରାଣୀ ହେଇଗଲାଣି? ରାଜାଙ୍କର ବିବାହ ବୋଧେ ହେଇସାରିଥିଲା ନା କଣ?
1: ହଁ ବୃକ୍ଷମାତା, ମୁଁ ପରା ତାଙ୍କର ଦ୍ୱିତୀୟ ରାଣୀ।
0: ଆଚ୍ଛା,
1: ପ୍ରଥମ ରାଣୀଙ୍କର ସନ୍ତାନ ନାହାନ୍ତି ତ, ସେଇଥିପାଇଁ।
0: କେମିତି ସନ୍ତାନ ହବ? ତୋ ସ୍ୱାମୀର ଲୋଭୀ ବାପ ଆଉ ମା ହିଁ ସ୍ୱାର୍ଥପର, ନିର୍ଦ୍ଦୟୀ। ସେଇମାନେ ହିଁ ମୋ ମାଆକୁ କଟେଇ ଦେଇଛନ୍ତି। ଏବେ କହ, ତୁ ଏଠିକି କାହିଁକି ଆସିଛୁ? ମୋ ଫଳ ତୋଳିବା ପାଇଁ ଆସିଛୁ ତ? ଠିକ ଅଛି, ତୋଳିନି, ହେଲେ ତୋଳିବାର ପଦ୍ଧତି ମନେ ଅଛି ତ?
1: ମନେ ଅଛି ମା।
0: ମା, ମୁଁ କେବେଠୁ ତୋର ମା ହେଇଗଲିଣି। ମତେ ତୋର ଭଉଣୀ ବୋଲି ଭାବ, ଅପା ବୋଲି ଡାକ, ଆମେ ଦୁହେଁ ଦୁଇ ଭଉଣୀ। ଦେଖ, ମୋ ପ୍ରତି ଯୋଉଭଳି ବ୍ୟବହାର କରାଗଲା, ତୋ ପ୍ରତି ମଧ୍ୟ ସେଇଭଳି ବ୍ୟବହାର କରାଯିବ। ଏଣୁ ସାବଧାନ ହେଇ ଫଳ ତୋଳ, ଆସ୍ତେ ଆସ୍ତେ ତୋଳ। ବାସ୍ ବାସ୍ ବାସ୍ ବାସ୍, ସେତିକି ଥାଉ। ତୋ ଟୋକେ ଭର୍ତ୍ତି ହେଇଗଲା ଆଉ ମୋ ଦେହରୁ ବୋଝ ବି ଓହ୍ଲାଇଗଲା।
1: ହଁ ଅପା, ଟୋକେ ପୁରୀ ଗଲାଣି, ମୁଁ ଏବେ ଯାଉଛି।
0: ହଁ ଯା, ମୋର ଗେଲା ଭଉଣୀ ଯା, କିନ୍ତୁ ମନେ ରଖ, ଆଉ 9 ମାସ ପରେ ଆସି ମୋ କଞ୍ଚା ଫଳକୁ ପଚେଇ ଦେଇଯିବୁ।
1: 9 ମାସ ପରେ କାହିଁକି ଅପା? ସ୍ନାନ ପୂର୍ଣ୍ଣିମା ତ ବର୍ଷକ ପରେ ପଡିବ।
0: ଆଲୋ ପାଗିଳି, କେମିତି ତତେ ବୁଝେଇବି କେଜାଣି? କହିଲି ନା, ଏବେ ତୋ ଆଉ ମୋ ଭିତରେ କିଛି ବି ପାର୍ଥକ୍ୟ ନାହିଁ। ଠିକ ଅଛି, ଯା, ଭଗବାନ ତୋର ମଙ୍ଗଳ କରନ୍ତୁ।
2: କଣ ମଉସା, କାମ କରିବାକୁ ଏବେ କେମିତି ଲାଗୁଛି? ସେଦିନ କହୁଥିଲ ନା ରଜା ଘରେ କାମ କରି କରି ହଇରାଣ ହେଇଗଲାଣି ବୋଲି।
3: ବୁଝିଲେ ଚମ୍ପା, ଏ ନୂଆ ରାଣୀ ଆସିଲା ଦିନ ଉଆସ ସାରା ଯେମିତି ବସନ୍ତ ପବନ ଖେଳି ଯାଉଛି ପରା।
2: ହଁ ମ, ସେଇଆ ନୁହେଁ ତ ଆଉ କଣ।
3: ହେଲେ ଏବେ ଏଠି ଯେତିକି ଖୁସି ଲାଗୁଛି ନା, ସେତିକି ଡର ବି ଲାଗୁଛି।
2: ଡର? ଡର କୋଉଥିପାଇଁ? ସାରା ରାଜ୍ୟ ପରା ଖୁସିରେ ନାଚୁଛି। ଜାଣିଛ ମଉସା, ରାଣୀଙ୍କର ଏବେ 9 ମାସ ଚାଲିଛି। ଏ ରାଜ୍ୟରେ ଯେତେ ବନ୍ଧ୍ୟା ନାରୀ ଅଛନ୍ତି ନା, ସେମାନେ ଖୁସିରେ ଭାବୁଛନ୍ତି ଯେମିତି ସେଇମାନେ ପିଲା ଜନ୍ମ କରିବାକୁ ଯାଉଛନ୍ତି।
3: ଆଚ୍ଛା, ଗୋଟାଏ କଥା କହିପାରିବୁ, ରାଣୀ ଜଙ୍ଗଲକୁ ଯାଇ ଯୋଉ ଦିବ୍ୟ ଫଳ ଆଣିଥିଲେ ସେସବୁ ହେଲା କଣ?
2: କଣ ଆଉ ହେଇଥାନ୍ତା ଯେ, ଖିଆ ହେଲା।
3: କିଏ ଖାଇଲା ବା?
2: ରାଜା ଆଉ ରାଣୀ ଦୁହେଁ ପାଣ୍ଟି କରି ଖାଇଲେ।
3: ଦୁହେଁ ସବୁତକ ଖାଇଥିଲେ? ହ୍ୟାଲୋ, ମୁଁ ଶୁଣିଛି ମନ୍ତ୍ରୀ, ସେନାପତି, ତାଲୁକଦାର ଆଉ ହାକିମ ହୁକୁମା ସମସ୍ତେ ସେ ଫଳ କିଣିବା ପାଇଁ ନିଜ ନିଜର ପୁଞ୍ଜି ଖାଲି କରିଦେଲେ ପରା।
2: ହଁ, ବହୁତ କଥା ତ ଶୁଣାଯାଉଛି। କାଠିଆବାଡ଼ର କିଏ ଜଣେ ସର୍ଦ୍ଦାର 100ଟା ଘୋଡ଼ା ବଦଳରେ ଗୋଟିଏ ଦିବ୍ୟ ଫଳ ରାଜାଙ୍କ ଠାରୁ ନେଇଛି।
3: ହଁ,
2: କାଶ୍ମୀରର ରାଜା ତ 10 ଗାଡ଼ି ରେଶମୀ ବସ୍ତ୍ର ଦେଇ ଗୋଟିଏ ଫଳ କିଣିଛନ୍ତି। ଏସବୁ କଣ ସତ ଖବର ମଉସା?
3: ସତ ହେଇଥିବ ଚମ୍ପା, ହେଇଥିବ।
2: ରାଜକୋଷ ପୁରୀ ଗଲାଣି, ନୂଆ ରାଣୀ ମା ହବାକୁ ଯାଉଛନ୍ତି, ଏସବୁ କେବଳ ସେଇ ଦିବ୍ୟ ଫଳର ମହିମା ମୋ ମଉସା।
3: ସେ କଥା ସତ ଯେ ଚମ୍ପା, ହେଲେ ତୁ ଜାଣିଛୁ କି ନାହିଁ, ହେ ସେ ଦିବ୍ୟ ଫଳର ନା ଆଜିକାଲି ପୁରା ମହାରାଜା ଫଳ ବୋଲି ସମସ୍ତଙ୍କର ଜପାମାଳି ହେଇଛି।
2: ହଁ, ସେ କଥା ବି ଠିକ, କାରଣ ପ୍ରଜାମାନଙ୍କ ନିମନ୍ତେ ରାଜା ହେଉଛନ୍ତି ପରମାତ୍ମା ସମାନ, ଅଲୌକିକ ମାନେ ତ ଦିବ୍ୟ।
3: ହଁ ହଁ, ବିଲକୁଲ ଠିକ କଥା କହିଛୁ। ମହାରାଜା ବୋଧେ ଆସୁଛନ୍ତି, ଚାଲ ଏଠୁ ଆମର ବାହାରି ଯିବା।
2: ହଁ ହଁ, ଚାଲ ଚାଲ ଚାଲ ମଉସା ଚାଲ।

0: ମହାରାଜ, ଆପଣଙ୍କ ରାଣୀର ତା ମା ପାଖକୁ ଯିବା ପାଇଁ ଭାରି ଇଚ୍ଛା ହେଉଛି, ଆପଣଙ୍କ ଆଜ୍ଞା ଅପେକ୍ଷାରେ।
1: ଓ ଭାଗ୍ୟା, କେତେଥର କହିଛି ତୁମକୁ, ଏ ଅବସ୍ଥାରେ ତୁମକୁ ଗାଁକୁ ପଠାଇବା ନିରାପଦ ନୁହେଁ।
0: ଗାଁ ହେଉ କି ସହର, ବାପଘର ସବୁବେଳେ ବାପଘର ହିଁ ହେଇଥାଏ। ଏ କଥାକୁ ପୁରୁଷ ଏତେ ସହଜରେ ବୁଝିପାରେନି।
1: ଚିନ୍ତା କରନି ଭାଗ୍ୟା, ତୁମ ମା ବାପାଙ୍କୁ ଡକେଇ ପଠେଇଛି, କାଲି କିମ୍ବା ପରଦିନ ସେମାନେ ଆସି ପହଞ୍ଚିଯିବେ।
0: ମୋ ବାପ ଘର, ମୋ ଜନ୍ମ ମାଟି, ମୋ ଗାଁ, ମୋ ବାସସ୍ଥାନ, କେମିତି କେମିତି ବର୍ଣ୍ଣନା କରିବି ସବୁ କଥା, କେମିତି କେମିତି ବୁଝିବି ରାଜାଙ୍କୁ। ଶୁଣନ୍ତୁ ମହାରାଜ, ମୁଁ ମୋ ବାପ ଘରକୁ ନିଶ୍ଚୟ ଯିବି।
1: ଓହୋ ଭାଗ୍ୟା, ଜିଦ୍ ଧରନି। ରାଜବୈଦ୍ୟ କହିଛନ୍ତି ତୁମେ ବେଶୀ ଚଲାବୁଲା କରିବା ଉଚିତ ନୁହେଁ, ଚିନ୍ତା ଓ ଉତ୍ତେଜନାଠାରୁ ସବୁବେଳେ ଦୂରେ ରହିବାକୁ ପଡିବ। ଆଉ
0: ଆଉ ହସ ହସ ମୁହଁରେ ରହିବ ହେଇୟା ନା ମହାରାଜ, ଯଦି ମୁଁ ମୋ ସନ୍ତାନକୁ ଜନ୍ମ ଦେବି ତେବେ କେବଳ ମୋ ବାପ ଘରକୁ ଯାଇ ଜନ୍ମ ଦେବି।
1: ମୋ କଥା ମାନ
0: ମହାରାଜ।

0: ମୋ ପ୍ରତି ଦୟା କରନ୍ତୁ, ମୋତେ ବାପ ଘରକୁ ପଠେଇ ଦିଅନ୍ତୁ। ମୁଁ ଯୋଉଠି ଜନ୍ମ ହେଇଥିଲି ମୋ ସନ୍ତାନ ସେଇଠି ଜନ୍ମ ହବ, ସେଇଠି ସେ ବଡ଼ ହବ ଯୋଉଠି ମୁଁ ବଡ଼ ହେଇଥିଲି।
1: ଓହୋ, ଏ କଣ ଭାଗ୍ୟା, ତମେ ତ ବାପ ଘରକୁ ଯିବ ବୋଲି ଖାଲି ଘୋଷି ହଉଛ। ସତରେ ତମେ ବାପ ଘରକୁ ଯିବାକୁ ଚାହୁଁଛ?
0: ହଁ ମହାରାଜ, ମୋତେ ପଠେଇ ଦିଅନ୍ତୁ ନା।
1: ହଁ ଠିକ ଅଛି, ପଠେଇ ଦେବି, କିନ୍ତୁ
0: କିନ୍ତୁ ପୁଣି କଣ ମହାରାଜ?
1: ତୁମେ ଯିବ ଗୋଟାଏ ସର୍ତ୍ତରେ।
0: ସର୍ତ୍ତ? ରାଜା ଆଉ ରାଣୀଙ୍କ ମଧ୍ୟରେ ପୁଣି ସର୍ତ୍ତ? ଠିକ ଅଛି, ଆପଣଙ୍କର ପ୍ରତିଟି ସର୍ତ୍ତକୁ ମୁଁ ମାନିବି।
1: ତେବେ ଶୁଣ, ତୁମକୁ ଜଙ୍ଗଲକୁ ଯିବାକୁ ପଡ଼ିବ, ଆଉ ସେଠାରୁ ମୋ ପାଇଁ ମହାରାଜା ଫଳ ଆଣିବାକୁ ହବ।
0: ନା, ଅସମ୍ଭବ, ଏହା କଦାପି ହେଇପାରିବନି।
1: କାହିଁକି ପାରିବନି ଭାଗ୍ୟା, କାହିଁକି? ତୁମେ ମୋତେ କହିଥିଲ ନା 9 ମାସ ପରେ ଜଙ୍ଗଲକୁ ତମେ ଯିବ ବୋଲି। ଏବେ ପଠେଇ ଦଉଛି, ତୁମ ଇଚ୍ଛା ଅନୁସାରେ ଯିବ, ଆଉ ଫେରିଲା ବେଳେ ଜଙ୍ଗଲରୁ ମହାରାଜା ଫଳ ନିଶ୍ଚିତ ଭାବରେ ନେଇକରି ଆସିବ, ମନେ ରଖ। ଆଉ ଏକଥା ନ କଲେ ତୁମେ ବାପ ଘର ଯିବା ଭୁଲି ଯିବାକୁ ପଡ଼ିବ।
0: ମହାରାଜ, ଆପଣ ଏତେ ଲୋଭୀ, ଗତଥର ଟୋକିଏ ଫଳ ଆଣି ଆପଣଙ୍କୁ ଦେଲି, ଆପଣ ତାକୁ ବିକ୍ରି କରି ପ୍ରଚୁର ଅର୍ଥ ରୋଜଗାର କଲେ, ନୂଆ ଦୁର୍ଗ ନିର୍ମାଣ କରେଇଲେ, ସୈନ୍ୟବଳ ବଢ଼ାଇ ଅନ୍ୟ ରାଜ୍ୟକୁ ଆକ୍ରମଣ କରି ଜୟଲାଭ କଲେ, ଆଉ ସେହି ସେହି ରାଜ୍ୟରେ ବିଜୟସ୍ତମ୍ଭ ସ୍ଥାପନ କଲେ, ନଗରୀର ମୁଖ୍ୟ ଛକମାନଙ୍କରେ ଆପଣଙ୍କର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି।
1: ଏ କଥାରେ କି ନୂତନତ୍ୱ ଅଛି? ଯୁଗ ଯୁଗ ଧରି ରାଜା ମହାରାଜାମାନେ ତ ଏସବୁ କରି ଆସୁଛନ୍ତି, କେବଳ ଏଠିକି କାର୍ଯ୍ୟ ତୁମ ଆଖିରେ ପଡ଼ିଛି? ମୁଁ କଣ ରାଜ୍ୟର କବି, ପଣ୍ଡିତ, ସଙ୍ଗୀତଜ୍ଞ, ସାହିତ୍ୟକଙ୍କୁ ଅଞ୍ଜଳି ଭରା ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କରି ପୁରସ୍କୃତ କରିନି? ରାଜପଥର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କରାଇନି? ମୋ କାର୍ଯ୍ୟକଳାପକୁ ଯଦି ବାସ୍ତବରେ ଅନୁଧ୍ୟାନ କରିବାକୁ ଚାହୁଁଛ, ତେବେ ରାଜମହଲ ପାଖରେ ଥିବା ମନ୍ଦିର କାନ୍ଥରେ ଖୋଦିତ ହୋଇଥିବା ଶିଳାଲିପିକୁ ପାଠ କର। ମୁଁ ଗର୍ବିତ ଯେ ମୁଁ ମୋ ଦେଶବାସୀଙ୍କୁ ଅନେକ ଉଚ୍ଚକୁ ପଠେଇ ଦେଇଛି, ତୁମେ ତ ଏଥିପାଇଁ ଖୁସି ହେବା କଥା।
0: ଖୁସି? ଖୁସି ବଦଳରେ ବରଂ ଦୁଃଖ ଲାଗୁଛି।
1: କାରଣ?
0: ମୋ ଛୋଟ ଗାଁଟିର ଲୋକମାନେ ଗରିବ ଆଉ ସରଳ ମଧ୍ୟ, କୋଉ କଥାରେ କିଛି ଆପତ୍ତି ନଥାଏ। ସେମାନେ ଜନ୍ମରୁ ଯେମିତି ଥିଲେ ଏବେ ବି ସେମିତି ଅଛନ୍ତି, ସେମାନଙ୍କର କିଛି ବି ଉନ୍ନତି ହେଇନି। ସେମିତି ଆଗ ପରି ଚିରାଲୁଗା ପିନ୍ଧୁଛନ୍ତି, ଭଙ୍ଗା କୁଡ଼ିଆରେ ରହୁଛନ୍ତି, ଆଉ ଭୋକିଲା ପେଟରେ କାଳ କାଟୁଛନ୍ତି। ଆପଣଙ୍କ ଶାସନ କାଳରେ ସେମାନେ ବରଂ ଅଧିକ ପେଶୀ ହେଇଗଲେଣି।
1: ତୁମ ଗାଁ ଲୋକଙ୍କ ପାଇଁ ଯଦି କିଛି ମାଗିବାର ଥିଲା, ତେବେ ମୋଠାରୁ ମାଗିଦେବା ଉଚିତ ଥିଲା, ମୁଁ ଦେଇଥାନ୍ତି।
0: ନା, ମୁଁ କେବେ କିଛି ମାଗିନି କି ଭବିଷ୍ୟତରେ ବି ମାଗିବିନି। ଅମୃତ ଶିଳାରେ ଆପଣ ମହଲ ନିର୍ମାଣ କରି ମୋ ନାମରେ ନାମିତ କଲେ, ତାହା କଣ ମୁଁ ମାଗିଥିଲି? ହଜାରେ ଅହେ ସୁଲକ୍ଷଣୀ ନାରୀଙ୍କୁ ରାଜମହଲକୁ ଡାକି ଆଣି ଆପଣ ମୋର ସୀମନ୍ତ ଉତ୍ସବ ପାଳନ କରାଇଲେ, କିନ୍ତୁ ମୋ ମା'କୁ ଡାକିଲେନି। ମୁଁ ଜାଣିଥିଲି ଆପଣ ଚାହୁଁନାହାନ୍ତି ଯେ ଏହି ସଭ୍ୟ ନାରୀମାନଙ୍କ ମେଳରେ ମୋ ମା ବସୁ, ଯିଏକି ଆପଣଙ୍କ ନଜରରେ ଜଣେ ଗରିବ ଘରର ସ୍ତ୍ରୀ। ସମସ୍ତଙ୍କ ଗହଣରେ ମୋ ମା ମୋର ବନ୍ଦାପନା କରିଥିଲେ, ଆପଣଙ୍କ ପ୍ରତିଷ୍ଠାରେ ଆଞ୍ଚ ଆସିଥାନ୍ତା। ପ୍ରଭୁ ଜଗନ୍ନାଥ, ଏ କି ସମୟ ଆସି ଉପସ୍ଥିତ ହେଲା! ତାହେଲେ କୁହନ୍ତୁ ମହାରାଜ, ମୋତେ କଣ ହାତ ଯୋଡ଼ି ବିନୟ ହୋଇ ଅନୁରୋଧ କରିବାକୁ ପଡ଼ିବ ଯେ ମୋତେ କୃପା କରି ବାପ ଘରକୁ ପଠେଇବା ହୁଅନ୍ତୁ?
1: ଶୁଣ ଭାଗ୍ୟା, ଶୁଣ ଶୁଣ ଶୁଣ, ମୁଁ କେତେଥର କହିଲେଣି ରାଜବୈଦ୍ୟ ପରାମର୍ଶ ଦେଇଛନ୍ତି, କୌଣସି କଥାରେ ତୁମେ ଉତ୍ତେଜିତ ହେବା ଉଚିତ ନୁହେଁ।
0: ହଁ, ମୁଁ ଜାଣେ ଭବିଷ୍ୟତରେ ଜନ୍ମ ହେବାକୁ ଥିବା ମୋ ସନ୍ତାନର ଅବସ୍ଥା ମଧ୍ୟ ଏମିତି ହେବ। ମୁଁ ଆପଣଙ୍କ ପାଦ ତଳେ ପଡୁଛି ମହାରାଜ, ମୋତେ ମୋ ବାପ ଘରକୁ ପଠେଇ ଦିଅନ୍ତୁ, କଥା ଦଉଛି ମୁଁ ଶୀଘ୍ର ଫେରି ଆସିବି।
1: କିନ୍ତୁ?
0: ଆପଣଙ୍କ କିନ୍ତୁର ଉଦ୍ଦେଶ୍ୟ ମୁଁ ବୁଝିପାରୁଛି ମହାରାଜ, ମୁଁ କଦାପି ସେ ଦିବ୍ୟ ଫଳ ତୋଳି ଆଣିପାରିବିନି।
1: ମୁଁ ଲୋଭରେ ପଡ଼ି ଫଳ ଆଣିବା ପାଇଁ କହୁନି, ରାଜକୋଷ ବର୍ତ୍ତମାନ ଶୂନ୍ୟ, ରାଜ୍ୟରେ ପୁଣି ଦଙ୍ଗା ବିପ୍ଳବର ସୂଚନା ମିଳିଲାଣି, ସେ ବିଦ୍ରୋହୀମାନଙ୍କୁ ଦମନ କରିବା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ। ପୁଣି ଗୁପ୍ତଚର ସମ୍ବାଦ ଦେଇଛି ସେହି ଦିବ୍ୟ ଫଳକୁ ପାଇବା ପାଇଁ ବିଦେଶୀ ରାଜାମାନେ ଆମ ଜଙ୍ଗଲ ଭିତରେ ଆଖି ପକାଇଲେଣି, ସମସ୍ୟା ଖୁବ୍ ଗୁରୁତର।
0: ବୁଝୁଛି,
1: କେବଳ ସେତିକି ନୁହେଁ, ଦେଶରେ ରାଜପଥର ବିସ୍ତାର, ନୂଆ ପ୍ରମୋଦ ଉଦ୍ୟାନ, ନୂତନ ସୌଧ ନିର୍ମାଣ କାମ ଚାଲିଛି, ଏମିତି ଅନେକ ସମସ୍ୟା। ରାଜା ଥାଉ ଥାଉ ଦେଶରେ ଅରାଜକତା ସୃଷ୍ଟି ହେବ, ତୁମେ କ'ଣ ଦେଖିପାରିବ? ଏସବୁର ସମାଧାନ ନିମନ୍ତେ ପ୍ରଚୁର ଧନ ଆବଶ୍ୟକ, ତେଣୁ ମୋ କଥା ମାନି ସେହି ଦିବ୍ୟ ଫଳ।
0: ଆପଣ କିଛି ମୁହୂର୍ତ୍ତ ଆଗରୁ କହୁଥିଲେ ନା ମୋର ଏ ଅବସ୍ଥାରେ ବାପ ଘରକୁ ଯିବା ଉଚିତ ନୁହେଁ, ଏବେ ଧନର ଆବଶ୍ୟକତା ପଡ଼ିବାରୁ ଅନ୍ତଃସତ୍ତ୍ୱା ସ୍ତ୍ରୀକୁ ଏକଲା ଜଙ୍ଗଲକୁ ପଠେଇ ଦେଉଛନ୍ତି, ମନରେ ଟିକେ ହେଲେ ବି ଦ୍ୱିଧା ଆସୁନି। ଇଚ୍ଛା ହଉଛି ମୁଁ ପୂର୍ବରୁ ସେଇ ବୁଝିପାରୁ ନଥିବା ଗାଉଁଲି ଝିଅଟି ହିଁ ରହିଯାନ୍ତି କି, ଏବେ ଆଉ ଭାବିଲେ କଣ ହବ ମୋ ଭାଗ୍ୟ। ଠିକ ଅଛି, ମୁଁ କାଲି ଜଙ୍ଗଲକୁ ଯିବି ମହାରାଜ।
1: ସାବାସ ଭାଗ୍ୟା, ସାବାସ, ତୁମ ନିଷ୍ପତ୍ତିରେ ମୁଁ ବହୁତ ଖୁସି। ତେବେ

0: ଜଙ୍ଗଲର ସୀମା ପର୍ଯ୍ୟନ୍ତ ତୁମେ ପାଲିଙ୍କରେ ବସିଯିବା ନିମନ୍ତେ ବ୍ୟବସ୍ଥା କରାଯିବ। ତୁମେ ଏବେ ଶୋଇପଡ଼, ମୋତେ କିଛି ରାଜକାର୍ଯ୍ୟ କରିବାକୁ ପଡ଼ିବ। ଆସୁଛି।
1: ଅପା ଦେଖ, ଅପା ମୁଁ ଆସିଛି, ତୁମ ସାନ ଭଉଣୀ ଭାଗ୍ୟା।
2: ଆରେ ଭାଗ୍ୟା, ତୁ ଆସିଗଲୁ, ଭଲ ଅଛୁ ତ? ଆଲୋ ଠିଆ ହେଲୁ କାହିଁକି? ମୋ ପାଖରେ ବୋ, ମୋ ପ୍ରସବରେ ସହାୟତା କରିବା ପାଇଁ ଆସିଛୁ ନିଶ୍ଚୟ।
1: ଅପା ମୁଁ,
2: ତେବେ ଶୁଣ, ଏଇ ଗଛରେ ମାଡିଥିବା ଲତା ସବୁକୁ ଏକାଠି କରି ଦୋଳିଟିଏ ପ୍ରସ୍ତୁତ କର, ଯେମିତିକି ନବଜାତ ଶିଶୁକୁ ମାଟି କି ପଥର ଉପରେ ଶୋଇବାକୁ ନ ପଡ଼େ। ଆରେ ଭାଗ୍ୟା, କାନ୍ଦୁଛୁ କାହିଁକି? କଣ ହେଇଛି? କଣ ତୁ ମଧ୍ୟ ପ୍ରସବ ବେଦନା ଅନୁଭବ କରୁଛୁ? ହଉ ହଉ, ମୋ ସୁନା ଭଉଣୀ, ଶୀଘ୍ର ଶୀଘ୍ର ମୋ ଉପରେ ପାଣି ଛିଞ୍ଚି ଦେ, କଞ୍ଚା ଫଳ ଗୁଡିକ ପାଚିଯାଉ, ଏତିକି ଉପକାର କର ଭଉଣୀ। ଭାଗ୍ୟା କାନ୍ଦେନା, ତୁ ନିହେଇଯା, ତୁ ନିହେଇଯା।
1: ମୁଁ କୋଉ ଭାଷାରେ ମୋ ଦୁଃଖ କହିବି, କୋଉ ମୁହଁରେ ମାଗିବି ଭାବିପାରୁନି।
2: ମାଗିବୁ ମାଗିବୁ ମୋତେ? ବୁଝିଗଲି, ତୁ ପୁଣି ଥରେ ଦିବ୍ୟପ୍ର ନବାକୁ ଆସିଛୁ ନା? ଭାଗ୍ୟା ତୁ ରାଣୀ ହେଇଯିବା ପରେ ମୁଁ ଏଇଥିପାଇଁ ବହୁତ ଖୁସି ଥିଲି ଯେ ମୋ ସନ୍ତାନମାନଙ୍କର ମଙ୍ଗଳ ହବ। ମାତ୍ର ମାତ୍ର ଏ ସ୍ୱାର୍ଥପର ମଣିଷ ଜାତି ପାଖରେ କାହାରି କଲ୍ୟାଣ ପାଇଁ ଇଚ୍ଛା ନାହିଁ। ସେମାନଙ୍କର ପ୍ରବଳ ଲୋଭ, ଲାଳସା ଆଉ ଆକାଂକ୍ଷାର ତୃଷ୍ଣା କଦାପି ଦମନ ହବନି। ମୋର ଦେବା ନ ଦେବାର କଥା ଏବେ ଉଠୁଛି କୋଠି। ରାଜାଙ୍କର କର୍ମଚାରୀ ମାଡ଼ି ଆସିବେ, ଜୋର ଜବରଦସ୍ତ ମୋ ବୃକ୍ଷରୁ ଫଳ ଛିଣ୍ଡେଇ ନେବେ। ସେମାନଙ୍କଠାରୁ ରକ୍ଷା ପାଇବା ପାଇଁ ମୋ ପାଖରେ କଣ ଶକ୍ତି ଅଛି? ଏମିତି ଏକ ଦିନ ଥିଲା, ଦେଶରେ ରାଜବଂଶଧର ବଞ୍ଚି ରହିଲେ ଦେଶର ବନସ୍ପତି ସୁରକ୍ଷା ପାଉଥିଲେ, କିନ୍ତୁ କିନ୍ତୁ ଏବେ ଏହା ପ୍ରମାଣିତ ହୋଇଗଲା ଯେ ରାଜଶକ୍ତି ଜଙ୍ଗଲର ରକ୍ଷକ ହେବା ବଦଳରେ ଭକ୍ଷକ ପାଲଟି ଯାଇଛି। ମୁଁ ପ୍ରକୃତରେ ବଡ଼ ମୂର୍ଖ, ମୋ ମାର ଅଜ୍ଞାନତା ଆଉ ଅଭିଜ୍ଞତାରୁ ମୋର କିଛି ଶିକ୍ଷା କରିବାର ଥିଲା, ସେ ସୁଯୋଗ ତ ମୋର ହାତ ଛଡ଼ା ହୋଇଯାଇଛି। ଏବେ ଭାବିଲେ କଣ ହବ? ଆଉ କାନ୍ଦେନା ଭଉଣୀ, ତୁ ବିଚାରି କଣ ବା କରିପାରିଥାନ୍ତୁ?
1: ମୋତେ କ୍ଷମା କରିଦିଅ ଅପା, ଆଉ ମାତ୍ର ଥରୁଟି ମୋତେ ସାହାଯ୍ୟ କର, ତୁମକୁ ଏଭଳି ପରିସ୍ଥିତିରେ ଆଉ କେବେ ପକେଇବିନି, ମୁଁ ପଛକେ ଜୀବନ ଦେଇଦେବି, ହେଲେ ତୁମ ଗର୍ଭ ପ୍ରତି କଦାପି ଆଉ ଜାଣିବାକୁ ଦେବିନି।
2: ଠିକ ଅଛି, କହ କେତେଟା ଫଳ ନବୁ?
1: ଅପା ମୋର ମାତ୍ର ଗୋଟିଏ ଫଳ ଦରକାର, ଅନ୍ୟ ଫଳଟି ତୁମ ନିଜ ପାଇଁ ରଖ।
2: ହଉ, ମୋ ଉପରେ ଆସ୍ତେ ଆସ୍ତେ ପାଣି ଛିଞ୍ଚି ସାବଧାନରେ ଫଳ ତୋଳିନେ।
3: ମଉସା, ଏ ମଉସା, ତେଣେ ଚାହ, ରାଣୀମା ମାଟି ଉପରେ ପଡି ଛଟପଟ ହଉଛନ୍ତି।
4: ହେ ଭଗବାନ, ଯାହା ଜଣାପଡୁଛି ରାଣୀମା ଶିଶୁକୁ ଜନ୍ମ ଦଉଛନ୍ତି।
3: ତାହେଲେ ଶୀଘ୍ର ଚାଲ ମଉସା, ଆମେ ତାଙ୍କ ପାଖରେ ପହଞ୍ଚିଯିବା ଦରକାର। ହେ ଭଗବାନ, ଇଏ ତ ଗୋଟାଏ ପଙ୍ଗୁ ଶିଶୁ। ମହାରାଣୀ ଉଠନ୍ତୁ, ମହାରାଣୀ। ମଉସା, ମହାରାଣୀ ତ ଚେତା ହରି ପଡିଛନ୍ତି, ଏବେ ଆମେ କଣ କରିବା ଯେ?
4: ପ୍ରଭୁ ବିପଦ ଭଞ୍ଜନ ହରି, ଦୟା କର ପ୍ରଭୁ, ଦୟା କର। ଚମ୍ପା ତୁ ଏଇଠି ଥା, ମୁଁ ପାଲିଙ୍କ ପାଖକୁ ଯାଉଛି, ମହାରାଜାଙ୍କ ପାଖକୁ ତୁରନ୍ତ ଖବର ଯିବା ଦରକାର।
1: ଭାଗ୍ୟା ମୋ କେହ୍ଲା ଝିଅ, ଦେଖ ଦେଖ ମୁଁ ଆସିଛି, ତୋ ମା ହୁବି।
5: ଇଏ ତ ଦିବ୍ୟ ଫଳ ପ୍ରଦାନକାରୀ ବୃକ୍ଷ ମାତା, ଆଙ୍କର ଏମିତି ଅବସ୍ଥା କିଏ କଲା?
1: ଭାଗ୍ୟା, ବୃକ୍ଷ ମାତାଙ୍କର ଏ ଅବସ୍ଥା ପାଇଁ ତୁ ହିଁ ଦାୟୀ,
5: ତୋର ମସ୍ତ ବଡ଼ ଅପରାଧ ହେଇଗଲା।
1: ହେ ବୃକ୍ଷ ମାତା, ତୁମ ଦେହରେ ଲାଗିଥିବା ସବୁ ଆଘାତକୁ ମୁଁ ମୋ ପଣତ କାନିରେ ପୋଛି ଦଉଛି।
5: ଏତିକି ଛଡ଼ା ମୁଁ ଆଉ କଣ ବା କରିପାରିବି ମା?
2: କଣ ବା ମୁଁ ଆଉ କହିବି? ଦେଖ, ତୁମ ପାଖରେ ତୁମର ଜାମାତା, ଏ ରାଜ୍ୟର ରାଜା ଠିଆ ହୋଇଛନ୍ତି, ତାଙ୍କୁ ପଚାର, ଯାହା କିଛି କହିବାକୁ ଆଉ ଶୁଣିବାକୁ ଅଛି ସେ କହିବେ।
0: ମା, ମହା ଅପରାଧ ହେଇଗଲା ମା, କୃପା କରି କ୍ଷମା କରି ଦିଅନ୍ତୁ।
2: ଚୁପ୍ ହେଇଯା ରାଜା, ଚୁପ୍ ହେଇଯା, ଏଇ କ୍ଷମା ଶବ୍ଦଟା ଭୀଷଣ ମାରାତ୍ମକ।
5: ମା, ତୁମ ପକ୍ଷରେ ଏତେଟା ନିଷ୍ଠୁର ହବା ଶୋଭା ପାଉନି, ତୁମ ଭଉଣୀ ପରା ତଳେ ପଡି ଯନ୍ତ୍ରଣା ପାଉଛି, ଛଟପଟ ହଉଛି।
2: ମୁଁ ଭଲ ରୂପେ ଜାଣିଛି।

0: ଯେତେବେଳେ ତୁମମାନଙ୍କର ସ୍ୱାର୍ଥରେ ଆଞ୍ଚ ଆସେ, ଲୋଭ ଲାଳସ ଆସେ, ସେତେବେଳେ ମୋର ଆବଶ୍ୟକତା ପଡ଼ିଥାଏ, ନହେଲେ ମତେ କିଏ କଣ ଖାତିର କରେ?
1: ନାଇଁ ମା, ନାଇଁ। ହେ ବୃକ୍ଷମାତା, ତମକୁ ପଣତ ପାତି ଭିକ୍ଷା ମାଗୁଛି, କେବଳ ଏଇ ଥରୁଟିଏ ମାତ୍ର।
2: ହେ ମାତା, ଦେଶର ମଙ୍ଗଳ ନିମନ୍ତେ ଏଇ ଥରୁଟିଏ ମାତ୍ର କ୍ଷମା କରିଦିଅନ୍ତୁ, ଭବିଷ୍ୟତରେ ଏମିତି ଭୁଲ ଆଉ କଦାପି ହବନି।
0: ତୁମେ ମଣିଷ ଜାତି ସତରେ କେତେ ଚତୁର, ମୁଁ ଭଲ ରୂପେ ତୁମମାନଙ୍କୁ ଚିହ୍ନିଗଲିଣି। ଯେତେବେଳେ ମୁଁ ଛଟପଟ ହେଇ ମରୁଥିଲି, ସେତେବେଳେ ମତେ ମରିବାକୁ ଦେଲନି, ଜବରଦସ୍ତ ବଞ୍ଚାଇ ରଖିଲ। ମୁଁ ଅତି ସରଳା ବୋଲି ମୋର ଭୁଲ ହେଇଗଲା ଯେ ଏହା ଥିଲା ମୋ ପ୍ରତି ତୁମର ବାତ୍ସଲ୍ୟ ମମତା, କିନ୍ତୁ ପ୍ରକୃତରେ ତାହା ଥିଲା ତୁମର ନିଚ ସ୍ୱାର୍ଥ। ଛି
1: ବୃକ୍ଷମାତା, ମୁଁ ଏବେ ବୁଝିପାରିଲି ତୁମର ଫଳ ମୋର ଲୋଡ଼ା ନାହିଁ। କେବଳ କେବଳ ଏତିକି ବିନତି କରୁଛି, ତୁମ ଭଉଣୀ ଭାଗ୍ୟା କଥା କହିପାରୁନି, ତାର କନ୍ୟା ମୋ ନାତୁଣୀ ପଙ୍ଗୁ ହେଇ ଜନ୍ମ ହେଇଛି, ଏସବୁ ଆମ ପାପକର୍ମର ଫଳ। ଏବେ ସବୁକିଛି ତୁମ ଦୟା ଉପରେ ନିର୍ଭର, ତମେ ଚାହିଁଲେ ସମସ୍ତଙ୍କୁ ପ୍ରାଣଦାନ ଦେଇପାରିବ, କିଛି କର ମା, କିଛି କର।
0: ଅବଶେଷରେ ସମସ୍ତେ ଉପଲବ୍ଧି କରିଛନ୍ତି ଯେ ସମସ୍ତ ପ୍ରାଣୀ ଜଗତର କଲ୍ୟାଣକାରୀ ଓ ପର ଉପକାରୀ ହେଉଛନ୍ତି ବନସ୍ପତି ଜଗତ। ଠିକ ଅଛି, ମୁଁ ଯାହା କହୁଛି ସେହିପରି କର।
1: ହଁ ମା।
0: ମୋ ଦେହରୁ ଯେଉଁ ରସ ଝରୁଛି ତାକୁ ନେଇ ତୋ ଝିଅ ଆଉ ନାତୁଣୀ ଦେହରେ ବୋଳିଦେ, ଦୁହେଁ ସୁସ୍ଥ ହୋଇଯିବେ।
1: ତମେ ସେଥିରେ କେତେ ଉଦାର ବୃକ୍ଷମାତା, ତମ କରୁଣାର ପଟାନ୍ତର ନାହିଁ, ମୁଁ ଏଇକ୍ଷଣି ତମ ରସ ତାଙ୍କଠି ବୋଳି ଦେଉଛି।
0: ଦେଖ ହୁବି, ତୋ ଝିଅ ଆଉ ନାତୁଣୀ ଚେତା ଫେରି ପାଇଲେଣି।
3: ମା, ମା,
1: ମୋ ଝିଅ, ମୋ ଭାଗ୍ୟା, ମୋ ପାଖକୁ ଆସିଲୁ ଟିକେ ମା।
3: ମା
2: ଭାଗ୍ୟା, ଦେଖ ଦେଖ ଭାଗ୍ୟା, କେତେ ସୁନ୍ଦର ହେଇଛି ଆମ ଝିଅ। ହେ ପୂଜନୀୟ ବୃକ୍ଷ ମାତା, ତୁମର ଅପାର କରୁଣା ଆମର ଚିରଦିନ ମନେ ରହିବ। ଏବେ ମୋତେ ଆଦେଶ କରନ୍ତୁ ମା, ତୁମ ପାଇଁ ମୁଁ କଣ କରିପାରିବି? ତୁମର ଆଜ୍ଞା ମୋର ଶିରଧାର୍ଯ୍ୟ।
0: ତେବେ ଶୁଣ ରାଜା, ତୁମେମାନେ ମୋର ଯେଉଁ ଶେଷ ଫଳ ଦୁଇଟି ତୋଳି ନେଇଛ, ସେ ଦୁଇଟିକୁ ରାଜମହଲର ପଛପଟ ବଗିଚାରେ ରୋପଣ କର, ସେଥିରୁ ଦୁଇଟି ବୃକ୍ଷ ଜାତ ହେବ, ସେ ଦୁଇଟି ବୃକ୍ଷରେ ବର୍ଷସାରା ଫଳ ଫଳିବ, ସେ ଫଳରୁ ପୁଣି ଶହ ଶହ ମଞ୍ଜି ବାହାରିବ, ଚାରିଆଡ଼େ ସେ ମଞ୍ଜିକୁ ପୋତି ଆହୁରି ଅଧିକ ଫଳ ଗଛ ଉତ୍ପନ୍ନ କର, ଏଣିକି ସେ ଫଳର ନାମ ରଖିବ ଭଉଣୀ ଫଳ। କଣ ମନେ ରହିଲା?
2: ତୁମ ଆଦେଶ ଅକ୍ଷରେ ଅକ୍ଷରେ ପାଳିତ ହେବ ବୃକ୍ଷମାତା।
0: ମୁଁ କାମନା କରୁଛି ଦେଶ ସାରା ଏହି ଫଳ ଫଳୁଥାଉ, ସାରା ଦେଶ ସମୃଦ୍ଧ ହେଉ, ସମସ୍ତେ ତୃପ୍ତି ଓ ସନ୍ତୋଷରେ ରୁହନ୍ତୁ।
2: ତାହା ହିଁ ହେବ ମା, ତାହା ହିଁ ହେବ।
4: ବୃକ୍ଷମାତାଙ୍କର
5: ଜୟ,
4: ବୃକ୍ଷମାତାଙ୍କର
5: ଜୟ,
4: ବୃକ୍ଷମାତାଙ୍କର
5: ଜୟ।

ଶୁଣୁଥିଲେ ନାଟକ ଦିବ୍ୟଫଳ, ମୂଳ କନ୍ନଡ଼ ରଚନା ଲକ୍ଷ୍ମୀନାରାୟଣ ଏଚ୍ ବି ଅଳକା, ହିନ୍ଦୀ ଅନୁବାଦ ସିଦ୍ଧଲିଙ୍ଗ ପଠାଣ ସେଟ୍ଟି, ଓଡ଼ିଆ ଅନୁବାଦ କରିଥିଲେ ଡକ୍ଟର ତ୍ରିନାଥ ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଡକ୍ଟର କିଶୋର ଚନ୍ଦ୍ର ମହାନ୍ତି, ବିଭିନ୍ନ ଭୂମିକାର ଅଂଶଗ୍ରହଣ କରିଥିଲେ ରାଜା ମନୋଜ କୁମାର ପଟ୍ଟନାୟକ, କାଳୁ ରମେଶ ଚନ୍ଦ୍ର ପଣ୍ଡା, ମଉସା ଶରତ ଚନ୍ଦ୍ର ମୂଳିଆ, ବୁଢ଼ା ଜେଜେ ଭଗବାନ ମହାନ୍ତି, ଚମ୍ପା ମିନତୀ ମୁଖାର୍ଜୀ, ବୃକ୍ଷମାତା ସମିତା ମହାନ୍ତି, ଭାଗ୍ୟା ବର୍ଷା ପଟ୍ଟନାୟକ ଏବଂ ହୁବି କ୍ରିଷ୍ଣା ମହାନ୍ତି।

ଅଭୁଲା ଗୀତା ଦିନ 11:10 ଏଥିରେ ଆଧୁନିକ ଗୀତ ଗାଇଛନ୍ତି କାର୍ତ୍ତିକ ଚନ୍ଦ୍ର ସାହୁ ଏବଂ ଆଦ୍ୟାଶା ଦାସ। ଦଣ୍ଡନାଚ ଗୀତ ପ୍ରଚାର କରିବୁ ଦିନ 1:10 ପରିବେଷଣ କରିଛନ୍ତି ସ୍ୱପ୍ନେଶ୍ୱର ବେହେରା ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଆସୁଥିବା ଅନୁରୋଧ କ୍ରମେ। ଖଡ଼ିଆ ଗୀତ ଦିନ 1:10 ପରିବେଷଣ କରିବେ ସମାରୋହ ଜୋରା ଏବଂ ସାଥୀ। ନାରୀ ମହଲର ସ୍ୱୟଂସିଦ୍ଧାରେ ଶୁଣିବେ ମମତା ପଟ୍ଟନାୟକଙ୍କ ସହିତ ସାକ୍ଷାତକାର ଦିନ 1:20। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45, ଅପରାହ୍ନ 5 ଏବଂ ରାତି 17:02। ଅସରନ୍ତ ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଅପରାହ୍ନ 3। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55, ଯୁବବାଣୀ ଅପରାହ୍ନ 5:30। ଏଥିରେ ସୋପାନରେ ରହିଛି ଯୁବ ଉଦ୍ୟୋଗୀ ଜଗମୋହନ ଜେଠୀଙ୍କ ସହିତ ସାକ୍ଷାତକାର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 52ତମ ଭାଗ 6:10।

ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଜିଲ୍ଲା ହାଲଚାଲରେ ଆଜି ରହିଛି ସୁନ୍ଦରଗଡ଼ ଜିଲ୍ଲାର ହାଲଚାଲ ରାତି 7:25 କୃଷି ସଂସାର ରାତି 7:30 ଏଥିରେ ଆଲୋଚନା ଗ୍ରାମାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମାଛ ଚାଷ ଆଲୋଚନା କରିଛନ୍ତି ଡକ୍ଟର ଅନିଲ କୁମାର ସ୍ୱାଇଁ।

କେନ୍ଦ୍ର ସରକାରଙ୍କ ଶାସନର 12 ବର୍ଷ ପୂର୍ତ୍ତି ଅବସରରେ ପ୍ରଚାର କରିବ ଏକ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମ ରାତି 10ଟାରେ। ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30। କୃଷି ସଂସାର ରାତି 7:30 ଏଥିରେ ଆଲୋଚନା। ଗ୍ରାମାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମାଛ ଚାଷ ଆଲୋଚନା କରିଛନ୍ତି ଡକ୍ଟର ଅନିଲ କୁମାର ସ୍ୱାଇଁ। ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା।

ଏଥର ଶୁଣନ୍ତୁ ପାଣିପାଗ। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦିନର ତାପମାତ୍ରା ସର୍ବୋଚ୍ଚ 39 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 27 ଡିଗ୍ରୀ ସେଲସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡସ୍ମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ସେ ଟିନ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ।

0: ଆଉ ଏଥର ପ୍ରଭୁଙ୍କ ପାଇଁ କଣ ଗୋଟିଏ କଥା ଲେଖିଦେଲେ ଠାକୁର
1: କଣ ଲେଖିଲେ
0: ଏଥର ଆମର ସମସ୍ତ ଶ୍ରୋତା ମାନଙ୍କ ପାଇଁ 42 ତାଲା
1: ଆଚ୍ଛା
0: ଲେଖିଲେ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଶ୍ରୀ ଅଭିରାମ ପରମହଂସ
1: କଣ ଠାକୁର ଅଭିରାମ ପରମହଂସ ଲେଖିଲେ
0: କହିଲେ ଇଏ ଜୟ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 975 kHz। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ତେବେ ଶ୍ରୋତା ବନ୍ଧୁ, ଆପଣମାନଙ୍କର କିଛି ଏସ୍ଏମ୍ଏସ୍ ଆସିସାରିଛି। ଚାଲନ୍ତୁ ଦେଖିବା ପ୍ରଥମ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ, ପଠାଇଛନ୍ତି ନାରାୟଣ ପ୍ରଧାନ। ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପ୍ୟାସା ସାବନ କଥାଚିତ୍ରର ଗୀତ ତେରା ସାଥ ହେ ତୋ ମୁଝେ କ୍ୟା କମିଏ। ଖୁବ୍ ସୁନ୍ଦର ଗୀତଟି ଅନୁରୋଧ କରିଛନ୍ତି। ତେବେ ଏହି ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଆପଣଙ୍କର ଅନୁରୋଧର ଗୀତ ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସଏମଏସଟି ଆସିଛି ମହମ୍ମଦପୁର ବିଲହାଟ କଟକରୁ ପଠାଇଛନ୍ତି ପ୍ରଭାକର ପାତ୍ର ପ୍ରମୋଦ ପାତ୍ର ଏବଂ ସୁଦାମ ଭାଇ ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ତ୍ରିନାଥ ମେଳା କଥାଚିତ୍ରର ଆଲୋ ମାଉସୀ ଗୀତଟିକୁ ଗାଇଛନ୍ତି ସୁବାସ ଦାସ ଏବଂ ସିପ୍ରା ବୋଷ ତେବେ ସୁଦାବନ୍ଧୁ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ ଶୁଣି ନିଅନ୍ତୁ

ପରବର୍ତ୍ତୀ କଥାଚିତ୍ର ଅଭିଳାଷ, ଗୀତ ଝୁମା ଝୁମା ଗୋଲାପୀ ବେଳାରୀ, କଣ୍ଠଦାନ କରିଛନ୍ତି ହରିହରନ୍ ଏବଂ ଆରତୀ ମୁଖାର୍ଜୀ। ତେବେ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ସେକ୍ଟର 11 ସିଡିଏ କଟକରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ଏବଂ ବଲାଙ୍ଗୀରରୁ ପ୍ରଭାସିନୀ।

ପରବର୍ତ୍ତୀ ଗୀତ ସାକ୍ଷୀ ଗୋପୀନାଥ କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ବାଣୀ ଜୟରାମ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାନି ଶଙ୍ଖତ୍ରାସ କଟକରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଧର୍ମାତ୍ମା କଥାଚିତ୍ରର ଗୀତ କ୍ୟା ଖୁବ୍ ଲଗ୍ତି ହୋ ବଡ଼ି ସୁନ୍ଦର ଦିଖ୍ତି ହୋ। ଗାଇଛନ୍ତି ମୁକେଶ ଏବଂ କାଞ୍ଚନ।

0: ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ବାମଦେବ ପୃଷ୍ଟି, ବଳରାମ ପୃଷ୍ଟି, ଦକ୍ଷିଣକୂଳ ଯାଜପୁରରୁ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଚକା ଭଉଁରୀ କଥାଚିତ୍ରର ଶୀର୍ଷକ ଗୀତଟି, ଯେଉଁ ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ମହମ୍ମଦ ଅଜିଜ୍। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।
1: ନାହିଁ କାନ ନାହିଁ ବାଜି କଲେ ଦୋଷ ନାହିଁ।

ପରବର୍ତ୍ତୀ ସେମିଷ୍ଟି ଆସିଛି ଭୂଇଁବାସ ଗୁଆମାଳ ଭଦ୍ରକରୁ ପଠାଇଛନ୍ତି ପଦ୍ମିନୀ ରାୟ ରାଜେନ୍ଦ୍ର ରାୟ ଏବଂ ସୌମ୍ୟ ରଞ୍ଜନ ରାୟ ଆପଣ ଅନୁରୋଧ କରିଥିବା ଗୀତ ଏ ଦିଲ୍ କ୍ୟା କରେ କଥାଚିତ୍ରର ଶୀର୍ଷକ ଗୀତଟି ଉପଲବ୍ଧ ନଥିବାରୁ ତା ପରିବର୍ତ୍ତେ ଏହି ସୁନ୍ଦର ଗୀତଟି ଆପଣମାନଙ୍କ ପାଇଁ

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କନ୍ତୋଲ ଆଠଗଡ଼ରୁ ପଠାଇଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା। ଆପଣ ଲେଖିଛନ୍ତି, ଜୟଶ୍ରୀ ରାଧେ ରାଧେ, ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ ରାଧେ ରାଧେ। ତେବେ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କୃଷ୍ଣ ସୁଦାମା କଥାଚିତ୍ରର ଗୀତ ଛୋଟ ମୋର ନାଟି ସୁଅରେ ମିଳିଛି। ଗୀତଟିକୁ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ରା।

କାର୍ଯ୍ୟକ୍ରମର ଶେଷକଥା ଚିତ୍ର ସାଜନ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ବାସୁଦେବପୁର ଭଦ୍ରକରୁ ନରେନ୍ଦ୍ର ମହାକୁଡ। ଅନୁରୋଧର ଗୀତଟି ହେଉଛି ମେରା ଦିଲ୍ ଭି କିତନା ପାଗଲ ହେ ପ୍ୟାର ଜୋ ତୁସ୍ସେ କରତା ହେ।

ଆଜି ଆମ ଗହଣରେ ଅଛନ୍ତି ଏମିତି ଜଣେ ଭଉଣୀ ଯିଏକି ଜଣେ ସ୍ୱରୋଜଗାରକ୍ଷମ ମହିଳା, ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜର ସହଯୋଗୀମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛନ୍ତି। ସେ ଭଉଣୀ ହେଲେ ମମତା ପଟ୍ଟନାୟକ। ଆସନ୍ତୁ ତାଙ୍କ ସହିତ କଥା ହେବା।

0: ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ଆପଣ ତ ଜଣେ ଆତ୍ମନିର୍ଭରଶୀଳ ମହିଳା, ଆପଣ ନିଜ ଉଦ୍ୟମରେ ସ୍ୱରୋଜଗାରକ୍ଷମ, ନିଜ କାମ ସବୁ ବିଷୟରେ ଆମକୁ ଟିକେ କୁହନ୍ତୁ, କଣ ଆପଣ କରନ୍ତି?
1: ମୁଁ ସିଲେଇ କାମ କରେ, ପାର୍ଲର କାମ ମଧ୍ୟ କରେ।
0: ସିଲେଇ କରିବାର ଏଇ ଯୋଉ କାମ, ଏଥିପାଇଁ ଆପଣ କୋଉଠୁ ତାଲିମ ନେଇଥିଲେ?
1: ଆମର ଗଭର୍ଣ୍ଣମେଣ୍ଟ ସଂସ୍ଥା, ଯୋଉ ଜନଶିକ୍ଷଣ ସଂସ୍ଥା ଅଛି ସିଡିଏରେ, ମୁଁ ସେଇଠୁ ତାଲିମ ନେଇଥିଲି। ସିଲେଇ ମଧ୍ୟ, ପାର୍ଲର ମଧ୍ୟ, ଦୁଇଟାଙ୍କ ତାଲିମ ସେଇଠୁ ନେଇଥିଲି।
0: କେତେ ଦିନ ତାଲିମ ମୋକୁ ପଡିଥିଲା?
1: ବିୟୁଟି ପାର୍ଲର ପାଇଁକି 6 ମାସ, ଆଉ ସିଲେଇ ବି 6 ମାସ। ତା ସାଙ୍ଗରେ ମୁଁ ମୋର ଡିଜାଇନିଂ କୋର୍ସ ବି ମଧ୍ୟ କରିଥିଲି।
0: ସେଇଠି କରିଥିଲେ?
1: ସେଇଠି, ଜନଶିକ୍ଷଣ ସଂସ୍ଥା ଆମର, ସେଇଠି କରିଥିଲେ।
0: ଆପଣ ତାଲିମ ନେଲା ପରେ ଆପଣ ସିଲେଇ ଦୋକାନ ଖୋଲିଲେ?
1: ସିଲେଇ ଦୋକାନ ଖୋଲିଲି, ଗୋଟିଏରେ ମୁଁ ସିଲେଇ କରେ ଆଉ ପାର୍ଲର ମଧ୍ୟ ବି କରେ। ଦୁଇଟିକି କାମ ମୁଁ ଗୋଟେ ଦୋକାନରେ ହିଁ କରୁଛି ଆଉ।
0: ଏଥିପାଇଁ ଆପଣଙ୍କର ଅନେକ ଅର୍ଥର ଆବଶ୍ୟକତା ପଡିଥିବ, ଅର୍ଥ କେମିତି ଆପଣ ଯୋଗାଡ଼ କଲେ?
1: ମୋର ନିଜସ୍ୱ କିଛି ପୁଞ୍ଜି ଥିଲା, ତାପରେ ମୁଁ ଆମର ଯୋଉ ପ୍ରଧାନମନ୍ତ୍ରୀ ଯୋଜନା ଅଛି ମୁଦ୍ରା ଲୋନ୍, ମୁଁ ସେଥିରୁ ଲୋନ୍ କରିଥିଲି।
0: କେତେ ଟଙ୍କା ଆପଣ ଲୋନ୍ କରିଥିଲେ? ସିଲେଇ ପାଇଁ କେତେ ଆଉ ପାର୍ଲର ପାଇଁ କେତେ?
1: ମୁଁ 5 ଲକ୍ଷ ଟଙ୍କାର ଲୋନ୍ କରିଥିଲି ଏଇ ସିଲେଇ ଆଉ ପାର୍ଲର କାମ ପାଇଁ।
0: କଣ ସବୁ ସିଲେଇ କରନ୍ତି?
1: ମୁଁ ବ୍ଲାଉଜ କରେ, ଡ୍ରେସ୍ କରେ, ଆଉ ବାହାଘର ଯୋଉ ଲେହେଙ୍ଗା ବି ତିଆରି କରେ, ସାୟା।
0: ଆପଣ ମୁଖ୍ୟତଃ ସ୍ତ୍ରୀ ଲୋକମାନଙ୍କର ହିଁ ତିଆରି କରନ୍ତି?
1: ହଁ, ସ୍ତ୍ରୀ ଲୋକମାନଙ୍କର ହିଁ ତିଆରି କରେ ମୁଁ।
0: ଝିଅ ପିଲା ବା ସ୍ତ୍ରୀ ଲୋକମାନଙ୍କର ଆପଣ ସିଲେଇ କରନ୍ତି?
1: ହଁ।
0: ଏସବୁର ମୂଲ୍ୟ କେମିତି କଣ ରଖିଥାନ୍ତି? ଯୋଉ ବ୍ଲାଉଜ କରନ୍ତି ବା ଡ୍ରେସ୍ କରନ୍ତି ଝିଅମାନଙ୍କର, ସେସବୁର ମୂଲ୍ୟ କେମିତି ରଖିଥାନ୍ତି?
1: ବ୍ଲାଉଜ ଆଉ ଶାଢ଼ୀ ପଲ ଫିକ ମିଶେଇକି ମୁଁ ରଖେ 400, ଆଉ ଡ୍ରେସ୍ ପାଇଁ 350, ଆଉ ସବୁ ଲେହେଙ୍ଗା ଟିକେ ଅଧିକା ଥାଏ 1500, କାରଣ ସେଥିରେ ଟିକେ କାମ ଟିକେ ଅଧିକା ଥାଏ, ପରିଶ୍ରମ ଅଧିକା ଥାଏ, ସେଥିପାଇଁ ତାର ରେଟ୍ଟା ଟିକେ ଅଧିକା ରଖିଥାଏ।
0: ଏଥିରୁ ଆପଣଙ୍କର କେତେ ରୋଜଗାର ହୁଏ ମାସକୁ?
1: ହଁ, ଏଥିରୁ ମୋର 20,000 ମାସିକ ଆୟ ହୁଏ। ବାହାଘର ସିଜିନ୍ରେ ଟିକେ ଅଧିକା ଆୟ ହୁଏ ମୋର, ରଜ ଦଶହରା ବିଭିନ୍ନ ପର୍ବପର୍ବାଣୀରେ ମୋର ଟିକେ ଅଧିକା ରୋଜଗାର ହୁଏ।
0: ଆପଣ କେବଳ ନିଜେ କରନ୍ତି ନା କେହି ସହଯୋଗୀ ରଖିଛନ୍ତି ସେଥିପାଇଁ?
1: ନିଜେ କରୁଥିଲି, କିନ୍ତୁ ସହଯୋଗୀ ନ ରଖିଲେ ମୁଁ ଆଉ ପାରିଲିନି କାମକୁ, ତେଣୁକରି ସହଯୋଗୀ ରଖିଲି ମୁଁ।
0: ତାଙ୍କୁ ମଧ୍ୟ କିଛି ପାରିଶ୍ରମିକ ଦେଉଥିବେ?
1: ହଁ, ତାଙ୍କୁ ବି ମୁଁ ପାରିଶ୍ରମିକ ଦିଏ।
0: ସେ ସହଯୋଗୀ ଆପଣ କେମିତି ସାହାଯ୍ୟ କରନ୍ତି, କଣ କଣ ସବୁ ସେ କରନ୍ତି?
1: ଦୁଇ ଜଣ ସହଯୋଗୀ ଅଛନ୍ତି ସିଲେଇରେ ସାହାଯ୍ୟ କରନ୍ତି, ଆଉ ଦୁଇ ଜଣ ଅଛନ୍ତି ସେମାନେ ମୋତେ ପାର୍ଲରରେ ସହଯୋଗ କରନ୍ତି।
0: ସେମାନେ ଆପଣଙ୍କ ପରେ ସିଲେଇ କରନ୍ତି?
1: ସେ ବି ଟ୍ରେନିଂ ନେଇଛନ୍ତି, ତାଙ୍କୁ ମୁଁ ଯାହା ବି ଶିଖିନାହାନ୍ତି, ତାଙ୍କୁ ଯାହା ଆଉ ଟିକେ ଅଧିକା ଡିଜାଇନ ଯାହା ଶିଖିବା ମୁଁ ତାଙ୍କୁ ଶିଖେଇଛି। ସେ ଶିଖେଇକି ସେ ମୋ ପାଖରେ ଟ୍ରେନ୍ ହେଲା ପରେ ପୁଣି ମୋତେ ଯାହା ଭଲ ଭାବରେ ଟିକେ ସାହାଯ୍ୟ କରୁଛନ୍ତି।
0: ଆପଣ ଯୋଉ ବିୟୁଟି ପାର୍ଲର ଖୋଲିଛନ୍ତି ସେ ବିଷୟରେ ଆମକୁ ଟିକେ କୁହନ୍ତୁ, କଣ କଣ ସବୁ ପାର୍ଲରରେ ଆପଣ କରନ୍ତି?
1: ପାର୍ଲରରେ ସାଧାରଣତଃ ଆଇବ୍ରୋ ସେପ୍ ହୁଏ, ହେୟାର କଟିଂ ହୁଏ, ଆଉ ଫେସିଆଲ ହୁଏ, ମେକଅପ୍ ହୁଏ, ୱାକ୍ସିଂ ହୁଏ, ସ୍ପା ହେୟାର ସ୍ପା ମଧ୍ୟ ହୁଏ,

0: ବହୁତ ପ୍ରକାର ଜିନିଷ ଆମର ଏସବୁ ଜିନିଷ ସବୁ ଜଣେ ନାରୀର ଯାହା ଦରକାର ସେସବୁ କାମ ହୁଏ ଆଉ।
1: ଆପଣଙ୍କ ପାର୍ଲରକୁ କୋଉ ବର୍ଗର ଲୋକ ବେଶୀ ଆସନ୍ତି?
0: ମୋର ପାର୍ଲରକୁ ସବୁ ବର୍ଗର ଲୋକ ଆସନ୍ତି। ମୁଁ ସେଇଭଳି ମୋର ରଖିଛି ପ୍ରାଇସ୍ ରଖିଛି, ଯେମିତି ସବୁ ବର୍ଗର ଲୋକ ମୋ ପାର୍ଲରକୁ ଆସିପାରିବେ, ସମସ୍ତେ ମୋର ପାର୍ଲରର ଫାଇଦାଟା ନେଇପାରିବେ। ନିମ୍ନ ମଧ୍ୟବିତ୍ତ ଲୋକ, ମଧ୍ୟବିତ୍ତ ଲୋକ, ଉଚ୍ଚ ବର୍ଗର ଲୋକ ସେମାନେ ବି ଆସନ୍ତି। ସମସ୍ତେ ଏଇଭଳିଆ ପ୍ରାଇସ୍ଟି ମୁଁ ରଖିଛି, ଯେମିତି ସମସ୍ତେ ତାର ଉପକାର ପାଇପାରିବେ।
1: ତେବେ ଆପଣ ଯୋଉ ଫେସିଆଲ କରନ୍ତି କଣ କଣ ସବୁ କରନ୍ତି?
0: ସାଧାରଣତଃ ଫ୍ରୁଟ୍ଟା ବେଶୀ ଚାଲେ ବାହାଘର ସିଜିନ୍ ମାନଙ୍କରେ, ଗୋଲ୍ଡ ଡାଇମଣ୍ଡ ଆଉ ସବୁ ବ୍ରାଇଡାଲର ଯୋଉ ସବୁ ଅଛି ଫେସିଆଲ, ସେଗୁଡ଼ା ସାଧାରଣତଃ ଚାଲେ, କିନ୍ତୁ ଫ୍ରୁଟ୍ଟା ଟିକେ ଅଧିକା ଚାଲେ। ଆଉ ଖରାଦିନ ହେଲେ ଟିକେ ଯୋଉ ଡି ଟାନ୍ ଆମର ଅଛି, ଏଇସବୁ ଜିନିଷ ଅଛି। ଏବେ ହାଇଡ୍ରା ଫେସିଆଲ ସବୁ ବାହାରିଲାଣି, ତାକୁ ବହୁତ ପ୍ରକାର ଫେସିଆଲ ଅଛି।
1: ତେବେ ଏଇ ଯୋଉ ଫେସିଆଲ ଯୋଉ କରନ୍ତି ଆପଣ, ତାହାଦ୍ୱାରା ଆମର ଚର୍ମରେ କୌଣସି ପ୍ରକାର କ୍ଷତି ହୁଏନି?
0: ନା, ଆମର ଫେସିଆଲ କରିବା ଦ୍ୱାରା ଆମର ରକ୍ତ ସଞ୍ଚାଳନଟା ଭଲ ହୁଏ, ସେଥିପାଇଁ ସେ ଫେସିଆଲ ମାନେ 30 above ଲୋକମାନେ କଲେ ବହୁତ ଭଲ। ଆଉ ଯୋଉମାନେ ସବୁ ୟଙ୍ଗ ଝିଅମାନେ ଆସନ୍ତି, କଲେଜ ଝିଅମାନେ ଆସନ୍ତି, ସେମାନେ ସବୁ ଡି ଟ୍ୟାନ୍ କରନ୍ତି, କ୍ଲିନ୍ ଅପ୍ କରନ୍ତି, ସେମାନଙ୍କ ପାଇଁ ସବୁ ଏଇସବୁ ଜିନିଷ। ଆଉ 30 above ଯୋଉମାନେ ସବୁ ମହିଳାମାନେ ଆସନ୍ତି ତାଙ୍କ ପାଇଁ ଫେସିଆଲ ହୁଏ, କାହିଁକିନା ବ୍ଲଡ୍ ସର୍କୁଲେସନଟା ସେତେବେଳେ ଆମର ଟିକେ ଧୀମା ହେଇଥାଏ, ତେଣୁକରି ଫେସିଆଲ ଦ୍ୱାରା ଆମର ମୁହଁର ଟିକେ ଗ୍ଲୋ ପାଇଁ କି ରକ୍ତ ସଞ୍ଚାଳନ ପାଇଁ ଆମର ଫେସିଆଲଟା କରାଯାଏ। ତାର ଉପକାରିତା ହିଁ ଅଛି, ତାର ଅପକାରିତା କିଛି ନାହିଁ।
1: ଫେସିଆଲଟା ଯିଏ କରିବ ସେ କେତେ ଦିନ ଅନ୍ତରରେ ଫେସିଆଲ କରିବା ଉଚିତ?
0: ମାସକୁ ଥରେ ତ କରିବା ଉଚିତ, କିନ୍ତୁ ସମସ୍ତେ ତ ଟାଇମଟା ଦେଇପାରନ୍ତିନି ନା। ପ୍ରାୟତଃ ବହୁତ କଷ୍ଟମର ଅଛନ୍ତି ମୋର ମାସିକ, କିନ୍ତୁ ବହୁତ ଅଛନ୍ତି ହଁ 2 months ଥରେ ଆସନ୍ତି, 3 months ଥରେ ଆସନ୍ତି, ବିଭିନ୍ନ ପ୍ରକାର ଅଛନ୍ତି ମୋର କଷ୍ଟମର ସବୁ।
1: ସେମାନଙ୍କର ସମୟ ଅନୁସାରେ
0: ସେମାନେ ଆସନ୍ତି।
1: ଆଉ ଆପଣ ଯୋଉ କହିଲେ ହେୟାର ସ୍ପା କରନ୍ତି, ହେୟାର ସ୍ପା କହିଲେ କଣ ମାନେ ସେଟା କଣ କେମିତି କରାଯାଏ?
0: ସାଧାରଣତଃ ହେୟାର ସ୍ପା କହିଲେ ସେଟା ଆମର ଗୋଟେ ରିଲାକ୍ସେସନ ପାଇଁ କରାଯାଏ, ତାର ଶ୍ୟାମ୍ପୁ କରାଯାଏ, ତାପରେ ଆମର ଗୋଟେ ମାସ୍କ ଅଛି ଯୋଉଟାକି ଲଗେଇକି ଆମେ ସେଟାକୁ ମସାଜ କରୁ। ମସାଜ କଲେ କଷ୍ଟମର ଟିକେ ରିଲାକ୍ସ ଫିଲ୍ କରନ୍ତି କେଶରେ। ଆଉ ତାର ଆମର ଷ୍ଟିମ୍ ମେସିନ୍ ଅଛି, ଷ୍ଟିମ୍ ମେସିନ୍ରେ 15 minutes ଦେଇ ପୁଣି ଆଉ ଟିକେ ମସାଜ କରି ତାକୁ ଥଣ୍ଡା କରି ତାକୁ ପୁଣି ହେୟାର ଟିକେ ସାଇନ୍ କରେ, ଆଉ କଷ୍ଟମର ରିଲାକ୍ସ ଫିଲ୍ କରେ। ତେଣୁ ହେୟାର ସ୍ପାର ବି ବହୁତ ଉପକାରିତା ଅଛି। ଯାହାର କେଶ ଝଡୁଥାଏ, ପ୍ରୋବ୍ଲେମ୍ ଥାଏ, ସେମାନେ ସାଧାରଣତଃ ସ୍ପା କରିବାକୁ ଟିକେ ଭଲ ପାଆନ୍ତି। ଆଉ ଯେଉଁମାନେ କର୍ମଜୀବୀ ମହିଳା ଅଛନ୍ତି ବା ତାଙ୍କୁ ଟାଇମ୍ ନଥାଏ, ତେଣୁ ସେମାନେ ବି ଆସନ୍ତି, ମେନ୍ କରି ରିଲାକ୍ସେସନ ପାଇଁ ଆସନ୍ତି। ସେଟା ବହୁତ ତାର ଉପକାରିତା ଅଛି,
1: କେଶରେ କୌଣସି ପ୍ରକାର ସମସ୍ୟା ହୁଏନି।
0: ହଁ, ଯଦି ସମସ୍ୟା ଥାଏ ତାହେଲେ ତାର ଉପକାର ମିଳେ। ହେୟାର ଫଲ୍ ହଉଛି, ବହୁତ କେଶ ଝଡୁଛି, ସେଟା ମସାଜ ଦ୍ୱାରା, ସେଇ କ୍ରିମ୍ ଦ୍ୱାରା ସେଟା ଟିକେ ରିଲାକ୍ସ ହୁଏ। ଆମର ତାର ବିଭିନ୍ନ ପ୍ରକାର ବି ଅଛି, ଆମର ଯେମିତି କି ଆମର ପିଆଜ ରସ ଏବେ ବହୁତ ଚାଲିଛି, ପିଆଜ ରସ ବି ଆମେ କରି ତାକୁ ମସାଜ ଦଉ, ଅଏଲ ମସାଜ ବି ଅଛି, ବହୁତ ପ୍ରକାର ଜିନିଷ ଅଛି ଯୋଉଥିରେ କି କେଶର ସମସ୍ୟାଟା ଦୂର ହୋଇଯାଏ।
1: କେଶ ମୂଳରେ ଲଗାହେଇ
0: ତାକୁ ମସାଜ କରାଯାଏ, ଯେମିତି ଆମର ମାନେ ଫେସିଆଲ ବ୍ଲଡ୍ ସର୍କୁଲେସନଟା ଦରକାର, ସେମିତି ହେୟାରରେ ବି ବ୍ଲଡ୍ ସର୍କୁଲେସନ ହେଲେ କେଶ ଝଡିବା ବନ୍ଦ ହୁଏ, କେଶ ଘନ ହୁଏ, ଭଲ ହୁଏ, ଚୁଟିର ଗ୍ରୋଥଟା ବଢେ। ଆଉ ତେଣୁକରି ଲୋକମାନେ ବେଶୀ ପସନ୍ଦ କରନ୍ତି ହେୟାର ସ୍ପା କୁ।
1: ହେୟାର ସ୍ପା କଲେ ଅନ୍ତଃଛେଡ଼ା କେତେ ସମୟ ଲାଗେ?
0: ସେଟା ଆମର ଅଧଘଣ୍ଟାରେ ସରିଯାଏ, 15 minutes ମସାଜ ଆଉ 15 minutes ଶ୍ୟାମ୍ପୁ ଆଉ ଡ୍ରାଏ କରି ଅଧଘଣ୍ଟା 45 minutes ଲାଗିଯାଏ।
1: କେଶକୁ ବାରମ୍ବାର ଡ୍ରାଏ କଲେ କେଶରେ କୌଣସି କ୍ଷତି ହୁଏନି?
0: ନା, ଆପଣ ହିଟ୍ ଦେଇକି କଲେ, ଗରମ ହିଟ୍ ଯୋଉଟା ଦିଆ ହୁଏ ସେଟାକୁ ଆଭଏଡ୍ କରିବେ ସବୁବେଳେ, ଆମର ବ୍ଲୋ ଡ୍ରାଏ ସେଟା କୁହନ୍ତି, ବ୍ଲୋ ଡ୍ରାଏ କଲେ କିଛି ହୁଏନି। ତେଣୁକରି କେଶ ମୂଳକୁ ଆମର ସେ ହିଟ୍ଟା ଦିଆଯାଏନି, ଆମର ବହୁତ ଦୂରକୁ ଡିଷ୍ଟାନ୍ସ ରଖିକି ତାର ହେୟାର ଡ୍ରାୟର କରାଯାଏ, ଯେମିତି କେଶ ମୂଳର କୌଣସି କ୍ଷତି ହବନି।
1: ମେକଅପ ଯୋଉ ଆପଣ କରନ୍ତି, କୋଉ ଗ୍ରାହକଙ୍କୁ କେମିତି ମେକଅପ ଆପଣ ନେବେ ସେଟା ଆପଣ କେମିତି ଜାଣନ୍ତି?
0: ଆମେ ସ୍କିନ୍ ଦେଖିକି, କଲର ଦେଖିକି ତାର ସବୁ ଅଛି। ମେକଅପଟା ସେଇ ଟାଇପ୍ର ହୁଏ, ଯିଏ ଧର ଚାହିଁବ ମାନେ ବାହାଘରିଆ ମେକଅପ ବେଶୀ ସମୟ ଷ୍ଟେ କରିବ, ତେଣୁ ସେଥିପାଇଁ ଟିକେ ଦାମୀ ମେକଅପ କରାଯାଏ। ଆଉ ଯେମିତି ପାର୍ଟି ମେକଅପ, ଏନଗେଜମେଣ୍ଟ ମେକଅପ ଏଗୁଡ଼ା ସବୁ ହେଲେ ଟିକେ କମ୍ ଦାମ୍ର ହୁଏ, କିନ୍ତୁ ବାହାଘର ହେଲେ ବ୍ରାଇଡାଲ ମେକଅପ ହେଲେ ଟିକେ ଦାମୀ ମେକଅପ ହୁଏ, ଯେମିତି ବହୁ ସମୟ ଷ୍ଟେ କରିବ।
1: ସେ ମେକଅପ ଦ୍ୱାରା ଆମ ସ୍କିନ୍ର କୌଣସି କ୍ଷତି ନାହିଁ,
0: ଭଲ ମେକଅପ କଲେ।

0: କିଛି କ୍ଷତି ହୁଏନି।
1: ଆପଣ ଯୋଉ ହେୟାର କଟ କଥା କହୁଛନ୍ତି, ହେୟାର କଟିଂ ବି କରନ୍ତି, କେତେ ପ୍ରକାରର ଆପଣ ଜାଣିଛନ୍ତି କରନ୍ତି ମହିଳାମାନଙ୍କର?
0: ଛୋଟ ପିଲାଠୁ ଆରମ୍ଭ କରିକି ବୟସ୍କ ମହିଳା ପର୍ଯ୍ୟନ୍ତ ସମସ୍ତଙ୍କର ହେୟାର କଟିଂ ହୁଏ। ବହୁତ ପ୍ରକାର ଛୋଟ ପିଲାମାନଙ୍କର ଯେମିତି ମସରୁମ୍ କଟ ହେଲା, ବ୍ଲଣ୍ଡ କଟ ହେଲା, ଆଉ ଯୋଉଟା ମହିଳାମାନଙ୍କର ଆମର ଷ୍ଟେପ୍ କଟ ହେଲା, ଏବେ ତ ଲେୟାର କଟ ନୂଆ ସବୁ ବାହାରିଛି, ମଲ୍ଟି ଲେୟାର, ଏସବୁ କଟ ଆମେ ମହିଳାମାନଙ୍କର କରୁ। ଷ୍ଟ୍ରେଟ୍ କଟ ହେଲା କି ଫ୍ରଣ୍ଟ କଟ ହେଲା, ଯିଏ ଯେମିତି ଟାଇପ୍ର କହିବ ଆମେ ସବୁ କରୁ। ଯାହା ମୁହଁକୁ ଯେମିତି ମାନିବ ଆମେ ସେଇଭଳିଆ ଗ୍ରାହକକୁ କରୁ।
1: ଆପଣ କାହିଁକି ଏ ସିଲେଇ ଏବଂ ପାର୍ଲର କାମ ପ୍ରତି ଆଗ୍ରହୀ ହେଲେ? ଆହୁରି ତ ଅନେକ ପ୍ରକାରର କାମ ଅଛି, ଆପଣ ଏଇ କାମ ପ୍ରତି କାହିଁକି ଆଗ୍ରହୀ ହେଲେ?
0: ମୁଁ ଏଇଟା କାହିଁକି ଚିନ୍ତା କଲି ନା, ଏଇ କାମଟା କରିବା ଦ୍ୱାରା ମୁଁ ମୋର ଘରକୁ ବି ସମୟ ଟିକେ ଦେଇପାରେ। ନିଜେ ନିଜର ବିଜନେସ୍ କଲେ, ବାହାରେ ଚାକିରି ନ କରି ମୁଁ ଏଇଟା ଚାହିଁଲି ଯେ ପାର୍ଲରଟି କଲେ, ସିଲେଇଟି କଲେ ମୋର ଘରକୁ ବି ଦେଖିପାରିବି, ଆଉ ମୁଁ ଏଇ କାମଟା ବି କରିପାରିବି। ବାହାରେ ବହୁତ ଦୂରରେ ଖଟିବା ପାଇଁ ପାଖରେ ମୋର ଗୋଟେ ଦୋକାନ କରି ମୁଁ ନିଜ ଘର କଥା ବି ବୁଝିପାରିବି, ପିଲାଙ୍କ କଥା ବୁଝିପାରିବି, ଆଉ ସେଥିପାଇଁ ମୁଁ ଏଇ ବିଜନେସ୍ଟିକୁ ଭଲ ବୋଲି ଭାବିଲି। ଆଉ ମୋର ଆଗ୍ରହ ବି ଥିଲା ଏଥିରେ, ବହୁତ ସିଲେଇରେ ମୋର ଝିଅବେଳୁ ଆଗ୍ରହ ଥିଲା। ଆଉ ମୋର ଛୋଟବେଳୁ ବହୁତ ଛୋଟ ଛୋଟ ପିଲାମାନଙ୍କୁ ସଜାସଜି କରିବା ପାଇଁ ମୋତେ ଭାରି ଭଲ ଲାଗେ। ଆଉ ଯେତେବେଳେ ମୋର ପାଠ ଶେଷ ହେଲା, ମୁଁ ଭାବିଲି କାହିଁକି ବାହାରେ କୋଉଠି ଚାକିରି କରିବି, ତେଣୁକରି ମୋର ଏଇ ଯୋଉ ଇଚ୍ଛାଟାକୁ ମୁଁ ମୋର କର୍ମରେ ଲଗେଇବା ପାଇଁ ଚାହିଁଲି, ଏଇ କାମ କରିବା ପାଇଁ। ଆଉ ଟିକେ ଭଲ ମାନେ ଉନ୍ନତ ଧରଣର କାମଟା ଶିଖିବା ପାଇଁ ମୁଁ ତାଲିମ ନେଲି, ଦିଟାଙ୍କ ଏକା ସାଙ୍ଗରେ ନେଲି, ସିଲେଇ ନେଲି, ପାର୍ଲର ବି ନେଲି। ନେଇ ସାରିଲା ପରେ ମୋର ବର୍ଷେ ଦେଢ଼ ବର୍ଷ ପରେ ତାଲିମ ସରିଲା ପରେ ମୁଁ ମୋର ଗୋଟେ ଦୋକାନଟେ ଖୋଲିଲି। 2015 ମୁଁ ଦୋକାନ ମୋର ଖୋଲିଲି। ଏଇଟା କାହିଁକି ବାଛିଲି ନା, ସବୁ ନାରୀ ତ ସୌନ୍ଦର୍ଯ୍ୟ ସଚେତନ ହେଲେଣି ଆଜିକା ସମୟରେ, ଆଉ ମୁଁ ସେଥିପାଇଁ ଭାବିଲି ସମସ୍ତେ ସଚେତନ ଥିଲେ ବି ସମୟ ନିଜକୁ ଦେଇପାରୁନାହାନ୍ତି, ନିଜ କାମ କର୍ମଜୀବୀ ମହିଳା ହଉ କି ହାଉସ ୱାଇଫ ହୁଅନ୍ତୁ, ସେ ତାର ସମୟ ଦେଇପାରୁନାହାନ୍ତି କି ସେମାନେ ଜାଣିବି ନାହାନ୍ତି ନିଜକୁ କେମିତି ଯତ୍ନ ନେଇପାରିବେ, ନିଜର ସ୍କିନ୍ ହଉ କି ହେୟାର ହଉ ତାର ଯତ୍ନ ନେବାଟା ସେମାନେ ଜାଣିପାରୁନାହାନ୍ତି। ତେଣୁ ଆମେ ସେଇ ବିଷୟରେ ଟ୍ରେନିଂ ନେଇ ତାଙ୍କୁ ଆମେ କହିଲୁ ମୁହଁ କେମିତି ଭଲ ରହିବ, ଫେସ୍ ୱାଶ୍ଟେ କଲେ, ଆପଣ ଏମିତି ଟୋନର୍ଟେ ଲଗେଇଲେ, ଏସବୁ ମାନେ ଯୋଉଟାକି ଆମର ମାନେ ହୋମ୍ କେୟାରରେ ଯାଉଛି। ପାର୍ଲର ତ ଆସୁଛନ୍ତି କିନ୍ତୁ ହୋମ୍ କେୟାର ବି ଗୋଟେ ଦରକାର, ତେଣୁକରି ଆମେ ସେଇଟା ତାଙ୍କୁ କହିଲୁ ପାର୍ଲର ଆସ, ଆଉ ହୋମ୍ କେୟାର ବି ଏଗୁଡ଼ିକ ସାଧାରଣ ଜିନିଷ ଯୋଉଟାକି ମାନେ ଅବହେଳା ହେଇଯାଏ ସ୍ତ୍ରୀ ଲୋକମାନଙ୍କ କାମ ଇଏରେ, ତେଣୁକରି ସେମାନଙ୍କୁ ଆମେ ସେଗୁଡ଼ାକ ଦେଲୁ। ସେମାନେ ବି ତାଙ୍କର ସୌନ୍ଦର୍ଯ୍ୟ କେମିତି ଚର୍ଚ୍ଚା କରିବେ ଜାଣି ସେମାନେ ବି ବହୁତ ନିଜକୁ ଭଲ, ଆମର ସ୍କିନ୍ଟି ବହୁତ ଭଲ ହେଇଗଲା, ଭଲ ଲାଗୁଛି। ଯୋଉ କୁହନ୍ତି ଫୁଲ ଚାଙ୍ଗୁଡ଼ିରେ ଫୁଲ ଆମେ ତୋଳିଦଉ କିନ୍ତୁ ତାକୁ ଯେପର୍ଯ୍ୟନ୍ତ ସଜେଇକି ନ ରଖୁ ସେଟା ଦେଖିବାକୁ ଭଲ ଲାଗେନି। ତେଣୁକରି ସବୁ ମହିଳା ମାନେ ସୁନ୍ଦର ଥିଲେ ବି କେମିତି ନିଜକୁ ମାନେ ନିଜ କାମ ଭିତରେ ରହିବି, ନିଜକୁ ଟିକେ ଟାଇମ୍ ଦେବା, ଆମେ ସେଇଟା ତାଙ୍କୁ ଖାସ କରି ଶିଖଉ ଯେ ସବୁ କାମ ଭିତରେ ବି ନିଜର ଟିକେ ଯତ୍ନ ନିଅ। ଘରର ତ ସମସ୍ତଙ୍କର ଯତ୍ନ ନେଲେ, ସ୍ୱାମୀ ପିଲା ଶାଶୁ ଶ୍ୱଶୁର ସମସ୍ତଙ୍କର ଯତ୍ନ ନେଇ ମଧ୍ୟ ନିଜର ବି ଯତ୍ନ ଟିକେ ନିଅ। ସେଥିପାଇଁ ବହୁତ ମହିଳାମାନେ ମୋ ପାଖକୁ ଆସନ୍ତି, ଆଉ ସିଲେଇ କାମ ବି ଯେଉଁମାନେ ପାର୍ଲର ଆସନ୍ତି ସେମାନେ ସିଲେଇ ଦେଖିବି ନାଇଁ ସିଲେଇ ଆପଣ କରୁଛନ୍ତି, ସିଲେଇ ବି ସେମାନେ ମତେ ଦିଅନ୍ତି। ଯେଉଁମାନେ ସିଲେଇ ପାଇଛନ୍ତି ସେମାନେ ପାର୍ଲର ଦେଖିଲେ ପାର୍ଲର ପ୍ରତି ବି ଆଗ୍ରହ ହେଇକି ଯାହା ଦେଖିଲେ ଆମର ପ୍ରଡକ୍ଟ ଅଛି, ଆମର କେମିତି ହେୟାର ପାଇଁ ଆମେ କଣ କରିବୁ, ସ୍କିନ୍ ପାଇଁ କଣ କରିବୁ, ସବୁ ପଚାରି ସେମାନେ ବି ଆଗ୍ରହ ହେଇକି ପାର୍ଲର କାମ ବି ମାନେ ପାର୍ଲରକୁ ବି ଆସନ୍ତି ସେମାନେ।
1: ଗ୍ରାହକମାନଙ୍କ ଚାହିଦାକୁ ଆପଣ କେମିତି ଲକ୍ଷ୍ୟ କରିଥାନ୍ତି?
0: ସାଧାରଣତଃ ଏବେ ସୋସିଆଲ ମିଡ଼ିଆ ତ ବହୁତ ଆଗକୁ ଆଗେଇଲାଣି, ସୋସିଆଲ ମିଡ଼ିଆରୁ ବି ଆମେ ଦେଖୁ। ଆଉ ବ୍ଲାଉଜ ଡିଜାଇନ୍ ହଉ କି ନିଜର ମୁହଁର ଯତ୍ନ ହଉ, ଏବେ ସବୁ ସୋସିଆଲ ମିଡ଼ିଆ ଦେଖିକି ବହୁତ ସଚେତନ ହେଇଗଲାଣି। ସୋସିଆଲ ମିଡ଼ିଆ ହଉ, ଟିଭି ହଉ, ଫିଲ୍ମ ହଉ, ମାନେ ସେଇଥିରୁ ଆମେ ଜାଣିପାରୁ ଯେ ମହିଳାମାନଙ୍କର ଚାହିଦାଟା କ'ଣ, ଆଉ ସେମାନେ କେମିତି ମାନେ ନୂଆ ଡ୍ରେସ୍ ହଉ, ଆଉ କେଶ ସଜା ହଉ, ବ୍ଲାଉଜ ହଉ, ସବୁ ଜିନିଷ ଗୁଡାକ ସେମାନେ ସେଥିରୁ ଦେଖି ଚାହାନ୍ତି ଯେ ଆମେ ବି ସେଇଭଳି ଭାବରେ ପିନ୍ଧିବୁ। ତେଣୁକରି ଆମେ ତାକୁ ଲକ୍ଷ୍ୟ ରଖି ଆମେ ଆମ ବିଜନେସ୍ଟାକୁ ମଧ୍ୟ ଆମେ ଟିକେ ଚେଞ୍ଜ କରିଥାଉ। ସେଇଭଳି ଭାବରେ ଆମେ ବ୍ଲାଉଜ ଆଉ ଡ୍ରେସ୍ ମେକଅପ୍ ହଉ ଆମେ ସେଇଭଳି ଭାବରେ ଚେଞ୍ଜ କରୁ।

0: ତା ଛଡା ଆମେ ପ୍ରତିବର୍ଷ ତାଲିମ ବି ନଉ ନୂଆ ନୂଆ ଜିନିଷ ଶିଖିବା ପାଇଁ, ନୂଆ ନୂଆ ଯୋଉ କମ୍ପାନୀର ସବୁ ପ୍ରଡକ୍ଟ ଲଞ୍ଚ ହୁଏ ଆମେ ତା ବିଷୟରେ ଜ୍ଞାନ ବଢେଇବା ପାଇଁ ଆମେ ତାଲିମ ବି ବର୍ଷକୁ ଥରେ ହଉ ଦେଢ ବର୍ଷକୁ ଥରେ ହଉ ଆମେ ତାଲିମ ବି ନଉ।
1: ଆହୁରି ଅଧିକ ଗ୍ରାହକ କେମିତି ଆପଣଙ୍କ ସିଲେଇ ଦୋକାନ ଓ ବିୟୁଟି ପାର୍ଲର ପ୍ରତି ଆଗ୍ରହୀ ହେଇ ଆସିବେ ସେଥିପାଇଁ ଆପଣ କ'ଣ କରନ୍ତି?
0: ସେଥିପାଇଁ ଆମେ ଏଇ ସୋସିଆଲ ମିଡିଆରୁ ଦେଖିକି ଯୋଉ ନୂଆ ଡିଜାଇନ୍ ତିଆରି କରୁ, ଆଉ ନୂଆ ନୂଆ ଡିଜାଇନ୍ ବି ଆମେ ଶିଖିବାକୁ ବାଧ୍ୟ ହେଉ କାହିଁକି ନା ସମସ୍ତେ ତ ନୂତନ ଜିନିଷଟାକୁ ଭଲ ପାଆନ୍ତି ନା, ନୂଆ ନୂଆ ଜିନିଷ ଆମେ ଦେଖିକି ତିଆରି କରୁ। ଆମେ ଯୋଉ ନୂତନ ସବୁ ଡିଜାଇନ୍ ଆମେ ଶିଖୁ, ଆମର ମୂଲ୍ୟ ଆଉ ବାହାର ଯୋଉ ଦୋକାନର ମୂଲ୍ୟ ହଉ ତା ଦ୍ୱାରା ଆମେ ଡିଫରେନ୍ସ ଦେଖିକି ଆମର ଟିକେ କମ୍ ପ୍ରାଇସ୍ ରଖୁ, ଯୋଉଥିପାଇଁ ଆମ ଦୋକାନକୁ ଆସିବା ପାଇଁ ଗ୍ରାହକମାନେ ଆଗ୍ରହୀ ହେବେ, ପାର୍ଲରରେ ବି ଆଗ୍ରହୀ ହେବେ। ଅଲଗା ଦୋକାନମାନଙ୍କୁ ଆମେ ଟିକେ ପ୍ରାଇସ୍ କମ୍ପେୟାର କରି ଆମର ଟିକେ ପ୍ରାଇସ୍ କମ୍ ନୁହଁ, ଯେମିତି ସବୁ ବର୍ଗର ଲୋକମାନେ ଆମର ପାର୍ଲର ହଉ ସିଲେଇ ହଉ ସବୁର ସୁବିଧା ସେମାନେ ପାଇପାରିବେ କମ୍ ପ୍ରାଇସ୍ରେ।
1: ଏଇ ଯୋଉ ବ୍ୟବସାୟ କରୁଛନ୍ତି ଏଥିରେ ଆପଣଙ୍କୁ କେବେ କ୍ଷତି ସହିବାକୁ ପଡିଛି କି? ଯଦି ହେଇଥାଏ କି ପ୍ରକାରର କ୍ଷତି?
0: କରୋନା ସମୟରେ ଟିକେ ସେତେବେଳକୁ ତ ଗଭର୍ଣ୍ଣମେଣ୍ଟ ପାର୍ଲର ସବୁ ଜିନିଷ ବନ୍ଦ ହେଇଗଲା ନା, ତେଣୁକରି ଆମର ଦୋକାନ ବନ୍ଦ ରହିଲା, ସେଇ ସମୟଟା ଟିକେ ଆମକୁ କ୍ଷତି ସହିବାକୁ ପଡିଲା। କେହି ତ ଘରୁ ବାହାରିଲେନି ଆଉ ସମସ୍ତଙ୍କର ମାନେ ନିଜର ଶରୀର ପାଇଁ ମାନେ କୁଆଡେ ବି ଆଉ ତ କେହି ବାହାରିଲେନି, ତେଣୁକରି ଆମର ସେଇ ସମୟରେ ବହୁତ କ୍ଷତି ସହିବାକୁ ପଡିଛି।
1: ତେବେ ଆପଣ ଏଇ ଯୋଉ ସିଲେଇ ହଉ ବା ପାର୍ଲର କାମ ଯୋଉ କରୁଛନ୍ତି ତା ଦ୍ୱାରା ଆପଣଙ୍କର କେତେ ଲାଭ ହଉଛି?
0: ପ୍ରାୟ 20-30 ହଜାର ମୋର ମାସକୁ ଆୟ ହୁଏ। ସବୁଠୁ ବଡ ଲାଭ ହେଉଛି ଯେ ମୁଁ ନିଜେ ଆତ୍ମନିର୍ଭରଶୀଳ ହୋଇ ମୋର ଖର୍ଚ୍ଚ ତୁଲାଇ ବି ମୋର ପରିବାରକୁ ମୋର ସ୍ୱାମୀକୁ ସହଯୋଗ କରିପାରୁଛି ଆଉ ସୁରୁଖୁରୁରେ ମୋର ପରିବାର ଟିକେ ଚଳେଇ ପାରୁଛି। ତା ଛଡା ମୋର ଯୋଉ ସହଯୋଗୀମାନେ ଅଛନ୍ତି ସେମାନେ ବି ଆଧୁରୁ ଉପକୃତ ହେଉଛନ୍ତି, 2 ପଇସା ପାଉଛନ୍ତି, ସେମାନେ ତାଙ୍କର ପରିବାର ଚଳେଇବା ସହିତ ନିଜେ ବି ଆତ୍ମନିର୍ଭରଶୀଳ ହୋଇଛନ୍ତି।
1: ଆଚ୍ଛା, ଏଇ କାମ ବ୍ୟତୀତ ଆପଣ ଅବସର ସମୟରେ ଆଉ କଣ କରନ୍ତି, ଆଉ କଣ କରିବାକୁ ଭଲ ପାଆନ୍ତି?
0: ଗଛ ପ୍ରତି ମୋତେ ଟିକେ ଦୁର୍ବଳତା ଅଛି, ମୁଁ ଅବସର ସମୟରେ ଗଛ ଲଗେଇବା ପାଇଁ ଗଛର ଯତ୍ନ ନେବା ପାଇଁ ଭଲ ପାଏ, ତା ମଧ୍ୟରେ ବି ମୋର ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରତି ବି ଦୁର୍ବଳତା ଟିକେ ଅଛି, ସେଟା ବି ମୁଁ କରେ। ଯେମିତି ଧାନରେ ଜିନିଷ ହଉ, ସୋଲରେ ଜଗନ୍ନାଥ ବନେଇବା ହଉ, ବିଭିନ୍ନ ପ୍ରକାର ଆର୍ଟ ଟିକେ ମୋତେ ବହୁତ ଭଲ ଲାଗେ, ତାକୁ ବି ମଧ୍ୟ କରେ। ଅବସର ସମୟରେ ମୋତେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ।
1: ତାହେଲେ ଆପଣ କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ଚାହିଁବେ?
0: ଆମର ଓଡ଼ିଆ କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ ଗୀତ ଶୁଣିବାକୁ ମୋତେ ବହୁତ ଭଲ ଲାଗେ।
1: ତାହେଲେ ଆପଣଙ୍କର ପସନ୍ଦର କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରେ ଏଇ ଗୀତଟି ଶୁଣାଇ ଦେଉଛୁ।

0: ଆପଣଙ୍କ ପରିବାର ସମ୍ପର୍କରେ ଟିକେ କୁହନ୍ତୁ, ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
1: ମୋର ପରିବାରରେ ମୋର ପୁଅଟେ, ଝିଅଟେ, ସ୍ୱାମୀ, ମୁଁ ଆଉ ମୋର ଶାଶୁ ଅଛନ୍ତି, ଶ୍ୱଶୁର ଚାଲିଯାଇଛନ୍ତି।
0: ପିଲାମାନେ କଣ କରୁଛନ୍ତି ଏବେ?
1: ଝିଅ MCA ପାସ୍ କରି ଚାକିରି କରିଛି, ଆଉ ପୁଅ ବି ମଧ୍ୟ ମୋର MCA ପଢୁଛି।
0: ଯା ହଉ, ଆପଣ ଆପଣଙ୍କ ଶାଶୁଙ୍କର ବି ଯତ୍ନ ନଉଛନ୍ତି ପାଖରେ ରଖି?
1: ମୋର ଶ୍ୱଶୁର ଥିଲେ, ଶାଶୁ ଥିଲେ, ଶ୍ୱଶୁର ଚାଲିଗଲେଣି 2014 ମସିହାରୁ, ଶାଶୁ ମଧ୍ୟ ଅଛନ୍ତି, ତାଙ୍କର ବି ଯତ୍ନ ମୁଁ ନିଏ, ବହୁତ ଭଲରେ ସେ ଅଛନ୍ତି।
0: ତେବେ ଶେଷରେ ଆପଣଙ୍କୁ ଶୁଣୁଥିବା ନାରୀମହଲର ଶ୍ରୋତା ଭଉଣୀଙ୍କୁ ଆପଣ କଣ କହିବେ?
1: ମୁଁ ଏହା କହିବାକୁ ଚାହିଁବି ଯେ ସବୁ ନାରୀଙ୍କ ଭିତରେ କିଛି ନା କିଛି କରିବାର କ୍ଷମତା ଅଛି, କିନ୍ତୁ ସେମାନେ ତାର ସଦୁପଯୋଗ କରିପାରନ୍ତିନି। ତେଣୁ ସମସ୍ତେ ପରିବାରର ଦାୟିତ୍ୱ ଭିତରେ ମଧ୍ୟ ନିଜର ଦକ୍ଷତାଟାକୁ ଉଜାଗର କରନ୍ତୁ। ସେମାନେ ତାଙ୍କର ବ୍ୟବସାୟିକ ହଉ କି ଘରୋଇ କାମ ଯାହା ବି କରି ସେମାନେ ତାଙ୍କର ସମୟର ସଦୁପଯୋଗ କରନ୍ତୁ। ଆହୁରି ମଧ୍ୟ ସବୁଠୁ ବଡ଼ କଥା ହେଲା, ପରିବାରରେ ଯେଉଁ ବୟସ୍କ ଆମର ମାତା ପିତା ହଉ, ଶାଶୁ ଶ୍ୱଶୁର ହଉ, ସେମାନଙ୍କୁ ଅବହେଳା ନ କରି ତାଙ୍କ ପ୍ରତି ବି କିଛିଟା ସମୟ ଦିଅନ୍ତୁ, ସେମାନଙ୍କର ଯତ୍ନ ନିଅନ୍ତୁ, ସେମାନଙ୍କ କଥା ବୁଝନ୍ତୁ, ସେମାନଙ୍କ ସମୟରେ କିଛିଟା ସମୟ ଅତିବାହିତ କରନ୍ତୁ। କାରଣ ସେମାନଙ୍କର ଆଶୀର୍ବାଦ ଯୋଗୁଁ ହିଁ ପରିବାର ସୁଖ ଶାନ୍ତିରେ ଚାଲେ।
0: ଯା ହଉ ଭଉଣୀ, ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଆପଣ କେମିତି ଜଣେ ଆତ୍ମନିର୍ଭରଶୀଳ ମହିଳା ଏବଂ ନିଜେ ବଞ୍ଚିବା ସହ ଅନ୍ୟମାନଙ୍କୁ ବି ବଞ୍ଚିବାର ବାଟ ଦେଖାଇଛନ୍ତି, ସେ ସମ୍ପର୍କରେ ଅନେକ କଥା କହିଲେ। ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।

ତାହେଲେ ଭଉଣୀ, ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଲେଖି ମତାମତ ଜଣାଇବାକୁ ଅନୁରୋଧ ରହିଲା। ଆମର ଠିକଣା ତ ଆପଣମାନେ ଜାଣିଛନ୍ତି, ତଥାପି ଆଉଥରେ କହି ରଖୁଛୁ, ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍କୋଡ଼ 7530001। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।

0: ଶୁଣିଲେ ନାରୀ ମହଲ
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ ତୋ ସୁନିଏ ଇସ୍ ମହିନେ 28 ଜୁନ ସୁବହ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଅର୍ ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ଇସ୍କେ ଅତିରିକ୍ତ ଆକାଶବାଣୀ ଅର୍ ଦୂରଦର୍ଶନ କେ ୟୁଟ୍ୟୁବ ଚ୍ୟାନେଲ ଅର୍ ପ୍ରସାର ଭାରତୀ କେ ଆପ୍ ନ୍ୟୁଜ୍ ଅନ୍ ଏୟାର ଅର୍ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ସଜୀବ ପ୍ରସାରଣ ଲାଇଭ ଷ୍ଟ୍ରିମିଂ କେ ମାଧ୍ୟମ ସେ ତୋ ୟାଦ ରଖେ ରବିବାର 28 ଜୁନ ସୁବହ 11 ବଜେ ମନ୍ କି ବାତ୍।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଚଳିତ ଆର୍ଥିକ ବର୍ଷରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ କରିବେ ସରକାର। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ। ଆମେରିକା ଓ ଇରାନ୍ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ବୁଝାମଣାପତ୍ର। ଏବଂ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ ହକି ପ୍ରତିଯୋଗିତାରେ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଜନଜାତି ସମ୍ପ୍ରଦାୟର ଜୀବନଶୈଳୀ ସ୍ୱାଭାବିକ ଭାବେ ପ୍ରକୃତି ଏବଂ ଆଧ୍ୟାତ୍ମିକତାର ନିକଟତର ହୋଇଥାଏ। ସେମାନେ ପୃଥିବୀ, ଜଳ, ବାୟୁ, ସୂର୍ଯ୍ୟ ଏବଂ ପ୍ରକୃତିର ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ସମ୍ମାନ ପ୍ରଦର୍ଶନ କରନ୍ତି। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶର ବେତୁଲଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ ସମାଜର ପ୍ରତ୍ୟେକ ବର୍ଗ ଗୁରୁତ୍ୱ

ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶର ବିକାଶରେ ଜନଜାତି ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିବା ସହ ଏଭଳି ସମ୍ମିଳନୀ ସେମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏକ ରୂପରେଖ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କହିଛନ୍ତି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାକୁ ପାଞ୍ଚଦିନିଆ ଗସ୍ତ ଆରମ୍ଭରେ ରାଷ୍ଟ୍ରପତି ଆଜି ଇନ୍ଦୋର ବିମାନ ବନ୍ଦରରେ ପହଞ୍ଚଥିଲେ। ସେଠାରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ତାଙ୍କୁ ସ୍ୱାଗତ କରିଥିଲେ। ମଧ୍ୟପ୍ରଦେଶର ଓମକାରେଶ୍ୱର ଆସନ୍ତାକାଲି ରାଷ୍ଟ୍ରପତି ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ମଧ୍ୟପ୍ରଦେଶ ଗସ୍ତ ଶେଷ କରି ଆସନ୍ତାକାଲି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିର ଉଦ୍ଘାଟନ କରିବେ। ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରାଷ୍ଟ୍ରପତି ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ବୃହତ୍ ସମନ୍ୱିତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ରାଷ୍ଟ୍ରପତି ମୁର୍ମୁ ଆସନ୍ତା ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାହାଡ଼ପୁରର ସ୍କୁଲ୍ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ଚଳିତ ଆର୍ଥିକ ବର୍ଷରେ ଦେଶରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ ସରକାର ନିଷ୍ପଭି ଗ୍ରହଣ କରିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ ଗ୍ରାମାଞ୍ଚଳ ସଂଯୋଗୀକରଣ ପଦକ୍ଷେପ ଅଧୀନରେ ଏହି ସଡ଼କ ନିର୍ମାଣ ପାଇଁ 18,900 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଗ୍ରାମୀଣ ବିକାଶ ବିଭାଗ ସଚିବ ରୋହିତ କଂସଲଙ୍କ ଅଧ୍ୟକ୍ଷତାରେ ଗ୍ରାମୀଣ ସଡ଼କ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। ଆନ୍ଧ୍ରପ୍ରଦେଶ ବିହାର ଛତିଶଗଡ଼ ଝାଡ଼ଖଣ୍ଡ ମଧ୍ୟପ୍ରଦେଶ ମହାରାଷ୍ଟ୍ର ରାଜସ୍ଥାନ ସମେତ ଅନ୍ୟ ରାଜ୍ୟଗୁଡ଼ିକର ବରିଷ୍ଠ ପଦାଧିକାରୀ ବୈଠକରେ ଅଂଶଗ୍ରହଣ କରିଥିଲେ। ସଡ଼କ ଯୋଗାଯୋଗର ସୁବିଧା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ଉପରେ ଶ୍ରୀ କଂସଲ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଶ୍ରୀ କଂସଲ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରୀୟ ଯାଞ୍ଚକୁ ସୁଦୃଢ଼ କରିବା, ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟ ଅନୁଯାୟୀ କାର୍ଯ୍ୟ ଶେଷ ଏବଂ ରକ୍ଷଣାବେକ୍ଷଣ ପାଇଁ ଇ ମାର୍ଗ ପ୍ଲାଟଫର୍ମର ବ୍ୟବହାରକୁ ସୁନିଶ୍ଚିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ତୃଣମୂଳ କଂଗ୍ରେସ ବିଧାୟକ ଋତୁବ୍ରତ ବାନାର୍ଜୀଙ୍କ ନିଷ୍ପଭିକୁ ବିରୋଧ କରି ଆଗତ ଆବେଦନ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାକୁ କୋଲକାତା ହାଇକୋର୍ଟ ମନା କରିଛନ୍ତି। ଟିଏମ୍ସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଆଗତ ଏହି ଆବେଦନର ଆଜି ପ୍ରାଥମିକ ଶୁଣାଣି କରି ଜଷ୍ଟିସ୍ କୃଷ୍ଣ ରାଓଙ୍କ ଖଣ୍ଡପୀଠ ବିଧାନସଭା ବାଚସ୍କତିଙ୍କ ନିଷ୍ପଭି ଉପରେ ସ୍ଥଗିତାଦେଶ ପ୍ରାର୍ଥନାକୁ ନାକଚ କରିଛନ୍ତି। ଶ୍ରୀ ଚଟ୍ଟୋପାଧ୍ୟାୟ ବିରୋଧୀ ଦଳ ନେତା ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଯାହାକି ବାଚସ୍କତିଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିଲା। ତେବେ କୋର୍ଟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ 3 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଆସନ୍ତା ମାସ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ବିଧାନସଭା ବାଚସ୍କତି ରଥୀନ୍ଦ୍ର ବୋଷ ଟିଏମ୍ସି ବିଧାୟକ ଋତୁବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। 4 ଜଣ ପୁରୁଷ ଓ 3 ଜଣ ମହିଳା ମୃତକଙ୍କ ମଧ୍ୟରେ 3 ଜଣ ଭାଇ ଓ ଗୋଟିଏ ଦମ୍ପତି ଅଛନ୍ତି। ଛୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଖରୀ ମସରୁନ୍ଦ ରାସ୍ତାରେ ଗୋଟିଏ ଯାତ୍ରୀବାହୀ ଗାଡ଼ି 500 ମିଟର ଖାତକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିଲା। ହିମାଚଳ ପ୍ରଦେଶ ପୁଲିସ୍ର ପ୍ରାଥମିକ ତଦନ୍ତରୁ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ 14-ସୂତ୍ରୀ ଚୁକ୍ତିନାମା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି। ସ୍ୱିଜରଲ୍ୟାଣ୍ଡଠାରେ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇତିମଧ୍ୟରେ ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ସହ ପ୍ରାୟ 4 ମାସ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ସଂଘର୍ଷ ବର୍ତ୍ତମାନ ପାଇଁ ବନ୍ଦ ରହିଛି। ସମ୍ପୂର୍ଣ୍ଣ ଶାନ୍ତି ସମାଧାନ ପାଇଁ 60 ଦିନ ଭିତରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯିବ। ଏହି ବୁଝାମଣାପତ୍ର ଅନୁଯାୟୀ ଇରାନ ଚାରିପାଖରେ ଆମେରିକା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ନୌସେନା ଅବରୋଧ ପ୍ରତ୍ୟାହାର ହେବା ଆରମ୍ଭ ହୋଇଛି। 30 ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ସାଧାରଣ ସାମଗ୍ରିକ ଯାତାୟତ ପୁନଃ କାର୍ଯ୍ୟକ୍ଷମ ହେବାର ଆଶା ରହିଛି। ବାଣିଜ୍ୟିକ ପରିବହନ ପାଇଁ ସୁରକ୍ଷିତ ପଥ ପ୍ରଦାନ କରିବାକୁ ଇରାନ ପ୍ରତିଶ୍ରତି ଦେଇଛି। ଏହି ଚୁକ୍ତିନାମା ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗତ 12 ବର୍ଷ ବିକାଶ ଓ ଐତିହ୍ୟର ସୁବର୍ଣ୍ଣ ଯୁଗ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ଏହି 12 ବର୍ଷରେ ରାମ ଜନ୍ମଭୂମି ମନ୍ଦିର, କାଶୀ ବିଶ୍ୱନାଥ କରିଡର, ଉଜ୍ଜୟିନୀ ମହାକାଳ ଲୋକ ନିର୍ମାଣ କରାଯାଇଥିଲା। ଏହା ସହିତ ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପ୍ରକଳ୍ପ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଦ୍ୱାରା ଦେଶ ବିକାଶ ଯାତ୍ରାରେ ଉଲ୍ଲେଖନୀୟ
ବିକାଶ ହୋଇଛି। 1 କୋଟିରୁ ଅଧିକ ରେକର୍ଡର ଡିଜିଟାଇଜେସନ୍, 668 ପୁରାତନ କଳାକୃତିର ପୁନରୁଦ୍ଧାର, 11 ଆଦିବାସୀଙ୍କ ସ୍ୱାଧୀନତା

0: ସଂଗ୍ରାମ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ 11ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଆଭିମୁଖ୍ୟ ଉଭୟ ଐତିହ୍ୟ ବିକାଶ କିପରି ପରସ୍କର ସହିତ ଜଡ଼ିତ ତାହା ଦର୍ଶାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ଗୋଳାବାରୁଦ କାରଖାନାଠାରେ 10,000 ଟନ୍ ବିଶିଷ୍ଟ ଏକ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହି ପ୍ରେସ୍ ଏକ ପ୍ରମୁଖ ଜାତୀୟ ସମ୍ପତ୍ତି ହେବ। ଏହି ପ୍ରେସ୍ ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ବୃହତ୍ ଉଚ୍ଚଶକ୍ତି ସମ୍ପନ୍ନ ଏବଂ ସଠିକ୍ ଆଲୁମିନିୟମ୍ ମିଶ୍ରିତ ଏକ୍ସଟ୍ରୁଜନ୍ ଉତ୍ପାଦନ କରିବାରେ ଦେଶର ସାମର୍ଥ୍ୟକୁ ମଜବୁତ କରିବ। ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଆଲୁମିନିୟମ୍ ଉପକରଣର ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହା ସ୍ୱଦେଶୀ ଉତ୍ପାଦନକୁ ପ୍ରୋହାହିତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚେନ୍ନାଇରୁ ଚମଡ଼ା ସାମଗ୍ରୀ ଓ ମୋଟର ଉପକରଣ ଧରି ଏକ ମାଲବାହୀ ବିମାନ ପ୍ରଥମଥର ପାଇଁ ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ କହିଛନ୍ତି ଚେନ୍ନାଇ ବିମାନ ବନ୍ଦରରୁ ମେଡ୍ ଇନ୍ ଭାରତର ମୋବାଇଲ୍ ଫୋନ୍ ମୋଟର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ପଠାଯାଇଛି। ଏହା ସ୍ଥାନୀୟ ଶିଳ୍ପକୁ ପ୍ରୋହାହିତ କରିବା ସହିତ ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦର ଦୁଇଦିନ ପୂର୍ବେ ପ୍ରଥମଥର ପାଇଁ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଛି। ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଂକଟ, ଦେଶଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13ଟି ସ୍ଥାନରେ କ୍ଷୁଦା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାମନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଦାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ଅନ୍ୟପକ୍ଷରେ 2022 ମସିହାଠାରୁ ଖାଦ୍ୟ ସହାୟତା ପାଇଁ 60% ଅର୍ଥ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ନ୍ୟୁଜିଲାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ରେ ଭାରତ ଆଜି ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କରିଛି। ଏହା ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି ପୁଲ୍ ଏ ର ଶୀର୍ଷସ୍ଥାନ ଅଧିକାର କରିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ସେମିଫାଇନାଲ୍ରେ ଭାରତୀୟ ଦଳ ଆସନ୍ତା 20 ତାରିଖରେ ହେବାକୁ ଥିବା ଚିଲି ଓ କୋରିଆ ମଧ୍ୟରେ ବିଜେତାଙ୍କୁ ଭେଟିବ। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 ଗୋଲ୍ରେ କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଆମେରିକାର ଆର୍ଲିଙ୍ଗଟନ୍ର ଡଲା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କୋଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି, କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଚଳିତ ଆର୍ଥିକ ବର୍ଷରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ କରିବେ ସରକାର। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ। ଆମେରିକା ଓ ଇରାନ୍ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ବୁଝାମଣାପତ୍ର ଏବଂ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ ହକି ପ୍ରତିଯୋଗିତାରେ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holding series of high-level meetings with leading French business leaders in Paris today, also to attend VivaTech summit this evening. Center to construct over 26,000 kilometers of rural roads with allocation of more than 18,900 crore rupees in financial year 2026-27. Calcutta High Court refuses to stay West Bengal Speaker's decision to appoint Ritabrata Banerjee as Leader of Opposition. Memorandum of Understanding between the United States and Iran comes into effect, opens 60-day window for peace negotiations. And in hockey, India beat Uruguay 3-2, advances to semifinals in FIH Women's Nations Cup in New Zealand. Prime Minister Narendra Modi is holding a series of high-level meetings with leading French business leaders in Paris as part of efforts to deepen India-France economic and industrial cooperation Prime Minister Modi will attend the VivaTech 2026 alongside French President Emmanuel Macron in the evening.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113ଟି ଖଣି ପ୍ରଭାବିତ ଗ୍ରାମରେ ଏକ

ସୁନ୍ଦର ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଚିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବା ସହିତ ଗୋଷାଣୀ ପୀଠ, ସାନ୍ତାଳୀ ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା ମଧ୍ୟ କରିବେ। ସେ ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି ଏସ୍ଏଲ୍ଏସ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ। ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କର ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋହାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଲକ୍ଷ୍ୟପତି ଦିଦି, ପିଏମ୍ ସୂର୍ଯ୍ୟଘର, ଭିଭିଭୂମି ବିକାଶ ଓ ରୋଜଗାର କ୍ଷେତ୍ରରେ ରାଜ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ତଥା ବିକାଶମୂଳକ ପ୍ରକଳ୍ପର ସଫଳତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ରାଜ୍ୟ କୃଷି ବିଭାଗର ଉପଲବ୍ଧି ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି। ଏହି କମିଟି ମୁଦ୍ରଣଜନିତ ତ୍ରୁଟିର ତଦନ୍ତ କରି ଏଥିପାଇଁ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିଷୟରେ ଅନୁଧ୍ୟାନ କରିବା ସହ ଆସନ୍ତା 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି ଆସନ୍ତା ବର୍ଷରୁ ଏହା ଉପରେ ଗୁରୁତ୍ୱ ଦିଆଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶିକ୍ଷକମାନଙ୍କୁ ପୁସ୍ତକରେ ଥିବା ତ୍ରୁଟି ସଂଶୋଧନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 2027-28 ଶିକ୍ଷାବର୍ଷରୁ ନୂଆ ବହିରେ ଏପରି ତ୍ରୁଟି ଆଉ ଦୃଷ୍ଟିଗୋଚର ହେବ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6ଟାରୁ
ପୂର୍ବାହ୍ନ 11

ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭର୍ଚୁଆଲ୍ ଏକାଡେମୀର କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଗବେଷଣା ଆଦି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହଭାଗିତା ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗ ଦିବସ ପାଳନ ଅବସରରେ ଜିଲ୍ଲା ଷ୍ଟାଡିୟମରେ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପଭି ହୋଇଛି। ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନ ଉପଲକ୍ଷେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ଜୁନ୍ 21 ତାରିଖରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ନେଇ ଆଲୋଚନା କରାଯାଇଛି। ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ବାର୍ତ୍ତାକୁ ନେଇ କାର୍ଯ୍ୟକ୍ରମ ପାଳନ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ଭଲପୁର ସହର ଉତ୍ସବ ମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଗତବର୍ଷ କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ାରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରିର ଶୁଭଲଗ୍ନରେ ବରାନୁଗମନ ଓ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ଅବସରରେ ସମ୍ଭଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଶୀତଳଷଷ୍ଠୀ ରାଜ୍ୟର କେବଳ ଏକ ପର୍ବ ନୁହେଁ, ବରଂ ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଓ ଭାବମୟ ପରିଚୟ। ଏହା ଆଧ୍ୟାତ୍ମିକ ଧର୍ମଧାରା ଓ ସଂସ୍କୃତିର ବିରଳ ସମାହାର ଅଟେ। ଶୀତଳଷଷ୍ଠୀ ପର୍ବରେ ଥାଳ ଉଠା, ପତର ପେଣ୍ଡି, ଗୁଆଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପ୍ରତିଟି ପାରମ୍ପରିକ ନୀତିକାନ୍ତି ସମଗ୍ର ବିଶ୍ୱରେ ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମା' ପାର୍ବତୀ ଓ ଦେବଦେବ ପ୍ରଭୁ ଶିବଙ୍କର ଏହି ବିବାହ ଅବସରରେ ସମଗ୍ର ଜଗତ କଲ୍ୟାଣର ଚେତନା ଉଜ୍ଜୀବିତ ହୋଇ ରହିଛି ବୋଲି ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ 58 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି, ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ବାଟ ଅବାଟର ଏହି ସୁନ୍ଦର ଗୀତଟି ଗାଇଛନ୍ତି ୟେସୁ ଦାସ।

ୟେଶୁଦାସଙ୍କ କଣ୍ଠରେ ଶୁଣିଲେ ବତାସୀ ଝଡ଼ କଥାଚିତ୍ରର ଗୀତ। ତେବେ ଏହି କଥାଚିତ୍ରର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ୟେଶୁଦାସ ଏବଂ ହେମଲତାଙ୍କ କଣ୍ଠରେ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଡରର ଏହି ସୁନ୍ଦର ଗୀତଟି ଗାଇଛନ୍ତି ଉଦିତ ନାରାୟଣ।

ଆପଣମାନେ ଶୁଣିଛନ୍ତି ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପରବର୍ତ୍ତୀ କଥାଚିତ୍ର ଗୁଲାମ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଓଡ଼ିଆ ଲୋକସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରି ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ। ତେବେ ଶ୍ରୋତାବନ୍ଧୁ, ସେଥିପାଇଁ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ଘରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ପରବର୍ତ୍ତୀ ଏସଏମଏସ ଟି ଆସିଛି ଖୋର୍ଦ୍ଧାରୁ, ପଠାଇଛନ୍ତି ଓସିନ। ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହ୍ୟୁମେନ୍ ସାଗର ଗାଇଥିବା ଗୀତ କାନ୍ଦୁ ଥିବୁ ପ୍ରିୟାଲୁ। ତେବେ ଓସିନ, ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପ୍ରଫୁଲ୍ଲ କରଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତ। ଶୁଣିବା ପାଇଁ ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି ଘାସିରାମ ପ୍ରଧାନ, ସୁଚିତ୍ରା ସାହୁ ଏବଂ ଦେବଦତ୍ତ ପ୍ରଧାନ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲହାଟ କଟକରୁ ପଠାଇଛନ୍ତି ବାପୁଜୀ ପାତ୍ର ଏବଂ ବାଉରି ବନ୍ଧୁ ପାତ୍ର ତେବେ ସଦାବନ୍ଧୁ ଆପଣଙ୍କ ଅନୁରୋଧର ଗୀତଟି ଉପଲବ୍ଧ ନଥିବାରୁ ତା ପରିବର୍ତ୍ତେ ଉଦିତ ନାରାୟଣ ଗାଇଥିବା ଏହି ସୁନ୍ଦର ଗୀତଟି ଆପଣମାନଙ୍କ ପାଇଁ

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଭୁବନେଶ୍ୱରରୁ, ପଠାଇଛନ୍ତି ସୋନାଲିସା। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସୁନା ମୈନା ଆଲବମ୍ର ବାବୁଲ ସୁପ୍ରିୟ ଗାଇଥିବା ଏହି ସୁନ୍ଦର ଗୀତଟି।

କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ମୀନାକ୍ଷୀ ମୁଖାର୍ଜୀ ଗାଇଥିବା ଦେଶଭକ୍ତି ଗୀତ ରଚନା ନାରାୟଣ ପ୍ରସାଦ ସିଂହ।

ଶୁଣିଲେ ମୀନାକ୍ଷୀ ମୁଖାର୍ଜୀଙ୍କ କଣ୍ଠରେ ଦେଶାତ୍ମବୋଧକ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ବାପି ଓ ଶୈଳଭମା କଥାଚିତ୍ର ଏଇ ଜନମର ସାଥିଟିଏ।

ପରବର୍ତ୍ତୀ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା ଗୀତରେ ଗାଇଛନ୍ତି କୁମାର ବାପି ଓ ତପୁ ମିଶ୍ର।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
5: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
4: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
5: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
4: ବିକାଶର ଧାରା ଓଡ଼ିଶା ସାରା।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ସୋପାନ ଅଗଣାକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ଉପସ୍ଥାପିକା ଶ୍ରୀ,
1: ଆଉ ମୁଁ ଶୀତଲ।
0: ଜାଣିଛ ଶୀତଲ, ଏହି ଭିତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ସରକାରର 12 ବର୍ଷ ପୂର୍ତ୍ତି ପାଳନ ହୋଇଯାଇଅଛି। ଶ୍ରୀ ମୋଦି 26 ମେ 2014 ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆଜି 12 ବର୍ଷରେ ପାଦ ଦେଇଛି ପ୍ରଧାନମନ୍ତ୍ରୀଙ୍କ ସରକାର।
1: ତେବେ ଶ୍ରୀ, ଏହି 12 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ନାଗରିକମାନଙ୍କ ପାଇଁ ଭେଟି ଦେଇଛନ୍ତି ଅନେକ ଯୋଜନା। ତେବେ ଏହି ସମସ୍ତ ଯୋଜନା କୌଣସି ଗୋଟିଏ ବୟସ ସୀମା ପାଇଁ ନୁହେଁ, ବରଂ ସମସ୍ତ ଶ୍ରେଣୀ ତଥା ଶିଶୁମାନଙ୍କ ନିମନ୍ତେ, କିଶୋର, ଯୁବକ, ବୃଦ୍ଧ ସମସ୍ତଙ୍କ ନିମନ୍ତେ ରହିଛି ଭିନ୍ନ ଭିନ୍ନ ଯୋଜନା।
0: ତେବେ ଶୀତଲ, ଆମ ଯୁବବର୍ଗଙ୍କ ନିମନ୍ତେ ରହିଥିବା ଯୋଜନା ଖୁବ୍ ବେଶି ଉପାଦେୟ ହେଉଛି ଆମ ଯୁବପିଢ଼ିଙ୍କ ପାଇଁ, ଯେମିତିକି ସ୍କିଲ୍ ଇଣ୍ଡିଆ ମିଶନ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଡିଜିଟାଲ ଇଣ୍ଡିଆ, ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମ୍, ଖେଲୋ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ଏମିତି ଆହୁରି ଅନେକ ଯୋଜନା।
1: ତେବେ ଯୁବବର୍ଗଙ୍କ ପାଇଁ ସରକାରଙ୍କ ତରଫରୁ ଯେଉଁ ସବୁ ଯୋଜନା ରହିଛି ସେଥିମଧ୍ୟରୁ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନାଟି ଯୁବବର୍ଗଙ୍କ ପାଇଁ ଖୁବ୍ ଉପାଦେୟ।
0: ଯଦି ଆପଣ ଏକ ନୂତନ ଆଇଡିଆ ନେଇ ବ୍ୟବସାୟ ଆରମ୍ଭ କରନ୍ତି ଏବଂ ତାହାକୁ ବଡ଼ ସ୍ତରରେ ବିକଶିତ କରିବାର ଲକ୍ଷ୍ୟ ରଖନ୍ତି, ତାହାକୁ ଷ୍ଟାର୍ଟଅପ୍ କୁହାଯାଏ।
1: ତେବେ ବନ୍ଧୁ, ଆଜିର ଯୁବପିଢ଼ି ନିଜର ବ୍ୟବସାୟ ଆରମ୍ଭ କରିବା ଦିଗରେ ଖୁବ୍ ତତ୍ପର ମନେ ହୁଅନ୍ତି।
0: ତେବେ ଆମ ଗହଣରେ ଆଜି ସେମିତି ଜଣେ ଯୁବ ଉଦ୍ୟୋଗୀ ରହିଛନ୍ତି ଯିଏ ଏମ୍ବିଏ ଶେଷ କରି ଚାକିରି କ୍ଷେତ୍ରରେ ଥିଲେ ମଧ୍ୟ ବ୍ୟବସାୟ ନିମନ୍ତେ ଚାକିରିରୁ ବାହାରି ମନ ବଳାଇଛନ୍ତି ଷ୍ଟାର୍ଟଅପ୍ରେ, ଆରମ୍ଭ କରିଛନ୍ତି ନିଜର ଏକ ଷ୍ଟାର୍ଟଅପ୍ ମିଷ୍ଟର ରିୟଲ କେ ନାମରେ। ତେବେ ଶ୍ରୋତାବନ୍ଧୁ, ଶୁଣିବା ତାଙ୍କଠୁ ତାଙ୍କର ଷ୍ଟାର୍ଟଅପ୍ ବିଷୟରେ ଆଜିର ସାକ୍ଷାତକାରରେ। ଚାଲନ୍ତୁ ଶୁଣିବା ଯୁବ ଉଦ୍ୟୋଗୀ ଜଗମୋହନ ଜେଠୀଙ୍କ ସହିତ ଏକ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଛନ୍ତି ଶୀତଲ ମିଶ୍ର।
1: ସାର୍ ନମସ୍କାର।
2: ନମସ୍କାର
1: ସାର୍, ଆପଣଙ୍କୁ ସ୍ୱାଗତ।

0: ଅଛି ଆଜିର ସୋପାନ ଅଗଣାକୁ।
1: ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଆଉ ମୋର ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ନମସ୍କାର।
0: ସାର୍, ଆପଣ କେମିତି ଅଛନ୍ତି ଆମ ଶ୍ରୋତାମାନଙ୍କୁ ଟିକେ ଜଣାଇ ଦିଅନ୍ତୁ।
1: ମୁଁ ବହୁତ ଭଲ ଅଛି, ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ।
0: ନିହାତି ଭାବରେ ସାର୍, ଆପଣ ଜଣେ ଷ୍ଟାର୍ଟଅପ୍ ଉଦ୍ୟୋଗୀ, ଯେମିତିକି ବହୁତ ଲୋକ ଥାନ୍ତି ବୟସ୍କ ଲୋକ, ଉଦାହରଣ ନେଇପାରିବା ଆମ ଜେଜେବାପା, ଜେଜେମା, ଅଜାଆଈ, ଯେଉଁମାନେ ଷ୍ଟାର୍ଟଅପ୍ର ପ୍ରକୃତ ଅର୍ଥ କ'ଣ ବୁଝିନାହାନ୍ତି, କାହିଁକିନା ତାଙ୍କ ସମୟରେ ଷ୍ଟାର୍ଟଅପ୍ କ'ଣ ନଥିଲା, ଥିଲେ ବି ଷ୍ଟାର୍ଟଅପ୍ର ଅର୍ଥ ସେମାନେ ଜାଣିନଥିଲେ। ତେବେ ଆପଣ ଆମ ଶ୍ରୋତାମାନଙ୍କୁ କ'ଣ ବୁଝେଇବେ ଷ୍ଟାର୍ଟଅପ୍ର ଅର୍ଥ?
1: ଷ୍ଟାର୍ଟଅପ୍ ସେମିତି କିଛି ବଡ଼ ଶବ୍ଦ ନୁହଁ। ଷ୍ଟାର୍ଟଅପ୍ ହେଲା ଗୋଟେ ବିଜନେସ୍ ଯେଉଁଥିରେ ଇନୋଭେସନ୍ ଥିବ, ଆଉ କିଛି ଭାଲ୍ୟୁ ଆଡିସନ୍ ଥିବ। କିଛି ଆପଣ ନୂଆ ଜିନିଷ କାଢୁଛନ୍ତି ତାକୁ ବି ଷ୍ଟାର୍ଟଅପ୍ କୁହାଯିବ, କି କିଛି ଆପଣ ପ୍ରଡକ୍ଟ ଅଛି ତାହାଦ୍ୱାରା କିଛି ଭାଲ୍ୟୁ ଆଡ୍ କରିକି ତାକୁ ଗୋଟେ ନୂଆ ପ୍ରଣାଳୀରେ ବିଜନେସ୍ କରୁଛନ୍ତି, ସେଟାକୁ ଷ୍ଟାର୍ଟଅପ୍ କୁହାଯିବ।
0: ଆପଣଙ୍କ ଷ୍ଟାର୍ଟଅପ୍ର ନାଁ ଦେଇଛନ୍ତି ମିଷ୍ଟର
1: ରିଏଲକିନ୍।
0: ତେବେ ଆପଣ ଏଇ ଯୋଉ ନାଁଟି ଦେଇଛନ୍ତି, ଏ ନାମକରଣର କ'ଣ ରହିଛି ଯଥାର୍ଥତା ବା ନାମକରଣର ରହସ୍ୟ କ'ଣ?
1: ଦେଖନ୍ତୁ, ଆମର ବେସିକାଲି ହେଲା ଆମେ ଫ୍ରେସ୍ ପିଓର ଆଣ୍ଡ ହାଇଜେନ୍ ସୁଗରକେନ୍ ଜୁସ୍ ଆମେ ବିଜନେସ୍ କରୁଛୁ। ତା ଉପରେ ଯେହେତୁ ଆମେ ପିଓର ସୁଗରକେନ୍ ଜୁସ୍ ବିଜନେସ୍ କରୁଛୁ, ସେଥିପାଇଁ ଆମେ ଗୋଟେ ରିଏଲ କେନ୍ ନାଁ ଦେଲୁ, ରିଏଲ ସୁଗରକେନ୍ ଜୁସ୍, ଆଉ ରିଏଲ କେନ୍ କରିଛୁ ତାକୁ। ଯେହେତୁ ଆମେ କିଛି ରିଏଲ ପିଓର ଏସବୁ ଲଗେଇକି ଆମେ ପ୍ରଥମେ ନାଁରେ କରିପାରିବାନି, ସେଥିପାଇଁ ଆଗକୁ ଗୋଟେ ନାଁ ଦରକାର, ସେଥିପାଇଁ ଆମେ ମିଷ୍ଟର ଲଗେଇଥିଲୁ ରେଜିଷ୍ଟର୍ଡ କରିବା ପାଇଁ, ତ ମିଷ୍ଟର ରିଏଲ କେନ୍।
0: ବହୁତ ଭଲ କଥା, ଯୋଉ ବ୍ୟବସାୟଟି ଆପଣ କରିଛନ୍ତି ରିଏଲ କେନ୍, ଏଇ ଯୋଉ ବ୍ୟବସାୟର ପ୍ରଣାଳୀ କ'ଣ?
1: ଆପଣ ଏବେ ବି ଯୋଉ ରୋଡ୍ ସାଇଡ୍ରେ ଆଖୁରସ ପିଉଛନ୍ତି, ତାକୁ ଥଣ୍ଡା ରଖିବା ପାଇଁ ଆଖୁରସକୁ ଆଇସ୍ ମିଶାଉଛନ୍ତି, ସେମାନେ ସେଗୁଡ଼ା ଫିଲିଂ କରୁନାହାନ୍ତି, ସେମାନେ ସବୁ କ୍ରସିଂ କରୁଛନ୍ତି, ପାଞ୍ଚ ଛଅ ଥର କ୍ରସିଂ କରୁଛନ୍ତି, ତାପରେ ସେମାନେ ଆଇସ୍ ମିଶାଇକି ଆଇସ୍କୁ ଆଡଜଷ୍ଟ କରିବାକୁ କିଛି ସୁଗର, ମାନେ ଯୋଉଟା କହୁଛନ୍ତି ଆର୍ଟିଫିସିଆଲ ସୁଗର ମିଶାଇକି ଲୋକଙ୍କୁ ପିଉଛନ୍ତି। ସେଇଟା କ'ଣ ନା ପ୍ରପର ଆଖୁରସ ନୁହଁ, ଆଖୁରସର ହେଲା ସେଟା ହେଲା ସୁଗର ଫର୍ମେଣ୍ଟେଡ୍ ଜିନିଷ, ତ ସେଟା ଫ୍ରେଶ୍ ବାହାରିବ, ଫ୍ରେଶ୍ କ୍ରସ୍ ହବ, ଆପଣ ପିଇଲେ ଯୋଉ ଟେଷ୍ଟ ଯୋଉ ଫ୍ଲେଭର୍ଡ ଆସିବ ସେଟା ସେମିତି ଦବାଟା ଫ୍ରେଶ୍ ଆଉ ପିଓର ନୁହଁ। ତ ସେଇ ଜିନିଷ ଆମେ ଆଇଡେଣ୍ଟିଫାଏଡ୍ କଲୁ, କିଛି ପ୍ରସେସ ଡେଭଲପ୍ କଲୁ, ପ୍ରସେସ ଡେଭଲପ୍ କରିକି ସେ ଉପରେ କାମ କଲୁ, କିଛି ମେସିନାରିଜ୍ ଆମେ ଓଡ଼ିଶା ବାହାରୁ ଆଣିଲୁ, କିଛି ପ୍ରସେସ ନିଜେ ଡେଭଲପ୍ କଲୁ, କିଛି ପ୍ରସେସ ଫ୍ଲୋ କଲୁ, ଆଉ ସେଇ ଉପରେ କାମ କଲୁ। ଗୋଟେ ଛୋଟ ପ୍ରୋସେସ ଫ୍ଲୋରୁ ଆଜି ଗୋଟେ ବଡ଼ ପ୍ରସେସ ଫ୍ଲୋ ହୋଇଛି ଆମର, ଆଉ ସେଇଥିରେ କାମ କରିକି ଆମେ ଲୋକଙ୍କୁ ଫ୍ରେଶ୍ ପିଓର ଆଉ ୱିଦାଉଟ୍ ଆଇସ୍ରେ ଚିଲ୍ଡ ସୁଗରକେନ୍ ଜୁସ୍ ଆମେ ପ୍ରୋଭାଇଡ୍ କରିବୁ।
0: ଆପଣ ଯେମିତି କହିଲେ ଫ୍ରେଶ୍ ଜୁସ୍ ଗ୍ରାହକକୁ ଯୋଗାଇ ଦେବା ଆପଣଙ୍କ ବ୍ୟବସାୟର ଇନକମ୍ ସହିତ, ଏଇଟା ମଧ୍ୟ ଆପଣଙ୍କର ଗୋଟେ ମୂଳ ଉଦ୍ଦେଶ୍ୟ। ତ ଆପଣ କହିଲେ ଯେ ଆପଣ ଓଡ଼ିଶା ବାହାରୁ ମଧ୍ୟ ଆଇଡିଆ ଆଣିଛନ୍ତି, ଆମର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ରହିଛି ଆମ ଯୁବ ସମାଜ ପାଇଁ, ଯୁବଗୋଷ୍ଠୀଙ୍କ ପାଇଁ, ଏଇ ଷ୍ଟାର୍ଟଅପ୍ ପାଇଁ, ତେବେ ଆପଣ ଏହି ଷ୍ଟାର୍ଟଅପ୍ ଯୋଜନାରେ କିଛି ଉପକୃତ ହୋଇପାରିଛନ୍ତି ନା ନାହିଁ?
1: ଆଜ୍ଞା, ନିଶ୍ଚିତ, ମୁଁ ବହୁତ ବହୁତ ଧନ୍ୟବାଦ ଦେବି ସରକାରଙ୍କୁ, ଯିଏକି ବହୁତ ସ୍କିମ୍ ଗୁଡ଼େ ଆମକୁ ଆମ ଷ୍ଟାର୍ଟଅପ୍ ମାନଙ୍କ ପାଇଁ ରଖିଛନ୍ତି। ସେ ସ୍କିମ୍ ଆମେ ନିହାତି ଆମେ ଲାଭ ଉଠାଇଛୁ, ଯେମିତିକି ଆମେ ସେଥିରୁ ଗୋଟେ ସ୍କିମ୍ ଆମେ ଲାଭ ଉଠାଇଛୁ, ଯେଉଁଟାକି ମିନିଷ୍ଟ୍ରି ଅଫ୍ ଆଗ୍ରିକଲଚର ୱେଲଫେୟାର ଅଫ୍ ଫାର୍ମର୍ସ, ସେଥିରେ କିଛି ଫଣ୍ଡ ସରକାର ଦିଅନ୍ତି। ICAR ଯେତେ ଗ୍ରୁପ୍ ଅଫ୍ ଆସୋସିଏସନ୍ ଅଛି ସେ ଅଣ୍ଡରରେ, ଏଠି ଆମ କଟକରେ CRRA ତାଙ୍କ ଅଣ୍ଡରରେ ଅଛି, ତ CRRA ଆମକୁ ବହୁତ ହେଲ୍ପ କରିଥିଲେ ସେମାନେ, ଆମେ ଯୋଉ ଫଣ୍ଡ ପାଇଥିଲୁ, ଇଭେନ୍ ଆମେ ହାଇଏଷ୍ଟ ଫଣ୍ଡେଡ୍ ଥିଲୁ ସେଥିରେ। ବହୁତ ଗୁଡ଼େ ବ୍ୟାଙ୍କ ଲୋନ୍ସ ଥାଏ ଯେଉଁଟା ପ୍ରପର ସ୍କିମ୍ରେ ଆପଣ ସବ୍ସିଡି ସହିତ ପାଇପାରିବେ, ପ୍ରାଇମ୍ ମିନିଷ୍ଟର ଏମ୍ପ୍ଲୟ ଜେନେରେସନ୍ ପ୍ରୋଗ୍ରାମ୍, ପ୍ରାଇମ୍ ମିନିଷ୍ଟର ଫୁଡ୍ ପ୍ରୋସେସିଂ ବିଜନେସ୍ ପାଇଁ ସେଟା ଗୋଟେ ସ୍କିମ୍ ଥାଏ, ଆଉ ଦୁଇଟା ଯାକ ଆମେ ଲାଭବାନ ହେଇଛୁ, ଦୁଇଟା ଯାକ ଆମେ ଲୋନ୍ ନେଇଛୁ, ସବ୍ସିଡି ପାଇଛୁ, ଲାଭବାନ ହେଇଛୁ। ମୁଁ ବହୁତ ବହୁତ ଧନ୍ୟବାଦ ଦେବି ସରକାରଙ୍କୁ, ଯିଏକି ଏତେ ଗୁଡ଼େ ସ୍କିମ୍ ଆମ ପାଇଁ ରଖିଛନ୍ତି।
0: ସାର୍, ଆପଣ କୋଉ ପର୍ଯ୍ୟନ୍ତ ପଢାପଢି କରିଛନ୍ତି?
1: MBA ଫିନାନ୍ସ ଗ୍ରାଜୁଏଟ୍ ହେଇଥିଲି MBAରେ, ତାପରେ ମୁଁ ନିଜେ ଜବ୍ କରୁଥିଲି, ଗୋଟେ MNC ବ୍ୟାଙ୍କରେ ଜବ୍ କରୁଥିଲି। 2016 ମୁଁ ଜବ୍ ଛାଡ଼ିଥିଲି, କିଛି ନିଜେ କରିବି ବୋଲି ଛାଡ଼ିଥିଲି, ତାପରେ ମୁଁ ଘରକୁ ପଳେଇ ଆସିଥିଲି, ଘରକୁ ପଳେଇ ଆସିକି ନିଜର କିଛି ବିଜନେସ୍ ଷ୍ଟାର୍ଟ କରିଥିଲି, ପ୍ରୋପ୍ରାଇଟରସିପ୍ ଫାର୍ମ ଗୋଟେ କରିକି ବିଜନେସ୍ ଷ୍ଟାର୍ଟ କରିଥିଲି, ତ ମତେ ଲାଗିଲା କିଛି ନୂଆ ଦରକାର ସୋସାଇଟିକୁ, ସେମ୍ ଟୁ ସେମ୍ ସବୁବେଳେ ସେହି କାମ କରିକି ମତେ କିଛି ଭଲ ଲାଗୁନଥିଲା, କିଛି ନୂଆ କରିବା ଦରକାର, ସେଥିପାଇଁ ମୁଁ ଆଇଡେଣ୍ଟିଫାଏଡ୍ କଲି କି ନାଇଁ ସୁଗରକେନ୍ ଜୁସ୍ର ମାର୍କେଟ ନାହିଁ ଏଇଠି, ଫ୍ରେଶ୍ ସେଇ ଜିନିଷ ହିଁ ଆମେ ସୋସାଇଟିକୁ ପ୍ରୋଭାଇଡ୍ କରିବା, ସେମିତି ଆମେ ତିଆରି କରିଥିଲୁ ମିଷ୍ଟର ରିଏଲକେନ୍ ଜୁସ୍।
0: ଭଲ କଥାଟେ କହିଲେ। ତେବେ ପ୍ରାୟତଃ ଆପଣ ଚାକିରି ଛାଡ଼ିକି ବ୍ୟବସାୟରେ ମନୋନିବେଶ କଲେ, ଆପଣଙ୍କ ଘରେ ସେମିତି କିଛି ଅସୁବିଧା ଉପୁଜିନି?
1: ଆମେ ହେଲୁ ମିଡିଲ କ୍ଲାସ ଫ୍ୟାମିଲି, ଆମ ବାପାମାନେ ଚାହିଁବେ କି ପୁଅ ମୋର ଚାକିରି ପାଠ ପଢିଛି ତ ଗୋଟେ ଭଲ ଚାକିରି କରୁ, ଆମ ଘରେ ମଧ୍ୟ ସେୟା କହିଥିଲେ, କାହିଁକିନା ମୋ କଜିନ୍ ଭାଇମାନେ ବି ବାହାରେ ସବୁ ଜବ୍ କରୁଛନ୍ତି, ଆଉ ମୁଁ କ'ଣ କରିଥିଲା, ମୋର କେବେ ଇଚ୍ଛା ନଥିଲା ଜବ୍ କରିବାକୁ, ମୋ ବାପାଙ୍କର ବିଜନେସ୍ ଥିଲା, ମୁଁ ଛୋଟବେଳୁ ଭାବୁଥିଲି କି ମୁଁ ବିଜନେସ୍ କରିବି, ମୋ ବାପା ଟୋଟାଲି ଇଚ୍ଛା କରିନଥିଲେ କି ମୁଁ ବିଜନେସ୍ରେ ବସେ ବୋଲି। ଏମିତି ହେଲା, 10th ଗଲା ମୋର, +2 ଗଲା, ତାପରେ MBA ପରେ ବି ମୁଁ କହୁଥିଲି କି ନାଇଁ ମୁଁ ବିଜନେସ୍ କରିବି, ଘରେ କହିଲେ ନା ତୁ ଜବ୍ କର, ତ ମୁଁ ତାଙ୍କ କଥା ଶୁଣିକି ଜବ୍ କରିଥିଲି, ଆଉ ମୁଁ ଏବେ ଭାବୁଛି ମୁଁ ପାଠ ପଢିକି ଆଉ ଜବ୍ ଏକ୍ସପିରିଏନ୍ସ ନେଇକି ଆସିକି ଯଦି

0: ଆପଣ ବିଜନେସ୍ କରିବେ ତାହା ସେଇଟା ବହୁତ ବେଟର ଦେନ୍ କି ଆପଣ ପାଠ ନ ପଢିକି ଅନଏଜୁକେଟେଡ୍ ହେଇକି ଯଦି ଆପଣ କିଛି ବିଜନେସ୍ କରୁଛନ୍ତି ବୋଲି।
1: ତେବେ ଆପଣଙ୍କର ପ୍ରେରଣାଦାତା କିଏ ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ?
0: କିନ୍ତୁ ସେମିତି ଜଣଙ୍କୁ କହିହବନି, ସମସ୍ତେ ମୋତେ ହେଲ୍ପ କରିଛନ୍ତି, ସମସ୍ତେ ମୋତେ ସପୋର୍ଟ କରିଛନ୍ତି, ମନିଟାରି ନ ହଉ ପଛେ ମେଣ୍ଟାଲି ସବୁ ସପୋର୍ଟ କରିଛନ୍ତି।
1: ବ୍ୟବସାୟୀ ହେଉ କିମ୍ବା ଜଣେ ସର୍ଭିସ ହୋଲ୍ଡର, ସମସ୍ତଙ୍କ ପାଇଁ ନିହାତି ଭାବରେ ଆବଶ୍ୟକ। ତେବେ ସାର୍, ଆପଣ ଯୋଉ ବିଜନେସ୍ ଷ୍ଟାର୍ଟ କରିଛନ୍ତି, ଯୋଉ ବ୍ୟବସାୟଟି ଆରମ୍ଭ କରିଛନ୍ତି, ତାହା ହେଉଛି ଜୁସ୍ର।
0: ଆଜ୍ଞା।
1: କିନ୍ତୁ ଆମେ ଯେତିକି ଜାଣିଛେ ଆମେ ଖରାଦିନ ହିଁ ଜୁସ୍କୁ ଖୋଜୁ।
0: ଆଜ୍ଞା।
1: ତେବେ ଆପଣଙ୍କ ବର୍ଷା ଦିନରେ କ'ଣ କ୍ଷତି ସହିବାକୁ ପଡ଼ିନି?
0: ନାଇଁ, ଦେଖନ୍ତୁ କ୍ଷତି ନାହିଁ, ଏଇଟା ଗୋଟେ ହେଲା ନ୍ୟାଚୁରାଲ ଡ୍ରିଙ୍କ ସୁଗର କେନ୍ ଜୁସ୍ଟା, ଆଉ ହେଲ୍ଥ ଡ୍ରିଙ୍କ କହିବାକୁ ଗଲେ ଏଇଟା ଦେଖନ୍ତୁ ଆର ବହୁତ କ୍ୟୁରେଟିଭ ନେଚର ଅଛି, ଯେଉଁଟାକି ବହୁତ ରୋଗର ପ୍ରତିରୋଧକ। ଆପଣ ଜାଣିଥିବେ ଜଣ୍ଡିସ ହେଲେ ଲୋକ କୁହନ୍ତି ଲିଭର ପାଇଁ ସୁଗର କେନ୍ ଜୁସ୍ ପିଇବା ପାଇଁ, ସେମିତି ଏଇଟା କ୍ୟାଲସିୟମ ପାଇଁ ଭଲ, ଆପଣଙ୍କୁ ଇମ୍ୟୁନିଟି ବୁଷ୍ଟ କରେ। ତ ମୋ ହିସାବରେ ବର୍ଷ ସାରା ପିଇବା କଥା, ଆଉ ଆଜିକାଲି ଲୋକ ବି ଚେଞ୍ଜ ହେଲେଣି, ଡାଇଭର୍ଟ ହେଲେଣି, ଆପଣ କାର୍ବୋନେଟେଡ୍ ଡ୍ରିଙ୍କରୁ ସୁଗର କେନ୍ ଜୁସ୍ କି ଆପଣଙ୍କର ନ୍ୟାଚୁରାଲ ଡ୍ରିଙ୍କକୁ। ଖରାଦିନ କମ୍ପାରିଜନରେ ଶୀତଦିନେ ବିଜନେସ୍ ଟିକେ କମ୍ ହୁଏ, ବର୍ଷା ଦିନେ ବି ମଧ୍ୟ କମ୍ ହୁଏ, ବଟ୍ କିଛି ଲୋକ ଅଛନ୍ତି ଯେ କି ବହୁତ ଭଲ ପାଆନ୍ତି ସୁଗର କେନ୍ ଜୁସ୍କୁ, ଆମର ରେଗୁଲାର କଷ୍ଟମର ଅଛନ୍ତି, ସେ ସବୁଦିନ ଆସିକି ପିଇବାକୁ ଚାହାନ୍ତି। ହଁ, ଆପଣ ଯାହା କହିଲେ ସତ, ଖରାଦିନେ ଟିକେ ବିଜନେସ୍ ଅଧିକା ହୁଏ, ଶୀତଦିନେ କମ୍ ହୁଏ, ବଟ୍ କ୍ଷତି ଆପଣ ଯଦି ଦେଖେ ରାଉଣ୍ଡ ଦ ଇୟର୍ ଆମର ହିସାବ ହୁଏ, ରାଉଣ୍ଡ ଦ ଇୟର୍ ବର୍ଷ ସାରାର ଆମର ହିସାବ ହୁଏ, ତ ସେଥିରେ ଆମର ବେଶୀ କ୍ଷତି ହୁଏ ନାହିଁ। ଆମେ ଏବେ ବି ଆମେ କେବେ କ୍ଷତି କରିନୁ, ଆମେ ଅନ୍ ପ୍ରଫିଟ୍ ଅଛୁ।
1: ବହୁତ ଭଲ କଥା, ବ୍ୟବସାୟରେ ଲାଭ ଆସେ, କ୍ଷତି ଆସେ, ତଥାପି ନିଜକୁ ସେତିକି ଦମ୍ଭ କରିକି ବିଜନେସରେ ବା ବ୍ୟବସାୟରେ ଆଗକୁ ବଢ଼ିବାକୁ ହୁଏ। ଆପଣ MBA ପଢି ଜବ୍ କରି ମଧ୍ୟ ତାପରେ ଆପଣ ବ୍ୟବସାୟରେ ମନୋନିବେଶ କଲେ, ତେବେ ବ୍ୟବସାୟରେ ଲାଭ ଥାଏ କ୍ଷତି ଥାଏ, ଯୋଉ କଥା ଆମେ ଜାଣିଛେ, ଆପଣ ଲାଭ ତ ସହିଯିବେ କିନ୍ତୁ କ୍ଷତି ପାଇଁ ଆପଣ ନିଜକୁ କେମିତି ପ୍ରସ୍ତୁତ କରି ରଖିଛନ୍ତି?
0: ଲସ୍ ବହୁତ ପ୍ରକାର ଅଛି, ଯେଉଁଟା କି ହେଲା ଗୋଟେ ମୁଁ କହିବି, ଗୋଟେ ନେଚର ଦ୍ୱାରା ହୁଏ, ଯେମିତିକି ଆମ କୋଭିଡ ହେଇଥିଲା, କୋଭିଡ ଟାଇମ୍ରେ ବହୁତ ଲୋକ ଲସ୍ କରିଥିଲେ, ସେଟା କହିବାକୁ ଗଲେ ସେଥିରେ ଆମ ଗଭର୍ଣ୍ଣମେଣ୍ଟ ବହୁତ ହେଲ୍ପ କରିଥିଲେ, ଇଭେନ୍ ମାନେ ମୁଁ ମୋ କଥା କହୁନି ବଟ୍ ବହୁତ ସାରା ବିଜନେସମ୍ୟାନ୍କୁ ବହୁତ ହେଲ୍ପ କରିଥିଲେ, ଷ୍ଟାର୍ଟଅପ୍ ହୁଏ ଏଣ୍ଟରପ୍ରେନ୍ୟୁର୍ ବହୁତ ହେଲ୍ପ କରିଥିଲେ, ବହୁତ ଗୁଡ଼ିଏ ସ୍କିମ୍ କରିଥିଲେ, ଆଉ ବହୁତ ଲୋନ୍ ବି ବହୁତ କମ୍ ଇଣ୍ଟରେଷ୍ଟରେ ପ୍ରୋଭାଇଡ୍ କରିଥିଲେ ସେମାନଙ୍କୁ ତାଙ୍କ କ୍ଷତି ସହିବା ପାଇଁ। ତ ଗୋଟେ କ୍ଷତି ଦେଖିଲେ ହିଁ ଆପଣ ଲାଭ କରିପାରିବେ। ଆଉ ଗୋଟେ ମୋ ଏକ୍ସପିରିଏନ୍ସରୁ କହୁଛି, ଯଦି ଆପଣଙ୍କ ବିଜନେସ୍ରେ ଏଥିକ୍ସ ଅଛି, ଆପଣ ଯଦି କାହାକୁ ଠକିବାର ମନୋବୃତ୍ତି ନାହିଁ, ଆପଣ ଯୋଉ ଜିନିଷ ଧର ଫୁଡ୍ ବିଜନେସ୍ କରୁଛନ୍ତି, ଆପଣ ନିଜେ ଯୋଉଟା ଖାଉ ପାରିବେନି ଆପଣ କଷ୍ଟମରକୁ ଦେବେ ନାହିଁ। ମୋର ହେଲା କି ମୁଁ ଯୋଉ ଜୁସ୍ଟା ମୁଁ ନିଜେ ପିଇପାରିବିନି ସେ ଜୁସ୍ଟା ମୁଁ କେବେ କଷ୍ଟମରକୁ ଦେବିନି, କାରଣ ମୁଁ ଜାଣିଛି ଆଖୁରେ କୋଉଠି ପକାଉଥାଏ, କେମିତି କଟା ହେବ, କେମିତି ପ୍ରୋସେସ୍ ସବୁ ମୁଁ ଜାଣିଛି, ତ ଯୋଉଟା ମୁଁ ପିଇପାରିବିନି ମୁଁ କଷ୍ଟମରକୁ ଦେବିନି ସେଟା। ତ ଯଦି ଏଥିକ୍ସ ଅଛି ନା, ଆପଣଙ୍କର ଅଳ୍ପ ଲାଭ ହଉ ବି କ୍ଷତି କେବେ ହବନି।
1: ଗୋଟେ ବହୁତ ସୁନ୍ଦର କଥା ଆପଣ କହିଲେ, ଯଦି ମୁଁ ପିଇ ନ ପାରୁଛି ତେବେ ମୁଁ କଷ୍ଟମରକୁ କେବେ ଦେବି ନାହିଁ। ତେବେ ଏଇ ଚିନ୍ତାଧାରା ନେଇ ଯଦି ସବୁ ବ୍ୟବସାୟ ଆଗକୁ ବଢ଼ିବେ ନିଶ୍ଚିତ ଭାବରେ ଯିବେ, ବହୁତ ଜଣ ଠକାମିର ଶିକାର ହେବାରୁ ବଞ୍ଚିଯିବେ। ତେବେ ବହୁତ ଜଣ ଚାହାନ୍ତି ବିଜନେସ୍ କରିବା, ବହୁତ ଯୁବକମାନେ ଅଛନ୍ତି ଯେଉଁମାନେ ବ୍ୟବସାୟ କରିବାକୁ ଚାହାନ୍ତି କିନ୍ତୁ ସେମାନଙ୍କ ପାଖରେ ଆଇଡିଆର ଅଭାବ ଥାଏ, ସେମାନେ ଜାଣିପାରନ୍ତି ନାହିଁ ଯେ ଆମେ କୋଉଠୁ ଆମେ ଜ୍ଞାନ ନେବୁ ବ୍ୟବସାୟର, କେମିତି କୋଉ ପ୍ରଣାଳୀରେ ଆମେ କୋଉ ବ୍ୟବସାୟ କରିବୁ, କେଉଁ ପ୍ରଣାଳୀରେ କରିବୁ, ସେଇ ଜିନିଷଟା ସେଇ ଜ୍ଞାନଟା ସମସ୍ତଙ୍କ ପାଖରେ ନଥାଏ। ତେବେ ଏଥିପାଇଁ ସେମାନେ କୋଉ ସବୁ ସୋର୍ସକୁ, ସେମାନେ କୋଉ ସବୁ ପ୍ରଣାଳୀକୁ ଆପଣେଇ ପାରିବେ?
0: ଦେଖନ୍ତୁ ଆଜିକାଲି ତ ଆପଣ ୟୁଟ୍ୟୁବ ସମସ୍ତେ ପ୍ରାୟ ଦେଖୁଛନ୍ତି ରିଲ୍ସରେ, ତ ସେଥିରେ ବହୁତ ଗୁଡ଼େ ବିଜନେସ୍ ଦେଖାଯାଉଛି ଏବେ କି ଯୋଉଟା ଆମ ସୋସାଇଟିରେ ଅବ୍ୟ ପର୍ଯ୍ୟନ୍ତ ଆସିନି। ପ୍ରଥମ ହେଲା ସେମାନେ ସେଇଟା ଦେଖିକି ଯଦି ଇଣ୍ଟରେଷ୍ଟ ଯଦି ଅଛି ତାଙ୍କର ସେମାନେ କରିପାରିବେ। ଆଉ ହେଲା ଆପଣଙ୍କର ଯଦି ପୁଞ୍ଜି ନାହିଁ କି କମ୍ ପୁଞ୍ଜି ଅଛି, ଯଦି ଆପଣ ଗୋଟେ ଭଲ ପିଚ୍ କି ଭଲ ପ୍ରେଜେଣ୍ଟେସନ ନେଇକି ଆପଣ ବ୍ୟାଙ୍କ ପାଖକୁ ଯାଉଛନ୍ତି, ତାହେଲେ ବ୍ୟାଙ୍କ ମୋ ହିସାବରେ କେବେ ବି ଡିନାଏ କରିବନି, ହେଇପାରେ କମ୍ ପୁଞ୍ଜି ଦେବ କିନ୍ତୁ ଡିନାଏ କରିବନି। ଆଉ ଗୋଟେ କଥା ମୁଁ ଆଡ୍ କରିବାକୁ ଚାହୁଁଛି, ସରକାରଙ୍କର ବହୁତ ଗୁଡ଼ିଏ ସ୍କିମ୍ ବାହାରିଛି ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର, ଆପଣ କିଛି ନୂଆ ଉଦ୍ଭାବନ କରିବାକୁ ଚାହୁଁଛନ୍ତି, ଆପଣ ବିଜନେସ୍ ନଥାଉ ଉଦ୍ଭାବନ କରିବାକୁ ଚାହୁଁଛନ୍ତି, ଆପଣ ଗୋଟେ ଭଲ ପ୍ରେଜେଣ୍ଟେସନ ଦିଅନ୍ତୁ, ଆପଣଙ୍କୁ ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ତରଫରୁ ଆପଣଙ୍କୁ ଫଣ୍ଡ ମିଳିବ, ଆପଣ ଯଦି କିଛି ବାୟୋଟେକ୍ କରିବାକୁ ଚାହୁଁଛନ୍ତି, ଆପଣଙ୍କ ପାଖରେ ଫଣ୍ଡ ନାହିଁ, ଆପଣଙ୍କ ଖାଲି ଆଇଡିଆ ଅଛି, ତାହେଲେ ଆପଣଙ୍କ ବିଗ୍ ଗ୍ରାଣ୍ଟ ମିଳେ, ଗୋଟେ ବାଇରାକ୍ ବୋଲି ଗୋଟେ ଗ୍ରାଣ୍ଟ ଅଛି ସେଟା ମିଳିବ। ତ ଆହୁରି ବହୁତ ଗୁଡ଼ିଏ ସରକାରଙ୍କର ବହୁତ ସ୍କିମ୍ ଅଛି ଯେଉଁଟାକି ଆପଣ ରିସର୍ଚ୍ଚ କଲେ ପାଇପାରିବେ, ଆପଣଙ୍କର ଷ୍ଟାର୍ଟଅପ୍ରେ ବି ଷ୍ଟାର୍ଟଅପ୍ ଇଣ୍ଡିଆର ବି ଫଣ୍ଡ ଅଛି, ଆପଣ ଷ୍ଟାର୍ଟଅପ୍ରେ ନେଇପାରିବେ। ତ ଏହିପରି ବହୁତ ଗୁଡ଼ିଏ ଫଣ୍ଡ ଅଛି, ଆପଣ ରିସର୍ଚ୍ଚ କରନ୍ତୁ, ଆପଣ ନିଜେ ଜାଣିପାରିବେ।
1: ସାର୍, ଆପଣ ଯେମିତି କହିଲେ କି ଆପଣ ହାଇଜେନିକ୍ ଜୁସ୍ ଯୋଗାଇ ଦେବାକୁ ଚାହୁଁଛନ୍ତି ଆମର ଗ୍ରାହକମାନଙ୍କୁ, ଲୋକ କେମିତି ଜାଣିବେ ଯେ ଆପଣ ଏଇଭଳି ଗୋଟେ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି, ଗୋଟେ ଫ୍ରେଶ୍ ଜୁସ୍ ଆପଣ ଗ୍ରାହକମାନଙ୍କୁ ଯୋଗାଇ ଦେବାକୁ ଚାହୁଁଛନ୍ତି, ଆମ ଲୋକମାନେ କେମିତି ଜାଣିବେ ଏ ବିଷୟରେ?
0: ଗୋଟେ ଆମେ ଷ୍ଟାର୍ଟ କରିଥିଲୁ ସେଇ ଲୋକଙ୍କ

0: ପସନ୍ଦରେ ହିଁ ଆମେ ବଢ଼ିକି ଆଜି 14 କାଟ କରିଛୁ, ଆଉ ଆମେ ଗ୍ରୋ କରୁଛୁ ଫ୍ରାଞ୍ଚାଇଜ ଥ୍ରୁରେ। ଦେଖନ୍ତୁ, ମୋ ପାଖରେ ଏତେ ପୁଞ୍ଜି ନାହିଁ ଲଗେଇକି ମୁଁ କଟକ ଭୁବନେଶ୍ୱର କି ବାହାର ଷ୍ଟେଟ କୋଉଠି ବି ମୁଁ ବହୁତ ଗୁଡ଼େ କରିପାରିବି ସେମିତି ତ ନାହିଁ। ଆମେ ବେସିକାଲି ଆମେ ଗ୍ରୋ କରୁଛୁ ଫ୍ରାଞ୍ଚାଇଜି ମଡେଲରେ, ଯେ କି ଆମେ ଦେଖନ୍ତୁ ଆମ ପାଖରେ ଏତେ ପୁଞ୍ଜି ନାହିଁକି ଆମେ ଆଜି କଟକ ଭୁବନେଶ୍ୱର କି ଅଲଗା ସିଟିଜ କି ଅଲଗା ଷ୍ଟେଟକୁ ଯାଇକି ଆମେ ଆମର ସୁଗର କେନ୍ ଜୁସ୍ ଦୋକାନ କରିପାରିବୁ ନାହିଁ। କିନ୍ତୁ ଆମେ ଯଦି ଫ୍ରାଞ୍ଚାଇଜି ମଡେଲରେ କରୁଛୁ, ବହୁତ ଲୋ କଷ୍ଟ ଫ୍ରାଞ୍ଚାଇଜରେ ଜଣେ ଆମର ସୁଗର କେନ୍ ଜୁସ୍ର ଆମ ବ୍ରାଣ୍ଡ ନେଇକି ସେ ନିଜେ ଗୋଟେ କାର୍ଟ କରିପାରିବେ, ଆଉ ସେଥିରେ ଆମେ ତାଙ୍କୁ ହ୍ୟାଣ୍ଡ ହୋଲ୍ଡିଂ ସପୋର୍ଟ କରୁଛୁ। ଆମେ ତାଙ୍କୁ ବହୁତ ଲୋ କଷ୍ଟରେ ଇଭେନ୍ ଆମେ ତାଙ୍କୁ ଗଭର୍ଣ୍ଣମେଣ୍ଟର କିଛି ସ୍କିମ୍ ହିସାବରେ ଆମେ ତ ଲୋନ୍ କରାଇ ପାରୁଛୁ। ସେଥିରେ କ'ଣ ହେବ ନା ସେ ନିଜେ ଗୋଟେ ଏଣ୍ଟରପ୍ରିନିୟର ନିଜେ ହେବେ, ତ ଆମେ ଗୋଟେ ସାଇଡ୍ରେ ଦେଖିବାକୁ ଗଲେ ଆମେ ଏଣ୍ଟରପ୍ରିନିୟର ଜେନେରେଟ୍ କରୁଛୁ। ତାପରେ ସେମାନେ ସେଥିରେ କିଛି ଲୋକଙ୍କୁ ନିଯୁକ୍ତି କରିବେ, କିଛି କାମ ଦେବେ, ସେମାନେ ବି ସେଥିରେ କିଛି ଲାଭବାନ ହେବେ। ତ ଇଏ ଆଉ ଗୋଟେ ହେଇଗଲା କି ଏମ୍ପ୍ଲୟମେଣ୍ଟ, ତ ହଉ ଡାଇରେକ୍ଟଲି ହଉ ଇନ୍ଡାଇରେକ୍ଟଲି ଆମେ କିଛି ଏମ୍ପ୍ଲୟମେଣ୍ଟ ବି ଜେନେରେଟ୍ କରୁଛୁ। ତାପରେ ଯେହେତୁ ସୋସାଇଟିରେ ଯୋଉଟା ନଥିଲା କି ହାଇଜିନ୍ ପିଓର ସୁଗର କେନ୍ ଜୁସ୍, ସେଇଟା ଆମେ ସୋସାଇଟିକୁ ପ୍ରୋଭାଇଡ୍ କଲୁ, ତ ଆମେ କିଛି ସୋସାଇଟିରେ ବି ଭଲ କଲୁ। ତ ଏଇଭଳିଆ ହିସାବରେ ଆମେ ଆମ ବିଜନେସ୍ କରୁଛୁ, ଯେମିତିକି ସମସ୍ତେ ଉପକୃତ ହେବେ, ଖାଲି ଆମେ ନୁହଁ ସମସ୍ତେ ଉପକୃତ ହେବେ। ଯେମିତିକି ଯୋଉ ସ୍କିମ୍ର ନିୟମ ହେଲା ସେୟା, ଯେମିତିକି ପ୍ରାଇମ୍ ମିନିଷ୍ଟର ଏମ୍ପ୍ଲୟ ଜେନେରେସନ୍ ପ୍ରୋଗ୍ରାମ, ଆପଣ ଏମ୍ପ୍ଲୟ ଜେନେରେଟ୍ କରିବେ। ତ ଏଇଭଳି କିଛି ହିସାବରେ ଆମେ ଆମ ବିଜନେସ୍କୁ ଗ୍ରୋ କରୁଛୁ। ଦେଖନ୍ତୁ, ଆଜିକାଲି ଦୁନିଆରେ ଲୋକମାନେ ଟିକେ ସତର୍କ ହେଲେଣି, ହେଲ୍ଥ କନସିୟସ୍ ହେଲେଣି, ସେମାନେ ବେଶୀ କାର୍ବନେଟେଡ୍ ଡ୍ରିଙ୍କ୍ସ କି ଆପଣ ଅଲଗା କିଛି ଡ୍ରିଙ୍କ୍ସ ସେମାନେ ନ ପିଇକି ସେମାନେ ବେସିକାଲି ହେଲ୍ଥ ଡ୍ରିଙ୍କ୍ ପିଉଛନ୍ତି। ତ ଲୋକମାନେ ଜାଣିଲେଣି କି ଆମେ ପିଓର ଆଣ୍ଡ ଫ୍ରେଶ୍ ହାଇଜେନ୍ ସୁଗର କେନ୍ ଜୁସ୍ ଦେଉଛୁ। ଆଉ ଦେଖନ୍ତୁ, ଏଇଟା ତ ବହୁତ ଜଲ୍ଦି ସାଙ୍ଗେ ସାଙ୍ଗେ ତ ଡେଭଲପ୍ ହେଇପାରିବାରେ ବହୁତ ଲୋକ ତ ଜାଣିପାରିବେନି, ଧୀରେ ଧୀରେ ୱାର୍ଡ ଅଫ୍ ମାଉଥ୍, ଯେମିତି ଆମେ ତ ବେଶୀ ଆଡଭର୍ଟାଇଜିଂ ବି ଆମର ନାହିଁ, ଯେଉଁ ୱାର୍ଡ ଅଫ୍ ମାଉଥ୍ ହିସାବରେ ଆମ ଜାଣିଲେଣି ଆଉ ଆମ ପାଖରେ ଆସିକି ସୁଗର କେନ୍ ଜୁସ୍ ପିଉଛନ୍ତି।
1: ଧୀରେ ଧୀରେ କଥାରେ କଥାରେ, ଯେମିତି କହିଲେ କି କଥାରେ କଥାରେ ହିଁ ବଢେ, ତେବେ ଜଣେ ଉପକୃତ ହେଲେ ସେ ଚାରି ଜଣଙ୍କୁ କହିବ ନିହାତି ଭାବରେ। ତେବେ ଯେମିତିକି ଜଣେ ମଣିଷର ପିଲାଟିଏ ଜନ୍ମ ହେବା, ଯାହା ଗୋଟେ ବ୍ୟବସାୟ, ନିଜର ଗୋଟେ ନୂଆ ବ୍ୟବସାୟ ଆରମ୍ଭ କରିବା, ଏକଦମ ସେଇଭଳି
0: ପୁରା ଏକଦମ ସେଇଆ,
1: ସେମିତି ଆପଣ ଆପଣଙ୍କ ବ୍ୟବସାୟ ଆରମ୍ଭ କଲେ, ତାର ଗୋଟେ ସୁନ୍ଦର ନାଁ ଦେଲେ, ତେବେ କଣ ରହିଛି ଆପଣଙ୍କର ମିଷ୍ଟର ରିଏଲ କେନ୍ଙ୍କ ଭବିଷ୍ୟତକୁ ନେଇ ଚିନ୍ତା? କେମିତି ତାର ଭବିଷ୍ୟତରେ ଆଗକୁ କଣ କରିବେ, ଯାହାଫଳରେ ଆପଣ ଯେମିତି କହିଲେ କି ଆମେ ସହରକୁ ସହର ଯାଇପାରି ନାହାନ୍ତି, ଆପଣ ପ୍ରତିଟି ସହରରେ ରିଏଲ କେନ୍ଙ୍କୁ ଜାଣିପାରିବେ, ଏଥିପାଇଁ ଆପଣ କଣ ଚିନ୍ତା କରିଛନ୍ତି?
0: ଦେଖନ୍ତୁ, ଆମେ ତ ନିଜେ ନିଜେ ସବୁଆଡେ କରିପାରିବୁନୁ, ଯେମିତିକି ଆମେ କଟକରେ ଧରନ୍ତୁ ଆମର 5 ବ୍ରାଞ୍ଚ ଅଛି ଆଉ ବାକି ଫ୍ରାଞ୍ଚାଇଜି ଅଛି, ତ ସେମିତି ଭୁବନେଶ୍ୱରରେ କିଛି ଆମ ଫ୍ରାଞ୍ଚାଇଜି ଗୋଟେ ଅଛି, ତ ସେଇଭଳି ଆମେ ଫ୍ରାଞ୍ଚାଇଜି ଥ୍ରୁରୁ ଗ୍ରୋ କରିବା। ତ ତା ଭବିଷ୍ୟତ ଯାହାହେଲେ ବି ଆମେ ଭାବିଛୁ, ନହେଲେ ତ ଆମେ ଷ୍ଟାର୍ଟ କରିଛୁ, ବହୁତ କଷ୍ଟରେ ଷ୍ଟାର୍ଟ କରିଛୁ, ଗୋଟେ ଛୋଟ ରିଏଲ କେନ୍ରୁ ଆମେ ଆଜି 14 କାଉଣ୍ଟର ପହଞ୍ଚିଛୁ, ବହୁତ କଷ୍ଟରେ ଷ୍ଟାର୍ଟ କରିଛୁ। ତ କଟକରେ ଧରନ୍ତୁ ଆମେ କରିଛୁ, ଆମେ ଚାହୁଁଛୁ ଆମର ବ୍ରାଣ୍ଡ ଆଜି ଓଡ଼ିଶା ଭିତରେ କାଲି ଓଡ଼ିଶା ବାହାରେ ଲୋକ ଜାଣନ୍ତୁ ଆଉ ଶୁଦ୍ଧ ଆକୁରସ ପିଅନ୍ତୁ। ତ ଏଥିପାଇଁ ଆମକୁ ଲୋକବଳ ଦରକାର ଇନ୍ ଦ ସେନ୍ସ କି ଆମର ଫ୍ରାଞ୍ଚାଇଜି ଲୋକ ନିଅନ୍ତୁ, ଆମେ ତାଙ୍କୁ ସପୋର୍ଟ ଦେବା। ଜଷ୍ଟ ଆପଣ ପୂର୍ବରୁ କହୁଥିଲେ ସେଇ କଥା, ତ ଫ୍ରାଞ୍ଚାଇଜିକୁ ସପୋର୍ଟ ଦେବା, ହ୍ୟାଣ୍ଡ ହୋଲ୍ଡିଂ ସପୋର୍ଟ ଦେବା, ପ୍ରସେସ ବତେଇବା, ସେ ଆମ ପ୍ରସେସରେ କାମ କଲେ ହିଁ ଆଜି ଓଡ଼ିଶା ଭିତରେ ଅଛୁ, କାଲି ଓଡ଼ିଶା ବାହାରକୁ ଯିବା, କାଲି ମେ ବି ଭଗବାନ ଯଦି କରିବେ ଆମେ ଇଣ୍ଡିଆ ବାହାରକୁ ବି ଯାଇପାରିବା।
1: ବହୁତ ସୁନ୍ଦର କଥାଟେ କହିଲେ, ଯେମିତିକି ଆପଣ ଗୋଟେ କେତେ ସୁନ୍ଦର ଭବିଷ୍ୟତ ବାଛି ରଖିଛନ୍ତି, ଭାବି ରଖିଛନ୍ତି ଆପଣଙ୍କ ବ୍ୟବସାୟ ପାଇଁ। ତେବେ ଆମ ଯୁବକମାନେ, ପ୍ରାୟତଃ ଯୁବକମାନେ ଏବେ ଚାକିରି ପଛରେ ଧାଉଁନାହାନ୍ତି, ନିଜର କିଛି ନା କିଛି ଗୋଟେ ନୂଆ ଆରମ୍ଭ କରିବାକୁ ସେମାନେ ସବୁବେଳେ ଚେଷ୍ଟାରତ ହେଲେଣି, ସେମାନଙ୍କ ପାଇଁ ଆପଣ କ'ଣ କହିବାକୁ ଚାହିଁବେ? ଯଦି ବ୍ୟବସାୟ ଦିଗରେ ଆଗକୁ ବଢୁଛନ୍ତି, ନିଜକୁ କେମିତି ଦମ୍ଭ କରି ରଖିବାକୁ ପଡିବ, ଉଭୟ ଲାଭ ଆଉ କ୍ଷତି ସହିବା ପାଇଁ?
0: ପ୍ରଥମ କଥା ହେଲା, ସେମାନେ ଟିକେ ଭାବିଚିନ୍ତି କାମ କରିବେ, ଟିକେ ଦେଖିବେ ଯଦି ତାଙ୍କ ଇଣ୍ଟରେଷ୍ଟ ଅଛି ବିଜନେସ୍ ପାଇଁ, ଯଦି ବିଜନେସ୍ କରିପାରିବେ, କିଛି ନୂଆ ଇନୋଭେସନ୍ ଆଣିପାରିବେ। ଆଉ ଦେଖନ୍ତୁ, ଚାକିରିରେ ଆପଣ କିଛି ଛୁଟି ପାଇପାରିବେ, ବଟ୍ ନୂଆ ବିଜନେସ୍ରେ ଆପଣ 24 ଘଣ୍ଟାରୁ ମୁଁ କହୁଛି 20 ଘଣ୍ଟା କାମ ନ କଲେ ଆପଣ ପାରିପାରିବେନି। କାରଣ ଗୋଟେ ଏଣ୍ଟରପ୍ରିନିୟର ସେ ଏଚ୍ଆର୍ ବି ହେଇଥିବ, ଏକାଉଣ୍ଟସ୍ ବି ଦେଖୁଥିବ, ସେ ମାର୍କେଟିଂ ବି ଦେଖୁଥିବ, ସେ ଫ୍ୟାକ୍ଟ୍ରି ବି ଦେଖୁଥିବ, ଫ୍ୟାକ୍ଟ୍ରିର ସୁପରଭାଇଜିଂ କାମ ବି କରୁଥିବ, ଦରକାର ପଡ଼ିଲେ ଫ୍ୟାକ୍ଟ୍ରିର ଝାଡୁ ବି ସେ ମାରିବାକୁ ରେଡି ଥିବ ଯଦି, ତ ଏଣ୍ଟରପ୍ରିନିୟର ଲାଇନ୍କୁ ଯାଆନ୍ତୁ।
1: ତେବେ ନିହାତି ଭାବରେ ଆପଣ ଯୋଉ କଥାଟି କହିଲେ, ଧୈର୍ଯ୍ୟ ହିଁ ମୂଳ, ବ୍ୟବସାୟରେ ଧୈର୍ଯ୍ୟ ଗୋଟେ ଜିନିଷ, ସେଇଟା ରଖିବାକୁ ପଡିବ। ସେ ନିହାତି ଭାବରେ ଆପଣ ଗୋଟେ ଏତେ ସୁନ୍ଦର ବ୍ୟବସାୟଟିଏ କରିଛନ୍ତି, ଯାହାର ଏତେ ସୁନ୍ଦର ଭବିଷ୍ୟତ ମଧ୍ୟ ଆପଣ ଭାବିସାରିଛନ୍ତି, ପ୍ରଥମେ ଆପଣଙ୍କୁ ବହୁତ ଗୁଡ଼ିଏ ଚ୍ୟାଲେଞ୍ଜ ଫେସ୍ କରିବାକୁ ପଡ଼ିଥିବ, କଣ ଚ୍ୟାଲେଞ୍ଜ ଆପଣ ଫେସ୍ କରିଛନ୍ତି?
0: ଆଜ୍ଞା, ବହୁତ ଚ୍ୟାଲେଞ୍ଜେସ୍ ଆମେ ଫେସ୍ କରୁଛୁ। ଦେଖନ୍ତୁ, ମୋ ବ୍ୟାକ୍ଗ୍ରାଉଣ୍ଡ ହେଲା, ଆମେ ହେଲା ତାରକସି ବଣିଆ ପିଲା କଟକର, ହଜାର ବର୍ଷ ସହରରେ ଆମେ ଅଛୁ, ଆମର ଗାଁ ନାହିଁ, ଆମେ କେବେ ଗାଁ ଦେଖି

0: ନଥିଲୁ ଆମେ ତ ରୋଡ଼ରେ ଗଲାବେଳେ ସାଇଡ୍ରେ ବିଲ ଦେଖୁଥିଲୁ। ମୁଁ ସତ କହୁଛି ମୁଁ କେବେ ବିଲ ଭିତରକୁ ଯାଇନଥିଲି। ଯେତେବେଳେ ମେସିନ୍ ତ ଆମେ ନେଇ ଆସିଥିଲୁ, ଆଖୁ ଦରକାର ହେଲା, ଯେତେବେଳେ ବିଲ ଭିତରକୁ ସେ ଚାଷୀ ମୋତେ ନେଇଗଲେ ମୋତେ ବହୁତ ଡର ମାଡୁଥିଲା କି ଆମେ ଶୁଣିଛୁ ଆଖୁ ଭିତରେ ସାପ ଥିଏ ଆଖୁ ଘିଆରିରେ, ତ ସେ ଆମେ ଭିତରକୁ ଗଲାବେଳକୁ ବହୁତ ଡର ମାଡୁଥିଲା। ସେ ଯାହା ଯେମିତି ହେଇକି ଆମେ ଆଖୁ ଆଣିଲୁ, ବଟ୍ ଆମେ ପ୍ରସେସ ଜାଣିନଥିଲୁ, ପୁଣି ପ୍ରସେସ ନିଜେ ତିଆରି କରିବା। ପ୍ରଥମେ ପ୍ରଥମେ ଆମେ ଆଖୁ ପ୍ରସେସ ଜାଣୁ, ରଖିକି ଆଖୁ କ'ଣ ନା ଏଇଟା ଗୋଟେ ପେରିସେବୁଲ ଆଇଟମ, ଆପଣ ବେଶୀ ଦିନ ରଖିଲେ ଆଖୁ ଖରାପ ହେଇଯିବ, ତ ଆମେ ବହୁତ ମଗେଇ ଦେଇଥିଲୁ, ବେଳେବେଳେ ସେ ଲସ୍ ସହିଲୁ, ସେ ଫୋପାଡ଼ିଲୁ ଖରାପ ହେଲା ଆଖୁ, ଆମେ ତାକୁ ଫୋପାଡ଼ିଲୁ। ଆମେ ନିଜେ ସେତେବେଳେ ତ ପିଲିଂ ମେସିନ୍ ବି ଆମ ପାଇଁ ନଥିଲା, ଚୋପା ଛଡ଼େଇବା ମେସିନ୍ ନଥିଲା, ଆମେ ନିଜେ ବସିକି ମୁଁ ମୋ ଏମ୍ପ୍ଲୋଇ ବସିକି ଆମେ ଛୁରୀ ଦାଆରେ ଆମେ ନିଜେ ଛଡ଼େଇବୁ। ଯାହା ହଉ ଭଗବାନଙ୍କ କୃପାରୁ ଏବେ ଆମ ପାଖରେ ଅଟୋମେଟେଡ୍ ସବୁ ମେସିନ୍ ଆସିଗଲାଣି। ଆଉ ବହୁତ ଚ୍ୟାଲେଞ୍ଜେସ୍ ବିଜନେସ୍, ଆଗେ ଲୋକ ଜାଣୁନଥିଲେ, ଲୋକ ଆମ ପାଖକୁ ଆସୁଥିଲେ କଫି ଚା ଲେମ୍ବୁ ପାଣି ଭାବୁଥିଲେ ଆମ କାର୍ଡଟାକୁ, ଆଉ ଆମର କିଛି ଆଡଭର୍ଟାଇଜିଂ ବି ନଥିଲା। ଆମେ ବିଜନେସ୍ କେମିତି ହବ ମେନଲି ଆମେ ଜାଣିନଥିଲୁ, ଯେହେତୁ ମୁଁ ଜବ୍ରୁ ଆସିଛି କେମିତି ବିଜନେସ୍ ଆମେ ଜାଣିନଥିଲୁ, ବହୁତ ଶିଖିବାକୁ ମିଳିଲା, ଆଜି ପର୍ଯ୍ୟନ୍ତ ବି ମୁଁ ଶିଖୁଛି, ବହୁତ କଷ୍ଟ ସହିଛୁ ଆମେ।
1: ଆପଣଙ୍କ କଥାରୁ ଯାହା ବୁଝା ପଡ଼ିଲା ଯେ ଛୋଟ ହଉ ବା ବଡ଼, ସବୁ ବ୍ୟବସାୟରେ ଚ୍ୟାଲେଞ୍ଜ ଥାଏ,
0: ନିଶ୍ଚିତ
1: ସଫଳତା ତ କହିବେନି, ପ୍ରତିଟି ବ୍ୟବସାୟୀଙ୍କର ବହୁତ ବଡ଼ ଆଶା ଥାଏ, ଯେମିତି ଗୋଟିଏ ଆଶା ପୂରଣ ହେଇଗଲେ ତାପରକୁ ନାଇଁ ଆଉ ଟିକେ ଅଧିକା ହବ, ତାପରେ ଆଉ ଟିକେ ଅଧିକା ହବ, ଏଭଳି ସବୁ ଚାଲିଥାଏ। କିନ୍ତୁ ଏଯାବତ୍ ଆପଣ ଯଦି ଆପଣଙ୍କ ବ୍ୟବସାୟରେ ସଫଳତା ବୋଲି କିଛି କହିବେ, ତାହେଲେ କୋଉ ସଫଳତା ଆପଣ ପାଇପାରିଛନ୍ତି ଏ ବିଜନେସ୍ରେ ବା ଆପଣଙ୍କ ବ୍ୟବସାୟରେ?
0: ନାଇଁ ମୁଁ କହିପାରିବିନି କି ମୁଁ ସଫଳତା ପାଇଛି ବୋଲି। ଆଜି ମୁଁ କଟକରେ କାମ କରୁଛି, ଲୋକ ପସନ୍ଦ କରୁଛନ୍ତି ଆମ ଆଖୁ ରସ, ବଟ୍ ଆମେ ଲୋକଙ୍କୁ ଯୋଗେଇ ପାରୁନୁ, ତ ମୁଁ କେବେ ବି ମୁଁ କହିବିନି ମୁଁ ବହୁତ ସଫଳତା ହାସିଲ କରିଛି ବୋଲି। କିଛି ପ୍ରସେସ ଯୋଉଟା ଡେଭଲପ୍ କରୁଛୁ, ହଁ ସେଇଟାରେ କିଛି ଆମେ ସଫଳତା ହାସିଲ କରୁଛୁ। ଆଖୁ କିଛି ଜାଣିନଥିଲୁ, ଆଖୁ କେମିତି ମାନେ ପିଓର ଆଉ ଫ୍ରେଶ ରସ କେମିତି ବାହାରିବ, କେତେ ହାଇଜିନ୍ ବାହାରିବ, କେତେ ଭଲ ବାହାରିବ, ସେ ରସ ଆମେ ବାହାର କରିପାରୁଛୁ, ଆଉ ଲୋକ ପସନ୍ଦ କରୁଛନ୍ତି। ଆଗକୁ ଆମେ ଆହୁରି ଯଦି ଆପଣମାନଙ୍କର ଆଶୀର୍ବାଦ ରହିବ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରହିବ, ଆମେ ଆହୁରି କିଛି ଆଗକୁ କରିବା, ସଫଳତା ପାଇବା। ବଟ୍ ଅଭ୍ୟା ପର୍ଯ୍ୟନ୍ତ ମୁଁ ସଫଳତା ପାଇନି, ଅଭ୍ୟା ପର୍ଯ୍ୟନ୍ତ ମଧ୍ୟ ମୁଁ ଶିଖୁଛି।
1: ବହୁତ ଭଲ କଥା, ସବୁବେଳେ ଶିଖିବା ବି ଭଲ, ଏଇ ମନବୃତ୍ତି ରଖିବା ଭଲ। ପ୍ରତି ମୁହୂର୍ତ୍ତରେ ଆମର ବଜାରରେ ରେଟ୍ରେ ହଉ, ଗ୍ରାହକମାନଙ୍କ ପସନ୍ଦ ହେଉ, ସବୁବେଳେ ପରିବର୍ତ୍ତନ ହୁଏ। ଆପଣ ବଜାରରେ ରହିବା ପରେ, ବ୍ୟବସାୟରେ ରହିବା ପରେ, ତା ପରବର୍ତ୍ତୀ ସମୟରେ ଆପଣ କ'ଣ କ'ଣ ସବୁ ପରିବର୍ତ୍ତନ ଦେଖିବାକୁ ପାଇଛନ୍ତି ବଜାରରେ?
0: ଲୋକ ଚାହୁଁଥିଲେ କି କିଛି ଗୋଟେ ମାନେ କ'ଣ କହିଲେ, ଆମେ ଡିସ୍ପୋଜେବୁଲ ନୁହେଁ, ଆମେ କାଚ ଗ୍ଲାସ୍ ୟୁଜ୍ କରୁ ଫର୍ଷ୍ଟ, ତ ଲୋକ ସେଇଟାକୁ ହାଇଜିନ୍ ମାନିଲେନି କି ନାଇଁ ଜଣେ ପିଇଛି ଆପଣ ଧୁଆ ଠିକ୍ସେ ହଉନି, ତ ଠିକ୍ ଅଛି ଆମେ ତାପରେ ଡିସ୍ପୋଜେବୁଲ ଗ୍ଲାସ୍ ଦେଲୁ। ତ ଡିସ୍ପୋଜେବୁଲ ଗ୍ଲାସ୍କୁ ଲୋକ କହିଲେ ନାଇଁ ଆପଣ ଆପଣଙ୍କ ବ୍ରାଣ୍ଡରେ ଗ୍ଲାସ୍ କରୁନାହାନ୍ତି, ତ ଆମେ ଆମ ବ୍ରାଣ୍ଡରେ ଗ୍ଲାସ୍ ଦେଲୁ, ଆମ ଯୋଉ ଗ୍ଲାସ୍ଟା ସେ ଡିସ୍ପୋଜେବୁଲଟା ଆମ ବ୍ରାଣ୍ଡ ହେଲା, ତ ଲୋକ ଟିକେ ଭଲ ପାଇଲେ ଗ୍ଲାସ୍ଟା ଦେଖିକି। ତାପରେ ଲୋକ କହିଲେ କି ଆମକୁ କ୍ୟାରି କରିବାକୁ କିଛି ନାହିଁ, ମାନେ ଧରନ୍ତୁ ଆପଣ ପାର୍ସଲ ନେବେ, ପାର୍ସଲ ପାଇଁ କିଛି ନାହିଁ, ତ ଆମେ କ'ଣ କଲୁ ଗୋଟେ ବଟଲ ଡିଜାଇନ୍ କଲୁ, ଯୋଉଟାକି ଦେଖିବାକୁ ପୁରା ଆଖୁ ଭଳିଆ, ତା ଦେହରେ ଆଖୁ ରସ ପଶିଗଲେ ପୁରା ଆଖୁ ଭଳିଆ ବଟଲ ଦେଖାଯିବ, ସେଇଟା ଆମେ ଡିଜାଇନ୍ କରି କଲୁ ଲୋକଙ୍କୁ। ତ ଆଗକୁ ଆମେ ଆହୁରି ରଖୁଛୁ, ଲୋକଙ୍କୁ ଘରେ ବସିକି ଜୋମାଟୋ ସ୍ୱିଗିରେ ଯେମିତି ଆମର ମାନେ ଅନଲାଇନ୍ରେ ଆପଣ ଜୁସ୍ ଡେଲିଭରି ଆମେ କରିପାରିବୁ, ଅନଲାଇନ୍ରେ ଅର୍ଡର କଲେ ସେ ବି ଲୋକଙ୍କୁ ସୁବିଧା ଦେଇପାରିବା। ଆଉ ବହୁତ କ'ଣ ନା ପ୍ରୋବ୍ଲେମ ହେଲା କି ଆଖୁ ରସ ରାଉଣ୍ଡ ଦ ଇୟର ମିଳେନି, ଏଇଟା ଗୋଟେ ସିଜନାଲ, ଯେମିତି ଆପଣ ପୂର୍ବରୁ ଆମେ କଥା ହେଇଥିଲେ ବିଷୟରେ ସିଜନାଲ। ଆଉ ଆମେ ଅବିକା ଚାଷୀଙ୍କୁ ସେଇଭଳିଆ ଆମେ ଆମେ ତିଆରି କରୁଛୁ ଯେମିତିକି ସେମାନେ ଆମକୁ ବର୍ଷ ସାରା ଭଲ ଆଖୁ ଆମକୁ ଯୋଗାଇ ପାରିବେ, ଯାହାଫଳରେ କି ରାଉଣ୍ଡ ଦ ଇୟର ପୁରା ବର୍ଷ ସାରା ଆମେ ଆମ ସୋସାଇଟିକୁ ଶୁଦ୍ଧ ଆଖୁ ରସ ଆମେ ପ୍ରୋଭାଇଡ କରିପାରିବୁ।
1: ଖୁବ୍ ସୁନ୍ଦର କଥା କହିଲେ, ହଁ ବଜାରରେ ଏମିତି ପରିବର୍ତ୍ତନ ହୁଏ ଯାହାକୁ, କିନ୍ତୁ ପରିବର୍ତ୍ତନ ପରେ ମଧ୍ୟ ଆମକୁ ଗ୍ରାହକଙ୍କ ମନକୁ ନେଇକି ଆମକୁ ବ୍ୟବସାୟକୁ ଚଲେଇବାକୁ ପଡେ। ତେବେ ଆପଣ ପୂର୍ବରୁ ବି କହିଛନ୍ତି ଯେ ବ୍ୟବସାୟ କରିବା ସମୟରେ ଭାବିବା ଦରକାର ଯେ ଆମକୁ ବେଳେବେଳେ 24 ଘଣ୍ଟାରୁ 20 ଘଣ୍ଟା ଆମକୁ ବ୍ୟବସାୟରେ ଦେବାକୁ ପଡେ। ତେବେ ଏଇ ଯୋଉ ବ୍ୟବସାୟିକ ଜୀବନ ଆଉ ବ୍ୟକ୍ତିଗତ ଜୀବନ କେମିତି ସନ୍ତୁଳନ ରକ୍ଷା କରନ୍ତି ଆପଣ ଏଇ ଦୁଇଟି ଜୀବନ ଭିତରେ?
0: ଦେଖନ୍ତୁ ସେଇଟା ତ ଷ୍ଟାର୍ଟିଂରେ ବହୁତ ଅସୁବିଧା ହେଉଥିଲା, ଘରେ ମୁଁ ବହୁତ ଗାଳି ଶୁଣୁଥିଲି କି ମୁଁ ସମୟ ଦେଉନି, ତାପରେ ତ ବାହାଘର ହେଇଗଲା, ବାହାଘର ହେଲା ପରେ ବି ମଧ୍ୟ ମୁଁ ଆଜି ପର୍ଯ୍ୟନ୍ତ ବି ବେଶୀ ସମୟ ଦେଇପାରୁନି ଘରକୁ। ଏହା କହିବି କି ମୋ ବ୍ୟବସାୟରେ ଯଦି ମୋ ୱାଇଫ୍ ମୋ ବାବା ମା ଯଦି ଖୁସି, ତାହେଲେ ମୋତେ ଲାଗେ କି ନାଇଁ ମୁଁ ବି ଖୁସି ଅଛି, ତ ମୁଁ ଆମେ କିଛି ନୂଆ କରୁଛୁ, ଆମେ କିଛି ଲୋକ ଆମକୁ ଭଲ ପାଉଛନ୍ତି, ସେଇଟା ଦେଖିକି ହିଁ ଆମେ ଚାଲିଛୁ। ଆମେ ତ ସନ୍ତୁଳନ କହିବାକୁ ଗଲେ କରିପାରୁଛୁ, ଆଉ ବି ଗୋଟେ ଦୃଷ୍ଟିରୁ କହିବାକୁ ଗଲେ ଆମେ କରିପାରୁନୁ।
1: ତେବେ ସେ ଚେଷ୍ଟାରେ ଆପଣ ଅଛନ୍ତି କେମିତି?
0: ହଁ ନିଶ୍ଚିତ, ହଁ ସେ ଚେଷ୍ଟାରେ ହିଁ ଆମେ ଅଛୁ।
1: ନିହାତି ଭାବରେ ଗୋଟେ ଭଲ କଥା କହିଲେ। ତେବେ ଏ ବ୍ୟବସାୟରେ ଆପଣଙ୍କୁ କେବେ ବିଫଳତା ମିଳିଛି ନା ନାହିଁ?
0: ବହୁତ ମିଳିଛି ଆଜ୍ଞା, ବିଫଳତା ନ ଦେଖିଲେ ଆପଣ ସଫଳତା ଦେଖିବେନି କେବେ।
1: କ'ଣ ଶିଖିଛନ୍ତି ସେ ବିଫଳତାରୁ?
0: ହଁ ବିଫଳତାରୁ ଗୋଟେ ଧୈର୍ଯ୍ୟ, ଯୋଉଟା ଆପଣ ସବୁ କହୁଥିଲେ, ତ ଧୈର୍ଯ୍ୟ ମୋର ଆଗରୁ ଧୈର୍ଯ୍ୟ ଏତେ ନଥିଲା, ତ ଏଇ ବ୍ୟବସାୟରେ ହିଁ ମୁଁ ଟିକେ ହେଲେ ବି ମୁଁ ରାଗିଯାଏ। ତ ଯେବେଠୁ ମୁଁ ଏଇ ବିଜନେସ୍ କଲିଣି, ଏଇ ପର୍ଟିକୁଲାର ଏଇ ବିଜନେସ୍ କଲିଣି, ସେବେଠୁ ମୋ ରାଗ ବି ବହୁତ କମିଯାଇଛି, ଧୈର୍ଯ୍ୟ ଶକ୍ତି।

0: ଆସିଛି, ଆଉ ତ ପରିଶ୍ରମ ତ ଉପରେ ବହୁତ ଶିକ୍ଷା ମିଳିଛି ଆମ ଲୋକଙ୍କ ସହିତ କେମିତି କଥାବାର୍ତ୍ତା, କିଏ କଣ କହିଲେ ପ୍ରତିଉତ୍ତର ନ ଦେବା, ସେ ବହୁତ କିଛି ଶିଖିବାକୁ ମିଳିଛି ଆଜ୍ଞା।
1: ତେବେ ବହୁତ ସମୟରେ ଦେଖାଯାଏ ଯେ ବ୍ୟବସାୟରେ ଟିକେ ହାର ମାନିଯିବା ପରେ ଲୋକମାନେ ବହୁତ ଭୁଲ ପଦକ୍ଷେପ ନେଇଯାଆନ୍ତି, ସେ ବିଷୟରେ କଣ କହିବେ?
0: ସେଇଟା ତ ବହୁତ ଭୁଲ ଜିନିଷ। ଆପଣ ଦେଖନ୍ତୁ, ସେମିତି ନାହିଁ କି ଆପଣ ଏଇ ବିଜନେସ ହିଁ କରିପାରିବେ, ବହୁତ ଗୁଡ଼େ ଅନସକ୍ସେସଫୁଲ ବିଜନେସ ହୁଏ ଯୋଉଟାକି ଆପଣ ଶିକ୍ଷା ଦେବ କି କେମିତି ମୁଁ ଗୋଟେ ଭଲ ଷ୍ଟାର୍ଟଅପ୍ଟେ ଭଲ ବିଜନେସଟେ କରିପାରିବି। ତ ଏଜ୍ ବି ମ୍ୟାଟର ନୁହଁ କି କୋଉଟା ଲସ୍ ହେଇଗଲା ସେଇଟା ମ୍ୟାଟର ନୁହଁ, ଆପଣ ପରିଶ୍ରମ କରନ୍ତୁ, ଏଥିକ୍ସ ରଖନ୍ତୁ, ଆପଣ ନିଶ୍ଚିତ ଆପଣ କୋଉଠି ନା କୋଉଠି ଗୋଟେ ଭଲ ବିଜନେସଟେ ଆପଣଙ୍କୁ ମିଳିବ, ଆପଣ ସକ୍ସେସଫୁଲ ହେବେ।
1: ତେବେ କଣ ରହିବ ଆପଣଙ୍କର ପରାମର୍ଶ ଆମ ଯୁବ ଉଦ୍ୟୋଗୀମାନଙ୍କ ପାଇଁ?
0: ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏହା ରହିବ କି ଆପଣଙ୍କର ଇଣ୍ଟରେଷ୍ଟ ଯଦି ବିଜନେସରେ ଅଛି, ଆପଣ ଭାବନ୍ତୁ ପୁଞ୍ଜି ସବୁବେଳେ ଆବଶ୍ୟକତା ବେଶୀ ନାହିଁ, ପୁଞ୍ଜି ଆପଣ କମ୍ ପୁଞ୍ଜିରେ ବି ଷ୍ଟାର୍ଟ କରିପାରିବେ ଯଦି ଆପଣଙ୍କୁ ଇଣ୍ଟରେଷ୍ଟ ଅଛି। ଗୋଟେ ଭଲ ପ୍ରେଜେଣ୍ଟେସନ, ଗୋଟେ ଭଲ ପିଚ୍ ବ୍ୟାଙ୍କ ଆଗରେ ପ୍ରେଜେଣ୍ଟ କରନ୍ତୁ। ସେଥିରେ ଆମ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ, ଯିଏକି ଆମର ସରକାର ବହୁତ ସ୍କିମ୍ ଦେଉଛନ୍ତି, ସେ ସ୍କିମ୍ର ଲାଭ ଉଠାନ୍ତୁ। ଯଦି ଆମ ପାଖରେ ତ ଇଣ୍ଟରନେଟ୍ ଅଛି, ଆପଣ ଇଣ୍ଟରନେଟ୍ରେ ବହୁତ ରିସର୍ଚ୍ଚ କରନ୍ତୁ, ଆପଣ କ'ଣ କରିପାରିବେ, କ'ଣ କରିବାକୁ ଚାହୁଁଛନ୍ତି, ଆଉ ସ୍କିମ୍ ଲାଭ ଉଠାନ୍ତୁ, ବ୍ୟାଙ୍କ ପାଖକୁ ଯାଆନ୍ତୁ, ପ୍ରେଜେଣ୍ଟେସନ୍ ଦିଅନ୍ତୁ, ଆଉ ଗୋଟେ ଭଲ ବିଜନେସ୍ ପ୍ଲାନ୍ ନେଇକି ଆପଣ ଓହ୍ଲାନ୍ତୁ, ଭଲ ବିଜନେସ୍ ତିଆରି କରନ୍ତୁ, ଇଣ୍ଡିଆକୁ ଆମର ଆଗକୁ ନିଅନ୍ତୁ।
1: ନିହାତି ଭାବରେ ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କୁ, ଆପଣ ଖୁବ୍ ସୁନ୍ଦର ଭାବରେ ଆମର ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଗୋଟିଏ ସୁନ୍ଦର ବାର୍ତ୍ତା ରଖିଲେ, ପରାମର୍ଶ ରଖିଲେ। ତେବେ ଆପଣଙ୍କର ବ୍ୟବସାୟ ଏମିତି ଆଗକୁ ବଢ଼ୁଥାଉ, ଆପଣ ଆଗକୁ ଆହୁରି ନିଜର ଗ୍ରୋଅପ୍ କରାନ୍ତୁ ଆପଣଙ୍କ ବ୍ୟବସାୟର, କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ଆପଣଙ୍କ ବ୍ୟବସାୟ ନାଁ ରଖୁ। ଆଜିର କାର୍ଯ୍ୟକ୍ରମକୁ ଆସିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମୋ ଶ୍ରୋତାମାନଙ୍କୁ ବହୁତ ବହୁତ ଧନ୍ୟବାଦ, ଆକାଶବାଣୀ ଫ୍ୟାମିଲିକୁ ବହୁତ ବହୁତ ଧନ୍ୟବାଦ, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ,
1: ନମସ୍କାର। ଶୁଣୁଥିଲେ ଯୁବ ଉଦ୍ୟୋଗୀ ଜଗମୋହନ ଜେଟ୍ଟିଙ୍କ ସହିତ ଏକ ସାକ୍ଷାତକାର, ତାଙ୍କୁ ସାକ୍ଷାତ କରିଥିଲେ ଶୀତଲ ମିଶ୍ର।

0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା ପାଇଁ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆମ ମେଲ୍ ଆଇଡିଟି ହେଉଛି yv.aircc@gmail.com। କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣମାନଙ୍କ ଉପସ୍ଥାପିକା ଶୀତଲ,
1: ଆଉ ମୁଁ ଶ୍ରୀ
0: ରହୁଛୁ।
1: ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 52ତମ ଭାଗ ସନ୍ଧ୍ୟା 6:10 ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ରାତି 17:25। କୃଷି ସଂସାର ରାତି 17:30। ଏଥିରେ ଶୁଣିବେ ଗ୍ରାମାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମାଛ ଚାଷ ସମ୍ପର୍କରେ ଡକ୍ଟର ଅନିଲ କୁମାର ସ୍ୱାଇଁଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02। ଓଡ଼ିଶୀ ଗୀତ ଏବଂ ଛାନ୍ଦ ରାତି 8:30। କଣ୍ଠଶିଳ୍ପୀ ସର୍ବେଶ୍ୱର ବୈଠାରୁ କାର୍ଯ୍ୟକ୍ରମ କଣ୍ଟ୍ରି ୱାଇଡ୍ ଇନ୍ସାଇଟ୍ସ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:35 ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ବନ୍ଦନା 6:05, ଅନୁଚିନ୍ତା 6:35, ଉପସ୍ଥାପନା ଶଙ୍କରସନ ମଙ୍ଗରାଜ। ଶ୍ରୀମଦ୍ ଭାଗବତର 71ତମ ଭାଗ 6:40। ଆମର ସ୍ୱାସ୍ଥ୍ୟ 6:17। ଏଥିରେ ଶୁଣିବେ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟରଲର ଭୂମିକା, ଆଲୋଚନା କରିବେ ଡାକ୍ତର ବାସୁଦେବ କର। ପ୍ରଭାତ ପରିକ୍ରମା 6:17। କଥିକା 6:35। ଏଥିରେ ଶୁଣିବେ ଅନ୍ତମନର ସୁସ୍ଥତା ପାଇଁ ଯୋଗ, ଆଲୋଚକ ବିଜୟ କୁମାର ପୃଷ୍ଟି। ଅଞ୍ଜଳି 6:47, କଣ୍ଠଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ର, ସଙ୍ଗୀତ ଶରତ କୁମାର ନାୟକ। ବୈଦେହିଶ ବିଳାସର 69ତମ ଭାଗ 6:45। ନାଟକ ନିଆରା ସ୍ୱରଟିଏ ପ୍ରଚାର କରିବୁ ଦିନ 10:00 ରଚନା ଗୋବିନ୍ଦ ଭୂୟାଁ, ବେତାରୂପାନ୍ତର ଧନେଶ୍ୱର ରାଉତ, ପ୍ରଯୋଜନା ମାନସ ମହାନ୍ତି। ଅହୁଲା ଗୀତ ଦିନ 11:10, କଣ୍ଠଶିଳ୍ପୀ ବିଭୁଦତ୍ତ ନାୟକ ଏବଂ ମିତାଲି ଚେନାରା। ପାଲା ଦିନ 11:30 ପରିବେଷଣ କରିବେ ସୌଦାମିନୀ ସାହୁ ଏବଂ ସାଥୀ। ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30, ଏଥିରେ ଶୁଣିବେ ଏଚ୍ପିଭି ଟିକା ଓ ସର୍ଭାଇକାଲ କ୍ୟାନ୍ସରରୁ ସୁରକ୍ଷା, ଆଲୋଚନା କରିବେ ଡାକ୍ତର ନିରଞ୍ଜନ ରାଉତ। ଧୁଡ଼ୁକି ଗୀତ ଦିନ 1:10 ପରିବେଷଣ କରିବେ ତୀର୍ଥାନନ୍ଦ ଦାସ। ନାରୀ ମହଲ ଆଳାପରେ ଶୁଣିବେ ସହର ଖାତୁନ୍ଙ୍କ ସହ ସାକ୍ଷାତକାର ଦିନ 1:20। ଗାନ୍ଧୀ ଚର୍ଚ୍ଚା ଅପରାହ୍ନ 2:45, ଏଥିରେ ଶୁଣିବେ ଗାନ୍ଧିଜୀ ଓ ଯୋଗ, ଆଲୋଚନା କରିବେ ବାଉରୀ ବନ୍ଧୁ ବେହେରା। ଯୁବବାଣୀରେ ମହ୍ଲାର ଅପରାହ୍ନ 5:30, ଏଥିରେ ଶୁଣିବେ ବିଶେଷ ଉପସ୍ଥାପନା ଯୋଗ କରେ ନିରୋଗ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 53ତମ ଭାଗ ସନ୍ଧ୍ୟା 6:10। ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ରାତି 17:25। ପଲ୍ଲୀମଞ୍ଚ ରାତି 17:30, ଏଥିରେ ଶୁଣିବେ ଖରିଫ ଫସଲରେ ଶୋଷକ କୀଟ ପରିଚାଳନା ସମ୍ପର୍କରେ ଡକ୍ଟର ଭୁବନାନନ୍ଦ ଅଧିକାରୀଙ୍କ ସହିତ ଆଲୋଚନା। ଇଂରାଜୀରେ କାର୍ଯ୍ୟକ୍ରମ ୟୋଗା ଆଣ୍ଡ ମେଣ୍ଟାଲ ହେଲ୍ଥ ପ୍ରଚାର କରିବୁ ରାତି 8:30, ଆଲୋଚନା କରିବେ ଡକ୍ଟର ପ୍ରତିଭାଶ୍ରୀ। କାର୍ଯ୍ୟକ୍ରମ କରେଣ୍ଟ ଆଫେୟାର୍ସ ରାତି 9:30, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ଶାସ୍ତ୍ରୀୟ ସଂଗୀତ କ୍ରମରେ ଶୁଣିବେ ବେହେଲା ବାଦନ ରାତି 10:35, ପରିବେଷଣ କରିବେ ଏମ୍ଏସ୍ ଗୋପାଳକୃଷ୍ଣନ୍।

ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 52ତମ ଭାଗ।

0: ସାର୍ ନମସ୍କାର। ନମସ୍କାର ସାର୍, ଆପଣଙ୍କର ପରିଚୟ। ମୋ ନାଁ ହେଲା ସୁବ୍ରତ କୁମାର ତ୍ରିପାଠୀ, ଜନଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ଡାଇରେକ୍ଟର।
1: ଆଜ୍ଞା ସାର୍, ଆପଣ ସ୍କିଲ୍ ଇଣ୍ଡିଆ ଉପରେ କାମ କରୁଛନ୍ତି, ତେବେ ସ୍କିଲ୍ ଇଣ୍ଡିଆ ଅଭିଯାନ କ'ଣ ସାର୍, ଏହାର ଉଦ୍ଦେଶ୍ୟ ସବୁ କ'ଣ ରହିଛି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଗୋଟେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ପ୍ରୋଜେକ୍ଟ, ଯୋଉ ଜାଗାରେ ଆମେ ଡ୍ରପ୍ ଆଉଟ୍ କିମ୍ବା ଯୋଉମାନେ ସେମି ସ୍କିଲ୍ଡ ଲେବର ଫୋର୍ସ ଯୋଉ ରୁରାଲ ଏରିଆରେ ଟ୍ରାପ୍ ହେଇକି ରହିଯାଇଛନ୍ତି, ଆମେ ତାଙ୍କ ଡୋର୍ ଷ୍ଟେପ୍କୁ ଯାଇକି ତାଙ୍କୁ ଟ୍ରେନିଂ ଦେଇଥାଉ। ଯେମିତିକି ଫର୍ମାଲ ଏଜୁକେସନ ITI ଅଛି କିମ୍ବା ଅନ୍ୟ ସଂସ୍ଥା ଅଛି, ସେଇ ଜାଗାରେ ସେମାନେ ଆସିକି ଯେହେତୁ ଶିକ୍ଷା ନେଇପାରିବେ ନାହିଁ ସମୟ ଅଭାବରୁ ହଉ କିମ୍ବା ଅନ୍ୟ କୌଣସି ରିଜନରୁ, ତ ସେଇ ଜିନିଷକୁ ଆଖିରେ ରଖିକି କେନ୍ଦ୍ର ସରକାର ଏଇ ସ୍କିମ୍ଟା ଲଞ୍ଚ କରିଛନ୍ତି, ଯୋଉ ଜାଗାରେ ଆମେ ପ୍ରତ୍ୟେକ ଗାଁକୁ ପ୍ରତ୍ୟେକ ବ୍ଲକକୁ ଯାଇକି ତାଙ୍କ ଏରିଆରେ ତାଙ୍କ ଘର ପାଖରେ ତାଙ୍କୁ ଟ୍ରେନିଂ ଦେଇଥାଉ।
1: ତେବେ ସାର୍, ଏଇ ଯୋଉ ସ୍କିଲ୍ ଇଣ୍ଡିଆ ଅଭିଯାନ ଚାଲିଛି, ଆମ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟନ୍ତ ପାଖାପାଖି କେତେ ଜଣ ତାଲିମ ନେଇ ସାରିଛନ୍ତି ସାର୍?
0: ସ୍କିଲ୍ ଇଣ୍ଡିଆରେ ଆକ୍ଚୁଆଲି 2-3 ଅନ୍ୟ ବି ସ୍କିମ୍ ରହୁଛି, କିନ୍ତୁ ଜନଶିକ୍ଷଣ ସଂସ୍ଥାନ ଦେଖନ୍ତୁ 2021ରୁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ କାମ କରିବା ଆରମ୍ଭ କଲା, ଆଉ 2021 ସେସନରୁ ଆମେ କାମ କରିକି ଏପର୍ଯ୍ୟନ୍ତ ଆମେ ପାଖାପାଖି 7,000 ଲୋକଙ୍କୁ ଆମେ ଅଲରେଡି ଟ୍ରେନ୍ କରିସାରିଛୁ। 7,000ରୁ ପାଖାପାଖି 6,500 ଖାଲି ମହିଳା, ଆଉ ବାକି 500 କିମ୍ବା 600 ସେଇଟା ପୁରୁଷ ହେଇଥିବେ। ତ ଆମର ଏଇ ଟ୍ରେନିଂର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଅନ୍ସ୍କିଲ୍ଡ ଲେବର, ସେମାନେ ଯୋଉ ଘରେ ରହିଯାଇଛନ୍ତି ତାଙ୍କୁ କେମିତିକି ଆମେ ମେନ୍ ଷ୍ଟ୍ରିମ୍ରେ କାମରେ ଆମେ ତାଙ୍କୁ ଅପରଚୁନିଟି ଯୋଗାଇ ପାରିବୁ।
1: ତେବେ ସାର୍, ସ୍କିଲ୍ ଇଣ୍ଡିଆ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ତାଲିମ ଦେଉଛନ୍ତି?
0: ଏଥିପାଇଁ ଆକ୍ଚୁଆଲି ଆମର 50 କୋର୍ସର ଗୋଟେ ଲିଷ୍ଟ ଅଛି, ଆମର ଯୋଉ 50 ଲିଷ୍ଟ ଅଛି ସେ ଭିତରୁ ଆମେ ଆମ ଦରକାର ଅନୁସାରେ ଆମେ ଟ୍ରେଡ୍ ବାଛିଥାଉ। ଆଉ ମୁଖ୍ୟତଃ ଆମେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ସିଲେଇ ହେଲା, ବିୟୁଟି କେୟାର ଆସିଷ୍ଟାଣ୍ଟ ହେଲା, ତାପରେ ଇଲେକ୍ଟ୍ରିକାଲ ଟେକ୍ନିସିଆନ ହେଲା, ୱେୟାରମ୍ୟାନ ହେଲା, ଫୁଡ୍ ପ୍ରୋସେସିଂ ଆଇଟମ, ବଡି ପାମ୍ପଡ଼ ଆଚାର, ଏଇ ଟାଇପ୍ର ଜିନିଷ ବନେଇବାଟା ହେଲା। ଆମ ଏରିଆରେ ବହୁତ ଲୋକ ବ୍ୟାମ୍ବୁ ଉପରେ କାମ କରନ୍ତି, ତ ବ୍ୟାମ୍ବୁ କ୍ରାଫ୍ଟ ଆମେ ଦେଇଥାଉ, କମ୍ପ୍ୟୁଟର ଟ୍ରେନିଂ ଦେଇଥାଉ, ହ୍ୟାଣ୍ଡ ଏମ୍ବ୍ରଏଡରୀ ଦେଇଥାଉ, ଏଇ ଟାଇପ୍ର ପାଖାପାଖି ଆମେ 10-12 ଟ୍ରେଡ୍ ଆମେ ଦେଇଥାଉ, ପ୍ଲମ୍ବିଂ ଦେଇଥାଉ, କନଷ୍ଟ୍ରକ୍ସନ ଦେଇଥାଉ, ମିସ୍ତ୍ରୀ କାମ ଯୋଉଟା ସେଇଟା ବି ଆମେ ଦେଇଥାଉ। ଆମର ଯୋଉ ଫିଲ୍ଡ ଷ୍ଟାଫ୍ ଅଛନ୍ତି, ଆମର ଯୋଉ ପ୍ରୋଗ୍ରାମର ଷ୍ଟାଫ୍ ଯୋଉମାନେ ଅଛନ୍ତି, ସେମାନେ ବିଭିନ୍ନ ବ୍ଲକ ବିଭିନ୍ନ ଗାଁକୁ ଯାଇକି ସେ ଜାଗାରେ ସେମାନେ ସରପଞ୍ଚ ହେଲା କିମ୍ବା ଟିକେ ଆକ୍ଟିଭ ଥାନ୍ତି ଏଇ କାମ ପାଇଁ, ତାଙ୍କ ସହିତ କଣ୍ଟାକ୍ଟ କରିକି ପ୍ରଥମେ ଆମେ ଆଦାୟ କରୁ ଯେ ସେ ଜାଗାରେ କଣ ହେଇପାରିବ, ସେ ଜାଗାରେ କୋଉଥିପାଇଁ ଲୋକ ଇଣ୍ଟରେଷ୍ଟେଡ ଅଛନ୍ତି, କୋଉ କୋଉ ଟ୍ରେଡ୍, ମାନେ ଜେନେରାଲି ସିଲେଇ ପାଇଁ ସବୁ ଜାଗାରେ ଇଣ୍ଟରେଷ୍ଟେଡ ଥାନ୍ତି, କିନ୍ତୁ ସିଲେଇ ଛାଡିକି ଆଉ କୋଉଥିପାଇଁ ସେମାନେ ଇଣ୍ଟରେଷ୍ଟେଡ ଅଛନ୍ତି, ଆଉ ସେଇଥିପାଇଁ ସେଇ ଏରିଆରେ ଶିଖେଇବା ପାଇଁ ଟିଚର ଅଛନ୍ତି କି ନାହିଁ, ଏଇ ଦୁଇଟା ଜିନିଷ ହେଲା ପରେ ଆମେ ଗୋଟେ ମିଟିଂ କରିଥାଉ, ଯୋଉ ଜାଗାରେ ବେନିଫିସିଆରୀ ମାନଙ୍କୁ ଆମେ ଏଇ ଜିନିଷର କଣ ସୁବିଧା ହେବ, ସେମାନେ ଟ୍ରେନିଂ ନେଲା ପରେ କୋଉ କୋଉ ବେନିଫିଟ ପାଇବେ।
1: ତେବେ ସାର୍, ତାଲିମ ନେଲା ପରେ ତାଙ୍କର ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ପାଇଁ କଣ ସବୁ ବ୍ୟବସ୍ଥା କରନ୍ତି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଆପଣଙ୍କର ଆତ୍ମନିଯୁକ୍ତିର ଗୋଟେ ସ୍କିମ୍, ତ ଏଇ ଜାଗାରେ ଏମ୍ପ୍ଲୟମେଣ୍ଟ ଲିଙ୍କେଜ କିଛି ଡାଇରେକ୍ଟଲି ନାହିଁ, କିନ୍ତୁ ଆମେ ଡିଷ୍ଟ୍ରିକ୍ଟ ଲେଭେଲରେ ଯୋଉ DIC ଅଛନ୍ତି, ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ସେଣ୍ଟର କିମ୍ବା ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛନ୍ତି, ତାଙ୍କ ସହିତ କୋଡିନେଟ୍ କରିକି ତାଙ୍କୁ ପ୍ଲେସମେଣ୍ଟ ବି ଦେବା ପାଇଁ ଆମେ ଟ୍ରାଏ କରିଥାଉ। ୟା ବାଦ ସେମାନେ ବିଭିନ୍ନ ସ୍କିମ ଗଭର୍ଣ୍ଣମେଣ୍ଟର ଯୋଉ ଯୋଉ ସ୍କିମ ଗୁଡାକ ଆସୁଥାଏ ସେଇ ଜାଗାରେ ସେମାନେ କେମିତିକି ଲୋନ୍ ନେଇକି ନିଜେ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରିପାରିବେ, ସେଇଥିପାଇଁ ବି ଆମେ ଚେଷ୍ଟା ଆମେ କରିଥାଉ। ସ୍କିଲ୍ ଇଣ୍ଡିଆର ଇକୋସିଷ୍ଟମରେ ଦେଖନ୍ତୁ ସମସ୍ତଙ୍କର କିଛି ନା କିଛି ରୋଲ ରହିଛି, ତ ଏଇ ଜାଗାରେ ଆମର ରୋଲ ରହିଛି ତାଲିମ ଦେବାଟା। ଆମେ ତାଲିମ ଦେଲା ପରେ ସେମାନେ ଅନ୍ୟ ଏଜେନ୍ସି ଯୋଉ ଗୁଡାକ ଅଛନ୍ତି ତାଙ୍କ ପାଖକୁ ଯାଇକି କେମିତିକି ଏଇ ତାଲିମର ଆଉଟକମ୍ଟା ସେମାନେ ପାଇପାରିବେ ସେଇଟା ଚେଷ୍ଟା କରିବା କଥା। ତ ବେନିଫିସିଆରୀ ଯାଇକି ସେ ଜାଗାରେ ଲୋନ୍ ନେଇକି ତାଙ୍କ ଗାଇଡେନ୍ସ ନେଇକି ସେମାନେ ଷ୍ଟାର୍ଟ କରୁଛନ୍ତି।
1: ତେବେ ଏଇ କାର୍ଯ୍ୟକ୍ରମକୁ ନେଇକି ଆପଣଙ୍କର ଏଭଳି କିଛି ଅନୁଭୂତି ଅଛି କି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ?
0: ଦେଖନ୍ତୁ ଯେତେବେଳେ ଜଣେ ଟିଚର ଷ୍ଟୁଡେଣ୍ଟକୁ ପଢାଏ ତ ସେ ଡେଫିନେଟଲି ଷ୍ଟୁଡେଣ୍ଟରୁ କିଛି ବେଟର ଆଉଟକମ୍ ଆଶା କରିଥାଏ, ଠିକ ସେମିତି ଆମେ ବି ଯେତେବେଳେ ଗୋଟେ ଦକ୍ଷତା ଟ୍ରେନିଂ ଦଉଛୁ ଆମେ ବି ଆଶା କରୁଛୁ ଯେ ଆମ ବେନିଫିସିଆରୀ ସେଇ ଦକ୍ଷତାକୁ ନେଇକି ଆକୁ କିଛି କରନ୍ତୁ, କିଛି ନିଜ

0: ପାଇଁ ହଉ ସମାଜ ପାଇଁ ହଉ କିଛି ଭଲ କରିପାରନ୍ତୁ, ସେଇଟା ହିଁ ଆମର ଚେଷ୍ଟା ଥାଏ। ଆଉ ଏଇ ଦିଗରେ ବହୁତ ଗୁଡ଼ାଏ ଆମର ବେନିଫିସିଆରୀ ଅଛନ୍ତି, ଯୋଉମାନେ ନିଜ ଷ୍ଟାର୍ଟଅପ୍ ସେମାନେ ଷ୍ଟାର୍ଟ କରିଛନ୍ତି, ନିଜର ଗୋଟେ ବ୍ୟୁଟି ପାର୍ଲର ହେଲା କିମ୍ବା ନିଜର ଗୋଟେ ଟେଲରିଂ ସପ୍ ସେମାନେ ଷ୍ଟାର୍ଟ କରିଛନ୍ତି। ଆଉ ନିଜେ ଷ୍ଟାର୍ଟ କରିବା ସାଙ୍ଗେ ସାଙ୍ଗେ ସେମାନେ ତାଙ୍କ ସାଙ୍ଗରେ ଯୋଉମାନେ ପଢୁଥିଲେ, ତାଙ୍କ ସାଙ୍ଗରେ ଯେଉଁମାନେ ବେନିଫିସିଆରୀ ତାଲିମ ନେଉଥିଲେ, ତାଙ୍କୁ ହିଁ ସେମାନେ ସେ ଜାଗାରେ ଏନଗେଜ୍ କରିପାରିଛନ୍ତି। ଏଇଟା ଗୋଟେ ବୋଲି ନୁହେଁ, କଳାହାଣ୍ଡି ଡିଷ୍ଟ୍ରିକ୍ଟର ବିଭିନ୍ନ ଏରିଆରେ, ଜୟପାଟଣା ଏରିଆରେ ଗୋଟେ ବେନିଫିସିଆରୀ ଆମର ଜଣେ ସେ ଗୋଟେ ତାଙ୍କ ନିଜ ବ୍ୟୁଟି ପାର୍ଲର ଷ୍ଟାର୍ଟ କରିପାରିଲେ, ବେହେରା ଏରିଆରେ ଆମର କିଛି ଭଉଣୀମାନେ ସେମାନେ ତାଙ୍କର ଗୋଟେ ପ୍ରଡକ୍ସନ ଗ୍ରୁପ ଗୋଷ୍ଠୀ ରେଜିଷ୍ଟର କରିକି ସ୍କୁଲର ଡ୍ରେସ୍ ଆଉ ଅନ୍ୟାନ୍ୟ ଜିନିଷ ସେମାନେ ପ୍ରସ୍ତୁତ କରିକି ସେମାନେ ଜୀବିକା ମାନେ ଆର୍ନ କରିପାରିଲେ। ତ ଏଇ କିଛିଟା ଜିନିଷ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗେ, ଆଉ ଏଇଟା ହିଁ ଆମର ସନ୍ତୁଷ୍ଟି।
1: ତେବେ ସ୍କିଲ ଇଣ୍ଡିଆ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ କଣ ସବୁ ଆଉ ଆପଣଙ୍କର ଯୋଜନା ରହିଛି ସାର୍?
0: ସ୍କିଲ ଇଣ୍ଡିଆ କଣ ହଉଛି ନା, ବହୁତ ଲୋକ ଜାଣିପାରୁନାହାନ୍ତି, ଆଉ ସେ ଦିଗରେ ହିଁ ଆକ୍ଚୁଆଲି ମୁଁ ଭାବୁଛି ଯେ ପ୍ରଚାର ପ୍ରସାର ହେବା କଥା। ବହୁତ ଗୁଡାଏ ଲୋକ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଯେ ମାନେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଆତ୍ମନିର୍ଭର କରିବା ପାଇଁ କୋଉ କୋଉ ଜିନିଷ ଗୁଡାକ ସେ ଷ୍ଟାର୍ଟ କରିଛି। ନୋ ଡାଉଟ୍ ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଛି, ବ୍ଲକ ଲେଭେଲ କାଉନସିଲିଂ କ୍ୟାମ୍ପ ଏବେ ଜଷ୍ଟ ହେଇଥିଲା, ତ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ଏଇ ଦିଗରେ ଆଉ କିଛି ଅଧିକା କାମ ହେବା ଦରକାର, ଯୋଉ ଜାଗାରେ କି ଗ୍ରାସରୁଟ ଲେଭେଲ ତକ ଏଇ ମେସେଜଟା ଯାଇପାରିବ ଯେ ସେମାନଙ୍କୁ ଗାଁ ସେଇ ଟ୍ରେଡିସନାଲ କାମ ଛାଡିକି କିଛି ଅନ୍ୟ ଜିନିଷ କରିବାକୁ ପଡିବ, ଯୋଉ ଜାଗାରେ ସେମାନେ କିଛି ଅଧିକା ଉପାର୍ଜନ କରିପାରିବେ।
1: ତେବେ ଏଥିପାଇଁ ଯୁବପିଢ଼ିକୁ ଆପଣ କିଛି କହିବାକୁ ଚାହିଁବେ ସାର୍?
0: ଯୁବପିଢ଼ି ପାଇଁ ଗୋଟେ ହିଁ ମୋର କଥା ରହିବ ଯେ ସମସ୍ତେ ଆଜିକାଲି କଣ ହଉଛି ନା, ଜବ୍ କଥା ଚିନ୍ତା କରୁଛନ୍ତି ଯେ ସେମାନେ କେମିତି କି ଗଭର୍ଣ୍ଣମେଣ୍ଟ କିମ୍ବା ସେମି ପ୍ରାଇଭେଟ କିମ୍ବା ପ୍ରାଇଭେଟ ର ଯାଇକି ଏନଗେଜ ହେଇକି ଗୋଟେ 10 ରୁ 4 ସେଇଠି ରହିକି କାମ କରିକି ପଳେଇ ଆସିବେ, ସେଇଟା ଯେ ସେତେ ଦୂର ସନ୍ତୁଷ୍ଟି ନୁହେଁ। ଯୁବପିଢ଼ିକୁ ମୋର ଗୋଟେ ସଜେସନ ଏଟା ରହିବ ଯେ ସେମାନେ ନିଜ ଆଡୁ କିଛି ଗୋଟେ ଷ୍ଟାର୍ଟ କରନ୍ତୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ କିଛି ସ୍କିଲ ର ରିକ୍ୱାରମେଣ୍ଟ ଥାଏ, କିଛି ମାର୍କେଟ ର ମାନେ ନିଡ୍ ଥାଏ, ସେଇଟାକୁ ସେମାନେ ଟିକେ ନିଜେ ଧ୍ୟାନ ଦେଇକି କିମ୍ବା ୱିଥ୍ ଦ ହେଲ୍ପ ଅଫ୍ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛି, DIC ଅଛନ୍ତି, ତାଙ୍କ ସହିତ କଣ୍ଟାକ୍ଟ କରିକି ସେମାନେ କୋଉ ଜିନିଷ କଲେ ବେଟର ହେଇପାରିବ ସେଇଟା ଚିନ୍ତା କରିକି ନିଜେ ଗୋଟେ ଷ୍ଟାର୍ଟଅପ୍ କରିବା ପାଇଁ ଚିନ୍ତା କରନ୍ତୁ। ସେଇଟା ହିଁ ମୋ ହିସାବରେ ଗୋଟେ ବେଟର ଅପରଚ୍ୟୁନିଟି ହେବ, ତାଙ୍କ ପାଇଁ ନୁହେଁ ବଟ୍ ସୋସାଇଟି ପାଇଁ, ସେମାନେ ନିଜ ସାଙ୍ଗେ ସାଙ୍ଗେ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବେ, ତ ସେଇ ଜାଗାରେ ହିଁ ଆମ ସନ୍ତୁଷ୍ଟି ମିଳିବ।
1: ତେବେ ଏଇ ଯୋଜନା କାର୍ଯ୍ୟକାରୀ କରିବାରେ କଣ ବିଶେଷ ଆହ୍ୱାନର ସମ୍ମୁଖୀନ ହେଲା ଭଳି ଆପଣଙ୍କୁ ଲାଗୁଛି କି ସାର୍?
0: ଦେଖନ୍ତୁ, ଲୋକଙ୍କ ଯୋଉ ମାଇଣ୍ଡସେଟ୍ଟା ଥାଏ, କେହି ବି ତାଙ୍କ ନିଜ ଏରିଆରୁ ବାହାରିକି ଯିବା ପାଇଁ ଚାହୁଁନାହାନ୍ତି। ଏଇ ଜାଗାରେ ଆମେ ଯୋଉଟା ଗୋଟେ ମେଜର ପ୍ରୋବ୍ଲେମ ଆମେ ଫେସ୍ କରୁଛୁ, ଆମେ ଇଣ୍ଟରାକ୍ଟ ହେଲା ଟାଇମ୍ରେ ଆମକୁ ବହୁତ କନ୍ଭିନ୍ସ କରିବାକୁ ପଡୁଛି ଲୋକଙ୍କୁ, ସେମାନେ ତାଙ୍କ ଏରିଆ ଶିଖି ସାରିଲା ପରେ ବି ସେମାନେ ନିଜ ଏରିଆ ଛାଡିକି ଅନ୍ୟ ଏରିଆରେ ଅପରଚ୍ୟୁନିଟି ଥିଲେ ବି ସେମାନଙ୍କୁ ଯିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ହଉନାହାନ୍ତି। ତ ସେଇ ଗୋଟେ ହିଁ ଜିନିଷ ଟିକେ ଲୋକେ ନିଜ ଆଡୁ ଚିନ୍ତା କରିକି ଟିକେ ମାଇଣ୍ଡସେଟ୍ ଚେଞ୍ଜ କରିବା ପାଇଁ ଯୋଉ ଚେଷ୍ଟା ହେବା କଥା, ସେଇଟା ଗୋଟେ ହିଁ ଜିନିଷ ଲ୍ୟାକ୍ ରହିଯାଉଛି ଏଇ ଜାଗାରେ।
1: ତେବେ କଣ ବାର୍ତ୍ତା ଦେବାକୁ ଚାହିଁବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
0: ମୁଁ ସମସ୍ତଙ୍କୁ ଏଇଟା ହିଁ କହିବାକୁ ଚାହୁଁଛି ଯେ ଏଇ ସମୟରେ ଭାରତ ମେକ୍ ଇନ୍ ଇଣ୍ଡିଆ, ସ୍କିଲ ଇଣ୍ଡିଆ ଉପରେ ବହୁତ କାମ କରୁଛି, ଆଉ ସମସ୍ତେ ତାର ଗୋଟେ ପାର୍ଟ ହେବା ପାଇଁ ଚେଷ୍ଟା କରନ୍ତୁ। ନିଜେ ଟ୍ରେନିଂ ନେବା ସଙ୍ଗେ ସଙ୍ଗେ ଗୋଟେ ଛୋଟ ଷ୍ଟାର୍ଟଅପ୍, କୌଣସି ଗୋଟେ ପ୍ରୋଜେକ୍ଟ ନେଇକି ଆରମ୍ଭ କରିବା ପାଇଁ ଟ୍ରାଏ କରନ୍ତୁ, ସୋ ଦେଟ୍ ଆମର ଏଇ ଯୋଉ ଚେଷ୍ଟାଟା ଅଛି ସେଇଟା ସଫଳ ହେଇପାରିବ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆପଣ ସ୍କିଲ ଇଣ୍ଡିଆ ସମ୍ପର୍କରେ ଆମ ସହ ଆଲୋଚନା କଲେ। ଏହି ଆଲୋଚନାରୁ ନିଶ୍ଚିତ ଭାବରେ ଆମର ଯୁବପିଢ଼ି ପ୍ରେରଣା ପାଇବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ମୋର ନାମ ଦୁର୍ଲଭୀ ହଂସ, ବେହେରା ଗ୍ରାମ କଲାହାଣ୍ଡିରେ ମୋର ଘର। ଏବେ ମୁଁ ଯୁକ୍ତ 3 ଶେଷ ବର୍ଷ ପଢିବା ସହ ସିଲେଇ କାମ କରୁଛି। ଏଥିପାଇଁ ଭାରତ ସରକାରଙ୍କ ସ୍କିଲ ଇଣ୍ଡିଆ ମିଶନ ମୋତେ ସାହାଯ୍ୟ କରିଛି। ଦନପାଟ ଯୁବ ସେବା ସଂଗଠନ ବେହେରା, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ମୁଣ୍ଡ୍ରାଗୁଡ଼ା ଏବଂ ଜନଶିକ୍ଷଣ ସଂସ୍ଥା ଭବାନୀପାଟନା ସହଯୋଗରେ ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଆମ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଛି। ଏଥିରେ ତାଲିମ ଗ୍ରହଣ କରି ଆମେ ସଶକ୍ତ, ଆତ୍ମନିର୍ଭର, ସଂଗଠିତ ଓ ସ୍ୱାବଲମ୍ବୀ ହୋଇପାରିଛୁ। ଆମେ ପ୍ରାକ୍ ବିଦ୍ୟାଳୟ ପୋଷାକ, ବିଦ୍ୟାଳୟ ପୋଷାକ, ରେଡିମେଡ୍ ପୋଷାକ ଓ ବ୍ୟାଗ୍ ତିଆରି କରି ରୋଜଗାରକ୍ଷମ ହୋଇପାରିଛୁ। সংগঠিত ভাবে কাম করা আমি দনপাত উৎপাদক গোষ্ঠী গঠন করছু। এথিপাই সরকার সহায়তা বি মিলিছি। বর্তমান আমার গোষ্ঠীর 300 জন মহিলা কার্যরত অছন্তি। ধর্মগড় ব্লকর 21 গোটি প্রাথমিক ও উচ্চ প্রাথমিক বিদ্যালয়ের পোশাক সিলাই করে বণ্টন করেছিল। স্থানীয় বজারের মধ্যে আমার সিলাই ব্যাগ র চাহিদা রয়েছে।

0: ଶୁଣିଲେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସୁଧୀର କୁମାର ଧାଙ୍ଗଡ଼ା ମାଝି। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବିତରଣ ନୀତି 2026କୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
1: ପରମ୍ପରା ଓ ସଂସ୍କୃତିର ଅନନ୍ୟ ସମିଶ୍ରଣ ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହରର କୋଣ ଅନୁକୋଣ ମୁଖରିତ ହୋଇଉଠିଛି। ଗତବର୍ଷର କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ା ରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରି ଶୁଭଲଗ୍ନରେ ବରାନୁଗମନ ଓ ବିବାହ ସମ୍ପନ୍ନ ହେବ। ଶୀତଳଷଷ୍ଠୀ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ସଂସ୍କୃତିର ଅନନ୍ୟ ପରିଚୟ। ଶୀତଳଷଷ୍ଠୀରେ ଥାଳ ଉଠା, ପତରପେଣ୍ଡି, ଗୁଆଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପାରମ୍ପରିକ ନୀତିକାନ୍ତି ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆକାଶବାଣୀ ସମ୍ଭାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ଭଦ୍ରକ ଜିଲ୍ଲା ଆରଡ଼ି ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ହରଗୌରୀଙ୍କ ବିବାହ ପାଇଁ ମଙ୍ଗଳକୃତ୍ୟ ଓ ହଳଦୀ ସ୍ନାନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ହରଗୌରୀଙ୍କ ବିବାହ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ଶିକ୍ଷକମାନେ ସଂଶୋଧନ କରି ଶ୍ରେଣୀଗୃହରେ ଶିକ୍ଷାଦାନ କରିବେ ବୋଲି ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ଏସ୍ସିଇଆର୍ଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି। ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାରୁ ଚଳିତ ବର୍ଷ ନୂଆ ବହି ପ୍ରକାଶିତ ହେବ ନାହିଁ। ଶିକ୍ଷକମାନେ ପାଠ୍ୟପୁସ୍ତକରେ ସଂଶୋଧନ କରି ଶିକ୍ଷାଦାନ କରିବେ। ଆସନ୍ତା ବର୍ଷ ସଂଶୋଧିତ ପୁସ୍ତକ ଛପାଯାଇ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯାଇଥିବା ନିର୍ଦ୍ଦେଶିକା କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22ଟି ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8ଟି ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସକାଳ ସ୍କୁଲ୍ କରିବା ଲାଗି ନିଷ୍ପଭି ହୋଇଛି। ଜିଲ୍ଲାର ଶିଶୁବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ସକାଳ 6:30ରୁ 10:30 ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଆସନ୍ତା 22 ତାରିଖ ଦିନ ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟର ଭାଲୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ଶିକ୍ଷକମାନଙ୍କ ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମରେ ଅଗ୍ରଗତି ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା, କ୍ରୀଡ଼ା, ଜନଜାତି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପରିବହନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରଗତି କରିଥିବା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ଦେଶରେ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ 2ଟି ଶିକ୍ଷାନୁଷ୍ଠାନକୁ ନିଟ୍ ପରୀକ୍ଷା ପରିଚାଳନା ଦାୟିତ୍ୱ ମିଳିଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ନିଟ୍ ପରୀକ୍ଷା ନିମନ୍ତେ ସ୍ୱତନ୍ତ୍ର ବୈଠକରେ ପରୀକ୍ଷା ଦିନ ମାଲକାନଗିରି ବସ୍ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ ଚଳାଚଳ ପାଇଁ ନିଷ୍ପଭି ହୋଇଛି। ଏଥର କିଛି ସମ୍ବାଦ ସଂକ୍ଷେପରେ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦରଗା ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସମ୍ପର୍କରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପୁରୁଣା ସହରରେ ହେଉଥିବା ରଥଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ସୁପରିଚାଳନା ନେଇ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ, ଗଜପତି ଓ ବରଗଡ଼ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ମାଧ୍ୟମରେ ଅଭ୍ୟାସ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ବରଗଡ଼ ଜିଲ୍ଲାରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲାରେ ଆଗାମୀ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ

0: ଦେବା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। କାର୍ଯ୍ୟରେ ଅବହେଳା ପାଇଁ 128 ଜଣ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସହରାଞ୍ଚଳରେ ପିଏନ୍ଜି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହୋତ୍ସବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଦେବଦମ୍ପତିଙ୍କ ବିବାହ ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେବଦେବ ମହାଦେବ ହେଉଛନ୍ତି ମଙ୍ଗଳମୟ ଠାକୁର। ମହାଦେବଙ୍କର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ମାତା ପାର୍ବତୀଙ୍କ ସହିତ ବିବାହ ଉତ୍ସବ ଏକ ଶ୍ରେଷ୍ଠ ପାର୍ବଣ ରୂପରେ ସ୍ୱୀକୃତ। ଶିବ ପାର୍ବତୀଙ୍କର ଏହି ବିବାହ ଉତ୍ସବ ପାଳନ ପଶ୍ଚାତରେ ଗୋଟିଏ ପୌରାଣିକ ଭିଭିଭୂମିକୁ ଆଧାର ଭାବରେ ଗ୍ରହଣ କରାଯାଇଥାଏ। ଶୈବ ପ୍ରଣୟିନୀ ଦକ୍ଷ କନ୍ୟା ସତୀ ଦକ୍ଷ ଯଜ୍ଞ ଅନଳରେ ଝାସ ଦେବା ପରେ ଭଗବାନ ଶିବ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଦକ୍ଷ ଯଜ୍ଞ ଧ୍ୱଂସ କଲେ। ତାପରେ ସତୀଙ୍କ ବିଚ୍ଛେଦ କାରଣରୁ କୈଳାସକୁ ଯାଇ ହିମବନ୍ତ ଶିଖରରେ ବାସ କରି ଯୋଗ ସାଧନରେ ନିମଗ୍ନ ହେଲେ। ଅନ୍ୟପକ୍ଷରେ ମାତା ସତୀ ପର୍ବତରାଜ ହିମାଳୟଙ୍କର ଘରେ ଜନ୍ମ ନେଲେ। ପର୍ବତରାଜଙ୍କ ଘରେ ଜନ୍ମ ହୋଇଥିବାରୁ ହିଁ ସେ ପାର୍ବତୀ ନାମରେ ପରିଚିତ। ତାଡ଼କାସୁର ବିନାଶ ନିମନ୍ତେ ଶିବ ପାର୍ବତୀଙ୍କର ବିବାହ ଅନିବାର୍ଯ୍ୟ ବୋଲି ଦେବତାମାନେ କାମଦେବଙ୍କୁ ମହାଦେବଙ୍କର ଯୋଗଭଙ୍ଗ ପାଇଁ ଅନୁରୋଧ କରି ତାଙ୍କୁ ପଠାଇଦେଲେ, କିନ୍ତୁ ପ୍ରଭୁ ଶିବ କ୍ରୋଧିତ ହୋଇ ତ୍ରିନେତ୍ରରେ କାମଦେବଙ୍କୁ ଧ୍ୱଂସ କରିଦେଲେ। କିନ୍ତୁ ମାତା ପାର୍ବତୀ ଶିବଙ୍କୁ ପତି ରୂପରେ ବରଣ କରିବାକୁ ଘୋର ତପସ୍ୟା କଲେ। ତାପରେ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ବେଦୋକ୍ତ ମତରେ ବିବାହ କରିବାକୁ ସମ୍ମତ ହେଲେ। ଶେଷରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାର୍ବତୀ ଦେବୀଙ୍କ ସହ ଦେବଦେବ ମହାଦେବଙ୍କର ବିବାହ ସମ୍ପନ୍ନ ହେଲା। ପୁରାଣ ବର୍ଣ୍ଣିତ ଏହି ଆଖ୍ୟାନକୁ ଭିତ୍ତି କରି ଓଡ଼ିଶାର ଶୈବପୀଠମାନଙ୍କରେ ମହାଯୋଗୀ ମହେଶ୍ୱର ଆଉ ମାତା ଗୌରୀଙ୍କର ବିବାହ ଉତ୍ସବ ପାଳିତ ହୋଇଥାଏ। ଏହି ଉତ୍ସବଟି ଶିବ ବିବାହ କିମ୍ବା ଶୀତଳଷଷ୍ଠୀ ଭାବରେ ଲୋକମାନସରେ ଖ୍ୟାତ। ପୁରୀର ଗ୍ରାମାଞ୍ଚଳମାନଙ୍କରେ ଏହି ଉତ୍ସବଟି ନିମନ୍ତ୍ରଣ ଦିଅଁ ବିବାହ ଆଉ ଶୀତଳଷଷ୍ଠୀ କ୍ରମରେ ପାଳିତ ହେଉଥିବାବେଳେ ପୁରୀ ସହର ଓ ଆଉ କିଛି ଅଞ୍ଚଳରେ ନିମନ୍ତ୍ରଣ ଦିଅଁ ବିବାହ ଶୀତଳଷଷ୍ଠୀ ଗୁଆଲି ସାତମଙ୍ଗଳା ଆଦି କ୍ରମରେ ପାଳିତ ହେଉଥିବା କଥା ଗବେଷକମାନେ କହିଥାନ୍ତି। ତେବେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଏହି ଉତ୍ସବଠାରୁ ସମ୍ବଲପୁର ସହରରେ ପାଳିତ ଶୀତଳଷଷ୍ଠୀ ଯାତ୍ରା ଅନେକ କାରଣରୁ ନିଆରା ଆଉ ସ୍ୱତନ୍ତ୍ର। ଏଠାରେ ପାଳିତ ବିବାହ ଉତ୍ସବରେ ଆକର୍ଷଣୀୟ ଦିଗଟି ହେଉଛି ଅନୁସୃତ ରୀତିନୀତି। ମଣିଷ ସମାଜରେ ଅନୁଷ୍ଠିତ ବାହାଘରକାଳୀନ ପାଳିତ ପାରମ୍ପରିକ ଚଳଣୀ ବା ବିଧି ଦେବବିବାହ କାଳରେ ବି ଅବିକଳ ଭାବରେ ପାଳନ କରାଯାଇଥାଏ। ସେଥିପାଇଁ ଏହା ଦେବଦମ୍ପତିଙ୍କର ମାନବୀୟ ଲୀଳା ବୋଲି କୁହାଯାଇଥାଏ। ଆମ ରାଜ୍ୟ ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କୃଷକ ଭାଇମାନଙ୍କର ଧରଣୀ ଏବଂ ବୃଷ୍ଟି ସହିତ ରହିଛି ଅଖଣ୍ଡ ସମ୍ପର୍କ। ପ୍ରଚଣ୍ଡ ରୌଦ୍ର ତାପରେ ଉତ୍ତପ୍ତ ଧରଣୀ ଏହି ଯାତ୍ରା ସମୟରେ ପ୍ରବାହିତ ପ୍ରାକ୍ ମୌସୁମୀ ବର୍ଷା ଦ୍ୱାରା ଶୀତଳ ହୋଇଥାଏ। ସେଥିପାଇଁ ଏହାର ନାମ ହୁଏତ ଶୀତଳଷଷ୍ଠୀ। ଆଉ ଏଥିପାଇଁ ଏହି ପର୍ବର ମୁଖ୍ୟ ତିଥିଟି ହେଉଛି ଅକ୍ଷୟ ତୃତୀୟା। ଏହି ଦିନ ହିଁ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥାଏ ଥାଳି ଉଠା କାର୍ଯ୍ୟକ୍ରମରୁ। ସେଦିନ ପଡ଼ାର ବାସିନ୍ଦାମାନେ ଏକାଠି ହୋଇ ନିର୍ବାଚନ କରିଥାନ୍ତି କନ୍ୟା ପିତାମାତାଙ୍କର। ପ୍ରଥା ମୁତାବକ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ଏହି ବିବାହୋତ୍ସବରେ ଅନ୍ୟତମ ପର୍ଯ୍ୟାୟଟି ହେଉଛି ପତ୍ରପେଣ୍ଡି ଯାତ୍ରା। ଶିବଙ୍କର ପିତା କନ୍ୟା ପିତାଙ୍କ ଘରକୁ ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ କୁଣିଆ ହୋଇ ଯାଆନ୍ତି ଏବଂ ସେହି ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଶିବ ପାର୍ବତୀଙ୍କର ବିବାହର ସହମତି ନିମନ୍ତେ ସରସିବା ଶାଳପତ୍ର ପେଣ୍ଡାଏ ପ୍ରଦାନ କରି ସମ୍ବନ୍ଧ ସ୍ଥାପନ କରିଥାନ୍ତି। ବିବାହୋତ୍ସବର ଲଗ୍ନ ସ୍ଥିର ହେବା ପରେ ସବୁ ଦେବଦେବୀଙ୍କୁ ଗୁଆ ଆଉ ହଳଦୀ ପ୍ରଦାନ କରି ନିମନ୍ତ୍ରଣ କରାଯାଇଥାଏ। ଏହି ପରମ୍ପରାକୁ ଗୁଆଗୁଣ୍ଡା ଯାତ୍ରା ବୋଲି କୁହାଯାଇଥାଏ। ଦେବ ନିମନ୍ତ୍ରଣ ସରିଲା ପରେ କନ୍ୟାପକ୍ଷ ସାଧାରଣ ଚଳଣୀ ଅନୁସାରେ ନିଜର ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାନ୍ତି। ତାପରେ ଅନୁଷ୍ଠିତ ହୁଏ ଗଣ୍ଠଲା ଖୋଲା ପର୍ବ। ଏହାକୁ ମଧ୍ୟ ଗଣ୍ଠଲା ହିଟା ବା ସମ୍ବନ୍ଧ ତୁଟାଇବା କୁହାଯାଇଥାଏ। ପଞ୍ଚମ ଦିନ ସକାଳୁ ପୂର୍ବବର୍ଷ କନ୍ୟାଦାନ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଗଣ୍ଠଲି ଫିଟା ପ୍ରଥା ସମ୍ପନ୍ନ କରନ୍ତି। ସେହିଦିନ ରାତ୍ରକାଳରେ ପ୍ରଭୁ ମହେଶ୍ୱର ସୁସଜିତ ହୋଇ ବରଯାତ୍ରୀଙ୍କ ମେଳରେ ବାଦ୍ୟ ସଙ୍ଗୀତ ନୃତ୍ୟ ଆଉ ବାଣ ରୋଷଣୀ ମଧ୍ୟରେ ପଟୁଆରରେ ଯାଇ କନ୍ୟା ଘରେ ପହଞ୍ଚଥାନ୍ତି। କନ୍ୟା ପିତା ସାଦରେ ସଭିଙ୍କୁ ସ୍ୱାଗତ କରିଥାନ୍ତି ଏବଂ ତାଙ୍କ ଗୃହରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ବିବାହ ମଣ୍ଡପରେ ବୈଦିକ ରୀତିରେ ବିବାହ କର୍ମ ସମାପନ ହୋଇଥାଏ। ଶ୍ରୀଶଙ୍କର ଆଉ ଦେବୀ ଗୌରୀଙ୍କର ବିବାହ କାର୍ଯ୍ୟ ସମାପ୍ତ ହେଲା ପରେ ଯାଇ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବାହୁଡ଼ା ଯାତ୍ରାର ପଟୁଆର। ତାପରେ ସପ୍ତମୀ ଦିନ ପୂର୍ବାହ୍ନରେ ଆରମ୍ଭ ହୁଏ ନଗର ପ୍ରଦକ୍ଷିଣ ଏବଂ ମନ୍ଦିର ପ୍ରତ୍ୟାବର୍ତ୍ତନର ପର୍ବ ଆକର୍ଷଣୀୟ ଦ୍ୱିତୀୟ ପର୍ଯ୍ୟାୟର ଶୋଭାଯାତ୍ରା। ଶିବ ପାର୍ବତୀଙ୍କର ବିବାହ ଏକ ଲୋକାଚାରର ପର୍ବ ହୋଇନାହିଁ। ଏଥିରେ

0: ଧର୍ମ, ପ୍ରକୃତି ଆଉ ବିଜ୍ଞାନର ମଧୁର ସମନ୍ୱୟ ଲକ୍ଷଣୀୟ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେବଦମ୍ପତିଙ୍କ ବିବାହ। ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ଭାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ଜୁନ୍ 21 ତାରିଖରେ ଆୟୋଜିତ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷାର ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା, ସାଧୁତା ଓ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ଦେଲେ ପରାମର୍ଶ। ଚଳିତ ଆର୍ଥିକ ବର୍ଷରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ କରିବେ ସରକାର। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ଡାକ୍ତରମାନଙ୍କର ଦୀର୍ଘକାଳୀନ ଅନୁପସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ। 128 ଜଣ ମେଡିକାଲ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ। ସହରାଞ୍ଚଳରେ ପିଏନ୍ଜି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଗ୍ରୀଷ୍ମ ଛୁଟି ପରେ ରାଜ୍ୟରେ ଆଜିଠାରୁ 22ଟି ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି, ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8ଟି ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି, ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ବାପି ଓ ତପୁ ମିଶ୍ର, କଥାଚିତ୍ର ମୁଁ ଗାନ୍ଧୀ ନୁହେଁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ. ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା. ସମବାୟ

ଯୋଜନା ଅନୁଯାୟୀ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋହାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। 2 ବର୍ଷ ମଧ୍ୟରେ 3,50,00,000ରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋହାହିତ କରିବା ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି। ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା, ସଚ୍ଚୋଟତା ଏବଂ ଦକ୍ଷତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁକ୍ତ ଓ ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ସୁନିଶ୍ଚିତ କରିବାକୁ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ପରିବେଶ ତଥା ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ପ୍ରଦାନ ସୁନିଶ୍ଚିତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ନିର୍ଦ୍ଦେଶକ ଜେନେରାଲ୍ ଅଭିଷେକ ସିଂହ ବୈଠକରେ ସୂଚନା ଦେଇ କହିଛନ୍ତି, ପରୀକ୍ଷାର ସୁଗମ ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ, ରାଜ୍ୟ ପୁଲିସ୍ ବିଭାଗ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ଏନ୍ଟିଏ ସମନ୍ୱିତ ଭାବେ କାର୍ଯ୍ୟ କରୁଛି। ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧି, ଜାତୀୟ ପରୀକ୍ଷଣ ସଂସ୍ଥା ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ଦେଶବ୍ୟାପୀ ଜଙ୍ଗଲ ଏବଂ ପ୍ରାକୃତିକ ପରିସଂସ୍ଥାନର ସୁରକ୍ଷା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଝାଡ଼ଖଣ୍ଡ ଭଳି ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ଭରି ରହିଛି ଏବଂ ଏହାର ସଂରକ୍ଷଣ କରାଯିବା ଉଚିତ। ଜଙ୍ଗଲ ଅଞ୍ଚଳ ନିକଟରେ ପଥର ଖଣି ଏବଂ ପଥର କ୍ରସର ସ୍ଥାପନ ନେଇ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଆଗତ ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ଝାଡ଼ଖଣ୍ଡ ହାଇକୋର୍ଟ ଏହି ମାମଲାର ଯାଞ୍ଚ କରିଛନ୍ତି। ହାଇକୋର୍ଟଙ୍କ ସାୟିଧାନିକ ଅଧିକାର ଉପରେ ଗୁରୁତ୍ୱ ପ୍ରଦାନ ସହ ଏହି ଆବେଦନ ଉପରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ ପ୍ରତ୍ୟାହାର କରିବାକୁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ପରିବେଶ ସୁରକ୍ଷା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଜଙ୍ଗଲ ପରିସୀମାଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱ ପରେ ପଥର ଖଣି ଏବଂ ପଥର କ୍ରସର କାର୍ଯ୍ୟକୁ ସୀମିତ ରଖିଥିଲେ। ଚଳିତ ଆର୍ଥିକ ବର୍ଷରେ ଯୋଗ୍ୟ ଅନୁସୂଚିତ ଜାତି ଓ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ରେକର୍ଡ ପରିମାଣ ବୃଦ୍ଧି ପାଇଛି ବୋଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ କହିଛି। ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନା ଅଧୀନରେ ଅନୁସୂଚିତ ଜାତିର 47 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 6,208 କୋଟିରୁ ଅଧିକ ଟଙ୍କା ବୃତ୍ତି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 5,75,000କୁ ବୃଦ୍ଧି ପାଇଛି। ଏହି ବୃତ୍ତି ଯୋଜନା ଅଧୀନରେ ସରକାର 26 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 562 କୋଟି ଟଙ୍କାରୁ ଅଧିକ ରାଶି ବୃତ୍ତି ବାବଦରେ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ରୁଷର ମସ୍କୋ ସହରର ଦକ୍ଷିଣ ପୂର୍ବ ଅଞ୍ଚଳସ୍ଥିତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ମସ୍କୋର ମେୟର ସର୍ଗେଇ ସୋବାୟାନିନ୍ କହିଛନ୍ତି। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମସ୍କୋର ତୈଳ ବିଶୋଧନାଗାରକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏପରିକି ରୁଷର ରୋସ୍ତବ ଅଞ୍ଚଳରେ ମଧ୍ୟ ୟୁକ୍ରେନ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ୟୁକ୍ରେନ୍ର 555 ଡ୍ରୋନ୍କୁ ପ୍ରତିରୋଧ କରାଯାଇ ନଷ୍ଟ କରିଦିଆଯାଇଛି। ଆକ୍ରମଣ ପରେ ମସ୍କୋର 4 ବିମାନ ବନ୍ଦରକୁ ଉଡ଼ାଣରୁ ବନ୍ଦ ରଖାଯାଇଥିବା ରୁଷର ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି। ରୁଷର ସରକାରୀ ଗଣମାଧ୍ୟମ କହିଛି ଚଳିତ ବର୍ଷର ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣଗୁଡ଼ିକ ମଧ୍ୟରୁ ଗୋଟିଏ। ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ରାତି 12:30 ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଲସ୍ ଆଞ୍ଜେଲସ୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ବୋସ୍ନିଆ ହର୍ଜେଗୋବିନା ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଗ୍ରୁପ୍ ଏ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କଲମ୍ବିଆ 3-1 ଗୋଲ୍ରେ ଉଜ୍ବେକିସ୍ତାନକୁ ପରାସ୍ତ କରିଛି। ଗ୍ରୁପ୍ ଏଲ୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ପାନାମାକୁ 1-0 ଗୋଲ୍ରେ ଘାନା ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍କକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା।

0: ସମବାୟ ବ୍ୟାଙ୍କିଂ ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। ପିଏମ୍ଭିଭିଆର୍ୱାଇ ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋହାହନ ରାଶି। ନିଟ୍ୱିଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ଭାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାନସଭାର ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁର୍ଗାଚରଣ ତନ୍ତୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ତିନିଦିନିଆ ଏହି ପ୍ରଦର୍ଶନୀରେ 35 ବିଭାଗୀୟ ଷ୍ଟଲ୍ ସ୍ଥାପନ କରାଯାଇଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ଉତ୍ପାଦ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ଉପରେ କହିଥିଲେ।
3: ପ୍ରଥମ ଥର ପାଇଁ 2 ବର୍ଷ ହେବ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଚାଲିଛି। କେନ୍ଦ୍ର ସରକାରଙ୍କର ବ୍ୟାପକ ସହାୟତା ଏବଂ ଓଡ଼ିଶାରେ ଏକ ସମ୍ବେଦନଶୀଳ ସରକାର, ଏକ ବିକାଶ ଧର୍ମୀ ସରକାରର 2 ବର୍ଷ ପୂର୍ତ୍ତି ହୋଇଛି। ବିଗତ ବର୍ଷ 1 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମମାନେ ଆସିଥିଲୁ, ଆମର ପ୍ରୋଗ୍ରେସ କାର୍ଡ ଧରିକରି 2 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେ ଆସିଛୁ। ଓଡ଼ିଶା ସରକାରଙ୍କର ପ୍ରୋଗ୍ରେସ ରିପୋର୍ଟ ଆପଣମାନଙ୍କ ସାମ୍ନାରେ ଏବଂ ଆପଣମାନଙ୍କର ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ସେ କ୍ରମରେ ସୁନ୍ଦରଗଡ଼ର ମଧ୍ୟ ବିଗତ 2 ବର୍ଷରେ ବିଭିନ୍ନ ବିକାଶ ବିଭାଗର ଯେଉଁ ବିକାଶ ତାର ମଧ୍ୟ ସାହିତ୍ୟ ତିଆରି ହୋଇଛି। ରାଜସ୍ୱ ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ସ୍ୱତନ୍ତ୍ର ସାହିତ୍ୟ ଆମେ ପ୍ରସ୍ତୁତ କରିଛୁ। 2 ବର୍ଷର ଯେଉଁ ଉପଲବ୍ଧି ସାଙ୍ଗରେ ଆମେ ଆବଣ୍ଟନ କରିବୁ। ଓଡ଼ିଶା ସରକାରଙ୍କ ମଧ୍ୟ 2 ବର୍ଷର ପୂର୍ତ୍ତିର କାର୍ଯ୍ୟାବଳୀ ତାର ମଧ୍ୟ ସାହିତ୍ୟ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଯେଉଁ ସାହିତ୍ୟ ରଚନା ହୋଇଛି ସେଟା ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ଆବଣ୍ଟନ କରିବି। ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁ ନିର୍ବାଚନ ପୂର୍ବରୁ, 21 ମୂଳ ପ୍ରତିଶ୍ରୁତି, ଯେଉଁ ପ୍ରତିଶ୍ରୁତି ଓଡ଼ିଶାର ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ଆହୁରି 800 ଟଙ୍କା ରାଜ୍ୟର ରାଜ୍ୟକୋଷରୁ ଦେଇକରି ଆମେ ବସ୍ତୁତ ଓଡ଼ିଶାରେ ଧାନ ବିକ୍ରିଟାକୁ 2300 ଟଙ୍କାରୁ ବଢ଼େଇକରି 3100 ଟଙ୍କାରେ ପହଞ୍ଚେଇଲୁ ଏବଂ ଇଏ ନିଷ୍ପତ୍ତି ଭାରତ ବର୍ଷର ପ୍ରଥମ ରାଜ୍ୟ ହେଲା ଓଡ଼ିଶା ଯେଉଁ ରାଜ୍ୟ 3100 ଟଙ୍କା ଲେଖା କ୍ୱିଣ୍ଟାଲ ପିଛା ଧାନର ଦର କରିବା ଏବଂ ତାକୁ କ୍ରୟ କରିବା ଉଭୟ ଖରିଫ ଏବଂ ରବିରେ ଓଡ଼ିଶା ହେଉଛି ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ। ଦ୍ୱିତୀୟ ପ୍ରତିଶ୍ରତି ଥିଲା ମା ମାନଙ୍କୁ, ଭଉଣୀମାନଙ୍କୁ, ଯେଉଁମାନେ 18 ବର୍ଷରୁ ଅଧିକ ହୋଇଛନ୍ତି, ସୁଭଦ୍ରା ଯୋଜନା ମାଧ୍ୟମରେ 5 ବର୍ଷରେ 50,000 ଟଙ୍କା, ଗୋଟିଏ ବର୍ଷରେ 10,000 ଟଙ୍କା, 2ଟା କିସ୍ତିରେ ତାର ମଧ୍ୟ ଚତୁର୍ଥ କିସ୍ତି ଆମେ ମା ଭଉଣୀମାନଙ୍କୁ ପ୍ରଦାନ କରି ସାରିଲୁଣି।
2: ଆସନ୍ନ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ବନ୍ୟା ପ୍ରଭାବ ହ୍ରାସ, ଜୀବନ ଓ ସମ୍ପତ୍ତିର ସୁରକ୍ଷା, ସମୟୋପଯୋଗୀ ପଦକ୍ଷେପ ଓ ଆନ୍ତଃବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓର୍ମା, ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ 10 KFPO କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଜୀବିକା ସୁଦୃଢ଼ କରିବା ଓ କୃଷିଜାତ ଉତ୍ପାଦର ବଜାର ସଂଯୋଗ ବୃଦ୍ଧି ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ରଥକୁ ସବୁଜ ପତାକା ଦେଖାଇବା ସହ ମଦର ଡେରୀ ଦିଲ୍ଲୀକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ରାଉରକେଲାରେ ଅନୁଷ୍ଠିତ ବୈଠକରେ ସେ କହିଥିଲେ ବିକଶିତ ଗାଁ, ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ବିତରଣ ଉତ୍ସବରେ 2023-24 ବର୍ଷ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାରର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସୁନ୍ଦରଗଡ଼।

0: ଜିଲ୍ଲା ତଥା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ ପାଲଟିଛି। ଦୁଇ ଯୁବ ହକି ଖେଳାଳିଙ୍କ ସଫଳତା ନିକଟରେ ସମ୍ପନ୍ନ ଅଣ୍ଡର 18 ଏସିଆ କପ୍ ହକି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅର୍ମାନ ଲାକ୍ରା ଓ ସୁଇଟି କୁଜୁରଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦିନା ଦସ୍ତଗିର ସମ୍ଭର୍ଦ୍ଧିତ କରିଛନ୍ତି। ଉଭୟ ଖେଳାଳିଙ୍କ ଏହି ସଫଳତା ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ସେ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: କିଓ ଶ୍ୟାମ ଭାଇ, ଆଜି ଏତେ ଖୁସି କିଆଁ? ବ୍ୟାଗ ପୁରା ଭର୍ତ୍ତି ଚାଉଳ ଆଣିଲ କୋଉଠୁ?
6: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରି ଭାଇ।
7: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ନିଦିଆ, ଆରେ ନିଦିଆ,
1: ଜୁଆରେ ଜୁଆର ବାପା ଭିତରକୁ ଆସ, ଏଠି ପରା ତମକୁ ଅପେକ୍ଷା କରି ବସିଛି।
0: ନିଦିଆ, ରଜ ସରିଲା, ଏଇନେ ଆମର ଚାଷବାସର କଥା।
1: ଠିକ କହିଛ ବାପା, ଇଏ ପର୍ବ ସିନା ସରିଲା, ହେଲେ ଆମର ଚାଷବାସ
0: ସିଏ ତ ସବୁଦିନିଆ ଆଉ
1: ସେଉଠୁ ଆରମ୍ଭ ହେଲା।
0: ଆମ ପେଟ ପାଟଣା ପରା।
1: ହଁ, ଇଏ ସେଇଥିପାଇଁ କହୁଛି, ଚାଷ ପାଇଁ ଆମର ସବୁ ଜିନିଷ ସଳ ସଳ କରିବାକୁ ପଡିବ।
0: ସେଇଥିପାଇଁ ପରା କଥାରେ ଅଛି, ଚାଷ ତର ତର ବଣିଜ ମଠ।
1: ହେଇଟି ଅପା,
0: ହଁ,
1: ବିହନ ଗଣ୍ଡାକ ପ୍ରସ୍ତୁତ କରିବାକୁ ପଡିବ, ତା ସହିତ ଟିକେ ଗଜା ପରୀକ୍ଷା କରେଇ ଦଉଥିବା। କାହିଁକି ନା ବିନା ଗଜା ପରୀକ୍ଷାରେ ଯଦି ଆମେ ବିହନ ପକଉଛେ,
0: ହଁ,
1: ତାହେଲେ ଠିକରେ ତଳି ହବ କି ନ ହବ, ତେଣୁ ଗଜା ପରୀକ୍ଷା କରିକି ଆମକୁ ତଳି ପକେଇବାକୁ ପଡିବ।
0: ସବୁରି ମୂଳରେ ବିହନ, ଯଦି ବିହନ ଭଲ ହେଇଥିବ ତାହେଲେ ଫସଲ ଭଲ ହବ।
1: ଇଏ ମଞ୍ଜି ଗୁଣେ ପରା ଗଛ।
0: ହେଲେ ନିଧିଆ, ଆମେ ଧାନ ପନିପରିବା ଚାଷ ତ କରୁଛେ, ତା ସାଙ୍ଗରେ ମଧ୍ୟ ଆମେ ଆନୁଷଙ୍ଗିକ ଚାଷ ହିସାବରେ ଏଇ ଯେମିତି ମାଛ ଚାଷ, ମହୁ ଚାଷ, କୁକୁଡ଼ା ଚାଷ, କାରଣ ପଶୁପାଳନ ଏକ ଲାଭଜନକ ବ୍ୟବସାୟ।
1: ଇଏ ଠିକ କଥା କହିଛ ଅପା, ଯେତେବେଳେ ଆମେ ଦେଖୁଛେ ଆମର ମୁଖ୍ୟ ଫସଲରୁ କମ ରୋଜଗାର ହଉଛି, ସେତେବେଳେ ଆମେ ବୈଷୟିକ କୃଷି ପ୍ରତି ଧ୍ୟାନ ଦେବା। ଆମ ଦେଇକି ଆମର ଯୋଉ ମାଛ ଚାଷ ହଉ, କୁକୁଡ଼ା ବତକ ପାଳନ ହଉ, କିମ୍ବା ଆମର ଅନ୍ୟ କିଛି କରିକି ମଧ୍ୟ ଦୁଇ ପଇସା ଅଧିକ ରୋଜଗାର କରିପାରିବା।
0: ଚାଷ କରିବା, କିନ୍ତୁ ବ୍ୟବସାୟିକ ମନୋବୃତ୍ତି ନେଇ ଚାଷ କରିବା, ଆଉ ସେଇ ଚାଷକୁ ଆମେ ଆଧୁନିକ ଉପାୟରେ ଚାଷ କରିବା।
1: ଠିକ କଥା କହିଛ ଅପା। ହେଇଟି ଅପା,
0: ହଁ,
1: ଏ ବୈଠକ ଘରେ ତ କଥାବାର୍ତ୍ତା ଚାଲିବ,
0: ହଁ,
1: କିନ୍ତୁ ଟିକେ ଗୀତବାଦ୍ୟ ବନ୍ଦୋବସ୍ତ ହେଲେ କେମିତି ହୁଅନ୍ତା?
0: ଆଜି ଶିବ ବିବାହ, ଆମ ଗାଁ କମ୍ପୁଛି, ଆମେ ମହାଦେବଙ୍କର ଗୋଟେ ଗୀତ ଶୁଣିବା।
1: ବଢିଆ ହୁଅନ୍ତା ନା? ଆଉ ହଉ, ଏ ଗୀତଟି ଶୁଣେଇ ଦିଅ, ତାପରେ ଆଲୋଚନାକୁ ଜାରି ରଖିବା।
0: ହଁ।

0: ଯାହା କୁହ ଅପା, ଆଜି ଭଳିଆ ଦିନରେ ଏ ଭଜନଟା ଶୁଣି ଏ ମନ କର୍ଣ୍ଣ ପବିତ୍ର ହେଲା ଆଉ।
1: ସବୁରି ମୂଳରେ ମହାଦେବ, ସମସ୍ତଙ୍କୁ ଭଲ ରଖନ୍ତୁ, ଚାଷବାସ ଭଲରେ ହଉ। ଆମେ ଯୋଉ କଥା ହଉଥିଲେ ଆନୁଷଙ୍ଗିକ କୃଷି କରିବା, ଧାନ ପାଇଁ ତ ଅଧିକା ପାଣି ଲୋଡୁଛି, ବହୁତ ସମୟ ବି ଯାଉଛି। ଆମେ ଯଦି ଧାନ ସହିତ ପନିପରିବା ଚାଷ କରିବା, ଆନୁଷଙ୍ଗିକ କୃଷି କରିବା, ଯଦି ଗୋଟିଏରେ ଆମର କ୍ଷତି ହଉଛି, ଆମେ ଅନ୍ୟଟିରେ ଭରଣା ପାଇପାରିବା କି ନାଇଁ ନିଦିଆ?
0: ସେଇଥିପାଇଁ ତ କହୁଛି ଆଉ।
1: ଆଉ ଏ ସବୁର ସୂତ୍ରଧାର ହଉଛନ୍ତି ଆମର ମହିଳା ଚାଷୀ ଭଉଣୀ ମାନେ। ସେମାନେ ଏବେ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ଆଉ ଭଲ ଦି ପଇସା ରୋଜଗାର କରୁଛନ୍ତି।
0: ତା ମାନେ ମତେ ଲାଗିଲାଣି ଅପା, ଏ ବୈଠକରେ ଆଜି ସେଇମାନଙ୍କ ପାଇଁ କିଛି ଗୋଟେ ବିଷୟ ଅଛି।
1: ଠିକ ଠଉରେଲ, ଆଜିର ଆଲୋଚନାରେ ବିଷୟ ରହିଛି ଗ୍ରାମାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ମାଛ ଚାଷ। ଏ ବିଷୟରେ ଆଲୋଚନା କରିବେ ଡକ୍ଟର ଅନିଲ କୁମାର ସ୍ୱାଇଁ।
0: ହଉ ୟପା, ତାହେଲେ ମହାଶୟ ଏ ବିଷୟରେ କୁହନ୍ତୁ, ଆମେ ଟିକେ ଶୁଣିବା।
2: ବର୍ତ୍ତମାନ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ଅନିଲ କୁମାର ସ୍ୱାଇଁ। କାର୍ଯ୍ୟକ୍ରମ ନମସ୍କାର, ସ୍ୱାଗତ ଆପଣଙ୍କୁ। ଅନିଲ ବାବୁ, ଆମେ ଆଜି ଆଲୋଚନା କରିବା ଗ୍ରାମାଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ମାଛ ଚାଷ। ସାଧାରଣତଃ ଆମର ମହିଳାମାନେ ଆତ୍ମନିର୍ଭରଶୀଳତା ପାଇଁ ଚାଷ ଏକ ବରିଷ୍ଠ ମାଧ୍ୟମ ବୋଲି ଭାବୁଛନ୍ତି, ଆଉ ପ୍ରକୃତରେ ଚାଷରେ ହିଁ ଆତ୍ମନିର୍ଭରଶୀଳତା ପାଇଁ ବହୁତ ବଡ଼ ପରିସର ରହୁଛି। ସେଥିପାଇଁ ଚାଷର ତ ବିଭିନ୍ନ ପ୍ରକାର ସବୁ ରହିଛି, ଆନୁଷଙ୍ଗିକ କୃଷି ସବୁ ରହିଛି, ତା ସହିତ ମାଛ ଚାଷ ଗୋଟେ ଆନୁଷଙ୍ଗିକ କୃଷି। ତେଣୁ ଆମର ମହିଳାମାନେ ମାଛ ଚାଷ ଅଧିକାଂଶ ସମୟରେ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଗାଁ ମାନଙ୍କରେ କରୁଛନ୍ତି ମଧ୍ୟ। ତେବେ ଗାଁର ଯୋଉ ମହିଳାମାନେ ରହିଛନ୍ତି ଆମର ମାଛ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ଯୋଉ ଆମର ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ, ସେମାନେ କେମିତି ଚାଷ କରିବେ?
3: ଦେଖନ୍ତୁ, ଆମର ଗାଁ ମାନଙ୍କରେ ବହୁତ

0: କୋଠ ପୋଖରୀ ବା ଗାଁ ପୋଖରୀ ଅଛି। ତା ସହିତ ଆମର ସରକାରଙ୍କ ତରଫରୁ ଡିଫରେଣ୍ଟ ପଞ୍ଚାୟତରେ ପୋଖରୀ କରାହଉଛି, କାହିଁକିନା ପୋଖରୀ କରିବା ଦ୍ୱାରା ସେ ଇରିଗେସନ ସପୋର୍ଟ ଦିଏ। ସେହିସବୁ ଯୋଉ ଅଛି ରିସୋର୍ସ ବା ଆମ ପାଖରେ ଯେଉଁ ପୋଖରୀ ଅଛି, ଯେହେତୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଆମେ ଅଗ୍ରାଧିକାର ଦେଉଛେ, ତାଙ୍କୁ ଆମେ ଆଗକୁ ଆଣିବାକୁ ଚାହୁଁଛେ, ତାକୁ ସ୍ୱାବଲମ୍ବୀ ଆମେ କରିବାକୁ ଚାହୁଁଛେ, ସେଇଥିପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଆମର ଯେଉଁ ପଞ୍ଚାୟତ ପୋଖରୀ ଅଛି ତାକୁ ଆମେ କିଛି ବର୍ଷ ନିଲାମ ହିସାବରେ ଦିଆଯାଉଛି ମାଛ ଚାଷ କରିବା ପାଇଁ। ତ ଯେହେତୁ ଆମେ ଦେଖିବା ପଞ୍ଚାୟତର ବା ଗାଁ କୋଠ ପୋଖରୀ ଆପଣମାନେ ଦେଖୁଥିବେ, ସେଇଟା ଗାଁର ଏକ ପୋଖରୀ ରହୁଥିଲା ଯେଉଁଥିରେ କି ସମସ୍ତ ଗାଁର ଚାଷୀ ହଉ ବା ଗାଁର ଅଧିବାସୀମାନେ ତାକୁ ବ୍ୟବହାର କରୁଥିଲେ, ତାକୁ ଯେଉଁ ତାଙ୍କର ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରୁଥିଲେ, ବର୍ତ୍ତମାନ ତାକୁ ଆମେ ମାଛ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରିବେ ଆମର ସ୍ୱୟଂସହାୟକ ଗୋଷ୍ଠୀମାନେ। ତେବେ ସମସ୍ତେ ଜାଣିଥିବେ କି ଆମ ଗାଁର କୋଠ ପୋଖରୀ ଯେଉଁଟା ଅଛି ସେଟାକୁ ଆମର ପାଖରେ ଆମର ଅନାବନା ମାଛ ଥାଏ, ଅଦରକାରୀ ଦଳ ଥାଏ, ଏଇ ଦୁଇଟା ଜିନିଷର ଥାଏ, ତାକୁ ଆମେ କିଭଳି ଭାବେ ବିଲୁପ୍ତ କରିକି ଆଉ ଆମର ଯେଉଁଟା ଚାଷ ଉପଯୋଗୀ ମାଛ ଅଛି ରୋହି ଭାକୁର ମିରିକାଇ ତାକୁ ଚାଷ କରିବା, ତା ଉପରେ ମୁଁ ଆପଣମାନଙ୍କୁ ସମ୍ୟକ ଧାରଣା ଦେବି, ଯେଉଁଥିରେ କି ଏହାଦ୍ୱାରା ଆମର ସ୍ୱୟଂସହାୟକ ଗୋଷ୍ଠୀମାନେ ଯେଉଁ ଡିଫରେଣ୍ଟ ଗାଁରେ ନେଉଛନ୍ତି ମାଛ ଚାଷ କରିବା ପାଇଁ ପୋଖରୀକୁ, ସେମାନେ ତାକୁ ଲାଭବାନ ହୋଇପାରିବେ। ଆମ ଗାଁରେ ଆପଣମାନେ ଦେଖୁଥିବେ ପୋଖରୀରେ ସବୁ ଦଳ ପଡ଼ିଥାଏ ବା ଶିକାରୀ ମାଛ ସମସ୍ତେ ଥାନ୍ତି, ତେଣୁ ଯେକୌଣସି ସ୍ୱୟଂସହାୟକ ଗୋଷ୍ଠୀ ପୋଖରୀକୁ ନେବାକୁ ଚାହୁଁଛନ୍ତି ସେମାନେ ମାଛ ଚାଷ କରିବା ପାଇଁ, ତାଙ୍କୁ ମୁଁ ପ୍ରଥମ ଉପଦେଶ ଦେବି ପ୍ରାରମ୍ଭରେ ତଥା ମାନେ ଏପ୍ରିଲ ମେ ଜୁନ୍ ମାସରେ ସେ ପୋଖରୀରୁ ସେମାନେ ଜାଲ ପକାଇକି ସମସ୍ତ ପ୍ରକାର ଦଳ ଯାହା ଅଛି ତାକୁ କାଢି ଦିଅନ୍ତୁ, ଶିକାରୀ ଅଦରକାରୀ ମାଛକୁ ଜଣେ ବାହାର କରିଦିଅନ୍ତୁ, ପ୍ରଥମେ ସେ କାମଟି କରନ୍ତୁ, ତା ପରବର୍ତ୍ତୀ ସମୟରେ ସେଥିରେ ସେମାନେ ତାଙ୍କର ଚାଷ ଉପଯୋଗୀ ମାଛ ଛାଡ଼ିବେ। ସେ ମାଛ ହେଲା ରୋହି ଭାକୁର ମିରିକାଳି, ସେ ମାଛର ଜାଳକୁ ଆମେ ଛାଡ଼ିବା। ଏଇ ଯେଉଁ ଚାଷ ଉପଯୋଗୀ ପାଇଁ ଯେଉଁ ଜାଳକୁ ଛାଡ଼ିବା, ତା ସହିତ ଆମେ ଆଉ କିଛି ଜାଳ ମଧ୍ୟ ଛାଡ଼ିବା ଯେଉଁଥିରେ କି ଆମର ଅଧିକ ଲାଭବାନ ହୋଇପାରିବ। ସେ ଜାଳକୁ ଛାଡ଼ିକି ଆମେ ଚାଷ କରିବା, ସେ ଚାଷ କରିବା ଦ୍ୱାରା ଆମର ପରବର୍ତ୍ତୀ ସମୟରେ ଦଶ ମାସ ପରେ ଏପ୍ରିଲ ମେ ମାସ ବେଳକୁ ଆମର ସେ ଖାଇବା ଉପଯୋଗୀ ବା ଦଶ ମାସ ଭିତରେ 800 ରୁ 1200 ଗ୍ରାମର ସେମାନେ ମାଛ ହୋଇଯାଇଥିବେ, ତାକୁ ଆମେ ବିକ୍ରି କରିକି ଏଥିରୁ ଲାଭବାନ ହେବା।
1: ଆପଣଙ୍କର ଯୋଉ କୋଠ ପୋଖରୀ କଥା କହୁଛନ୍ତି,
0: ଦେଖନ୍ତୁ ଆମର କୋଠ ପୋଖରୀ ମାନେ ଯୋଉ ଗାଁର ସମୂହ ପୋଖରୀ, ତାକୁ ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ଦିଆଯାଉଛି ମାଛ ଚାଷ କରିବା ପାଇଁ।
1: ତେଣୁ ଏଇ ପୋଖରୀଟା ସେ ଆଣିବା ପାଇଁ କାହାକୁ ସେମାନେ ଆବେଦନ କରିବେ?
0: କମ୍ୟୁନିଟି ପୋଖରୀକୁ ପାଇବା ପାଇଁ ହେଲେ ଫିସରୀ ଡିପାର୍ଟମେଣ୍ଟ ତରଫରୁ ଲିଜ୍ ସୂତ୍ରରେ ଦିଆଯାଉଛି, ଆଉ ପଞ୍ଚାୟତ ତରଫରୁ ମଧ୍ୟ ତାଙ୍କୁ ଲିଜ୍ ସୂତ୍ରରେ ଦିଆହଉଛି। ଏ ଲିଜ୍ ବର୍ତ୍ତମାନ ଦୀର୍ଘ ମିଆଦୀ ଲିଜ୍ ସୂତ୍ରରେ ଦିଆହଉଛି ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଚାଷ କରିବା ପାଇଁ। ଇଭିନ୍ ଆମମାନଙ୍କର ସମସ୍ତ ଜିଲ୍ଲାରେ ମଧ୍ୟ ଯେଉଁ ଛୋଟ ଛୋଟ ଡ୍ୟାମ୍ ଅଛି, ଇରିଗେସନ୍ ପ୍ରୋଜେକ୍ଟ ଅଛି, ତାକୁ ମଧ୍ୟ ଦିଆଯାଉଛି ସ୍ୱୟଂସହାୟକ ଗୋଷ୍ଠୀକୁ ମ୍ୟାନେଜମେଣ୍ଟ କରିକି ସେଥିରୁ ମାଛ ଚାଷ କରିବା ପାଇଁ। ଆମେ ରୋହି ଭାକୁର ମିରିକାଳି ଯେଉଁ ମାଛ କଥା କହୁଛେ, ତିନିଟାକ ମାଛକୁ ଏକା ସାଙ୍ଗରେ ଚାଷ କରିପାରିବା, କାହିଁକିନା ପୋଖରୀର ଗୋଟେ ଯଦି ଆମେ ଚିନ୍ତା କରୁଛେ, ଉପର ଭାଗରେ ଭାକୁର ମାଛ ରୁହେ, ମଝି ଭାଗରେ ରୋହି ମାଛ ରୁହେ, ତଳ ଭାଗରେ ମିରିକାଳି ମାଛ ରୁହେ। ଏ ତିନୋଟି ମାଛକୁ ଆମର ଭାରତୀୟ କାର୍ପ ମାଛ କୁହାଯାଏ, ଏବଂ ତା ସହିତ ମଧ୍ୟ ଉପଦେଶ ବି ଦେବି ବାହାର ତିନୋଟି ମାଛ ଅଛି ଯଥା ଗ୍ରାସ କାର୍ପ, ସିଲଭର କାର୍ପ, ବିଲାତି ରୋହି। ଏ ତିନୋଟି ମାଛକୁ ମଧ୍ୟ ସେମାନେ ଛାଡ଼ିବା ଦରକାର ପୋଖରୀରେ। ସିଲଭର କାର୍କୁ ଯଦି ଆମେ ଛାଡ଼ୁଛେ, ସିଏ ମଧ୍ୟ ଉପର ଲେୟାରରେ ରହିବା ଦ୍ୱାରା ଯେକୌଣସି ପୋଖରୀ ଯେ ନାଲି ଆଉ ନୀଳ ସ୍ତର ହୁଏ ତାକୁ ସେ ଖାଇଦେବ। ରୋହି ଭାକୁର ମିରିକାଳିକୁ ଆମେ ପରିଚାଳନା କରିବା ଦରକାର। ଏଇ ଯେଉଁ ତିନୋଟି ବାହାର ମାଛ ଛାଡ଼ୁଛେ, ସିଲଭର କାର୍ପ, ଗ୍ରାସ କାର୍ପ ଆଉ ବିଲାତି ରୋହି, ତାଙ୍କୁ କିଛି ପରିଚାଳନା କରିବା ଦରକାର। ସେଇ ମାଛମାନେ ଆମ ପୋଖରୀକୁ ପରିଚାଳନା କରିକି ଆମ ପୋଖରୀର ଏନ୍ଭାରମେଣ୍ଟକୁ ସୁରକ୍ଷା ଦେବେ, ଏବଂ ସେମାନେ ଆମର ରୋହି ଭାକୁର ମିରିକାଳିରୁ ମଧ୍ୟ ଅଧିକ ବଡ଼ ହୋଇଯିବେ।
1: ପ୍ରଥମରୁ ସେ ଜାଳକୁ କେମିତି କ'ଣ ତଦାରଖ କରିବେ, କେମିତି ତାକୁ ଦେଖିବେ ଭଲ କି କୋଉଟା ଖରାପ?
0: ଆଜ୍ଞା, ଯେକୌଣସି ଆମେ ରୋହି ଭାକୁର ମିରିକାଳି ହଉ ବା ଗ୍ରାସ କାର୍ପ, ସିଲଭର କାର୍ପ ବା ବିଲାତି ରୋହି ହଉ, ରୋହି ଭାକୁର ମିରିକାଳିକି ଆପଣଙ୍କୁ ମୁଁ କହିବି 50 ଗ୍ରାମରୁ 100 ଗ୍ରାମ ମଧ୍ୟରେ ଥିବା ଜାଳକୁ ଆମେ ପୋଖରୀରେ ଛାଡ଼ିବା ଦରକାର। ରୋହି ଭାକୁରର ଜାଳର ପରିମାଣ ଗୋଟେ କ୍ୟୁବିକ ମିଟରରେ ଗୋଟିଏ ମାଛ ରହିବା ଦରକାର। ଆମର ପୋଖରୀର ମ୍ୟାକ୍ସିମମ 7 ଫୁଟ ଥାଏ, ତେଣୁ ଆମର ଅଧିକ କ୍ୟୁବିକ ମିଟର ହେଲେ ଯଦି ଦେଖିବା ଭଲ୍ୟୁମ ଅନୁସାରେ ସେ ଆସିବ ଆମର ପର୍ କ୍ୟୁବିକ ମିଟରକୁ ଆମର 0.8 ଖଣ୍ଡେ ଆସିବ। ତେଣୁ ଆମେ ଏକରକୁ 4000 ରୋହି ଭାକୁର ମିଳିକାଲି ମିଶ୍ରିତ ଜାଳ ଛାଡ଼ିବା, ଆଉ ବିଲାତିରୁ ଏଇ ଗ୍ରାସ କାର୍ପ, ସିଲଭର କାର୍ପକୁ ଏକରକୁ 200 ଟ୍ରି ଲେଖାଏଁ ଛାଡ଼ିବା। ଆଉ ସମସ୍ତ ଜାଳର ଓଜନ 50 ରୁ 100 ଗ୍ରାମ ଭିତରେ ହୋଇଥିବା ଦରକାର, ଆଉ ସମସ୍ତ ଜାଳର ବୟସ ଯଦି 6 ମାସ ଭିତରେ ହୋଇଥିବ, ତେବେ ଆପଣମାନେ ଦେଖିବେ କି ଯେହେତୁ ମାଛର ଶରୀର ବୃଦ୍ଧି 6 ମାସ ପରେ ଅଧିକ ହୋଇଥାଏ, ତେଣୁ ଆମେ ସେଇ ଜାଳ ଛାଡ଼ିବା ଦ୍ୱାରା ଆମେ କ'ଣ କରିବା, 6 ମାସ ଭିତରେ ମଧ୍ୟ ଆମେ ରୋହି ଭାକୁର ମିରିକାକୁ କେଜି ସାଇଜ୍ର ମାଛ ଅମଳ କରିପାରିବା, ଯେଉଁଥିରେ ଆମକୁ ଲାଭବାନ ହେବ। ଆଉ ଯେକୌଣସି ଜାଗାରେ ଆମେ ଜାଳ ଆଣିବା, ଜାଳ ଆଣିଲାକୁ ଆମେ ନିଜେ ପରୀକ୍ଷିବା ଦରକାର କି କାହିଁକିନା 50 ରୁ 100 ଗ୍ରାମ ଜାଳକୁ ଆମେ ଚିହ୍ନି ପାରିବା, କୋଉଟା ରୋହି ମାଛ, କୋଉଟା ଭାକୁର, କୋଉଟା ବିଲାତି ରୋହି। ସେ ଜାଳକୁ ନିଜେ ଆମ ଆଖିରେ ଦେଖିଲା ପରେ ଆମେ ଛାଡ଼ିବା। ସେ ଜାଳକୁ ଆଣିବା ସମୟରେ ଆମେ ଯଦି ତାକୁ ବଡ଼ ସାଇଜ୍ର ଜାଳ ଆଣୁଛେ, କୌଣସି ଡ୍ରମ୍ରେ ଯଦି ଆଣୁଥିବା କି

0: ଅଟୁରି ଆଣୁଥିବା ପ୍ରଥମେ ସେ ଜାଳକୁ ଆମେ ଚେଷ୍ଟା କରିବା ଆମ ପୋଖରୀରେ ଏକ ହାପା ବା ଏକ ମଶାରୀରେ ତାଙ୍କୁ କିଛି ସମୟ ପାଇଁ ରଖିବା, ଫଳରେ ଆମେ ଜାଣିପାରିବା କି ଆମର ଜାଳ ସମସ୍ତ ସୁରକ୍ଷିତ ହିସାବରେ ରହିଲେ, ସବୁବେଳେ ସକାଳେ ହେଉ ବା ସନ୍ଧ୍ୟାବେଳେ କି ଜାଳ ରଖିବା, ତା ପରବର୍ତ୍ତୀ ଦିନ ସକାଳୁ ଆମେ ଯଦି ସମସ୍ତ ଜାଳକୁ ଛାଡ଼ିଦେବା, ଆମେ ଜାଣିପାରିବା କି ଆମର ଏତିକି ପରିମାଣ ଜାଳ ଆମେ ପୋଖରୀରେ ଛାଡ଼ିପାରିଲେ। ଆଉ ବଡ଼ ସାଇଜ୍ର ଜାଳ ଛାଡ଼ିବା ଦ୍ୱାରା ଆମର କୌଣସି ପ୍ରକାର ଶିକାରୀ ମାଛ କିଛି ଅନିଷ୍ଟ କରିପାରିବେ ନାହିଁ, ଚେଙ୍ଗ ହେଉ ଗଡ଼ିଶ ହେଉ ଅନ୍ୟ କୌଣସି ଜିନିଷ, କେବଳ ଯଦି ବାଳିଆ ମାଛ ଦେବେ ତେବେ ଆମକୁ ଅସୁବିଧା କରିବ।
1: ତେବେ ଏ ଯୋଉ ଜାଳ ଛାଡ଼ିବା ପୂର୍ବରୁ ପୋଖରୀର ପାଣିକୁ ବିଶୋଧନ କିଛି କରିବାକୁ ପଡେ କି?
0: ନିଶ୍ଚିନ୍ତ ଭାବେ ଆମେ ପୋଖରୀରେ ଯେତେବେଳେ ଜାଲ ପକେଇକି ଅନାବନା ଦଳକୁ ବାହାର କଲେ, ଶିକାରୀ ମାଛକୁ ବାହାର କଲେ, ତାଦ୍ୱାରା ଆମର ପୋଖରୀ ପାଣିଟା ଗୁଳିଆ ହୋଇଯାଇଥିବ, କିଛି ବିଷାକ୍ତ ଜିନିଷ ମଧ୍ୟ ବାହାରିଥିବ। ଆମେ ସବୁବେଳେ ଚେଷ୍ଟା କରିବା କି ପ୍ରତ୍ୟେକ ମାସରେ ଏକରକୁ 20 କେଜିରୁ 30 କେଜି ଚୂନ ପ୍ରୟୋଗ କରିବା ପାଇଁ, ଚୂନକୁ ଆମେ ରାନ୍ଧିକି ରାତିରେ ରଖିଦେବା, ସକାଳୁ ତାକୁ ପାଣି କରିକି ତାକୁ ପ୍ରୟୋଗ କରିବା। ତା ସହିତ ନାଲି ପଟାସ ଯୋଉଟା ପଟାସିୟମ ପରମାଙ୍ଗାନେଟ ବୋଲି ମାର୍କେଟରେ ବିକ୍ରି ହେଉଛି, ତାକୁ ଆମେ ଏକରକୁ 200 ଗ୍ରାମକୁ ପ୍ରତ୍ୟେକ ବାଲ୍ଟିରେ 10 ଗ୍ରାମ ମିଶେଇକି 20 ବାଲ୍ଟି ପାଣି କରିକି ତାକୁ ପୋଖରୀରେ ପ୍ରୟୋଗ କରିବା ଦ୍ୱାରା ଆମର କୌଣସି ପ୍ରକାର ସମସ୍ୟା ହେବ ନାହିଁ।
1: ତେବେ ଜାଳ ଛାଡ଼ିଲା ପରେ ପରବର୍ତ୍ତୀ ଅବସ୍ଥା କଣ ଦେଖିବେ ଆମର?
0: ଦେଖନ୍ତୁ, ମାଛକୁ ଆମେ ଯେତେବେଳେ ଜାଳ ଛାଡୁଛେ ସେତେବେଳେ ମୁଁ ଛୋଟ ପୋଖରୀରେ ବା କମ୍ୟୁନିଟି ପୋଖରୀ ଯେଉଁ ଚାଷ କରୁଛନ୍ତି ଚାଷୀ ଭଉଣୀମାନଙ୍କୁ ମୁଁ ଅନୁରୋଧ କରିବି, ଆମେ ଯେତେ କମ୍ ଖର୍ଚ୍ଚ କରିବା ଆମର ଲାଭର ପରିମାଣ ସେତେ ଅଧିକ ହେବ। ଆପଣଙ୍କୁ ଅନୁରୋଧ କରିବି ଗାଁର ଦାଣ୍ଡର ପାଣି ଯୋଉ ବର୍ଷା ହେଉଥିବା ପାଣି ଯଦି ବାହାରେ କୁଆଡ଼େ ଭାସିକି ପଳଉଛି ତାକୁ ଚେଷ୍ଟା କରନ୍ତୁ କି ଆପଣଙ୍କର ସେ ଗାଁ କୋଠ ପୋଖରୀରେ ଛାଡ଼ିବା ପାଇଁ, ଫଳରେ ଗାଁରେ ଚରୁଥିବା ଗାଈ ଗୋରୁ ମେଣ୍ଢା ଚେଙ୍ଗର ତାଙ୍କର ବା ଦାଣ୍ଡରେ ନେଇକି ଯାଉଥିବା ସାରର ସେ ପାଣିଟା ଆସିକି ଆପଣଙ୍କ ପୋଖରୀରେ ପଡ଼ିବା ଦ୍ୱାରା ଆପଣଙ୍କର କୌଣସି ପ୍ରକାର ଫର୍ଟିଲାଇଜର ପକେଇବା ଦରକାର ନାହିଁ, ପୋଖରୀରେ ଆପଣଙ୍କର ଅଟୋମେଟିକ ପ୍ଲାଙ୍କଟନ ବଢ଼ିବ। ଆଉ ମାଛର ଗ୍ରୋଥ ପାଇଁ ବୋଲି ସବୁବେଳେ ଦରକାର ଫାଇଟୋ ପ୍ଲାଙ୍କଟନ ଆଉ ଜୁ ପ୍ଲାଙ୍କଟନ। ଫାଇଟୋ ପ୍ଲାଙ୍କଟନ ମାନେ ହେଲା ଯୋଉଟା ଉଦ୍ଭିଦ ଜାତୀୟ ପ୍ଲାଙ୍କଟନ, ଯୋଉଟା ଗ୍ରୀନ କଲର ହୁଏ। ଜୁ ପ୍ଲାଙ୍କଟନ ସେଟା ହେଉଛି ଆମର ପ୍ରାଣୀ ଜାତୀୟ ପ୍ଲାଙ୍କଟନ, ତାକୁ ଜୁ ପ୍ଲାଙ୍କଟନ କୁହାଯାଏ। ଯଦି ଗ୍ରୀନ କଲର ଫାଇଟୋ ପ୍ଲାଙ୍କଟନ ରହିବ ତେବେ ପାଣି କଲରଟା ଆମର ଗ୍ରୀନ ରୁହେ, ଆଉ ଯଦି ଜୁ ପ୍ଲାଙ୍କଟନ ରହିବ ପାଣି କଲରଟା ଆମର ଟିକେ ଧୂସର କଲର ବା ଗ୍ରେ କଲର ରୁହେ। ଯେକୌଣସି ପୋଖରୀରେ ଆମର ପ୍ଲାଙ୍କଟନ ପରିମାଣ ସଫିସିଏଣ୍ଟ ଥିବ ତେବେ ଆମର ବାହାର ଖାଦ୍ୟ ଦେବା ବି ଆବଶ୍ୟକତା ପଡ଼ିବ ନାହିଁ, ଆମେ ଏଇ ଜାଳକୁ ନେଇକି ଆମେ ମାଛ 800-900 ଗ୍ରାମ ପାଇପାରିବା। ସମସ୍ତ ଗାଁ କୋଠ ପୋଖରୀ ଆପଣ ଦେଖୁଛନ୍ତି ଡାର୍କ ଗ୍ରୀନ କଲର ଥାଏ, ତେଣୁ ଡାର୍କ ଗ୍ରୀନ କଲର ଯଦି ଥିବ ପୋଖରୀରେ ଆମର ମାଛ ଜାଳକୁ ଯଦି ଆମେ 6 ମାସର ଜାଳକୁ 50-100 ଗ୍ରାମ ଆମର ଛାଡ଼ିଥିବା, ବିନା ଖାଦ୍ୟରେ ମଧ୍ୟ ଆମେ ତାକୁ 800-900 ଗ୍ରାମ ପର୍ଯ୍ୟନ୍ତ ଆମେ ଅମଳ କରିପାରିବା ଗୋଟେ ମାଛକୁ। ସବୁବେଳେ ଯିଏ ଚେଷ୍ଟା କରୁଥିବା କି ଆମ ପୋଖରୀରେ ଗୋବର ତ ଆମେ ବାହାରୁ ପକେଇ ପାରିବା ନାହିଁ, ଯଦି ଅଧିକ ଜୁ ପ୍ଲାଙ୍କଟନ ଆମକୁ ଅଧିକ କରିବାକୁ ଚାହେଁ ଆମେ ତେବେ ବାଦାମ ପିଡ଼ିଆକୁ ଆମେ 20 କେଜି ଏକରକୁ ବତୁରିକି ମଧ୍ୟ ପାଣି ହିସାବରେ ଆମେ ପାଣି ପୋଖରୀ ଯଦି ପକେଇବା ତେବେ କୌଣସି ସମସ୍ୟା କରିବ ନାହିଁ ଗ୍ରାମର ଅଧିବାସୀମାନଙ୍କୁ, ଓ ଆମର ଜୁ ପ୍ଲାଙ୍କଟନରେ ସେଟା ସାହାଯ୍ୟ କରିବ। ଆଉ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯୋଉଟା ଗୋଟେ ପଣ୍ଡ କଲଚର ହିସାବରେ ମିଳୁଛି ତାକୁ ମଧ୍ୟ ଏକରକୁ 1 କେଜି ପକେଇବା ଦରକାର, ଯେଉଁଥିରେ କି ଆମର ମାଇକ୍ରୋନ୍ୟୁଟ୍ରିଏଣ୍ଟ ମାଟି ସଏଲରେ ପୋଖରୀରେ ରହିବା ଦ୍ୱାରା ଭଲ କ୍ୱାଲିଟିର ପ୍ଲାଙ୍କଟନ ଆସିବ, ଯେଉଁଥିରେ କି ମାଛ ଆମର ଗ୍ରୋଥ ହେବେ। ଆଉ ଯଦି ପଇସାକୁ ନେଇକି ଆମେ ଚାହିଁବା କି ଆମେ ବାରମ୍ବାର ଅଧିକ ମାଛ ଅମଳ କରିବା ପାଇଁ ଆମେ ଚାହିଁଲେ ବାହାର ଖାଦ୍ୟ ଆମେ ଦେଇପାରିବା।
1: ବଡ ମାଛ ତା ସହ ଛୋଟ ମାଛ ବି ରହୁଛନ୍ତି, ଜାଳ ରହୁଛନ୍ତି,
0: ଆଜ୍ଞା,
1: ସେମାନଙ୍କର ଖାଦ୍ୟ ପରିଚାଳନା କେମିତି କରାଯାଇପାରିବ?
0: ଯୋଉ ଚାଷୀ ଭାଇମାନେ ଚାହୁଁଥିବେ କି ବର୍ଷକୁ 2-3 ଥର ଅମଳ କରିବା ପାଇଁ ସେମାନଙ୍କୁ ମୋର ସନ୍ଦେଶ କି ଆପଣମାନେ ବାହାର ଖାଦ୍ୟ ଦିଅନ୍ତୁ, କିନ୍ତୁ ନ୍ୟାଚୁରାଲ ପ୍ଲାଙ୍କଟନ ବା ପୋଖରୀରେ ଉତ୍ପାଦିତ ହେଉଥିବା ପ୍ଲାଙ୍କଟନର ପରିମାଣକୁ କମେଇକି ବାହାର ଖାଦ୍ୟ ଦେଇକି ଯଦି ମାଛ ଚାଷ କରିବେ ତେବେ ଆପଣ ଲାଭବାନ ହେବେ ନାହିଁ। ପ୍ରଥମେ ଆପଣଙ୍କର ପୋଖରୀରେ ଉତ୍ପାଦିତ ହେଉଥିବା ପ୍ଲାଙ୍କଟନର ପରିମାଣକୁ ବୃଦ୍ଧିକି ଦେଖିବାକୁ ପଡ଼ିବ। ତାକୁ ମଧ୍ୟ ଦେଖିବା ପାଇଁ ଆପଣଙ୍କ ଗୋଟେ ଜିନିଷ ହେଉଛି ସେଚି ଡିସ୍କ ହେଉ ବା ଯେକୌଣସି ବାଡ଼ିକୁ ଆମେ ଯଦି ପାଣିରେ ସିଧା ଭାବରେ ଭର୍ତ୍ତି କରିବା, ଯଦି 20 ସେଣ୍ଟିମିଟର ଭିତରେ ସେ ଲୁଚି ଯାଉଛି ତେବେ ଆପଣ ଜାଣିବେ କି ଆପଣ ପୋଖରୀରେ ଉନ୍ନତ ପ୍ଲାଙ୍କଟନ ଅଛି। ଯଦି ତାଠୁ ଅଧିକ ଭିତରକୁ ଗଲା ପରେ ବାଡ଼ିଟା ଲୁଚି ଯାଉଛି, ଆପଣ ଜାଣିବେ କି ମୋର ପ୍ଲାଙ୍କଟନ ପରିମାଣ ନାହିଁ। ତେଣୁ ପ୍ରଥମେ ଆମେ ପ୍ରାକୃତିକ ପ୍ଲାଙ୍କଟନ ଉତ୍ପାଦନ କରିବା ଦରକାର। ତା ବାଦେ ଆମେ ଯଦି ବାହାର ଖାଦ୍ୟ ଦେବାକୁ ଚାହିଁବା, ଆମେ ଚାହିଁଲେ ଚାଷୀ ଭାଇମାନେ ନିଜସ୍ୱ ଏରିଆରେ ମିଳୁଥିବା ଖାଦ୍ୟକୁ ମଧ୍ୟ ସେମାନେ ପ୍ରସ୍ତୁତ କରିକି ମଧ୍ୟ ଦେଇପାରିବେ। ଯଥା ଆମର ପ୍ଲାଙ୍କଟନ ଖାଇବା ସହିତ ସେମାନ ବାଦାମ ପିଡ଼ାକୁ ଆମେ ବତୁରେଇ ପାରିବା, କାଣ୍ଡିଆ କୁଣ୍ଡକୁ ମଧ୍ୟ ଆମେ ମିଶେଇକି ତାକୁ ବସ୍ତାରେ ବାନ୍ଧିକି ଦେଇପାରିବା, ଯେଉଁଥିରେ ସେମାନେ ତାଙ୍କର ରିକ୍ୱାରମେଣ୍ଟ ଅନୁସାରେ ସେମାନେ ଖାଦ୍ୟ ଖାଇବେ। ସେଇଥିରେ ଆମେ ଭିଟାମିନ କିଛିଟା ପରିମାଣ ଦେବାକୁ ପଡ଼ିବ, 1% ଭିଟାମିନ ଆମେ ଦେବା। ଯଦି ଆମେ 10 କେଜି ଖାଦ୍ୟ ଦେଉଛେ ତେବେ ଧରିନେବା କି ଆମକୁ 100 ଗ୍ରାମର ଆମ ଭିଟାମିନ ତାଙ୍କୁ ଦେବାକୁ ଅଛି। ପ୍ରତ୍ୟେକ ବସ୍ତାରେ ଆମେ ମ୍ୟାକ୍ସିମମ୍ 2 କେଜିରୁ ଖାଦ୍ୟ ବାନ୍ଧିକି ରଖିବା, ବସ୍ତା ଯାକର କଣା ହେଇଥିବା ଦରକାର। ଏକରକୁ ମିନିମମ୍ 10ଟି ଜାଗାରେ ଆମେ ଡିଫରେଣ୍ଟ ଜାଗାରେ ବସ୍ତାକୁ ବାନ୍ଧିକି ରଖିବା, ଯେଉଁଥିରେ ମାଛ ଖାଇବେ। ଇଏ ହେଉଛି ବଡ଼ ମାଛ ଖାଇବା ପାଇଁ, କିନ୍ତୁ ଇନିସିଆଲ

0: ଷ୍ଟେଜ୍ରେ ଆମେ ଯଦି ଛାଡ଼ିଥିବା ଯଦି 50ରୁ 100 ଗ୍ରାମ ସାଇଜ୍ର ମାଛର ଜାଁଳା ଥାନ୍ତି, ତେବେ ଆମେ ଚାହିଁଲେ ମଧ୍ୟ ତାକୁ ପ୍ରଥମେ 2 ମାସ ପାଇଁ ବୋଲି ବାସ୍କେଟ୍ରେ ବା ଯେକୌଣସି ଝୁଡ଼ିରେ 1 ଜଳଖିଆ ବାନ୍ଧିକି ସେଥିରେ ଖାଦ୍ୟ ଦେଇକି ମଧ୍ୟ ଆମେ ଟଙ୍ଗେଇ ପାରିବା ପାଣି ଭିତରେ ଫୁଟେ ତଳେ, ଫଳେ ଆମେ ଜାଣିପାରିବା କି ଆମର ମାଛ ଖାଦ୍ୟ ଖାଉଛି କି ନାହିଁ। ପାଖରେ ଥିବା ଆମର ବାଦାମ ପିଡ଼ିଆ ହେଉ, ସୋରିଷ ପିଡ଼ିଆ ହେଉ, ରାଶି ପିଡ଼ିଆ ହେଉ, ତାକୁ ନେଇକି ଆମେ ଖାଦ୍ୟ ହିସାବରେ ତାଙ୍କୁ ଦେଇପାରିବା। ବଜାରରେ ବର୍ତ୍ତମାନ ଉପଲବ୍ଧି ହେଉଛି ବିକ୍ରୟଯୁକ୍ତ ଖାଦ୍ୟ, ଯେଉଁ ଖାଦ୍ୟ କି କିଛି ଖାଦ୍ୟ ଭାସେ, କିଛି ଖାଦ୍ୟ ପାଣିରେ ବୁଡ଼େ, ତାକୁ ମଧ୍ୟ ଆମେ ଦେଇପାରିବା। ତେଣୁ ଭାସମାନ ଖାଦ୍ୟ ଯଦି ଆମେ ଦେବାକୁ ଚାହିଁବେ, ଆପଣମାନେ ଜାଣିଥାନ୍ତୁ ଆମେ ଯେହେତୁ 100 ଗ୍ରାମର ଜାଁଳକୁ ଛାଡ଼ୁଛେ, ପ୍ରଥମ ସମୟରେ ଆମେ ତାକୁ 2 mmର ଖାଦ୍ୟ ଦେବାକୁ ପଡ଼ିବ। ପରବର୍ତ୍ତୀ ସମୟରେ ଯେତେ ମାଛ ବଢ଼ିବେ ଆମେ ବଡ଼ ସାଇଜ୍ର ଖାଦ୍ୟ ତାଙ୍କୁ ଆମେ 4 mm ମଧ୍ୟ ଖାଦ୍ୟ ଦେଇପାରିବା। ଯେତେ ବଡ଼ ସାଇଜ୍ର ଖାଦ୍ୟ କିଣିବା ଆମର ସେତିକି କମ୍ ଖର୍ଚ୍ଚ ଆସିବ। ଆଉ ଯେଉଁ ଭାସମାନ ଖାଦ୍ୟ ଆମେ ଦେବା, ଏଥିରେ ଆପଣମାନେ ଜାଣିଥାନ୍ତୁ କି ଆମେ ମାଛ ଖାଦ୍ୟ ଦେବାର 2 ଘଣ୍ଟା ଭିତରେ ମାଛ ଯାହା ଖାଦ୍ୟ ସେବନ କରିବ ଆମେ ଜାଣିବା କି ସେତିକି ପରିମାଣର ଖାଦ୍ୟ ମାଛଙ୍କୁ ଆବଶ୍ୟକତା ଥିଲା। ଆଉ 2 ଘଣ୍ଟା ପରେ ଯାହା ଖାଦ୍ୟ ଲେଫ୍ଟ ଓଭର ରହିଯିବ ପୋଖରୀ, ଆପଣ ଜାଣିବେ କି ଇଏ ହେଉଛି ଏକ୍ସେସ୍ ଖାଦ୍ୟ ମୁଁ ମାଛମାନଙ୍କୁ ଦେଇଛି। ତେଣୁ ଆମେ ଯଦି ଖାଦ୍ୟକୁ ସେହିଭଳି ଭାବେ ପରିଚାଳନା ନ କରିବା, ତେବେ ଅତ୍ୟଧିକ ଖାଦ୍ୟ ଦେବା, ସେ ଖାଦ୍ୟ ଆମ ପାଇଁ ଲସ୍ ହେବ, ସେ ଖାଦ୍ୟ ତଳେ ପଡ଼ିକି ମଧ୍ୟ ଆମର ପୋଖରୀ ପାଣିକୁ ନଷ୍ଟ କରିବ, ଆମକୁ ପରେ ଅସୁବିଧାରେ ପକାଇବ। ଏହିଭଳି ଭାବେ ଆମେ ଯଦି ଖାଦ୍ୟ ପରିଚାଳନା କରିବା ଆମକୁ ସୁବିଧା ହେବ। ଚାହିଁଲେ ମଧ୍ୟ ଗୋଟେ ପ୍ଲାଷ୍ଟିକ୍ 4 କୋଣିଆ ଫ୍ରେମ୍କୁ ପୋଖରୀରେ ଭସେଇକି 2 ମୁଣ୍ଡରେ 2 ରସି ବାନ୍ଧିଦେଲେ ସେହି ଭିତରେ ଯଦି ଆମେ ଭସାମାନ ଖାଦ୍ୟ ଦେବା, ତେବେ ମାଛ ମଧ୍ୟ ସେ ଭସାମାନ ଖାଦ୍ୟ ଖାଇବେ। ଆଉ ପବନ ଦ୍ୱାରା ଭସା ଖାଦ୍ୟ କୌଣସି କୋଡ଼ରେ ଲାଗିବ ନାହିଁ, ଆଉ ପୋଖରୀରେ ଆମର ଖାଦ୍ୟର କେବେ ବି ନଷ୍ଟ ହେବ ନାହିଁ। ଏହିଭଳି ଆମେ ଯଦି ପରିଚାଳନା କରିବା ଦ୍ୱାରା ଆମେ ଅଧିକ ଲାଭବାନକୁ ଯାଇପାରିବା।
1: ମାଛମାନଙ୍କୁ କି ପ୍ରକାର ସବୁ ରୋଗ ହୁଏ ଆଉ କେଉଁ କେଉଁ ସମୟରେ ହୁଏ, ତାର ପ୍ରତିକାର କ'ଣ?
0: ଦେଖନ୍ତୁ, ମାଛମାନଙ୍କୁ ବେସିକାଲି ଆମର ଯଦି ଆମେ ପୋଖରୀକୁ ଠିକ୍ ଭାବରେ ପରିଚାଳନା କରୁଥିବା, ତେବେ ଆମର ବିଶେଷ କିଛି ରୋଗ ଆସିବ ନାହିଁ। ଆମେ ଯେମିତି ପ୍ରାରମ୍ଭରୁ କହୁଥିଲେ କି ଆମେ ମାଛମାନଙ୍କୁ ଛାଡ଼ିବା ପାଇଁ ସମୟରେ ଆମେ ଚୂନ ପ୍ରୟୋଗ କରିବା ଦରକାର, ନାଲି ପଟାସ ପ୍ରୟୋଗ କରିବା ଦରକାର। ଯଦି ଆମେ ପାଣି ଆମର ଯଦି ଅମଳତ୍ୱ ହୋଇକି ରହିବ, କ୍ଷାରତ୍ୱ ହୋଇକି ରହିବ, ତେବେ ଡେଫିନେଟଲି pH ଯଦି ଆଲକାଲିନିଟି କଣ୍ଡିସନକୁ ଆସିବ, ନିଶ୍ଚିନ୍ତ ଭାବରେ ଆମର ମାଛଙ୍କୁ କୌଣସି ସମସ୍ୟା ଆସିବ ନାହିଁ। ପୋଖରୀ ପାଣିରେ କୌଣସି ସମସ୍ୟା ଦେଖିଲେ ମାଛମାନଙ୍କୁ ସେ ସମସ୍ୟା ଦେଖାଦିଏ। ତେଣୁ ଆମେ ଯଦି ଚୂନ ଆଉ ନାଲି ପଟାସକୁ ପ୍ରୟୋଗ କରୁଥିବା ପ୍ରତ୍ୟେକ ମାସରେ, ତେଣୁ କୌଣସି ପ୍ରକାର ସମସ୍ୟା ଆସିବ ନାହିଁ। ଆଉ ସାଧାରଣତଃ ଯେକୌଣସି ଗୋଟେ ବଡ଼ ସମସ୍ୟା ଆସେ, ଯେଉଁଟାକି ଚାଷୀମାନଙ୍କ ପାଇଁ ବୋଲି ମୁଁ କହୁଥିଲି, ଅକ୍ଟୋବର ମାସ ପ୍ରାରମ୍ଭରେ ଯେତେବେଳେ ଟେମ୍ପରେଚରଟି କମ୍ ହୁଏ, ମାଛମାନଙ୍କର ଏକ କ୍ଷତ ରୋଗ ଯାହାକୁ କୁହନ୍ତି ଏପିଜୁଟିକ୍ ଅଲସେଟିଭ୍ ସିଣ୍ଡ୍ରମ୍ ବା ମହାମାରୀ ମାଛର ରୋଗ କୁହାଯାଏ, ସେ ରୋଗଟା ମାଛମାନଙ୍କ ଦେହରେ ଦେଖାଦିଏ। ସେୟା ହେବା ଦ୍ୱାରା ମାଛମାନଙ୍କ ଦେହରେ ଦାଗ ହୁଏ। ଆଉ ସମସ୍ତ ଚାଷୀଙ୍କୁ ମୁଁ କହିବାକୁ ଚାହିଁବି କି ରୋହି ଭାକୁରର ମାଛର ଦାଗ ଦେଖିବା ପୂର୍ବରୁ ଡେଫିନେଟଲି ସେ ପୋଖରୀରେ ଏ ଜୀବାଣୁ, ଛୋଟ କେରାଣ୍ଡି ହେଉ, ଶେଉଳ, ଗଡ଼ିଶ, ଚିଙ୍ଗମାନଙ୍କ ପାଖରେ ସେ ଦେଖାଯାଏ। ସେ ପ୍ରଥମେ ମରନ୍ତି, ଆମେମାନେ ତାକୁ ଯେହେତୁ ଇଗ୍ନୋର କରିଦେଉଛୁ ସେ ମାଛ ମଲା ବୋଲି, ସେ ପରବର୍ତ୍ତୀ ସମୟରେ ଆମର ରୋହି ଭାକୁରଙ୍କୁ ବ୍ୟାପେ। ତାର ପ୍ରତିକାର ପାଇଁ ଆମେ ଔଷଧ ମିଳୁଛି, ଯାହାକୁ ଆମେ ସିଫାକ୍ସ ଔଷଧ ବୋଲି କହୁଛେ। ତାକୁ 1 ରୁ 400 ml ଆମେ ପ୍ରୟୋଗ କରିବା। ପ୍ରତ୍ୟେକ ବାଲ୍ଟି 10 ଲିଟର ପାଣିରେ ଆମେ 10 ml ମିଶେଇକି ପୋଖରୀରେ ସିଞ୍ଚନ କରିବା। ଏହିଭଳି ଭାବେ 40 ବାଲ୍ଟି ପାଣିକୁ ନେଇକି ଯଦି 400 ml ଆମେ ଔଷଧ ପ୍ରୟୋଗ କରିବା, ତେବେ ମାଛଙ୍କୁ ସମସ୍ୟା କିଛି ହେବ ନାହିଁ। ସମସ୍ତ ଚାଷୀଙ୍କୁ ଅନୁରୋଧ କରିବି, ଯେଉଁମାନେ ଗାଁ କୋଠ ପୋଖରୀ ଚାଷ କରୁଛନ୍ତି ବା ବ୍ୟକ୍ତିଗତ ମାଛ ଚାଷ କରୁଛନ୍ତି, ସମସ୍ତେ ଅକ୍ଟୋବର ମାସ ପ୍ରାରମ୍ଭରେ ଆମେ ସେଟା ପ୍ରୟୋଗ କରିଦେଲେ ଆମର କୌଣସି ସମସ୍ୟା ହେବ ନାହିଁ, ମାଛଙ୍କୁ ରୋଗ ଆସିବ ନାହିଁ। ତା ସହିତ ମଧ୍ୟ ପାଣିର ପରିମାଣ, ପ୍ଲାଙ୍କଟନର କ୍ୱାଲିଟି ମଧ୍ୟ ବେଟର ହୋଇକି ରହିବ। ମାଛ ପୋଖରୀରେ ଯଦି ପାଣି ଗନ୍ଧ ହୁଏ, ତେବେ ଜିଓଲାଇଟ୍କୁ ଆମେ 20 kg 1 ରୁକୁ ବାଲିରେ ମିଶେଇକି ଯଦି ପ୍ରୟୋଗ କରିବା, ତେବେ ସେଥିରୁ ଆମର ସମସ୍ୟା ମଧ୍ୟ ଉଠିଯିବ। ଆଉ ଗୋଟିଏ ସମସ୍ୟା ଆମର ଅଛି, ମାଛମାନଙ୍କ ବେଳେବେଳେ ଯେ ଅକ୍ସିଜେନ୍, ମାଛ ଯେହେତୁ ରୁହେ ଅକ୍ସିଜେନ୍ ଗ୍ରହଣ କରନ୍ତି, ସକାଳ ସମୟରେ ମାଛମାନଙ୍କର ଉପରେ ଆସିକି ସେମାନେ ଭାସନ୍ତି, ସେଥିରୁ ଆମେ ଜାଣିବା କି ଆମର ମାଛମାନଙ୍କର ପୋଖରୀରେ ଅକ୍ସିଜେନ୍ ସମସ୍ୟା ଆସି, ସେଥିପାଇଁ ଆମେ ନାଲି ପଟାସକୁ ମଧ୍ୟ 200 ଗ୍ରାମ ପ୍ରୟୋଗ କରିପାରିବା, ନହେଲେ ପମ୍ପକୁ ମଧ୍ୟ ଆମେ ପରିଚାଳିତ କରିପାରିବା, ଯେଉଁଥିରେ କି ଅକ୍ସିଜେନ୍ ପରିମାଣ ବଢ଼ିବ। ପ୍ରତ୍ୟେକ ମାସରେ ଆମେ ପୋଖରୀ ମାଛକୁ ନେଟିଂ କରିକି ତାଙ୍କର ପେଟକୁ ଦେଖିବା କି ତାଙ୍କ ଦେହରେ ଲାଳ ଅଛି ନା ନାହିଁ ଦେଖିବା, ବା ତାଙ୍କର କାତି ଷ୍ଟ୍ରଙ୍ଗ ଅଛି ନା ନାହିଁ ଦେଖିବା। ଆଉ ଏହିଭଳିଆ ସାମ୍ପଲିଂ କରିବା ଦ୍ୱାରା ଆମର କୌଣସି ପ୍ରକାର ଆମ ମାଛଙ୍କ ରୋଗ ସମସ୍ୟା ଆସିବ ନାହିଁ, ଆମେ ଠିକ୍ ଭାବରେ ପରିଚାଳନା କରିପାରିବା।
1: ତେବେ ମାଛ ବଢ଼ିଲେ କି ନାହିଁ, ଅମଳ କେତେବେଳେ କରିବେ, ଜାଣିବେ କେମିତି?
0: ଖାଇବା ଉପଯୋଗୀ ହେଲା ମାନେ ଆମେ ଯାଉଛେ ତାକୁ ମାଛ ବିକ୍ରି ଯୋଗ୍ୟ ହେଲା, ତେଣୁ 800 ଗ୍ରାମରୁ ଉର୍ଦ୍ଧ ମାଛ ହେଉଛି ଆମ ପାଇଁ ପ୍ରଯୁଜ୍ୟ, ଯେଉଁଟାକି ଆମେ ଖାଦ୍ୟ ଉପଯୋଗୀ ବିକ୍ରି ଯୋଗ୍ୟ ଆମେ କରିପାରିବା। ସେଥିପାଇଁ ଆମର ପ୍ରତ୍ୟେକ ମାସରେ ନେଟିଂ କରିବା ଦ୍ୱାରା ଆମେ ଜାଣିପାରିବା କି ଆମର ମାଛଙ୍କର ଗ୍ରୋଥ ହେଉଛି ନାହିଁ। ଆଉ ସବୁବେଳେ ଚେଷ୍ଟା କରୁଥିବା କି ଆମେ ଏକା ସାଙ୍ଗରେ ମାଛ ଅମଳ କରିବା ଅପେକ୍ଷା ପ୍ରତ୍ୟେକ ମାସିକିଆ କିସ୍ତିରେ ଯଦି ଆମେ ମାଛକୁ ଅମଳ କରିବା, ତେଣୁ ଆମେ ଭଲ ଭାବରେ ବଜାର ଦର ପାଇପାରିବା। ଆଉ ଆଜିକା ଡେଟ୍ରେ ଯେହେତୁ ମାର୍କେଟରେ ବଜାରରେ ଲୋକଙ୍କର ଜୀଅନ୍ତା ମାଛ ଉପରେ ଚାହିଦା ରହୁଛି, ସେଭଳି ଭାବେ ଆମେ ନିଜସ୍ୱ ଚିନ୍ତା କରିବା କି ଆମେ ଆମର ମାଛକୁ ଆମେ

0: ଯେଉଁତା ହିସାବରେ ଲୋକଙ୍କ ପାଖରେ ଛାଡ଼ିବା, ଯେଉଁଥିରେ କି ସେ ଜିନିଷ ଲୋକମାନେ ନିଜେ ଜାଣିବେ ହଁ ଏଥିରେ ଟେଷ୍ଟ ଅଛି, ଏ ଜାଗାରେ ମାଛ ଭଲ ଅଛି, ଏଥିରେ ସ୍ୱାଦ ଅଛି, ତେଣୁ ଏଇଭଳିଆ ଆମେ ଯଦି ଜାଣିବା ମାସିକିଆ କିସ୍ତିରେ ଆମେ ଡେଫିନେଟଲି ତାକୁ ଆମେ ଅଧିକ ଲାଭବାନ ହୋଇପାରିବା।
1: ଆଚ୍ଛା, ତେବେ ଏ ଯୋଉ ମାଛ ଅମଳ କରି ସେମାନେ ବିକ୍ରି ବଟା କରିବେ, ତ ସେଥିପାଇଁ କିଛି ବ୍ୟବସ୍ଥା ରହୁଛି?
0: ଚାଷୀ ଆମେ ମାନେ ବେପାରୀମାନେ ସହିତ କଣ୍ଟାକ୍ଟ କରିବା ଦରକାର, ଯେକୌଣସି ଲୋକଙ୍କ ତାଙ୍କର ଦରକାର ଅଛି ମାଛ ସେମାନେ ନେବା ପାଇଁ, ସେଥିପାଇଁ ଆମକୁ ଆଗୁଆ ଜାଲୁଆ କଣ୍ଟାକ୍ଟ କରିବାକୁ ପଡିବ। ଆଉ ଯେକୌଣସି ଟ୍ରକ୍ର ହଉ କି ଟାଟା ଏସି ଗାଡ଼ିରେ ଆମେ ଯଦି ଜୀବନ୍ତ ମାଛ ଦେବାକୁ ଚାହିଁବା, ସେଥିରେ ପ୍ରଥମେ ପଲିଥିନ୍ ଦେବା, ତା ମଧ୍ୟରେ ଆମେ ଗୋଟେ ହାପା ମଧ୍ୟ ବାନ୍ଧିଦେବା, ଯେଉଁଥିରେ କି ମାଛଙ୍କୁ ଆମେ ଯାହା କିଣିକି ନେବେ ତାକୁ ଜିନିଷ ସେମାନେ ସେ ଭିତରେ ନେଇକି ଯିବେ, ଫଳରେ ପରବର୍ତ୍ତୀ ସମୟରେ ଯେତେବେଳେ ବଜାରରେ ବିକ୍ରି ହେବ ଆରାମରେ ଆମେ ହ୍ୟାଣ୍ଡନେଟ୍ରେ ତାକୁ କାଢ଼ିପାରିବା। ଆଉ ଚେଷ୍ଟା କରୁଥିବା କି ଆମେ ଯଦି ସେଇ ମାଛଙ୍କୁ ଜୀବନ୍ତା ମାଛଙ୍କୁ ଏଭଳି ଭାବେ ନେଇକି ଯିବା କି ଜିନ୍ଦିଙ୍କ ପାଖରେ ଖାଉଟିଙ୍କ ପାଖରେ ଜୀବନ୍ତ ହିସାବରେ ରହିପାରୁଥିବ। ଆଉ ଯଦି ଅକ୍ସିଜେନ୍ ସିଲିଣ୍ଡର ଆମେ ୟୁଜ୍ କରିବା, ଆମେ ଚାହିଁଲେ ମଧ୍ୟ ସେ ମାଛଙ୍କୁ 24 ଘଣ୍ଟା ପର୍ଯ୍ୟନ୍ତ ଜୀବନ୍ତ ରଖିପାରିବା, ଯେପର୍ଯ୍ୟନ୍ତ ଖାଉଟି ଜୀବନ୍ତ ହିସାବରେ ତାକୁ ନ ନେଇପାରିଛି।
1: ଏଥିପାଇଁ ଟ୍ରେନିଂ ଦରକାର, ସ୍ୱୟଂସହାୟକ ଗୋଷ୍ଠୀ ଯୋଉ ଭଉଣୀମାନେ ଅଛନ୍ତି ସେମାନଙ୍କୁ ଟ୍ରେନିଂ ଦେବାର ବ୍ୟବସ୍ଥା କିଛି ରହୁଛି ନା ନାହିଁ?
0: ଆଜ୍ଞା, ଏଇଥିରେ ଆମର ଯେହେତୁ ସରକାରଙ୍କ ତରଫ ମିଶନ ଶକ୍ତି ଡିପାର୍ଟମେଣ୍ଟ ଅଛି, ଓଡ଼ିଶା ଲାଇଭଲିହୁଡ୍ ମିଶନ ଅଛି, ଏ ଡିପାର୍ଟମେଣ୍ଟ ତରଫରୁ ମଧ୍ୟ ଟ୍ରେନିଂ ପ୍ରୋଗ୍ରାମ କରାଯାଉଛି କୃଷି ବିଜ୍ଞାନ କେନ୍ଦ୍ରରେ। କୃଷି ବିଜ୍ଞାନ କେନ୍ଦ୍ରରେ ଆମର ମତ୍ସ୍ୟ ବିଶେଷଜ୍ଞମାନେ ରହୁଛନ୍ତି, ମହିଳା ବିଶେଷଜ୍ଞମାନେ ରହୁଛନ୍ତି, ସେମାନେ ମଧ୍ୟ ତାଙ୍କ ତାଲିମ ଦେଉଛନ୍ତି। ଆଉ ଯେତେବେଳେ ଫିଲ୍ଡରେ ମୁଭମେଣ୍ଟ କରୁଛନ୍ତି ଅଫିସର୍ସ ମାନେ, ସେମାନେ ମଧ୍ୟ ଫିଲ୍ଡରେ ଗଲାପରେ ଯେମିତି ମହିଳା ଗୋଷ୍ଠୀମାନେ ସଂସ୍ପର୍ଶରେ ଆସିଲେ ତାଙ୍କୁ ମଧ୍ୟ ଏହି ଉପଦେଶ ସନ୍ଦେଶ ଦେଉଛନ୍ତି, ଯେଉଁଥିରେ କି ସେମାନେ ଏହି ଜିନିଷକୁ ସେମାନେ ଆଗକୁ ନେଇପାରିବେ।
1: ତେବେ ଏଇ ମର୍ମରେ ସେମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ?
0: ମୁଁ ମହିଳାମାନଙ୍କୁ ବାର୍ତ୍ତା ଦେବି, ଆପଣମାନଙ୍କ ହାତରେ ଆମର ଚାଷ କାର୍ଯ୍ୟ ସହିତ ଘର କାର୍ଯ୍ୟ ଅଛି, ଆପଣମାନେ ଆଗକୁ ଆସନ୍ତୁ, ଘରକୁ ସମ୍ଭାଳିଛନ୍ତି, ଚାଷକୁ ମଧ୍ୟ ସମ୍ଭାଳନ୍ତୁ, ଆଗକୁ ଆସନ୍ତୁ, ଆମେମାନେ ଆପଣଙ୍କ ସାଙ୍ଗରେ ଅଛୁ, ସାରା ଦୁନିଆ ଆପଣଙ୍କୁ ଅନେଇଛି, ଆପଣମାନେ କିଭଳି ଭାବେ ଏ ସେକ୍ଟରକୁ ଆଗକୁ ନେଇକି ଯିବେ।
1: ତେବେ ଏହିସବୁ ଦିଗରେ ଯଦି ସେମାନେ ଜାଣିବା ପାଇଁ କିଛି ଚାହିଁବେ, କାହାକୁ ସେ ଯୋଗାଯୋଗ କରିବେ?
0: ସେମାନେ ସମସ୍ତ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ଅଛି, କୃଷି ବିଜ୍ଞାନ କେନ୍ଦ୍ରର ୱେବ୍ସାଇଟ୍କୁ ଆପଣ ଗୁଗୁଲରେ ସର୍ଚ୍ଚ କରି ଯାଇପାରିବେ ଆପଣଙ୍କ ଡିଷ୍ଟ୍ରିକ୍ଟର, ନହେଲେ ଆପଣଙ୍କର ମିଶନ ଶକ୍ତିର ଅଫିସର ଯେଉଁମାନେ ଅଛନ୍ତି ବା ଓଲିଅମ୍ର ଅଛନ୍ତି, ସମସ୍ତଙ୍କ ପରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କର ନମ୍ବର ଅଛି, ତାଙ୍କ ସହିତ ଆପଣ ଡାଇରେକ୍ଟଲି କଥା ହୋଇପାରିବେ ବା ୱେବ୍ସାଇଟ୍କୁ ନେଇକି ଆପଣ ମଧ୍ୟ ଯାଇପାରିବେ।
1: ତେବେ ଯାହା ହଉ ଅନିଲ ବାବୁ, ଆପଣ ଏଇ ଗ୍ରାମାଞ୍ଚଳରେ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ପାଇଁ ଯୋଉ ମାଛ ଚାଷ ସମ୍ବନ୍ଧରେ ଅତି ପ୍ରାଞ୍ଜଳ ଭାବରେ ବୁଝାଇ କହିଲେ, ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ, ନମସ୍କାର।
2: ଯାହା କୁହ ଅପା, ଇଏ ମହାଶୟ ଆମର ଏ ବିଷୟରେ ବହୁତ ବଢିଆ ଭାବେ ବୁଝେଇ କହିଲେ।
3: ମହିଳା ଘରର ପରିବାରର ମଙ୍ଗ ଧରିଥାନ୍ତି।
2: ଇଏ ଖାଲି କଣ ପରିବାରର ମଙ୍ଗ, ବର୍ତ୍ତମାନ ପରା ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହେଲେଣି, ଚାଷବାସ ଠାରୁ ଆରମ୍ଭ କରି ଗୋପାଳନ, ମତ୍ସ୍ୟ ପାଳନ, କୁକୁଡ଼ା ପାଳନ, ଏ ସବୁରେ ପରା ବଢିଆ ରୋଜଗାର କଲେଣି।
3: ଆରେ ନିଧିଆ, ମହିଳାମାନେ ଯଦି ଦି ପଇସା ରୋଜଗାର କରିବେ, ପରିବାରର ଆର୍ଥିକ ଉନ୍ନତି ହବ, ଘରର ଚଳଣି ବଦଳିବ, ମହାଶୟ ସବୁ କହିଲେ। ମହାଶୟଙ୍କୁ ଆମ ବୈଠକୀ ଘର ତରଫରୁ
2: ଅଶେଷ ଅଶେଷ ଧନ୍ୟବାଦ।
3: ଆମର ଯୋଉ ମହିଳା ଚାଷୀ ଭଉଣୀମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଛ ଚାଷ କରୁଛନ୍ତି, ଏହି ସବୁ ଦିଗ ପ୍ରତି ନିଘା ଦିଅନ୍ତୁ, ଚାଷକୁ କରନ୍ତୁ ଏବଂ ନିକଟରେ ଥିବା
2: ମତ୍ସ୍ୟ ବିଭାଗ ସହିତ ଯୋଗାଯୋଗ କରନ୍ତୁ, ସେମାନଙ୍କ ଠାରୁ ନୂଆ ନୂଆ କଥା ଜାଣନ୍ତୁ, କୌଶଳ ଜାଣନ୍ତୁ, ଆଉ ଭଲରେ ମାଛ ଚାଷ କରି ଦି ପଇସା ଅଧିକ ଲାଭ କରନ୍ତୁ।
3: ଭଲ କଥା କହିଲ। ତାହେଲେ ନିଧିଆ, ଆଜି ତ ସମୟ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ରଖିବା।
2: ହେଲେ କାର୍ଯ୍ୟକ୍ରମକୁ ରଖିବା ପୂର୍ବରୁ ଆମ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗଟି ଶୁଣେଇବା, ତାପରେ ବୈଠକରୁ ଉଠିବା।
4: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ଭାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍କକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ପିଏମ୍ ଭିଭିଆର୍ୱାଇ ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2400 କୋଟି ଟଙ୍କାର ପ୍ରୋହାହନ ରାଶି।

ସମବାୟ ବ୍ୟାଙ୍କିଙ୍ଗ୍ ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା, ସାଧୁତା ଓ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ଦେଲେ ନିର୍ଦ୍ଦେଶ। ଡାକ୍ତରମାନଙ୍କର ଦୀର୍ଘକାଳୀନ ଅନୁପସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ। 128 ଜଣ ମେଡିକାଲ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ। ସହରାଞ୍ଚଳରେ ପିଏନ୍ଜି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶୀ ଗୀତ ଓ ଛାନ୍ଦ। କଣ୍ଠଶିଳ୍ପୀ ସର୍ବେଶ୍ୱର ବୈଠାରୁ ପ୍ରଥମେ ଓଡ଼ିଶୀ ଗୀତ ଗାଇଛନ୍ତି ପୁରାତନ ରଚନାରୁ।

ଦାସଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ନିଶାକର ଆଣ୍ଡିଆ, ତରୁଣୀସେନ ଆଣ୍ଡିଆ, ଜାନକୀ ଆଣ୍ଡିଆ ଓ ପାର୍ବତୀ ଆଣ୍ଡିଆ ଲେଖିଛନ୍ତି କାଠୁଆପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଗାଇଛନ୍ତି ଆରତୀ କଥାଚିତ୍ରରେ।

ପରବର୍ତ୍ତୀ ଗୀତ ଗାଇଛନ୍ତି ଅକ୍ଷୟ ମହାନ୍ତି, କଥାଚିତ୍ର ଫୁଲ ଚନ୍ଦନ। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ବନମାଳୀ ଦାସ, ବାରହର ପାଟଣା, ରାମଚଣ୍ଡୀ, ନରଣଗଡ଼ ଖୋର୍ଦ୍ଧାରୁ।

ଏଥର ଗୀତରେ ଗାଇଛନ୍ତି ଅନୁରାଧା ପୌଡ଼ୱାଲ, କଥାଚିତ୍ର ସପନ ବଣିକ। ଗୀତଟି ଶୁଣିବାକୁ ଚାହିଁଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ, ନଳପାହି, କେରଡ଼ାଗଡ଼, ମଦନପୁର, କେନ୍ଦ୍ରାପଡ଼ାରୁ।

ପଞ୍ଚାନନ ମଲ୍ଲିକ, ରୂପା, ରୁଚି, ବେବି, ଲିପ୍ସା, ବିନି, ହାପି, ଭିପି, ବଣ୍ଟି, ସୌମ୍ୟ, ବିକାଶ, ଆକାଶ ଏବଂ ବରୁଣ ଲେଖିଛନ୍ତି ପାଥପୁର, ରୟପୁର, ଯାଜପୁରରୁ। ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତ ଗାଇଛନ୍ତି ଟି ସୌରୀ, ଉଇରା ମହାନ୍ତି, କଥାଚିତ୍ର ମୋ କୋଳ ତୋ ଝୁଲଣା।

ଶୁଣିଲେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆଜିକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ବନ୍ଦନା ସକାଳ 6:05, ଅନୁଚିନ୍ତା ସକାଳ 6:35, ଉପସ୍ଥାପନା ଶଙ୍କର୍ଷଣ ମଙ୍ଗରାଜ, ଶ୍ରୀମଦ୍ ଭାଗବତର 71ତମ ଭାଗ ସକାଳ 6:40। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55, କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: कार्यक्रम सुनुछन्ति आकाश।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ ଭକ୍ତି ଗୀତ ଗୌରଚରଣ ଅଧିକାରୀଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ ନବକିଶୋର ମିଶ୍ରା।

0: ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ପ୍ରଚାର ଗୁରୁଜୀ ଅନୁଚିନ୍ତା ନିବେଦନ କରିଛନ୍ତି ଭୀମସେନ ଦାସ।

ଭଗବାନ କୌଣସି ଦୂର ଓ ସ୍ୱତନ୍ତ୍ର ସ୍ଥାନରେ ଅଛନ୍ତି ବୋଲି ଆମେ ଭାବିବା ଉଚିତ ନୁହେଁ। ସେ ସର୍ବବ୍ୟାପୀ। ମାତ୍ର ଏହି ଚେତନାର ଅନୁଭୂତି ପାଇଁ ଆମକୁ ଯଥେଷ୍ଟ ଅଧ୍ୟବସାୟ କରିବାକୁ ପଡ଼ିବ। ପ୍ରକୃତରେ ଯେଉଁଠି ଶୁଦ୍ଧତା ବା ପବିତ୍ରତା ଅଛି, ସେଠାରେ ଭଗବାନଙ୍କର ଉପସ୍ଥିତି ପ୍ରକଟିତ ହୋଇଥାଏ। ଶୁଦ୍ଧତା କହିଲେ ଉଭୟ ବାହ୍ୟ ଶୁଦ୍ଧତା ଓ ଅନ୍ତଃଶୁଦ୍ଧତାକୁ ବୁଝାଇଥାଏ। ଯଦି ଭଗବାନ କେବଳ ଆମ ଭିତରେ ଅଛନ୍ତି ବୋଲି କୁହାଯାଉଥାନ୍ତା, ତେବେ କେବଳ ଅନ୍ତଃଶୁଦ୍ଧତା ପର୍ଯ୍ୟାପ୍ତ ହୁଅନ୍ତା। ମାତ୍ର ଭଗବାନ ଆମ ଭିତରେ, ବାହାରେ ଓ ଚତୁର୍ଦ୍ଦିଗରେ ଅଛନ୍ତି। ତେଣୁ ଆମ ସମସ୍ତଙ୍କ ପାଇଁ ଅନ୍ତଃସୂଚୀ ସହ ବାହ୍ୟସୂଚୀ ମଧ୍ୟ ଆବଶ୍ୟକ। ବାହ୍ୟସୂଚୀ ତା ଅର୍ଥ ନିଜ ଶରୀରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଓ ସଫା ପୋଷାକ ପିନ୍ଧିବା। ଏହା ସହ ଆମର ପରିବେଶକୁ ମଧ୍ୟ ନିର୍ମଳ ରଖିବା ଆବଶ୍ୟକ। ଆମେ ପିନ୍ଧୁଥିବା ପୋଷାକ, ରହୁଥିବା ଘର ଏବଂ ବ୍ୟବହାର କରୁଥିବା ଜିନିଷପତ୍ର ସର୍ବଦା ସଫାସୁତୁରା ରହିବା ଦରକାର। କାରଣ କୁହାଯାଇଛି, କ୍ଲିନ୍ଲିନେସ୍ ଇଜ୍ ଗଡ୍ଲିନେସ୍, ଅର୍ଥାତ୍ ପରିଚ୍ଛନ୍ନତା ହିଁ ଈଶ୍ୱର ଚେତନା। ଆମକୁ ପ୍ରତ୍ୟହ ଭଲଭାବେ ସ୍ନାନ କରି ଶରୀରର ପ୍ରତ୍ୟେକ ଅଂଶକୁ ନିର୍ମଳ ରଖିବା ଆବଶ୍ୟକ। ସ୍ନାନ ସମୟରେ ଶରୀରର କୌଣସି ଅଂଶରେ ଯେପରି ମଳିନତା ନ ରୁହେ, ସେଥିପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ। କାରଣ ଯେଉଁଠାରେ ମଳିନତା ରହିବ, ସେଠାରେ ରୋଗ ସୃଷ୍ଟିକାରୀ ଜୀବାଣୁ ରହିବେ। ପ୍ରତିଦିନ ସକାଳୁ ଉଠିଲା ପରେ ପରେ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ସହ ଜିଭକୁ ଭଲଭାବେ ସଫା ରଖିବା ଉଚିତ। ଆମେ ବହୁ ସମୟରେ ଦେଖିବାକୁ ପାଇଥାଉ ଯେ ମଇଳା ପାଣି ଜମିଥିବା ସ୍ଥାନରେ ମଶା ଓ ପୋକମାନେ ଜମା ହୁଅନ୍ତି। ସେହିପରି ଶରୀରରେ ଯେଉଁଠାରେ ମଳିନତା ରହିବ, ସେଠାରେ ଜୀବାଣୁମାନେ ରହିବେ ଓ ଶରୀର ପାଇଁ ବିଭିନ୍ନ ରୋଗ ସୃଷ୍ଟି କରିବେ। ଆମ ଘର ଓ ପରିବେଶ ନିର୍ମଳ ରଖିବା ପାଇଁ ନିଶ୍ଚିତ ଭାବେ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ। ମାତ୍ର ଏହି ପରିଶ୍ରମ ଆମର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା ଆମ ଶରୀରର ସୁସ୍ଥ ରହି ଆମକୁ ସୁଖ ଓ ଶାନ୍ତି ପ୍ରଦାନ କରିବ। ସଫା ଓ ସୁନ୍ଦର ଦେଖାଯିବା ପାଇଁ ଜଣେ ବହୁତ ଗୁଡ଼ିଏ ପୋଷାକ ରଖିବାର ଆବଶ୍ୟକତା ନାହିଁ। ଏଥିପାଇଁ ଦୁଇ ହଳ ପୋଷାକ ମଧ୍ୟ ଯଥେଷ୍ଟ। ଗୋଟିଏ ହଳ ପୋଷାକ ପିନ୍ଧି ଅନ୍ୟଟିକୁ ପରଦିନ ପାଇଁ ପରିଷ୍କାର କରି ରଖିହେବ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଜଣେ କେବଳ ବାହାରକୁ ସଫାସୁତୁରା ପୋଷାକ ପିନ୍ଧିଲେ ଚଳିବ ନାହିଁ, ତାକୁ ତା'ର ମନକୁ ନିର୍ମଳ ରଖିବା ସହ ହୃଦୟ ମଧ୍ୟରେ ସର୍ବଦା ପବିତ୍ର ଭାବ ରଖିବା ଆବଶ୍ୟକ। ଏହାକୁ ହିଁ ଅନ୍ତଃସୂଚୀ କୁହାଯାଏ। ଅନ୍ତଃଶୁଦ୍ଧି ପାଇଁ ଜଣଙ୍କର ଚିନ୍ତା ବା ଭାବନା ଓ ମନୋଭାବ ସର୍ବଦା ନିର୍ମଳ, ମହତ୍ ଓ ଅନ୍ୟମାନଙ୍କ ନିମିତ୍ତ ସହାୟକ ହେବା ଆବଶ୍ୟକ। ସେ କଦାପି ଈର୍ଷା, ଦ୍ୱେଷ ଓ ପରଶ୍ରିକାତରତା ଆଦି ଦୁର୍ଗୁଣଗୁଡ଼ିକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ। ଅନ୍ତଃଶୁଦ୍ଧି ପାଇଁ ସର୍ବଦା ଆନନ୍ଦମୟ ଭାବନା ବିକଶିତ ହେବା ସଙ୍ଗେ ସଙ୍ଗେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମସ୍ତ କାର୍ଯ୍ୟ ସମାପନ କରିବାକୁ ଆଗ୍ରହ ଜାତ ହେବା ବିଧେୟ। ଅନ୍ୟମାନଙ୍କର କ୍ଷତି କରିବା ଚିନ୍ତାରୁ ଦୂରରେ ରହି ସେମାନଙ୍କର ମଙ୍ଗଳ କାମନା କରିବାରେ ଓ ସେମାନଙ୍କର ଭଲ ଗୁଣଗୁଡ଼ିକ ଦେଖିପାରିବାର ଅଭ୍ୟାସରେ ନିୟୋଜିତ ହେଲେ ଅନ୍ତଃପବିତ୍ରତାର ଉଦ୍ରେକ ହେବ। ଏଥିପାଇଁ ସର୍ବଦା ହୃଦୟ ଭିତରେ ଭଗବାନଙ୍କର ପବିତ୍ର ନାମ ଝଙ୍କୃତ ହେବା ବାଞ୍ଛନୀୟ। ତା ସଙ୍ଗେ ସଙ୍ଗେ ପ୍ରାର୍ଥନା କରିବା ଉଚିତ, ଲୋକା ସମସ୍ତା ସୁଖୀନା ଭବନ୍ତୁ। ଏହିପରି ଭାବରେ ଜୀବନରେ ଜଣେ ଅନ୍ତ ଓ ବହି ପବିତ୍ରତା ରକ୍ଷା କରିବାର ପ୍ରୟାସ କଲେ ରାଗ, ଦ୍ୱେଷ, ଅସୂୟା ଓ ଦମ୍ଭର ଜୀବାଣୁ ଏବଂ କୀଟାଣୁଗୁଡ଼ିକ ଦୂରରେ ରହିବେ ଓ ତା'ର ଜୀବନଯାତ୍ରାର ଶୈଳୀ ପବିତ୍ରତା ଉପରେ ଆଧାରିତ ହେବା ସହ ସେ ଏକାତ୍ମ ଭାବନାରେ ବିଭୂଷିତ ହୋଇ ତା'ର ଜୀବନକୁ ଧନ୍ୟ କରିପାରିବ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଭୀମସେନ ଦାସ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 69ତମ ଭାଗ।

ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ନାରକାସୁରକୁ ନିହତ କରି ତାର ଅନ୍ତଃପୁରରେ ବନ୍ଦିନୀ ହୋଇ ରହିଥିବା କନ୍ୟାମାନଙ୍କୁ ଉଦ୍ଧାର କଲେ। ସେମାନେ କୃଷ୍ଣଙ୍କୁ ବେଦମତେ ବିବାହ କଲେ। ତାପରେ ସେ କାଳଯବନ, ଜରାସନ୍ଧ, ଶାଲ ଆଦିଙ୍କୁ ବିନାଶ କଲେ। ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ ଆଦିଙ୍କ ବିନାଶ ପରେ ନିଜ ବଂଶକୁ ବିନାଶ କରି ପୃଥିବୀର ଭାରାହରଣ କରିବାକୁ ଚାହିଁଲେ। ଶ୍ରୀକୃଷ୍ଣ ଯୋଗେଶ୍ୱର, ସ୍ୱଭାବରେ କାଳରୂପ, ଜ୍ଞାନ ବିଜ୍ଞାନର ଅଗୋଚର, ଏହି ଭବଜଳରୁ ଉଦ୍ଧାର ପାଇବାକୁ ହେଲେ ଭଗବତ ଚିନ୍ତା ହିଁ ଏକମାତ୍ର ଆଶ୍ରୟ।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 69ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି।

0: ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆମ ଦେଶ ଏକ କୃଷି ପ୍ରଧାନ ଦେଶ। କୃଷି ପାଇଁ ସଦାସର୍ବଦା ଜଳର ଆବଶ୍ୟକତା ରହିଛି। ତେବେ ମାଟିର ଜଳସ୍ତର ଧୀରେ ଧୀରେ କମିଯିବା ସହିତ ଅନେକ ସ୍ଥାନରେ ଜଳର ସଙ୍କଟ ଦେଖାଦେଉଛି। ଯଦି କମ୍ ପାଣିରେ ଏବଂ କମ୍ ଶ୍ରମିକ ବ୍ୟବହାର କରି ଅଧିକ ଜଳସେଚନ କରିବାକୁ ହେଲେ ବୁନ୍ଦା ଜଳସେଚନ ପଦ୍ଧତି ବା ଅଣୁ ଜଳସେଚନ ପଦ୍ଧତି ଆପଣେଇବା ଉଚିତ, ଯେଉଁଥିରେ କି ବୁନ୍ଦା ବୁନ୍ଦା ଆକାରରେ ଗଛକୁ ପାଣି ଦିଆଯାଇଥାଏ। ସାଧାରଣତଃ ଆପଣମାନେ ଯେଉଁ ପଦ୍ଧତିରେ ଜଳସେଚନ କରୁଛନ୍ତି ତାକୁ ଫ୍ଲଡ୍ ଇରିଗେସନ୍ କୁହାଯାଏ। ଏହି ପଦ୍ଧତିରେ ଶତକଡ଼ା 90% ପାଣି ରାସ୍ତାରେ ନଷ୍ଟ ହୋଇଥାଏ। ଏହି ଜଳସେଚନ କରିବା ଫଳରେ ଅନେକ ଅନାବନା ଗଛ ମଧ୍ୟ ଆପଣଙ୍କ ଫସଲ କିଆରୀରେ ଉଠିଥାଏ। ଏହି ଅନାବନା ଗଛ କେବଳ ଯେ ପାଣି ଓ ଖାଦ୍ୟସାର ପାଇଁ ଗଛ ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତା ନୁହେଁ, ଅନେକ ଅପକାରୀ କୀଟ ବା ଜୀବାଣୁ ଏହି ଗଛରେ ବସା ବାନ୍ଧନ୍ତି। ବୁନ୍ଦା ଜଳସେଚନ କରିବା ଫଳରେ କମ୍ ପାଣି ଆବଶ୍ୟକ ହେଉଛି। ଯଦି ମାଟିଟି ସମତଳ ନଥାଏ ତେବେ ଆମେ ନାଳି ଜଳସେଚନ କରିପାରିବା ନାହିଁ, କିନ୍ତୁ ଏଠାରେ ଆମେ ବୁନ୍ଦା ଜଳସେଚନ ମାଧ୍ୟମରେ ଜଳସେଚନ କରିପାରିବା। ଏହି ପଦ୍ଧତି ଦ୍ୱାରା ଜଳସେଚନ କରିଲେ ସଠିକ୍ ସ୍ଥାନରେ ସଠିକ୍ ପରିମାଣରେ ଜଳସେଚନ ହୋଇପାରିବ, ପାଣି ସହିତ ସାର ମଧ୍ୟ ଦେଇହେବ, ଗଛ ଭଲ ବଢ଼ିପାରିବ ଏବଂ ଅନାବନା ଗଛ କମ୍ ହେବ, ଯାହାଫଳରେ କମ୍ ରୋଗପୋକ ଲାଗିବେ ଏବଂ କମ୍ ଔଷଧ ମଧ୍ୟ ବ୍ୟବହାର ହେବ। ଏହା ଯୋଗୁଁ ଫସଲର ଗୁଣବତ୍ତା ମଧ୍ୟ ଭଲ ରହିବ। ଏହି ପଦ୍ଧତିରେ ଚାଷ କରିବା ଦ୍ୱାରା ଅଧିକ ଜମିରେ ଜଳସେଚନ କରିବା ପାଇଁ କେବଳ ଜଣେ ଲୋକ ଆବଶ୍ୟକ ହେବ। ଏହାକୁ ଆମେ ଦରକାର ମୁତାବକ ବ୍ୟବହାର କରିପାରିବା। ପୂର୍ବରୁ ଅନ୍ୟ ଉପାୟରେ ଜଳସେଚନ କରିବା ଦ୍ୱାରା ପାଗ ହିସାବରେ ଜଳସେଚନ କରିବାକୁ ପଡୁଥିଲା, କିନ୍ତୁ ବୁନ୍ଦା ଜଳସେଚନରେ ପ୍ରତ୍ୟେକ ଦିନ ଗଛର ଆବଶ୍ୟକତା ଅନୁସାରେ ସଠିକ୍ ମାତ୍ରାରେ ଜଳସେଚନ କରିହେବ। ବୁନ୍ଦା ଜଳସେଚନ ପରି ସିଞ୍ଚନ ଜଳସେଚନ ପଦ୍ଧତି ମଧ୍ୟ ଆଉ ଏକ ସୁନ୍ଦର ପଦ୍ଧତି, ଯାହା ଆମ ଚାଷବାସକୁ ସମୃଦ୍ଧ କରିଛି। ଯେତେବେଳେ ଗଛମାନଙ୍କର ରୋପଣ ଦୂରତା କମ୍ ହୋଇଥାଏ ସେତେବେଳେ ଆମେ ସିଞ୍ଚନ ପଦ୍ଧତି ଜଳସେଚନ ଆପଣେଇଥାଉ। ସିଞ୍ଚନ ପଦ୍ଧତିରେ ପାଣିକୁ ଜେଟ୍ ମାଧ୍ୟମରେ ଛଡ଼ାଯାଇଥାଏ ଏବଂ ସେହି ପାଣିକୁ ଅଟୋମାଇଜେସନ୍ କରି ଖୁବ୍ କ୍ଷୁଦ୍ର କ୍ଷୁଦ୍ର କରି ପ୍ରତ୍ୟେକ ଜମିରେ ସମାନ ଆକାରରେ ସିଞ୍ଚନ ହୋଇଥାଏ। ସିଞ୍ଚନ ପଦ୍ଧତି ଅନୁସରଣ କଲେ ଅମଳ ଯଥେଷ୍ଟ ପରିମାଣର ବଢ଼ିବାର ସମ୍ଭାବନା ଅଛି। ଅଣୁ ଜଳସେଚନର ଏକ ମୁଖ୍ୟ ପଦ୍ଧତି ହେଉଛି ସିଞ୍ଚନ ପଦ୍ଧତି। ସିଞ୍ଚନ ହେଉ କିମ୍ବା ବୁନ୍ଦା ଜଳସେଚନ, ସବୁଥିରେ ଜଳର ସୁବିନିଯୋଗ ଓ ସଦୁପଯୋଗ ହେଉଛି ମୁଖ୍ୟ ବାର୍ତ୍ତା, ତେଣୁ ଏହାକୁ ଆମକୁ ବୁଝିବାକୁ ପଡ଼ିବ। ବିନା ଜଳସେଚନରେ ଆମେ କୌଣସି ବି ଫସଲ ଚାଷ କରିପାରିବା ନାହିଁ ଏବଂ ଫସଲକୁ ମଧ୍ୟ ଦରକାରଠୁ ଅଧିକ ଜଳ ଆବଶ୍ୟକତା ନାହିଁ, ତେଣୁ ଯେତିକି ଜଳ ଆବଶ୍ୟକ ସେତିକି ଜଳ ଫସଲରେ ପ୍ରୟୋଗ କଲେ ଆମେ ଫସଲରୁ ଅଧିକ ଅମଳ ପାଇପାରିବା। ତା ସହିତ ଜଳ ସଂରକ୍ଷଣ ଓ ସଙ୍କଟ କାଳରେ ଫସଲରେ ଜଳର ସୁବିନିଯୋଗ ମଧ୍ୟ ହୋଇପାରିବ। ଆବଶ୍ୟକତା ଅନୁସାରେ ଜଳ ଫସଲ ପାଇବା ଫଳରେ ରୋଗପୋକ କମ୍ ଲାଗିବ ଏବଂ ଅନାବନା ଘାସ ଦାଉରୁ ମଧ୍ୟ ଫସଲକୁ ଆମେ ରକ୍ଷା କରିପାରିବା। ତେଣୁ ଆମେ ସମସ୍ତେ ପ୍ରାୟତଃ ଦରକାର ମୁତାବକ ଏହିସବୁ ପଦ୍ଧତିକୁ ଆପଣାଇ ଫସଲରେ ପ୍ରୟୋଗ କରିବା, ଯାହାଫଳରେ ଜଳର ସୁବିନିଯୋଗ ସହିତ ଜଳ ସଂରକ୍ଷଣ ମଧ୍ୟ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଚର୍ମ ଉକୁଣିର ଚିକିତ୍ସା। ଆଲୋଚିକା ଡାକ୍ତର ଜ୍ୟୋତିକା ମହାନ୍ତି।
4: ମନୁଷ୍ୟ ଶରୀରରେ ଚର୍ମ ଆୟତନରେ ସବୁ

ଠାରୁ ବୃହତ ଅଙ୍ଗ। ଏଥିରେ ସାଧାରଣତଃ ବିଭିନ୍ନ ପ୍ରକାର ଜୀବାଣୁ, କୀଟାଣୁ, ଭୂତାଣୁ, ପିମ୍ପି ବା ଫଙ୍ଗସ, ପରଜୀବୀ ଆଦି କୀଟାଣୁ ଦ୍ୱାରା ଅନେକ ପ୍ରକାରର ଚର୍ମ ରୋଗ ହେବା ସ୍ୱାଭାବିକ। ତନ୍ମଧ୍ୟରୁ ଉଙ୍କୁଣି ଏକ ପ୍ରକାର ପରଜୀବୀ କୀଟାଣୁ ହୋଇଥିବାରୁ ତାର ସଂକ୍ରମଣରୁ ମଧ୍ୟ ଚର୍ମରେ ବିଭିନ୍ନ ପ୍ରକାର ଉପସର୍ଗ ବା ଲକ୍ଷଣ ପରିଲକ୍ଷିତ ହୋଇଥାଏ। ଆମ ଚର୍ମରେ ଦୁଇ ପ୍ରକାର ରକ୍ତ ଶୋଷଣକାରୀ ଉଙ୍କୁଣି ଯଥା ପେଡିକୁଲସ୍ ହ୍ୟୁମେନସ୍ ଏବଂ ଥାଇରିୟସ୍ ପ୍ୟୁବିସ୍ ଦେଖାଯାନ୍ତି। ଏଗୁଡ଼ିକ ଚର୍ମରୁ ରକ୍ତ ଶୋଷି ବିଷାକ୍ତ ଲାଳ ନିର୍ଗତ କରି ଚର୍ମରୋଗ ସୃଷ୍ଟି କରିଥାନ୍ତି। ଏଗୁଡ଼ିକ ପରଜୀବୀ କୀଟ ଯାହାର ପକ୍ଷୀ ନଥାଏ ଏବଂ ଦେହର ରକ୍ତ ଶୋଷି ବଞ୍ଚିଥାନ୍ତି ଏବଂ ମୁଣ୍ଡ କେଶରେ, ଦେହରେ, ଜଙ୍ଘ ପାର୍ଶ୍ୱରେ ଚର୍ମରୋଗ ସୃଷ୍ଟି କରିଥାନ୍ତି। ଚର୍ମ ଉଙ୍କୁଣି ବିଛଣାପତ୍ର, ତଉଲିଆ ଓ ପୋଷାକ ଦ୍ୱାରା ଏବଂ ଜଙ୍ଘ ଓ କୋଳ ପାର୍ଶ୍ୱର ଉଙ୍କୁଣି ଆକ୍ରାନ୍ତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମକୁ ପ୍ରବେଶ କରିଥାଏ। ତାଛଡ଼ା ବ୍ୟକ୍ତି ଏବଂ ପିଲାମାନେ ଅପରିଷ୍କାର ଅପରିଚ୍ଛନ୍ନ ରହିଲେ, ଲୁଗାପଟା, ବିଛଣା ଆଦି ନିୟମିତ ସଫା ନ କଲେ, ଖରାରେ ନ ଶୁଖାଇଲେ, ଦୂଷିତ ପରିବେଶ ସହ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୌଷ୍ଟିକତାର ଅଭାବ ରହିଲେ ଏହି ରୋଗ ପ୍ରଥମେ ଆରମ୍ଭ ହୋଇଥାଏ। ରକ୍ତ ଶୋଷିଲା ବେଳେ ଚର୍ମ ଉଙ୍କୁଣିର ଲାଳଗ୍ରନ୍ଥିରୁ ଏକ ପ୍ରକାର ବିଷାକ୍ତ ରସ ନିର୍ଗତ ହୋଇଥାଏ ଯାହାକି ଚର୍ମରେ ରକ୍ତ ଜମାଟ ବାନ୍ଧିଲା ପରି ପର୍ପୁରିକ ଦାଗ ସୃଷ୍ଟି କରିଥାଏ, ପ୍ରବଳ କୁଣ୍ଡେଇ ହୋଇଥାଏ। ଏହି ସମୟରେ ପୋଷାକର ଭିତରପଟ ସିଲାଇର ଧାରଧାରେ ନିଖ ଏବଂ ଉଙ୍କୁଣି ଲାଗି ରହିଥାନ୍ତି। ଉଙ୍କୁଣି କାମୁଡ଼ାର ଦାଗ ସାଧାରଣତଃ କାନ୍ଧ, ବକ୍ଷସ୍ଥଳ, ପିଠି ଓ ନିତମ୍ବର ଚର୍ମରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଛୋଟ ଛୋଟ ଫୋଟକା ପରି ଓ ଦାନା ଦାନା ପରି ଘିମିରି ପରି ଚିହ୍ନ ମଧ୍ୟ ଚର୍ମରେ ଦେଖାଯାଏ। ଅବହେଳା କଲେ ବା ପରିଷ୍କାର ପରିଚ୍ଛନ୍ନ ନ ରହିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଥାଏ ଏବଂ ଆଖପାଖର ଲସିକା ଗ୍ରନ୍ଥି ବା ଲିମ୍ଫ ଗ୍ଲାଣ୍ଡ ଆକ୍ରାନ୍ତ ହୋଇପାରେ, ଫଳରେ ବଥ ଓ ଘା ପରି ଲକ୍ଷଣ ଦେଖାଯାଏ। ବୟସ୍କ ମାଈ ଉଙ୍କୁଣି ଦେଖିବାକୁ ବିଶଦ ଧଳା କିମ୍ବା ପାଉଁଶିଆ, 3-4 ମିଲିମିଟର ଲମ୍ବା, କିନ୍ତୁ ପୁରୁଷ ଉଙ୍କୁଣି ଅପେକ୍ଷାକୃତ ଛୋଟ। ଏହାର 3 ଯୋଡ଼ା ଗୋଡ଼ ଏବଂ ସରୁ ଶୁଣ୍ଢ ଥାଏ। ଏହା ଶରୀରର ଚର୍ମରେ ଲାଗି ରହିଥାଏ। ଉଙ୍କୁଣି ଚର୍ମରେ ପ୍ରବେଶ କରିବାର 30 ଦିନ ଭିତରେ କୁଣ୍ଡେଇ ହେବା ଆରମ୍ଭ କରେ। ନାଲି ନାଲି ଦାଗ, କଳା କଳା ଦାଗ ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଚର୍ମ ଉଙ୍କୁଣି ସବୁ ବୟସରେ ପୁରୁଷ ସ୍ତ୍ରୀ ସମସ୍ତଙ୍କୁ ଆକ୍ରମଣ କରିପାରେ। ଚର୍ମ ଉଙ୍କୁଣି ଦ୍ୱାରା ଯେଉଁ କ୍ଷତ ବା ଚିହ୍ନ ଦେଖାଯାଏ ତାକୁ ଭାଗବନ ଡିଜିଜ୍ ବୋଲି କହନ୍ତି, କାରଣ କେବଳ ଗୋଟିଏ ସ୍ଥାନରେ କୁଣ୍ଡେଇ ନ ହୋଇ ସାରା ଶରୀରକୁ ଏହି କୁଣ୍ଡିଆ କ୍ରମେ କ୍ରମେ ବ୍ୟାପେ। ଚର୍ମ ଶୁଷ୍କ ହୁଏ, କଳା କଳା ଦାଗ ହୁଏ ଏବଂ ଚୋପା ଛାଡ଼େ, ଖଣ୍ଡିଆ ହୋଇ ଏକ୍ଜିମା ପରି ଦେଖାଯାଏ, ଖୋଳପା ଛାଡ଼େ, କ୍ଷତ ସ୍ଥାନର ନିକଟସ୍ଥ ଲସିକା ଗ୍ରନ୍ଥି ଦରଜ ହୁଏ, ଜଙ୍ଘିଆ ସ୍ଥାନର କାଖ ତଳ ଚର୍ମରେ ଆଖିପତା ଏବଂ ଶ୍ମଶ୍ରୁ ଲୋମ ଅଂଶର ଉଙ୍କୁଣି ଥାଇରସ୍ ପ୍ୟୁବିସ୍ ନାମକ ଉଙ୍କୁଣି ଦ୍ୱାରା ହୋଇଥାଏ। ଏହା ଯୌନ ସଂସ୍ପର୍ଶରୁ କିମ୍ବା ସଂକ୍ରମିତ ବ୍ୟକ୍ତିର ତଉଲିଆ ଏବଂ ଜଙ୍ଘିଆ ବ୍ୟବହାର କରିବା ଦ୍ୱାରା ଅନ୍ୟକୁ ବ୍ୟାପିଥାଏ। ଉଙ୍କୁଣି ଏବଂ ଡିମ୍ବ ଏହି ସ୍ଥାନର ଲୋମରେ ଜାବୁଡ଼ି ହୋଇ ଲାଖି ରଖିଥାନ୍ତି। ଆସନ୍ତୁ ଦେଖିବା ଉଙ୍କୁଣି ଜନିତ ଚର୍ମରୋଗର ପ୍ରତିକାର ଏବଂ ଚିକିତ୍ସା। ଏହା କେବଳ ସଫା ସୁତୁରା ପରିଷ୍କାର ପରିଚ୍ଛନ୍ନ ରହିଲେ ସବୁବେଳେ ବିନାଶ ହୋଇପାରେ। ଶରୀରକୁ ଉତ୍ତମ ସାବୁନରେ ସଫା କରି ସ୍ନାନ କରିବା, କୁଣ୍ଡିଆ ପାଇଁକା ସୁଦିଂ ମୁଲାୟମ ଲୋସନ ଲଗାଇବା, ଆବଶ୍ୟକ ସ୍ଥଳେ ପରମେଥ୍ରିନ୍, ଗାମାବେଞ୍ଜିନ୍ ହେକ୍ସାକ୍ଲୋରାଇଡ୍ କିମ୍ବା ବେଞ୍ଜାଇଲ୍ ବେଞ୍ଜେଟ୍ ଯୁକ୍ତ ସାବୁନ ବ୍ୟବହାର କରିବା ଉଚିତ। ଏସବୁର ଲୋସନ ମଧ୍ୟ ବ୍ୟବହାର କଲେ ଉଙ୍କୁଣି ମରିଯାଏ।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ। ସରିଯାଇଛି ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ରଜ। ତିନି ଦିନ ଧରି ଏହି ପର୍ବକୁ ହସଖୁସି, ଖେଳ, କୌତୁକ ଓ ମଉଜ ମଜଲିସ୍ରେ ପାଳନ କରିଛନ୍ତି ଓଡ଼ିଶାବାସୀ। ପ୍ରଚଳିତ ପରମ୍ପରା ଅନୁସାରେ ରଜ ତିନି ଦିନରେ ଚାଷ କାମ, ମାଟି ହଣା, ବଟାବଟି, କୁଟାକୁଟି କିଛି ବି ହୋଇନଥାଏ। ମାଟି ମା'କୁ ପୂର୍ଣ୍ଣ ଭାବରେ ବିଶ୍ରାମ ପାଇଁ ଛାଡ଼ି ଦିଆଯାଏ, କାରଣ ଏହାପରେ ଆରମ୍ଭ ହୋଇଯିବ ଶାରଦୀୟ ଚାଷ। ତଳିପକା, ବିଲ ବଛା, ରୁଆରୁଇ, ବୁଣାବୁଣି କାମରେ ଲାଗିଯିବେ ଚାଷୀ ଭାଇ, ତାକୁ ଆଉ ଫୁରସତ ମିଳିବନି। ଖାଲି ଚାଷୀ ଭାଇକୁ ନୁହେଁ, ଚାଷୀ ଘରମାନଙ୍କରେ ସମସ୍ତେ ଲାଗିଯାଆନ୍ତି କାମରେ।

0: ପିଲାଠୁ ବଡ଼ କାହାକୁ ଆଉ ବେଳ ଅଣ୍ଟିବନି। ଘରର ମହିଳାମାନେ ଦିନରାତି ରନ୍ଧାବଢ଼ା ଖିଆପିଆରେ ଲାଗି ରହିବେ। ଏସବୁ ପୂର୍ବରୁ ରଜ ତିନି ଦିନରେ ଟିକେ ବିଶ୍ରାମ ନେଲେ ସମସ୍ତେ। ଦିନ ଥିଲା ରଜରେ ଗାଁମାନଙ୍କରେ ଖୁବ୍ ଗହଳି ଲାଗୁଥିଲା। ଝିଅମାନେ ଦୋଳି ପୁଚି ଓ ବହୁଚୋରି ଖେଳୁଥିବା ବେଳେ ପୁଅମାନେ ନିଜ ନିଜ ବୟସର ସାଥୀମାନଙ୍କ ସହିତ କବାଡ଼ି ତାସ୍ ପାକିଲ ଏବଂ ବାଡ଼ି ଖେଳ ଆଦିରେ ମଜି ଯାଉଥିଲେ। ଘର ଘର ବୁଲି ଝିଅମାନେ ରଜରେ ପୋଡ଼ପିଠା ଓ ରଜପାନ ଖାଉଥିଲେ। ଆଜିକାଲି ଏସବୁ ଆଉ ବେଶୀ ଦେଖାଯାଉନି। ପୋଡ଼ପିଠା ବଦଳରେ ପିଜା ବର୍ଗର ଅନ୍ଲାଇନ୍ରେ ମଗାଯାଉଛି। ଏସବୁରେ କ'ଣ ରଜର ପ୍ରକୃତ ଆନନ୍ଦ ମିଳିପାରୁଛି? ଏ ପ୍ରସଙ୍ଗରେ ମନର କଥା କହନ୍ତି ଅବସରପ୍ରାପ୍ତ ଶିକ୍ଷକ ତଥା କଥାକାର ପ୍ରଦୀପ କୁମାର ନାୟକ।
1: ଏବେ ତ ରଜ ପର୍ବ ଶେଷ ହୋଇଛି। ତିନି ଦିନର ମାଟିର ଏହି ମହାପର୍ବ ଆମ ସଂସ୍କୃତି ସହ ଓତପ୍ରୋତ ଭାବରେ ଜଡିତ। ଅଗଣାରେ ଧୁଆ ପୋଛା ପିଢା, ତା ଉପରେ ଫାଳ, ଫୁଲ ଚନ୍ଦନରେ ସଜା ହୋଇ ଯାହାକୁ ଆମେ ପୂଜା କରୁ, ଏହି ପୂଜାକୁ କହନ୍ତି ବସୁମତୀ ଗାଧୁଆ। ତାହା ରଜ ଶେଷ ପରଦିନ ଆସେ। ଏକ କୃଷି ସଭ୍ୟତାର ରାଜ୍ୟ, ମାଟି ସହ ତାର ଆମର ଆତ୍ମିକ ସମ୍ପର୍କକୁ କେବଳ ଆନନ୍ଦ ଉଲ୍ଲାସରେ ଆମେ ପାଳନ କରୁନାହୁଁ, ବରଂ ମାଟି ଆମ ପ୍ରାଣଦାତ୍ରୀ ଅନ୍ନଦାତ୍ରୀ ଭାବରେ ତାର ଋତୁମତୀ ହେବା, ଅନ୍ନ ପ୍ରସବା ହେବାର ସୂଚନା ଆମକୁ ଏହି ବସୁମତୀ ଗାଧୁଆରୁ ମିଳେ। ସୁଚିସ୍ନାତା ଧରିତ୍ରୀକୁ କୃଷିକର୍ମ ପାଇଁ ଯିବା ପୂର୍ବରୁ ମାଟିର ସେବକ, ଯାହାକୁ ଆମେ କୃଷକ ବୋଲି କହୁ, ବର୍ଷକର ଥରେ ଗୋଟିଏ ବିଶ୍ରାମ ନିଏ, ଆମୋଦ ପ୍ରମୋଦରେ ମାତିଯାଏ ଏବଂ ତାପରେ କୃଷିକର୍ମକୁ ଆଗେଇ ଯାଏ। ରଜ ଦୋଳି, ପାନଖିଆ, ପୋଡ଼ପିଠା ଏବଂ ଝିଅମାନଙ୍କର ବୋହୂମାନଙ୍କର ରଙ୍ଗ ଅଳତା ମେହେନ୍ଦି ଲଗେଇବା ଏବଂ ନୂଆ ନୂଆ ପରିଧାନରେ ସଜେଇ ହେବା, ପଡ଼ୋଶୀ ଘର ବନ୍ଧୁ ଘରକୁ ବୁଲିଯିବା, ଆଉ କିଶୋର ଯୁବକମାନଙ୍କ କଥା ନ କହିଲେ ଭଲ, ତାସ୍ ଲୁଡୁ ବାଗୁଡ଼ି ପାକିଲି କବାଡ଼ି ଗାଁ ଗାଁରେ ଲାଗିଯାଏ ଏହି ପର୍ବ। ବୟସ୍କମାନେ ମଧ୍ୟ ମାତି ଯାଆନ୍ତି ତାସ୍ ଖେଳ ପାଲି ଖେଳରେ। ଏ ପରମ୍ପରା ଆଗରୁ ରହିଆସିଛି। ଆଉ ଝିଅମାନେ ତ ରଜଶଳା ମାଟିମା ଉପରେ କଦଳୀ ପଟୁକା ପିନ୍ଧି ଚାଲିବାର ଯୋଉ ରୀତିନୀତି ଥିଲା ଏବଂ ବନସ୍ତେ ଡାକିଲା ଗଜ, ଏ ଯୋଉ ଗୀତ ରଜଦୋଳି ଗୀତ, ଇଏ ସମଗ୍ର ପଲ୍ଲୀ ପ୍ରକୃତିକୁ ଆନନ୍ଦ ବିଭୋର କରୁଥିଲା। କିନ୍ତୁ ଧୀରେ ଧୀରେ ଏହି ରୀତିନୀତି ଗାଁ ଗହଳିରୁ ହଜି ହଜି ଯାଉଛି, ଆଉ ସହର କଥା ନ କହିଲେ ଭଲ। ଏବେ ଖେଳ କହିଲେ ଧୀରେ ଧୀରେ ମାଟିକୁ ତ ଦୂରେଇ ଯାଉଛି, କିନ୍ତୁ ବାସ୍ତବରେ ଖେଳ, ଖେଳରେ ଯୋଉ ଆନନ୍ଦ, ଯୋଉ ବ୍ୟାୟାମ, ଇଏ ସବୁ ମଧ୍ୟ ତା ପାଖରୁ ହଜି ହଜି ଯାଉଛି। ଏହି ସଂସ୍କୃତି ତ ଦିନେ ଆମକୁ ସମ୍ପର୍କ ଗଢିବା ଶିଖେଇଥିଲା। ଏହି ସମ୍ପର୍କର ସୂତ୍ରରେ ସମାଜ ଓ ସାମାଜିକତା ବଞ୍ଚି ରହିଥିଲା। ଇଏ ରଜ ସଂସ୍କୃତି ଆମକୁ ଶିଖାଏ ଆମ ପରମ୍ପରା, ମାଟି ସହ ଜଡିତ ହେବାର ଯୋଉ ଆତ୍ମୀୟତା, ଇଏକୁ ଯଦି ଆମେ ଭୁଲିଯିବା ତାହେଲେ ଆମେ କେବେ ହେଲେ ଡିଜିଟାଲ ଦୁନିଆରେ ବା ଗୋଟେ ଅବାସ୍ତବ ଦୁନିଆରେ, ସ୍ୱପ୍ନର ଦୁନିଆରେ ବଞ୍ଚିପାରିବା ନାହିଁ। ଆମେ ଯେତେ ଉପରକୁ ଆମ ସଭ୍ୟତାକୁ ନେଲେ ବି ଆମ ମାଟି ସହିତ ସମ୍ପର୍କ ରହିବ, ରଜ ସହିତ ସମ୍ପର୍କ ରହିବ, ରଜ ଦୋଳି ସହିତ ସମ୍ପର୍କ ରହିବ ଏବଂ ଗ୍ରାମ୍ୟ ଗୀତ ସହିତ ସମ୍ପର୍କ ରହିବ।
0: ଆଜି ଜୁନ୍ ମାସର 17 ତାରିଖ, 1928 ମସିହା ଆଜିର ଦିନରେ ଏ ଧରାପୃଷ୍ଠରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ଓଡ଼ିଶା ମାଟିର ଜଣେ ସୁଯୋଗ୍ୟ ସନ୍ତାନ, ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ସବୁ ଓଡ଼ିଆଙ୍କ ଅତି ଆପଣାର ଉତ୍କଳମଣି ଗୋପବନ୍ଧୁ ଦାସ। ଦୁଃଖୀ ଦରିଦ୍ରଙ୍କ ଦରଦୀ ବନ୍ଧୁ ଭାବରେ କୁହାଯାଉଥିବା ଗୋପବନ୍ଧୁ ଦାସ 1877 ମସିହା ଅକ୍ଟୋବର ମାସ 9 ତାରିଖରେ ଜନ୍ମଗ୍ରହଣ କରିଥିଲେ ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ। ପିଲାଟି ବେଳରୁ ଦୁଃଖୀ ଦରିଦ୍ରଙ୍କ ଦୁଃଖ ଦେଖି ସେ ମ୍ରିୟମାଣ ହୋଇ ପଡ଼ୁଥିଲେ। ବନ୍ୟା ବାତ୍ୟା ପ୍ରପୀଡ଼ିତ ଲୋକମାନଙ୍କ ପାଖରେ ଅଚିରେ ପହଞ୍ଚିଯାଇ ଯଥାସାଧ୍ୟ ସାହାଯ୍ୟ କରିବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ ଦାସେ ଆପଣେ। ସମାଜରେ ଅବହେଳିତମାନଙ୍କ ଦୁଃଖ ଦୂର କରିବା ପାଇଁ ସେ ଅଣ୍ଟା ଭିଡ଼ି ବାହାରି ପଡ଼ିଥିଲେ। ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ପ୍ରତିଷ୍ଠା କରିଥିଲେ ସତ୍ୟବାଦୀ ବନ ବିଦ୍ୟାଳୟ, ଲୋକମାନଙ୍କ ପାଖରେ ସୂଚନା ଓ ସମ୍ବାଦ ପହଞ୍ଚାଇବା ପାଇଁ ପ୍ରକାଶନ ଆରମ୍ଭ କରିଥିଲେ ସମ୍ଭାଦପତ୍ର। ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହେଲେ। ବନ୍ଦୀରେ ଥାଇ ସେ ଲେଖିଲେ ବନ୍ଦୀର ଆତ୍ମକଥା ଓ ଧର୍ମପଦ ଭଳି କାଳଜୟୀ ପୁସ୍ତକ। ରାଜନୀତିରେ ମଧ୍ୟ ତାଙ୍କର ପ୍ରଭାବ କମ୍ ନଥିଲା। ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସେ ଥିଲେ ପ୍ରଥମ ସଭାପତି। 1903 ମସିହାରୁ ଉତ୍କଳ ସମ୍ମିଳନୀର ସଦସ୍ୟ ରହି ଗୋପବନ୍ଧୁ ଦାସ 1919 ମସିହାରେ ସଭାପତି ପଦ ମଣ୍ଡନ କରିଥିଲେ। ଗାନ୍ଧିଜୀଙ୍କ ସହ ଗୋପବନ୍ଧୁଙ୍କର ଥିଲା ଘନିଷ୍ଠ ସମ୍ପର୍କ। ଏହିଭଳି ବହୁମୁଖୀ ପ୍ରତିଭା ସମ୍ପନ୍ନ ପଣ୍ଡିତ ଗୋପବନ୍ଧୁ ଦାସଙ୍କର 1928 ମସିହା ଆଜିର ଦିନରେ ମାତ୍ର 50 ବର୍ଷ ବୟସରେ ମହାପ୍ରୟାଣ ହୋଇଗଲା। ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ସଂକ୍ଷିପ୍ତ ଅଭିମତ ରଖନ୍ତି ପ୍ରଫେସର ଡକ୍ଟର ଶରତ ଚନ୍ଦ୍ର ରଥ।

କଳମଣି ଗୋପବନ୍ଧୁ ଥିଲେ ବହୁ ପ୍ରତିଭାର ଅଧିକାରୀ। ଏକାଧାରରେ ସେ ଥିଲେ ଶିକ୍ଷକ ଓ ଶିକ୍ଷାବିତ, ସମାଜସେବୀ ଓ ସମାଜ ସଂସ୍କାରକ, କବି ଓ ପ୍ରାବନ୍ଧିକ, ସମ୍ବାଦପତ୍ରର ପ୍ରତିଷ୍ଠାତା ଓ ସାମ୍ବାଦିକ, ଦେଶପ୍ରେମୀ ଓ ସ୍ୱାଧୀନତା ସଂଗ୍ରାମୀ, ସର୍ବୋପରି ଦୁଃଖୀ ମଣିଷର ବନ୍ଧୁ ଓ ଜନଜୀବନର ସାର୍ଥକ ପ୍ରତିନିଧି। ମଣିଷଗଢ଼ା କାରଖାନା, ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠାତା, ଦୈନିକ ସମାଜର ପ୍ରାଣ ପ୍ରତିଷ୍ଠାତା, ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଏବଂ ବିହାର ଓଡ଼ିଶା

0: ପ୍ରତିଷ୍ଠାତା, ଦୈନିକ ସମାଜର ପ୍ରାଣ ପ୍ରତିଷ୍ଠାତା, ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଏବଂ ବିହାର ଓଡ଼ିଶା ଲାଟ ସଭାର ସଦସ୍ୟ ଭାବରେ ତାଙ୍କର ପ୍ରତିଷ୍ଠା ସର୍ବଜନ ବିଦିତ। ଅସହଯୋଗ ଆନ୍ଦୋଳନରେ ଯୋଗଦେଇ କାରାରୁଦ୍ଧ ହୋଇ କାରାକକ୍ଷକୁ ପବିତ୍ର ପ୍ରଭାସ ତୀର୍ଥ ବୋଲି ମନେକରି ସେ ଲେଖିଥିଲେ, କହୁଥିଲି ପରା ବୁଲି ଗ୍ରାମ ଗ୍ରାମ, ଦେଶ ପାଇଁ ଦଶ ପାଇଁ କରି କାମ, ମିଳେ ଯଦି କାହା ଭାଗ୍ୟ କାରାବାସ, କାରା ନୁହଇ ସେ ପବିତ୍ର ପ୍ରଭାସ। ଆମ ସମ୍ବିଧାନରେ ଥିବା ଜନଜୀବନର ମୌଳିକ ଅଧିକାରର ଆଭାସ ତାଙ୍କ ଲେଖନୀରେ ପରିସ୍ଫୁଟ ହୋଇଥିଲା। ସ୍ୱାଧୀନତା ମାନବର ଜନ୍ମ ଅଧିକାର, ସ୍ୱାଧୀନ ଭାଷଣ ଆଉ ସ୍ୱାଧୀନ ବିହାର ଇତ୍ୟାଦି ଇତ୍ୟାଦି। ବାସ୍ତବରେ ଉଜ୍ଜଳ ପ୍ରଖର ଶିଖାଟେକି ଉତ୍କଳମଣିଙ୍କ ଜୀବନ ଦୀପ କ୍ଷଣକରେ ଲିଭିଗଲା ସତ, ମାତ୍ର ସେ ଆଲୋକର ରେଖା ଆଜି ମଧ୍ୟ ଜାଜୁଲ୍ୟମାନ ରହିଛି, ତାହା ଲିଭି ନାହିଁ କି ଲିଭିବ ନାହିଁ। 1877 ମସିହା ଅକ୍ଟୋବର 9 ତାରିଖରେ ମାନବ ତନୁରେ ଅବତରଣ କରିଥିବା ସେହି ଦିବ୍ୟ ଚେତନା 1928 ମସିହାର ଜୁନ୍ 17 ତାରିଖରେ ଦେହତ୍ୟାଗ କରି ସ୍ୱଧାମକୁ ଚାଲିଗଲେ। ଆଜି ତାଙ୍କ ପାଦ ସିନା ନାହିଁ, ଅଛି ତାଙ୍କ ପାଦଚିହ୍ନ ଜଣେ ମହାପୁରୁଷ ଭାବରେ ଉତ୍କଳୀୟ ଜନମାନସରେ। ଏବେ ମଧ୍ୟ ସଚେତନ ଜନତାର କଣ୍ଠରୁ ଉଚ୍ଚାରିତ ହେଉଛି ବିଭିନ୍ନ ଅବକାଶରେ ତାଙ୍କର ରଚନାର ଅଂଶବିଶେଷ। ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏନର କର୍ମ ଏକାତାର ଜୀବନର ମାନଦଣ୍ଡ। ଆଜି ଜଗତୀକରଣର ଯୁଗରେ ବାରମ୍ବାର ମନେ ପଡୁଛି ତାଙ୍କ ପ୍ରସାରିତ ମାନସିକତା ଭିତ୍ତିକ ସେହି ପଦ, ମୋ ପ୍ରାଣ ପ୍ରେମ ଧାରେ ଭାସିବ ଧରା, ହେବ ଏ ବିଶ୍ୱ ମୋର ପ୍ରେମ ପସରା। ଆଜି ସେହି ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କର ଶୁଭ ସ୍ମୃତିଚାରଣ ପୂର୍ବକ ତାଙ୍କୁ ସମଗ୍ର ଓଡ଼ିଆ ଜାତି ଆଭୌମ ପ୍ରଣାମ ଜଣାଉଛି।
1: ଏଥର ଆପଣମାନଙ୍କ ପାଇଁ ସୂଚନା, କଟକର ଶ୍ରୀ ଶ୍ରୀ ଗଡ଼ଗଡ଼େଶ୍ୱର ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆସନ୍ତାକାଲି ଅର୍ଥାତ୍ 18/6/2026 ଗୁରୁବାର ଦିନ ଶ୍ରୀ ଶ୍ରୀ ଗଡ଼ଗଡ଼େଶ୍ୱର ମହାଦେବଙ୍କ ବିବାହ ଉତ୍ସବ ମହାପ୍ରଭୁଙ୍କ ପୀଠରେ ମହା ଆଡମ୍ବରରେ ଅନୁଷ୍ଠିତ ହେବ। ପରଦିନ ଅର୍ଥାତ୍ 19 ତାରିଖ ଶୁକ୍ରବାର ଦିନ ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ। ସେହିଦିନ ସନ୍ଧ୍ୟା 6ଟାରେ ଶିବ ପାର୍ବତୀଙ୍କୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବାର କାର୍ଯ୍ୟକ୍ରମ ରହିଛି। 2 ଦିନ ଧରି ହେବାକୁ ଥିବା ଏହି ଦେବ ବିବାହ ମହୋତ୍ସବରେ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦ ଯୋଗଦେଇ ବିଭୁକୃପା ଲାଭ କରିବାକୁ ଶ୍ରୀ ଶ୍ରୀ ଗଡ଼ଗଡ଼େଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି। ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି, ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
2: ଆପଣମାନେ ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନ କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ଥିଲେ ସମୀର ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକାରେ ଶୁଣନ୍ତୁ ଆଲୋଚନା, ମରୁଭୂମିର ବୃଦ୍ଧି ଓ କ୍ରମାଗତ ମରୁଡ଼ିର ପ୍ରତିକାର ପାଇଁ ପରିବେଶ ସଚେତନତା। ଆଲୋଚକ ଡକ୍ଟର ଆଶୁତୋଷ ଦେବତା।
3: ବିଶ୍ୱର ଅଗ୍ରଗାମୀ ସମସ୍ୟା ମଧ୍ୟରେ ପରିବେଶ ପ୍ରଦୂଷଣ ଏକ ଆହ୍ୱାନ ରୂପେ ପରିଗଣିତ ହୋଇଛି। ଆମ ଭୂମି ଆମ ଭବିଷ୍ୟତ ଜାତିସଂଘ ଦ୍ୱାରା 1972 ମସିହାରେ ମାନବୀୟ ପରିବେଶ ଉପରେ ଅନୁଷ୍ଠିତ ଷ୍ଟକହୋମ୍ ସମ୍ମିଳନୀ ଅବସରରେ ପରିବେଶ ଦିବସ ପାଳନ ନିଷ୍ପତ୍ତି ଗୃହୀତ ହୋଇଥିଲା। 1973 ମସିହାଠାରୁ ଏହା ବିଭିନ୍ନ ପାରିବେଶିକ ପ୍ରସଙ୍ଗକୁ ନେଇ ପାଳିତ ହୋଇଆସୁଅଛି। ବିବିଧ ନକାରାତ୍ମକ ପ୍ରକ୍ରିୟାରେ ପୃଥିବୀରେ କୋଟି କୋଟି ହେକ୍ଟର ଜମି ଏବେ ଅବକ୍ଷୟର ଶିକାର ହେଉଛି, ଯାହାର ପରିଣାମରେ ଜମିର ଉତ୍ପାଦକ ଶକ୍ତି ହ୍ରାସ ପାଉଛି। ଏତଦ୍ ବ୍ୟତୀତ ଜମିର ମରୁଭୂମିକରଣ ଏବଂ ମରୁଡ଼ିର ପ୍ରକଳ୍ପ ବୃଦ୍ଧି ପ୍ରକ୍ରିୟା ସମ୍ମିଳିତ ଭାବେ ପ୍ରକୃତି ଓ ପରିବେଶ ଉପରେ ଯଥେଷ୍ଟ କୁପ୍ରଭାବ ବିସ୍ତାର କରି ଅଧିକ କ୍ଷତି ସାଧନ ସଂଗଠିତ କରୁଛି। ମୃତ୍ତିକାର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ନ ରଖି କୃଷି ଉତ୍ପାଦନ, ଜଙ୍ଗଲ ସମ୍ପଦର ଅନାବଶ୍ୟକ ବିନିଯୋଗ, ଖଣି ଉତ୍ତୋଳନ, ବାସଗୃହ, ରାସ୍ତାଘାଟ ନିର୍ମାଣ ଏବଂ ଶିଳ୍ପ ପ୍ରତିଷ୍ଠା ସହିତ ଅନ୍ୟାନ୍ୟ ବହୁ କାର୍ଯ୍ୟ ସମ୍ପାଦିତ ହେଉଛି। ସାଧାରଣତଃ ଭୌତିକ ଉପାଦାନ ମଧ୍ୟରୁ ସ୍ଥଳଭାଗର ଆକୃତି, ମୃତ୍ତିକାର ପ୍ରକାର, ଖଣିଜ ପଦାର୍ଥ, ସ୍ଥାନୀୟ ଜଳବାୟୁ ଏବଂ ଜଳର ଉପଲବ୍ଧତା ଜମିର ବ୍ୟବହାରକୁ ପ୍ରଭାବିତ କରିଥାଏ। ଏହା ବିଭିନ୍ନ ପ୍ରକାର ଉଦ୍ଭିଦ, ଜୀବଜନ୍ତୁ ଓ ଅଣୁଜୀବମାନଙ୍କର ଅଭିବୃଦ୍ଧି ହାସଲ ନିମନ୍ତେ ଜୀବଧାରଣ ଓ ଜୈବ ବିବିଧତାର ଏକ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ। ବହୁ ଯୁବଜାତିଙ୍କୁ ଜୀବନଯାପନ ପାଇଁ ଏକ ଉତ୍ତମ ବାସସ୍ଥଳୀ ପ୍ରଦାନ କରେ। ଅଙ୍ଗାର

0: ଚକ୍ର, ଯବକ୍ଷାରଜାନ ଚକ୍ର, ଅମ୍ଳଜାନ ଚକ୍ର ଏବଂ ଅନ୍ୟ ଜୈବ ଭୂମି ରାସାୟନିକ ଚକ୍ର ତଥା ଜଳଚକ୍ର ସହିତ ଜଡ଼ିତ ହୋଇ ଭୂମି ପୃଥିବୀର ଜଳବାୟୁ ଓ ଜୀବନ ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ବିଶେଷତଃ ଏକ ଉତ୍ତମ ଅଙ୍ଗାରକ କୁଣ୍ଡ ରୂପେ ମୃତ୍ତିକା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ତାପମାତ୍ରା ବୃଦ୍ଧିକୁ ନିୟମିତ କରେ। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସମସ୍ୟାର ଉତ୍ସ ପାଲଟିଥିବା କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନ ତଥା ଭୂତଳ ଜଳର ମୁଖ୍ୟ ଉପଲବ୍ଧି ଭଣ୍ଡାର ହେଉଛି ମାତ୍ର। ମୃତ୍ତିକାର ପ୍ରଦୂଷଣ ଓ ପର୍ଯ୍ୟାପ୍ତ ସଂରକ୍ଷଣ ପଦକ୍ଷେପର ଗ୍ରହଣର ଅଭାବ, ସବୁଜ ଗୃହ ବାଷ୍ପ ନିର୍ଗମନ ଜନିତ କାର୍ଯ୍ୟକଳାପ ଭୂମିର ଅବନତିକୁ ମଧ୍ୟ ତ୍ୱରାନ୍ୱିତ କରୁଛି। ବିଶେଷ ରୂପେ ମୃତ୍ତିକା ଉପରୁ ପ୍ରାକୃତିକ ସବୁଜ ଆବରଣ ଓ ଘାସର ଅପସାରଣ ଶୁଷ୍କ ଓ ଅର୍ଦ୍ଧଶୁଷ୍କ ଦୁର୍ବଳ ପରିସଂସ୍ଥାରେ ଚାପ ସୃଷ୍ଟିକାରୀ ତୀବ୍ରତର କୃଷି କାର୍ଯ୍ୟ ଓ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ମରୁ ଅଞ୍ଚଳ ସୃଷ୍ଟି ସହଜସାଧ୍ୟ ହେଉଛି। ବର୍ଷାର ସ୍ୱଳ୍ପତା, ଋତୁଚକ୍ରର ଅନିୟମିତତା ଓ ଗୁରୁତର ଜଳଭାବ ସହିତ ଉଚ୍ଚ ତାପମାତ୍ରା ବା ଗ୍ରୀଷ୍ମ ପ୍ରବାହ ମରୁଡ଼ିର ତୀବ୍ରତାକୁ ବୃଦ୍ଧି କରୁଛି। ପ୍ରକାରାନ୍ତରେ ଏହା ଭୂମି ଅବକ୍ଷୟର କାରଣ ହେଉଛି। ଜଳସ୍ରୋତ ଦ୍ୱାରା ଭୂମିର ମୃତ୍ତିକା ଅପସରଣ ଓ ଅବକ୍ଷୟିତ ମୃତ୍ତିକାର ନଦୀନାଳ ମଧ୍ୟକୁ ପ୍ରବାହିତ ହେବା ଯେତିକି କ୍ଷତି ସାଧନ କରେ, ଏହାଦ୍ୱାରା ଉପର ମୃତ୍ତିକାର ଉର୍ବରତାରେ ଅବନତି ବା ଫସଲ ଅମଳ ଉପରେ ସେତିକି ନକାରାତ୍ମକ ପ୍ରଭାବ ବିସ୍ତାର କରେ। ଆମ ରାଜ୍ୟ ଓଡ଼ିଶା କଥା ବିଚାରକୁ ନିଆଯାଉ, ମରୁଡ଼ି କେବଳ ଉପକୂଳ କାହିଁକି, ସମଗ୍ର ଓଡ଼ିଶାର ଗୋଟିଏ ଧରାବନ୍ଧା ବିପର୍ଯ୍ୟୟ ଭାବରେ ପରିଣତ ହୋଇଛି। ବିଶ୍ୱ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବର୍ତ୍ତମାନ ମୌସୁମୀ ବାୟୁ ଠିକ୍ ଭାବରେ ପ୍ରଭାବିତ ହେଉନାହିଁ। ଏହାର ପ୍ରଭାବରେ ଓଡ଼ିଶାରେ ବୃଷ୍ଟିପାତ ଅବଧିର ସମବଣ୍ଟନ ହୋଇପାରୁନି। ଶୁଖିଲା ପଡ଼ୁଥିବା ନଦୀ ଉପରେ ଛୋଟ ଛୋଟ ଚେକ୍ ଡ୍ୟାମ୍ ନିର୍ମାଣ କରି ପାଣିକୁ ବାନ୍ଧି ରଖିବାର ଆବଶ୍ୟକତା ରହିଛି। ମାଟିମାର ସୁରକ୍ଷା ନିତାନ୍ତ ଜରୁରୀ, ବ୍ୟାପକ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ। କୃଷକର ବନ୍ଧୁ ଜିଆମାନେ ମାଟିର ଉର୍ବରତା ବୃଦ୍ଧିରେ ସହାୟକ ହୁଅନ୍ତି, ସେଥିପାଇଁ ରାସାୟନିକ ଖତ ବଦଳରେ ଜିଆ ଖତ ବ୍ୟବହାର ଅପରିହାର୍ଯ୍ୟ। ଏ ଦିଗରେ କୃଷକମାନଙ୍କୁ ତାଲିମ ଦିଆଗଲେ ସୁଫଳ ମିଳିବ। ସେହିପରି ଆଣବିକ କେନ୍ଦ୍ରରୁ ନିର୍ଗତ ଆଣବିକ ଆବର୍ଜନା ମୃତ୍ତିକା ଉପରେ ପଡ଼ିରହି ତେଜସ୍କ୍ରିୟ ରଶ୍ମି ବିକିରଣ କରିଥାଏ, ଯାହା ଜୀବଜଗତର ପରିପନ୍ଥୀ। ଏହି ତେଜସ୍କ୍ରିୟ ଆବର୍ଜନାକୁ ବିଜ୍ଞାନ ଭିତ୍ତିକ ବିଘଟନ ଏକାନ୍ତ ନିରୂପଣ କରିବା ଆବଶ୍ୟକ। ଲାଲ ପୋଡ଼ା ଇଟା ବଦଳରେ ଫ୍ଲାଇ ଆସ୍ ବ୍ୟବହାର, ଆବର୍ଜନାରୁ ପ୍ଲାଷ୍ଟିକ୍ ଓ ଧାତୁ ପଦାର୍ଥକୁ ପୃଥକ କରି ରାସ୍ତା ପ୍ରସ୍ତୁତ କରିବା ମଧ୍ୟ ଆବଶ୍ୟକ। ଗୋଟିଏ ଇଞ୍ଚ ମାଟି ପ୍ରସ୍ତୁତି ପାଇଁ ପ୍ରକୃତିକୁ ଶତାଧିକ ବର୍ଷ ଲାଗିଥାଏ, ମାତ୍ର ଅବିଚାର ଭାବରେ ଆମେ ବର୍ଷକୁ 600 କୋଟି ଟନ୍ ମୃତ୍ତିକା ନଷ୍ଟ କରୁଛେ, ଯାହା ପ୍ରତି ଆମର ଧ୍ୟାନ ନାହିଁ। ପ୍ରାଚୀନ ସଭ୍ୟତାର ଅବକ୍ଷୟ ତଥା ସ୍ୱାସ୍ଥ୍ୟ ପର୍ଯ୍ୟାଲୋଚନା କରି ମୃତ୍ତିକା ସଂରକ୍ଷଣରେ ଏକ ସୁଚିନ୍ତିତ ପରିକଳ୍ପନା କାର୍ଯ୍ୟକାରୀ କରିବା ଅପରିହାର୍ଯ୍ୟ।
1: କଥିକାରେ ଶୁଣିଥିଲେ ଆଲୋଚନା। ମରୁଭୂମିର ବୃଦ୍ଧି ଓ କ୍ରମାଗତ ମରୁଡ଼ିର ପ୍ରତିକାର ପାଇଁ ପରିବେଶ ସଚେତନତା, ଆଲୋଚକ ଥିଲେ ଡକ୍ଟର ଆଶୁତୋଷ ଦେବତା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ରାଗମଞ୍ଜରୀ। ଆଜିର ଶିଳ୍ପୀ ତନ୍ମୟ କୁମାର ହୋତା, ସଙ୍ଗୀତ ଏ ମହେଶ୍ୱର ରାଓ, ପ୍ରଯୋଜନା ଦୁର୍ଗା ମାଝୀ। ଶିଳ୍ପୀ ପ୍ରଥମେ ଗାଇଛନ୍ତି ରାଜା ଅରବିନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବଧିଶ ବିଳାସର 57ତମ ଭାଗ। ବର୍ଣ୍ଣନାରେ ବୀରେନ୍ଦ୍ର କୁମାର ମିଶ୍ର, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ସୁପର୍ଣ୍ଣଖା କହୁଛି, ତୁମ ରୂପରେ ବସିଭୂତା ହୋଇ ମୁଁ ଆସିଛି ବୋଲି ଜାଣି ସୁଖୀ ହୁଅ ହେ ଅରଣ୍ୟବାସୀ। ମୋଠାରେ କାମଶାସ୍ତ୍ର ଜ୍ଞାନ ପୂରି ରହିଛି, ମୋ ସଂଯୋଗରେ ତୁମେ ସଦା ପ୍ରଫୁଲ୍ଲିତ ହେବ। ତୁମକୁ କହିବାକୁ ପଡ଼ିବ ନାହିଁ, ମୁଁ ଆପେ ଆପେ ତୁମକୁ ଭୁଜରେ ବନ୍ଧନ କରିବି, ପୁରୁଷ ଭଳି ସକ୍ରିୟ ହୋଇ ତୁମକୁ କାମସୁଖ ଦେବି। ବିଶ୍ରବା ଋଷିର ମୁଁ ନନ୍ଦିନୀ ଓ ମୋ କୂଳ ସାଧୁ, ଅର୍ଥାତ୍ ମୁଁ ଉଚ୍ଚକୂଳ ସମ୍ଭୂତା। ମୋ ଓଠରୁ ମଧୁ ଝରୁଛି, ସେ ଅଧର ମଧୁ ପାଇ ସୁଖୀ ହୁଅ, ମୁଁ ତୁମକୁ ସ୍ୱର୍ଗ ସୁଖ ଦେବି। ବାର ବେନିପୁର ଅର୍ଥାତ୍ 14 ଭୁବନରେ ମୋ ସୋଦର ରାବଣ ରାଜା ଭାବେ ରହିଛି। ତୁମ ସହ ମୋ ସମ୍ପର୍କ ବାର୍ତ୍ତା ପାଇଁ ହର୍ଷୋତ୍ତର ହେବ, ଅର୍ଥାତ୍ ହର୍ଷୋତ୍ଫୁଲ୍ଲିତ ହେବ। ବିରଞ୍ଚୀ ଅର୍ଥାତ୍ ବିଧାତା ତୁମ କପାଳରେ ଭଲ କଥା ଲେଖିଛି, ମତେ ନେଇ ନନ୍ଦନବନରେ ବିହାର କର। ତୁମେ ଯେଭଳି ସ୍ତ୍ରୀ ସହ ସମ୍ପର୍କ ଚାହିଁବ ମୁଁ ସେହିଭଳି ରୂପ ଧରିପାରିବି। ରାମ କହିଲେ, ହେ ରାମାବର, ଅର୍ଥାତ୍ ହେ ଶ୍ରେଷ୍ଠ ସ୍ତ୍ରୀ, ମୁଁ ଏକ ପତ୍ନୀ ବ୍ରତ ଆଚରଣ କରିଛି, ତୁ ତ ବଡ଼ କୂଳରେ ଜାତ ହୋଇଛୁ, ଏଭଳି ବୃଷସ୍ୟନ୍ତୀ ବା କାମୁକୀ ନାରୀର ଆଚରଣ ତୋ ପକ୍ଷରେ ଭଲ ନୁହେଁ। ତୁ ମୋତେ ଉପଭୋଗ ଦ୍ୱାରା ବାସ୍ତସ୍ପତି ବା ସ୍ୱର୍ଗର ସୁଖ ଦେବୁ ବୋଲି କହୁଛୁ, ସେ ସ୍ୱର୍ଗ ଅଧିକାରରେ ମୋର କି କାର୍ଯ୍ୟ? ସେ ସ୍ୱର୍ଗର ରାଜା ପରନାରୀ ପ୍ରୀତି କରି ଅଭିଶାପରେ ବହୁତ ନେତ୍ର ପାଇଲା, ଲମ୍ପଟ ଭାବରେ ରହି ଇନ୍ଦ୍ର ବୀଟପୁରୁଷ ହେଲା ଓ ଅହଲ୍ୟା ଶିଳାରେ ପରିଣତ ହୋଇଗଲା। ତୁ ଅନ୍ତତଃ ସେଭଳି ପଥର ନ ହୋଇ ମଣିଷ ହୋଇ ରହ। ରାମଙ୍କଠାରୁ ଇନ୍ଦ୍ର ଅହଲ୍ୟା କାହାଣୀ ଶୁଣି ନିଜର ଅବସ୍ଥା ବିଷୟରେ ସବୁକଥା ପରିଷ୍କାର କରିଦେଲା ସୁପର୍ଣ୍ଣଖା। କହିଲା, ଜାଣି ରଖ, ମୋ ବଲ୍ଲଭ ସ୍ୱାମୀ ବିନାଶ ପାଇଛନ୍ତି, ଆଉ ନାହାନ୍ତି ସେ, ମୁଁ ବିଧବା, ସୁଯୋଗ ଛାଡ଼ ନା। ବିନା ଅସନରେ ବା ଭୋଜନ ନ କରି ହାତ ପାଖରେ ଥିବା ଅମୃତ ଢାଳିବାକୁ ଯାଉଛ ତୁମେ, ହୃଦୟ ତୁଳପାତ୍ର ବା ତରାଜୁରେ ଓଜନ କରି ଦେଖ, ପ୍ରୀତିସୁଖ ଦେବାରେ କିଏ ବଡ଼, ଦାନବୀ ନା ମାନବୀ? ସାଧାରଣ ଲୋକ ଭଳି ବ୍ୟବହାର ନ କରି ବେପାରୀ ବଣିକ ଭାବରେ ବଣିଜ କର। ଶ୍ରୀରାମ କହିଲେ, ହେ ଯୋଶା, ବିଷ୍ଣୁପଦୀ ବା ଗଙ୍ଗା ଜଳ କେଡ଼େ ନିର୍ମଳ ବା ପବିତ୍ର, ଏହା ସତ୍ତ୍ୱେ ଚାତକ ପକ୍ଷୀ ବାରିଦ ବା ମେଘର ଆବିଳ ଅର୍ଥାତ୍ ଧୂଳିକଣା ମିଶ୍ରିତ ଗୋଳିଆ ପାଣିକି ଆଶା କରିଥାଏ। ରାମଙ୍କ ମୁଖରୁ ପ୍ରକୃତିରୁ ସଂଗୃହୀତ ଉପମା ଶୁଣି ସୁପର୍ଣ୍ଣଖା ଦବିଲା ନାହିଁ। ସେହି ପ୍ରକୃତିରୁ ଉପମାଣି ସେ କହିଲା, ହେ ନାଗର, ବହ୍ନି କଣାଗିଳା ଅର୍ଥାତ୍ ଅଗ୍ନି କଣାଗିଳି ବଞ୍ଚୁଥିବା ଚାତକ ପକ୍ଷୀ, ପୁଣି ବିଧୁକର ବା ଚନ୍ଦ୍ର କିରଣରେ ଲୋଭି ହେବା ଭଳି ତୁମେ ମୋ ସଙ୍ଗ କର। ରାମ କହିଲେ, ମତେ ଛାଡ଼, ଅନୁଜ ଲକ୍ଷ୍ମଣ ପାଖକୁ ଯାଅ, ସେ ପଣ୍ଡିତ, ମୋ ଆଜ୍ଞା ଅଛି ବୋଲି କହିଲେ ସେ ତୁମର ନାହା ବା ସ୍ୱାମୀ ହେବ। କାମକୀ ସୁପର୍ଣ୍ଣଖା ବେଗେ ଯାଇ ଅର୍ଥାତ୍ କ୍ଷିପ୍ର ଗତିରେ ଲକ୍ଷ୍ମଣ ସମୀପରେ ପହଞ୍ଚିଲା। ଲକ୍ଷ୍ମଣ କହିଲେ, ମୁଁ ରାମଙ୍କ ସେବକ, ତୁମେ ରାଜାର ଭଗ୍ନୀ,

ଶିବକି କିପରି ହେବ, ବାହୁଡ଼ିଯ। ରାଗିଯାଇ ସୀତାଙ୍କୁ ମାରିବା ପାଇଁ ହାତ ବଢ଼ାଇବାରୁ ରାମ ଶ୍ଳେଷ ଭାଷାରେ ଦୁଇ ଅର୍ଥ ବୋଧକ ଚିଠି ଲେଖି ତା ହାତରେ ଲକ୍ଷ୍ମଣ ପାଖକୁ ଦେଲେ। ଚିଠିରେ ଲେଖା ହେଲା, ଆରେ ବାବୁ ଲକ୍ଷ୍ମଣ, ଏ ଯୋଗ୍ୟ ଯୋଶା ବା ଯୋଗ୍ୟତା ଥିବା ନାରୀକୁ ନାକ ବା ସ୍ୱର୍ଗର ସୁଖ ଦାନ କର, ଏହାକୁ ନେଇ କାନନ ବିହାର କର, ଆଲିଙ୍ଗନ କର। କାମନାରେ ଅନ୍ଧ ସୁପର୍ଣ୍ଣଖା ଏହାର ଗୁଢ଼ ଅର୍ଥ ନ ବୁଝି ହସିଲା। ରାମଙ୍କୁ ପଚାରିଲା, ଏଥରକ ସେ ବାହୁଡ଼ାଇ ଦେବେ ନାହିଁ ତ?

ଆପଣମାନେ ଶୁଣୁଥିଲେ ବୈଦେହୀ ବିଳାସର 57ତମ ଭାଗ। ସଙ୍ଗୀତ ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଥିଲେ ବୀରେନ୍ଦ୍ର କୁମାର ମିଶ୍ର, କଣ୍ଠଦାନ କରିଥିଲେ ସଙ୍ଗୀତା ଗୋସ୍ୱାଇଁ, ମମତାରାଣୀ ସାହୁ, ରାମହରି ଦାସ ଏବଂ ଭିକାରୀ ଚରଣ ବଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନାରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ଶ୍ରୋତାବନ୍ଧ, କେଡ଼େ ସୁନ୍ଦର ଏ ବୈଚିତ୍ରମୟ ପୃଥିବୀ, ଯାହାର ସଂସ୍କୃତି ମଧ୍ୟ ମହାନ, ଭିନ୍ନତା ମଧ୍ୟରେ ଏକତା। ସେହି ବସୁଧୈବ କୁଟୁମ୍ବଙ୍କର ଭାବନା ଭିତରେ ଆମେ ଗୋଟିଏ ପରିବାର। ହେଲେ ସୁନ୍ଦରତା ଫିକା ପଡ଼ିଯାଏ ସେତେବେଳେ ଯେତେବେଳେ ପ୍ରକୃତିକୁ ଆମେ ବୁଝିପାରୁନା, ଜାଣିପାରୁନା, ତାକୁ ଆମେ ଅବହେଳା କରିଥାଉ। ସେତେବେଳେ ପ୍ରକୃତି ମଣିଷ ଉପରେ ନେଇଥାଏ ଭୟଙ୍କର ପ୍ରତିଶୋଧ। ହେଲେ କାହିଁକି

ତେବେ ଶ୍ରୋତାବନ୍ଧୁ, ଆଜି ସବୁ କାହିଁକିର ଉତ୍ତର ତାହା ନିଜ ଭିତରେ। ଆଜି ପ୍ରକୃତି ଉତ୍ତପ୍ତ, ମାଟିପାଣି ପବନ ଆଜି ବିଷାକ୍ତ, ଋତୁଚକ୍ରରେ ପରିବର୍ତ୍ତନ। କେବେ କାଳବୈଶାଖୀ, କେବେ ମରୁଡ଼ି ଅବା ମହାମାରୀ, ପୁଣି କେବେ ବାତ୍ୟା ଅବା ମହାବାତ୍ୟା। ଏଥିପାଇଁ ଶ୍ରୋତାବନ୍ଧୁ, ଆମେ କ'ଣ ଦାୟୀ ନୁହନ୍ତି?

କିନ୍ତୁ ଶ୍ରୋତାଙ୍କ ଦିନେ ଚାରିଆଡ଼େ ସବୁଜିମା ଭରି ରହିଥିଲା। ଋତୁ ଆସି ଋତୁ ଫେରୁଥିଲା। ମେଘ ଓ ମାଟିର ମିଳନରେ ମାଟିର ବାସ୍ନା ଧରା ପଡ଼ି ଯାଉଥିଲା। କିନ୍ତୁ ଏବେ ମାଟି ମାର୍ବଲ ତଳେ, ଯୁଆଡ଼େ ଚାହିଁବେ କଂକ୍ରିଟର ରାସ୍ତା, ଉଚ୍ଚ ଉଚ୍ଚ ଅଟ୍ଟାଳିକା, ଶିଳ୍ପ କାରଖାନା। ବାୟୁମଣ୍ଡଳ ଦୂଷିତ, ଜଳର ସଙ୍କଟ, ପୃଥିବୀ ଉତ୍ତପ୍ତକୁ ନେଇ ଆମ ଜୀବନ ଆଜି ସେତିକି ଅସହ୍ୟ। ତାହେଲେ ଏସବୁ ପାଇଁ ଆମେ କ'ଣ ଦାୟୀ ନୁହନ୍ତି?

ତେବେ ଶ୍ରୋତାବନ୍ଧ, ଗୋଟେ ସୁନ୍ଦର ସବୁଜ ପୃଥିବୀ ପାଇଁ ଆମର କ'ଣ କିଛି ଦାୟିତ୍ୱ ନାହିଁ? ଯେଉଁଠି ସମସ୍ୟା ଅଛି ତାର ତ ସମାଧାନ ରହିଛି, ହେଲେ ମନ ଏଠି ନିରବି ଯାଏ କାହିଁକି? ଆମ ପରବର୍ତ୍ତୀ ପିଢ଼ି ପାଇଁ ଆମେ କ'ଣ ପଥ ପ୍ରଦର୍ଶକ ହୋଇପାରିବାନି? ସବୁଜିମା କରିପାରିବାନି ଆମ ପ୍ରକୃତିକୁ? ତାହେଲେ ଆସନ୍ତୁ ଆମେ ଆମ ନିଜ ହାତରେ ଗଛଟିଏ ଲଗାଇବା। ଅନ୍ୟକୁ ଗଛଟିଏ ଲଗାଇବାକୁ କହିବା ଭିତରେ ଗୋଟିଏ ହାତରେ ଗୋଟିଏ ଗଛ, ଏମିତି ଏକ ସଂକଳ୍ପରେ ଆସନ୍ତୁ ଆଗାମୀକାଲି ପାଇଁ ଗୋଟିଏ ସବୁଜ ସୁନ୍ଦର ପୃଥିବୀର ସ୍ୱପ୍ନ ଦେଖିବା।

ଶ୍ରୋତାବନ୍ଧୁ ଏଠି ମନ କହେ ମନ ଶୁଣେ, କିନ୍ତୁ ବେଳେବେଳେ କିଛି କଥା ପାଇଁ ଏ ସମାଜ ବାଟ ବୁଣା ହୁଏ, ନିଜର ଦିଗ ହରାଏ। ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ ଗାଡ଼ି କୋଠା ବ୍ୟାଙ୍କ ବାଲାନ୍ସର ପ୍ରାଚୁର୍ଯ୍ୟ ଭିତରେ ବଢ଼ୁଥିବା ଜୀବନ କେବେ ବି ଥରେ ପଛକୁ ଚାହେଁନା। କିନ୍ତୁ ଆଜି ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟାକୁ ସାଥି କରି ଆମେ ଯେତେ ଆଗକୁ ବଢ଼ିଲେ ମଧ୍ୟ ଆମ ମାନସିକତାରେ ଆଜି ସେତିକି ପରିବର୍ତ୍ତନର ଆବଶ୍ୟକତା ରହିଛି। ମାଟିରେ ମଞ୍ଜିଟିଏ ବୁଣି ତା'ର ଯତ୍ନ ନେଇ ତାକୁ ମହାଦ୍ରୁମରେ ପରିଣତ କରିବାର ଅର୍ଥ ସବୁଜ ସୁନ୍ଦର ପୃଥିବୀ ପାଇଁ ଦେଖିଥିବା ସ୍ୱପ୍ନକୁ ସାକାର କରିବା।

ତେବେ ଶ୍ରୋତାବନ୍ଧୁ, କେତେ ଭଲ ଥିଲା ଆମ ଅତୀତ, କିନ୍ତୁ ଆଜି ସଦା ଯେମିତି ସବୁକିଛି ବର୍ତ୍ତମାନଠାରୁ ବହୁତ ଦୂରରେ। ଆଜି ଜନସଂଖ୍ୟା ବୃଦ୍ଧି, ସହର ନବୀକରଣ, ଜଙ୍ଗଲ କାଟି, ଶିଳ୍ପ ପ୍ରଭୃତି ପ୍ରତିଷ୍ଠା, ଗାଡ଼ି ମଟରର ବହୁଳ ବ୍ୟବହାର, ନିଜକୁ ଆଉ ଟିକେ ସହଜ କରିଦେବା ଲାଗି ପ୍ଲାଷ୍ଟିକ୍ ପଲିଥିନ୍ର ବହୁଳ ବ୍ୟବହାର, ଯାହା ଆମ ଭବିଷ୍ୟତ ପାଇଁ କେବଳ ବିପଦ ନୁହେଁ, ଆମେ ଆମ ପରବର୍ତ୍ତୀ ପିଢ଼ି ପାଇଁ ବିପଦର କାରଣ। ତେଣୁ ଆଜି ପବନ ଛୁଇଁଲେ ପବନ ପରି ଲାଗେ ନା, ଋତୁ ଆସି ଋତୁ ଚାଲିଗଲେ ମଧ୍ୟ ଏ ଋତୁକୁ ଧରି ହୁଏ ନା। ତଥାପି ସତରେ ହେଉ କି ମିଛରେ ହେଉ, ମନ ଏଠୁ କହୁଥାଏ, ମନ ଏଠି ଗାଉଥାଏ।

ତେବେ ଶ୍ରୋତାବନ୍ଧୁ, ଗୋଟେ ସବୁଜ ସୁନ୍ଦର ପୃଥିବୀ ପାଇଁ ଆମ ସମସ୍ତଙ୍କର ସେତିକି ଗୁରୁଦାୟିତ୍ୱ ତଥା କର୍ତ୍ତବ୍ୟ ରହିଛି। ଗଛ କାଟିବାନି, ପ୍ଲାଷ୍ଟିକ୍ ପଲିଥିନ୍ର ବର୍ଜନ କରିବା, ଆବଶ୍ୟକତାଠାରୁ ଅଧିକ ପରିମାଣରେ ଗାଡ଼ି ବ୍ୟବହାର କରିବା ନାହିଁ, ଜଳକୁ ଦୂଷିତ ହେବାକୁ ଦେବା ନାହିଁ, ମାଟି ଉପରେ ସବୁଜିମା ଜଙ୍ଗଲ ସୃଷ୍ଟି କରିବା, ପ୍ରକୃତିର ଭାରସାମ୍ୟ ରହିଲେ ପୁଣି ଋତୁ ଲାଗିବ ଋତୁ ପରି। ସେ ଫଗୁଣର ଆମ୍ବ ବଉଳରେ ମିଠା ମିଠା ବାସ୍ନା ହେଉ କି ଚୈତାଳି ପବନ, ପ୍ରକୃତିକୁ ସୁରକ୍ଷା ଦେବାର।

ପଶୁପକ୍ଷୀ କୀଟପତଙ୍ଗମାନଙ୍କର ଜୀବନରେ ସେତିକି ସୁରକ୍ଷିତ ରହିପାରିବ। ପରିଶେଷରେ ଏ ମଣିଷ ସମାଜ ମଧ୍ୟ ସେତିକି ସୁରକ୍ଷିତ ରହିବ। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତିନାଟ୍ୟ ବସନ୍ତ ମଲ୍ଲିକା, ମୂଳ ମଞ୍ଚ ନାଟକ ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ପ୍ରସେନଜିତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଗୀତିନାଟ୍ୟ ବସନ୍ତ ମଲ୍ଲିକା।

0: ସିଂହଙ୍କର
1: ଜୟ,
0: ମହାରାଜ ଦୁର୍ଜୟ ସିଂହଙ୍କର
1: ଜୟ,
0: ମହାରାଜ ଦୁର୍ଜୟ ସିଂହଙ୍କର
1: ଜୟ।
2: ମୁଁ ବର୍ତ୍ତମାନ ରାଜଗଡ଼ର ରାଜା, ଏ ରାଜ୍ୟର ରାଜା ପ୍ରତାପ ସିଂହଙ୍କୁ ଆପଣାର ବାହୁବଳ କୌଶଳରେ ବିତାଡ଼ିତ କରିଛି। ମୁଁ ଏଣିକି ଭୋଗ କରିବି ନିଷ୍କଣ୍ଟକ ରାଜ୍ୟ।
3: ରାଜଗଡ଼ର ବାଦଶାହ ଦୁର୍ଜୟ ସିଂହଙ୍କର ଜୟ ହେଉ।
2: ହସ କପୁର ଖାଁ, ହସ କରିମ ଖାଁ, ମୁଁ ତ ତୁମ୍ଭରି ଅପେକ୍ଷାରେ ଥିଲି। ତୁମ୍ଭେ ହେଉଛ ମୋର ଦକ୍ଷିଣ ହସ୍ତ, ଆଉ କରିମ ଖାଁ ବାମ ହସ୍ତ। ତୁମ୍ଭେ ଦୁହେଁ ସାହାଯ୍ୟ କଲ ବୋଲି ସିନା ମୁଁ ରାଜଗଡ଼ର ସିଂହାସନ ଅଧିକାର କରିପାରିଲି। ସେହି ଉପକାରର ପ୍ରତିଦାନ ସ୍ୱରୂପ ନିୟୋଗ ଫୁର ଖାଁ, ତୁମ୍ଭ ହସ୍ତରେ ଏ ତରବାରୀ ଅର୍ପଣ କରି ତୁମ୍ଭକୁ ସେନାପତି ପଦରେ ନିଯୁକ୍ତ କଲି। ଆଉ କରିମ ଖାଁ ହେଲେ ମୋର ସହକାରୀ ସେନାପତି।
0: ଜୟ ସେନାପତି କପୁର ଖାଙ୍କର
1: ଜୟ,
0: ଜୟ ସେନାପତି କପୁର ଖାଙ୍କର
1: ଜୟ,
0: ଜୟ ସେନାପତି କପୁର ଖାଙ୍କର
1: ଜୟ।
2: ସେନାପତି, ସେ ବିତାଡ଼ିତ ପ୍ରତାପ ସିଂହ ଅନ୍ୟ କୌଣସି ରାଜ ଶକ୍ତିର ସାହାଯ୍ୟ ନେଇ ପୁନର୍ବାର ଯଦି ମୋ ସହିତ ଯୁଦ୍ଧ କରେ।
3: ଯୁଦ୍ଧ? ଆପ ବେଫିକର ରୁହନ୍ତୁ ଯାହାପନ।
4: ପ୍ରତାପ ସିଂହ ଯଦି ସେପରି କିଛି ଦୁଃସାହସ କରେ,
3: ତେବେ ଏ ତରବାରୀରେ ତାର ମୁଣ୍ଡଟାକୁ କାଟି ଆଣି ଆପଣଙ୍କ ପାଦ ତଳେ ଭେଟିଦେବ ଏ ସେନାପତି।
2: ସେ ଭରସା ମୋର ତୁମ ଉପରେ ଅଛି ଗଫୁର ଖାଁ। ଶୁଣିବାକୁ ପାଉଛି ବିତାଡ଼ିତ ବୃଦ୍ଧ ମନ୍ତ୍ରୀ ମୋ ବିରୁଦ୍ଧରେ ପ୍ରଜାମାନଙ୍କୁ ଉତ୍ତେଜିତ କରି ଏ ରାଜ୍ୟ ଛାଡ଼ି ଚାଲିଯିବାକୁ ଉସ୍କାଉଛି। ଯଦି ସେପରି ଘଟେ, ମୁଁ କଣ ତେବେ ପ୍ରଜାଶୂନ୍ୟ ରାଜ୍ୟକୁ ଶାସନ କରିବି?
3: ଯାହାପରା ଆପଣ ଏ ବନ୍ଦାକୁ ଅନୁମତି ଦେଲେ, ମୁଁ ସେ ବୁଢ଼ ମନ୍ତ୍ରୀ ବିଦ୍ୟାବନ୍ତକୁ ପିଟି ପିଟି ଥଣ୍ଡା କରିଦେବେ।
0: ରାଜଗଡ଼ ନରପତିଙ୍କର ଜୟ ହେଉ।
2: ଏ ସମ୍ବାଦ ଦୂତ,
0: ବୃଦ୍ଧ ମନ୍ତ୍ରୀ ବିଦ୍ୟାବନ୍ତ ମଣିମାଙ୍କ ବିରୁଦ୍ଧରେ ପ୍ରଜାମାନଙ୍କୁ ମେଳି କରି ଉତ୍ତେଜିତ କରୁଥିବାରୁ ଗୁପ୍ତତର ତାକୁ ବନ୍ଦୀ କରିଛି। ମଣିମା,
2: ମୋ ସମ୍ମୁଖରେ ତାକୁ ଉପସ୍ଥିତ କରାଓ।
0: ଯଥା ଆଜ୍ଞା ମଣିମା।

0: କଣ ମନ୍ତ୍ରୀ ମହାଶୟ, ରାଜ୍ୟରୁ ତଡ଼ା ଖାଇ ତଥାପି ବିଷଦାନ୍ତ ଭାଙ୍ଗି ନାହିଁ ଯେ ପ୍ରଜାମାନଙ୍କୁ କୁମନ୍ତ୍ରଣା ଦେଇ ରାଜ୍ୟ ଛାଡ଼ି ଚାଲିଯିବାକୁ ପ୍ରବର୍ତ୍ତାଉଛ? ଏଭଳି ବିଦ୍ରୋହର ପରିଣତି ଏଡ଼େ ବିଷମୟ ହୁଏ ଜାଣିଛ?
1: ଦୁର୍ଜୟ ସିଂ, ବିଦ୍ରୋହୀ ମୁଁ ନା ତୁ? ଯେଉଁ ଧାର୍ମିକ ପ୍ରବର ରାଜା ପ୍ରତାପ ସିଂଙ୍କ ଅନ୍ନରେ ତୋର ସପ୍ତପୁରୁଷ ପ୍ରତିପାଳିତ, ଯେଉଁ ନ୍ୟାୟପରାୟଣ ପ୍ରଜାବତ୍ସଳ ରାଜା ପ୍ରତିଦିନ ଲକ୍ଷ ଲକ୍ଷ ଅତିଥି ଅଭ୍ୟାଗତଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତି, ତୁ ସେଇ ପୁଣ୍ୟାତ୍ମା ପ୍ରତାପ ସିଂଙ୍କୁ ଗାଦିଚ୍ୟୁତ କରାଇ ରାଜଗଡ଼ରୁ ବିତାଡ଼ିତ କରିଛୁ। ନିମ ଘାରାମ, ବିଦ୍ରୋହୀ ତୁ ନା ମୁଁ?
0: ଚୁତ୍କର ବିଦ୍ୟାବନ୍ତ, କେଉଁ ସାହସରେ ତୁମେ ଏପରି ତାଚ୍ଛଲ୍ୟ ବାକ୍ୟ ପ୍ରୟୋଗ କରୁଛ?
1: ବିଶ୍ୱାସଘାତକ, ଜାଣିନାହୁଁ କେଉଁ ସାହସରେ ଯାହାଙ୍କ ଅନ୍ନ ଖାଇ ତୋ ପରି ଗୋଟାଏ କୁକୁର କେଶରୀ ସିଂର ସିଂହାସନରେ ଉପବିଷ୍ଟ, ସେଇ ପ୍ରଜାବତ୍ସଳ ପ୍ରତାପ ସିଂଙ୍କ ଅନ୍ନ ବଳରେ ମନ୍ତ୍ରୀ ବିଦ୍ୟାବନ୍ତର ଏ ସାହସ।
0: ସାବଧାନ।

0: ବିଶ୍ୱାସଘାତକ, ଜାଣିନାହୁଁ କେଉଁ ସାହସରେ ଯାହାଙ୍କ ଅନ୍ନ ଖାଇ ତୋପରି ଗୋଟାଏ କୁକୁର କେଶରୀ ସିଂର ସିଂହାସନରେ ଉପବିଷ୍ଟ, ସେଇ ପ୍ରଜାବତ୍ସଳ ପ୍ରତାପ ସିଂଙ୍କ ଅନ୍ନ ବଳରେ ମନ୍ତ୍ରୀ ବିଦ୍ୟାବନ୍ତର ଏ ସାହସ।
1: ସାବଧାନ ବିଦ୍ୟାବନ୍ତ, ତୁମର ଏ ଗାମ୍ଭୀରତାକୁ ମଝିରେ ଚୂର୍ଣ୍ଣ କରିଦେବି। ଏ ପାଷାଣକୁ ନେଇ କାରାଗାରରେ ନିକ୍ଷେପ କର। ସେନାପତି ଗଫୁର ଖାଁ, ସେ ବିତାଡ଼ିତ ପ୍ରତାପ ସିଂ ତାର ସ୍ତ୍ରୀ ପୁତ୍ରକୁ ଘେନି କେଉଁଆଡ଼େ ଆତ୍ମଗୋପନ କରିଛି, ଅବିଳମ୍ବେ ସନ୍ଧାନ ନେଇ ତାକୁ ବନ୍ଦୀ କର।
2: ହୁକୁମ ଶିରଧାର୍ଯ୍ୟ ଝାପନ। କରିମ ଖାଁ, ଆସ ମୋ ସାଥିରେ।
3: ଚାଲ ବୁଢା ମନ୍ତ୍ରୀ, ଏବେ ମାମୁଁ ଘରକୁ ଚାଲ।

0: ଭୟ କର ନାହିଁ ମା, ପ୍ରଭୁ ଜଗଦୀଶ ଆମର ସାହା ଭରସା। ତୁମ୍ଭେ ଆଉ ପିତା ଏହି ଆମ୍ର ବୃକ୍ଷ ମୂଳରେ ବସି ବିଶ୍ରାମ କରୁଥା, ମୁଁ ଅଳ୍ପ ସମୟ ମଧ୍ୟରେ ଫେରିଆସିବି।
1: ହେଲେ ଖାଦ୍ୟ ଦ୍ରବ୍ୟ ମିଳୁ କି ନ ମିଳୁ, ତୁ ଶୀଘ୍ର ଆମ ପାଖକୁ ଫେରିଆସିବୁ ବାପା।
0: ହଉ ମା।

ବନ୍ଦୀ ଘରେ ରଖିଲୁ, ତତେ ଡରି ମରି ଘରେ କବାଟ କିଳି ରହିଛି, ତହିଁକି ପୁଣି ଦୁଇ ଦିନ ହେଲା ଉପବାସ। ହେ ପ୍ରଭୁ ଜଗନ୍ନାଥ, ଅଭାଗିନୀର ତୁମେ ଏକା ଭରସା, ପ୍ରଭୁ ଅଭାଗିନୀର ତୁମେ ଏକା ଭରସା।

ଦୁର୍ଜୟ ସିଂ, ତତେ ଟିକେ ଲଜ୍ଜା ଲାଗିଲାନି? ପ୍ରେମ ଭିକ୍ଷା କରି ମୋ ପାଖକୁ ପତ୍ର ଲେଖିଛୁ? ମୁଁ ପରା ତତେ ପୁତ୍ର ଠାରୁ ଅଧିକ ସ୍ନେହ କରି ମଣିଷ କରିଥିଲି। ମୋ ସ୍ୱାମୀଙ୍କ ଦୟାରୁ ପ୍ରତାପ ସିଂ ରାଜାଙ୍କର ସେନାପତି ହେଲୁ, ଅଥଚ ସେଇ ଅନ୍ନଦାତାଙ୍କୁ ବିଶ୍ୱାସଘାତକତା କରି ରାଜ୍ୟରୁ ବିତାଡ଼ିତ କଲୁ। ବିନା ଅପରାଧରେ ମୋ ସ୍ୱାମୀଙ୍କର ମନ୍ତ୍ରୀପଦ ଛଡ଼େଇ ନେଇ

0: ଯଦି ନିରାଶ ହେଇ ଫେରିଯିବେ ମୋର ଅକଲ୍ୟାଣ ହବ ନା। ଭାଗ୍ୟରେ ଯାହା ଘଟିଲେ ଘଟୁ, ଅତିଥିଙ୍କୁ ନିରାଶ କରିବିନି।
1: ଆସ ସୁନ୍ଦରୀ ଆସ।
0: କିଏ ତମେ? ମତେ ଏମିତି ଟାଣୁଛୁ କାହିଁକି?
1: ବିମଳେ, କଣ ମତେ ଚିହ୍ନି ପାରୁନ? ତାହେଲେ ଛଦ୍ମବେଶଟା ଖୋଲି ଦଉଛି ଦେଖ।
0: ନରାଧମ, ବିଶ୍ୱାସଘାତକ, ଦୁର୍ଜୟ ସିଂ, ମୁଁ ପରା ତୋର ମାତୃତୁଲ୍ୟା। ଏପରି ପାପ କରିବାକୁ ତୋ ମନରେ ଟିକେ ଭୟ ଆସୁନି?
1: ପାପ ଭୟ।

0: ମା ବାବା ଦେଖିଲା କେମିତିକା ସୁନ୍ଦର ଫଳ ଆଣିଛି, ପାଚି ଟହଟହ ହେଇଛି, ନିଅ ଏହାକୁ ଖାଇ କ୍ଷୁଧା ମେଣ୍ଟ।
1: ମା ଆଉ ବାବାଙ୍କୁ ତ ଏ ବୃକ୍ଷମୂଳରେ ବସେଇ ଦେଇ ଯାଇଥିଲି, ତେବେ ଗଲେ କୁଆଡେ?
2: ମା ବାବା, ଏ ଅଭାଗା ସନ୍ତାନକୁ ଛାଡ଼ି ତୁମ୍ଭେମାନେ ଗଲ କୁଆଡେ?

ମୋତେ ସେମାନେ ବାରମ୍ବାର ମନା କରୁଥିଲେ। ମୁଁ ଚଣ୍ଡାଳ କାହିଁକି ଭଲ ଛାଡ଼ି କରି ଗଲି। ହେ ଦୟାମୟ ହରି, ହେ ବିପଦ ସାଗର କାଣ୍ଡାରୀ, ସତ କହୁଛ, ଯଦି ମୁଁ ପିତାମାତାଙ୍କ ସନ୍ଧାନ ନ ପାଏ ତେବେ ଏ ପ୍ରାଣ ହରେଇ ଦେବି। ଯାଇ ଖୋଜେ ତାଙ୍କୁ।

0: 나 그렇게 불러 제이 너뭐 때문에 다시 싸버렸어.
1: 왜 자꾸 삼이 뭐 마음은 뭐 때문에 주니?

0: ମୋରି ହସ୍ତରେ ସମର୍ପି ଦେଇ ଯାଇଛନ୍ତି। ରୂପବତୀ ମଲ୍ଲିକ ଏବେ ଗୃହଯୋଗ୍ୟ, ବିରାଟ କେଶରୀ ମଧ୍ୟ ଆପଣଙ୍କ ପରି ସୂର୍ଯ୍ୟବଂଶୀ। ଅନୁଗ୍ରହ କଲେ ମୁଁ ମଲ୍ଲିକାକୁ ବସନ୍ତ ହସ୍ତରେ ପ୍ରଦାନ କରି ଦାୟିତ୍ୱ ମୁକ୍ତ ହୁଅନ୍ତି।
1: ଏ ପ୍ରସ୍ତାବରେ ଆମର ଆପତ୍ତି ନାହିଁ ନବାବ, ହେଲେ ଆମ ବସନ୍ତ ଆମ କୋଳକୁ ନ ଫେରିବା ଯାଏ।
0: ବସନ୍ତ ବିଷୟରେ ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ପ୍ରାଣପଣେ ଚେଷ୍ଟା କରି ବସନ୍ତକୁ ଖୋଜି ଆଣିବି, ଆଉ ସେ ଦୁର୍ଦ୍ଦାନ୍ତ ଦୁର୍ଜୟ ସିଂର ଦର୍ପ ଚୂର୍ଣ୍ଣ କରି ଆପଣଙ୍କ ରାଜ୍ୟ ପୁନର୍ବାର ଆପଣଙ୍କୁ ଫେରାଇ ଦେବେ।
2: ଏବେ ଆପଣ ମୋ ସହିତ ଆସନ୍ତୁ, ବସନ୍ତର ସନ୍ଧାନ କରିବା।
3: ଚାଲନ୍ତୁ
4: ଚାଲନ୍ତୁ।

0: କେତେ ଆଡ଼େ ତ ଖୋଜିଲି, କାହିଁ କେଉଁଠି ତ ବାପା ମାଙ୍କର କୌଣସି ସନ୍ଧାନ ପାଇଲିନି। ବାପା ମା ଆଉ କଣ ଜୀବନରେ ତୁମର ଦର୍ଶନ ପାଇବିନି। ବାପା ମା
1: ଧୈର୍ଯ୍ୟ ଧର ବସିଛ, ଧୈର୍ଯ୍ୟ ଧର।
0: କିଏ କେଉଁଠି ଏପରି କହିଲା? ଏଇ ତ ସେଇଆଡ଼କୁ ଆସୁଛନ୍ତି, କିଏ ତୁମେ ମାତା?
1: ନା ବାପୁ, ମୁଁ ତୋର ମାତା ନୁହେଁ, ସାମାନ୍ୟ ପରିଚାରିକା ମାତ୍ର।
0: ଏନିକାଞ୍ଚନ ଅରଣ୍ୟରେ ଏକାକୀ ବୁଲୁଛ, ତୁମର ପରିଚୟ?
1: ମୋର ପରିଚୟ ଯଥା ସମୟରେ ଜାଣିବୁ, କେବଳ ଏତିକି ଜାଣିଥା ମୁଁ ତୋର ଶୁଭାକାଂକ୍ଷୀ। ମତେ କହିଲୁ ବାପ, କି କାରଣରୁ ଏତେ ଅଧୈର୍ଯ୍ୟ ହେଉଛୁ?

0: ମା, ମୁଁ ଜୟଗଡ଼ର ବିତାଡ଼ିତ ନରପତି ପ୍ରତାପ ସିଂଙ୍କର ପୁତ୍ର ବସନ୍ତ, କିନ୍ତୁ ତୁମ୍ଭେ କିଏ? ଦେବୀ ନା ମାନବୀ? ମୋର ଆକୁଳ କନ୍ଦନ ଶୁଣି କି କାରଣେ ଆସିଲ ଏଠାକୁ?
1: ମୋର ଏଇ ମାତାଜୀ ବେଶ ଦେଖି ମତେ ବୋଧ ହୁଏ ତୁ ଚିହ୍ନି ପାରୁନୁ ବସଛ। ଏଇ ଦେଖ ମୋର ପ୍ରକୃତ ରୂପ।
0: ମନ୍ତ୍ରୀ ବିଦ୍ୟାବନ୍ତଙ୍କ ଧର୍ମପତ୍ନୀ?
1: ହଁ ବାପ, ମୁଁ ବିମଳା। ପାପିଷ୍ଠ ଦୁର୍ଜୟ ସିଂ ମୋ ସ୍ୱାମୀଙ୍କୁ ବନ୍ଦୀ କରି ଏକାନ୍ତରେ ଆସି ମତେ ବଳାତ୍କାର କରିବାକୁ ହୀନ ଚେଷ୍ଟା କରୁଥିଲା। ମୁଁ ତା କବଳରୁ କୌଶଳ କ୍ରମେ ମୁକ୍ତ ହୋଇ ଏପରି ଛଦ୍ମବେଶରେ ଘୁରି ବୁଲୁଛି। ଚାଲ ବାପ, ଆମେ ଦୁହେଁ ମିଶି ତୋର ପିତାମାତାଙ୍କର ସନ୍ଧାନ ନବା।
0: ଚାଲ ମା।

0: ସେନାପତି, ରାଜ୍ୟରେ ମୋର କରାଉ ଘୋଷଣା, ଯିଏ ମୋତେ ମଲ୍ଲିକାକୁ ଆଣିଦେବ 500 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ପାଇବ।
1: ଜୟକୁ ମହାରାଜ।

0: ହଇଗୋ ଜେମାମଣି, ଦି ଦିନ ହେଲାଣି ତମ ମନଟା କାହିଁକି ବିରସ ଦେଖାଯାଉଛି। ମୁହଁଟାକୁ ଧାନ ଉଷୁଆ ହାଣ୍ଡି ପରି କରିଛ, କଣ ହେଇଛି କି?
1: ନା କାଇଁ, କିଛି ନାହିଁ ତ, କିଛି ତ ହେଇନି ସଖି।
2: ଆଗ କୁନ୍ଦଲତା, ମୁଁ ଜାଣିଛି ଗୋ ଜାଣିଛି, ହେଲେ କହିବି ନାହିଁ କି କହିଲେ ଘରେ ରହିବି ନାହିଁ।
0: ତତେ ମୋରାଣ ମାଳତୀ, କଣ ଜାଣିଛୁ କହିଲୁ?
2: ହଉ ତୁ କହିଲୁ ଦେଖି, ଆମ ସେନାପତି ନବାବ ସାନ୍ତେ କୁଆଡେ ଯାଇଛନ୍ତି?
0: ମଲା, ତାଙ୍କର କେତେ ଆଡେ କେତେ ମାମଲତ, କୁଆଡେ ଯାଇଛନ୍ତି ବୋଲି କଣ କିଛି ଠିକ ଠିକଣା ଅଛି?
2: ଆଲୋ ନାଇଁ ଲୋ ନାଇଁ, ନବାବ ସାନ୍ତେ ପରା ଆମ ଜେମାଙ୍କ ମନ ଲାଖି ବରପାତ୍ର ଖୋଜିବାକୁ ଯାଇଛନ୍ତି। ଜେମାମଣି ହାତକୁ ଦି ହାତ ହେଇଗଲେ ସିଏ ଦାୟିତ୍ୱ ମୁକ୍ତ ହେବେ।
0: ହଁ ଲୋ ହଁ, ସେଇ କଥା କହୁନୁ, ତେବେ ତ ଉଆସରେ କ୍ଷୀରି ପିଠା ବାସିବ। କେତେ ଖାଉଛୁ ଖା,
2: ତୋର ଖାଲି ସେଇ ଖାଇବା କଥାଟା ମୂଳ ନାହିଁ।
1: କଣ ଗୁଡେ ଏଣୁ ତେଣୁ କହିଯାଉଛ ଯେ ସଖି, ଦି ଦିନ ହେଲାଣି ମୁଁ ଅନେକ ଅମଙ୍ଗଳ ସୂଚନା ଦେଖୁଛି, ସେଇଥିଲାଗି ମତେ କିଛି ଭଲ ଲାଗୁନି।
0: କହିଲ କହିଲ ଜେମା, କି ଅମଙ୍ଗଳ ଲକ୍ଷଣ ଦେଖୁଛ? ଆମେ ହେଲେ କିଛି ପ୍ରତିକାର କରିବୁ।

0: ଦେଖିବ ଯେ ମାମୁଣି, ତମ ଆଗ ଗୋଡରେ କଣ୍ଟା ବାଜିବନି। ତମର ବିଘ୍ନ କଟିବା ପାଇଁ ଆମେ ସଖୀ କଣ ଏତେ ଦିଅଁ ଦେବତା ପୂଜା କରୁଛୁ, ସେସବୁ କଣ ବୃଥା ଯିବ।
1: ହଉ ହଉ ମୋର ପ୍ରିୟ ସଖୀଗଣ, ମୁଁ ଆଉ ମନ ଦୁଃଖ କରୁନି।
0: ଚାଲ ମୋ ଜେମା, ପ୍ରମୋଦ ଉଦ୍ୟାନ ଆଡେ ଟିକେ ବୁଲି ଆସିବା କି ମନଟା ପରିବର୍ତ୍ତନ ହେଇଯିବ।
2: ହେଇଟି ଜେମାମଣି, ଜାଣିଛ ନଈକୂଳ ବଟଗୋସେଇ ଭାରି ପ୍ରତ୍ୟକ୍ଷ, ତାଙ୍କ ପାଖରେ ମାନସିକ କରି ଡାଲାଏ ଭୋଗ ଲଗେଇ ଦେବେ ଯେ ତମର ସବୁ ବିଘ୍ନ ତୁଟିଯିବ।
0: ହଁ ମୋ ଜେମାମଣିଙ୍କ ବିଘ୍ନ ତୁଟୁ କି ନ ତୁଟୁ, କୁନ୍ଦଲତା ସେ ଭୋଗରୁ ପେଟେ ଖାଇଦେଲେ ନା ତା ଆତ୍ମା ପୁରା ଶାନ୍ତି ହେଇଯିବ।

0: ମଣିମାଙ୍କର ଜୟ ହେଉ।
1: ପ୍ରଣାମ ଜ୍ୟୋତିଷେ, କୁଆଡ଼େ ଆଗମନ କଲେ?
0: ସେଇ ଧେଣ୍ଡୁରା ଖବରଟା ଶୁଣିଲା ବେଳୁ ମନଟା ଖାଲି ପରା ଉଚ୍ଛନ ହେଲା। ମଣିମା, ଲୋକ କଣ କେହି ସଜିଲ ହେଲେଣି କି?
1: ଏ ଯେ ହେଇନି, ଆପଣ ସେ କାର୍ଯ୍ୟ କରିପାରିବେ। ନଗଦ 500 ସ୍ୱର୍ଣ୍ଣ ମୁଦ୍ରା ପାଇବେ।
0: ଇଏ ପରା ମଣିମା ମୋ ବା ହାତର ଖେଳ, ମତେ ଖାଲି ସେ ତିର୍ଲାର ବେଉରାଟା ଦେଲେ ନା।
1: ତା ନା ମଲ୍ଲିକା।
0: ମଣିମା,
1: ସିଙ୍ଗାପୁର ରାଜା ବିରାଟ କେଶରୀଙ୍କର ଏକମାତ୍ର କନ୍ୟା।
0: ମଣିମା,
1: ସେନାପତି ନବାବ ଖାଁ ତାକୁ ପାଳିଛି। ତୁମ୍ଭେ ଯଦି ଛଳେ ବଳେ କୌଶଳେ ତାକୁ ଚୋରେଇ ଆଣି ଆମ୍ଭକୁ ଦେବ, ତେବେ ତୁମ୍ଭ ହସ୍ତରେ 500 ସ୍ୱର୍ଣ୍ଣ ମୁଦ୍ରା ଠନ୍ ଠନ୍ କରି ଗଣିଦେବି।
0: ମଣିମା, ସେ କନ୍ୟାକୁ ପାଇଲେ ବୋଲି ଜାଣନ୍ତୁ ମଣିମା। ମଣିମା, ଆମ ସଙ୍ଗରେ ଆଉ କିଏ କିଏ ଯିବେ ସବୁ?
1: ଆମ୍ଭେ ଖୋଦ ଯିବା, ସେଠାରେ ଛଦ୍ମବେଶରେ ରହିବା। ଆପଣ ଖାଲି ତାକୁ ମୋ ଜିମା କରିଦେଲେ ଆପଣଙ୍କ କାର୍ଯ୍ୟ ଶେଷ।
0: ଠିକ ଅଛି ମଣିମା, ପାଞ୍ଜିରେ ମହେନ୍ଦ୍ର ବେଳା ଦେଖି କାଲି ସକାଳୁ ବାହାରି ପଡିବା। ମଣିମା, ଏବେ ମେଲାଣି ନେଉଛି। ମଣିମା,
1: ଠିକ ଅଛି ଜ୍ୟୋତିଷେ।

0: ତିଏ ଧନଧାନ୍ୟ ଭୋଗୀ ସୁତାର୍ଥ ଲାଭରବ ବଞ୍ଚକେଶୁ ଏକାଦଶେ ସର୍ବଫଳ ଦଦାତି।
1: କିଏ ଅଛ ମା? ଏ ବିଦେଶୀ ଜ୍ୟୋତିଷକୁ ବକ୍ତେ ଭୋଜନ ପାଇଁ ସିଧାଟିଏ ଯଦି ମିଳନ୍ତା।
2: ଦଣ୍ଡବତ ଅବଧାନୀ।
1: ଦଣ୍ଡବତ ଦଣ୍ଡବତ ଅହି ସୁଲକ୍ଷଣୀ ହେଇଥା ମା।
2: ଅବଧାନୀ, ମୋ ହାତ ଟିକେ ଦେଖିଲ।
1: ହାତ ଦେଖି ଦେଖି ଭାରି ନରମ ହାତ, ତୁଳା ପରି। ତ
2: କଣ କହିଲ ଅବଧାନେ?
1: ତୁଳା, ଆଜି ତୁଳା ରାଶି କି ବୃହସ୍ପତି ଚଳନ ହଉଛି। ଖାସା ହାତଟାଏ ପାଇଛିଲ ମା, ତୋ ମନରେ ଛନ୍ଦ କପଟ କିଛି ନାହିଁ। ପୁରା 120 ବର୍ଷ ବଞ୍ଚିବୁ।
2: ଏ ମା, ମୁଁ ତ ପୁରା ବୁଢ଼ୀ ହେଇଯିବି।
1: ଆଚ୍ଛା, କହିଲୁ କହିଲୁ କହିଲୁ, ତତେ 8-9 ବର୍ଷ ବେଳେ ଜଳଭୟ କିଛି ହେଇଥିଲା କି?
2: ହଁ ପରା ଜ୍ୟୋତିଷେ, ପୋଖରୀରେ ଗାଧୁ ଗାଧୁ ମୁଁ ବୁଡି ଯାଇଥିଲି, ମତେ ପୁରା ଛାଣିକି ଆଣିଥିଲେ।
3: ଏ ଜ୍ୟୋତିଷ କଣ ଅବିକଳ ଠିକ କଥା ସବୁ କହିଯାଉଛି? ହେଇଟି ଅବଧାନେ, ଆମ ଜେମା ମଣି କଣ ସବୁ ପଚାରିବେ? କଣ ପଚାରିବ ପରା ଜେମା, ପଚାରୁନା।

0: ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଜେମାଙ୍କ ଚେହେରାରୁ ତ ଜଣାପଡୁଛି ତାଙ୍କ ସମ୍ବନ୍ଧରେ ପାତ୍ରଟିଏ ଠିକଣା ହେଇଥିଲା। ସେ ପାତ୍ର ରୂପ ଗୁଣ ଜ୍ଞାନର ଅଧିକାରୀ ପୁଣି ରାଜବଂଶୀୟ। କିନ୍ତୁ
1: କିନ୍ତୁ କଣ ହବ ତାହେଲେ?
0: ସେହି ବରକୁ ତିନି ଦିନ ମଧ୍ୟରେ ମାର୍କ ଦଶା ଅଛି, ସେଇଥିପାଇଁ ଜେମାଙ୍କୁ କୁଲକ୍ଷଣ ଦେଖାଯାଉଛି।
1: ଏତିକି କଣ କିଛି ପ୍ରତିକାରର ବାଟ ନାହିଁ ଅବଧାନେ?
0: ଆମ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଶାନ୍ତି ନିମନ୍ତେ ଅନେକ ପ୍ରତିକାରର ବାଟ ରହିଛି। ଆଚ୍ଛା, ତୁମ ଗଡ଼ ବାହାରେ କୋଉଠି ଶିବ ମନ୍ଦିର ଅଛି କି?
1: ହଁ ହଁ ହଁ ଅଛି ଅବଧାନେ, ଏ ଗଡ଼ ସେପଟେ ନଈଘାଟ ପାଖରେ, ଆମେ ପରା ନିତି ସେଇଠିକି ଯାଉ।
0: ଠିକ ଅଛି ଠିକ ଅଛି, ମୁଁ ଗୋଟାଏ କାଟ ପାଣି ମନ୍ତ୍ର ଦଉଛି, ସନ୍ଧ୍ୟା ଗଡ଼ିଗଲେ ସେଇ ମନ୍ଦିରରେ ଅଢେଇ ଦିନ ପର୍ଯ୍ୟନ୍ତ ଜେମା ଏ ମନ୍ତ୍ର ଜପ କଲେ ତାଙ୍କର ସମସ୍ତ ରିଷ୍ଟ ଖଣ୍ଡନ ହେଇଯିବ।
1: ଏ ମା ହୟ ଅବଧାନେ, ଜେମା କଣ ସେଠିକି ଏକୁଟିଆ ଯାଇପାରିବେ?
0: ନାଇଁ ନାଇଁ ନାଇଁ ନାଇଁ ନାଇଁ, ତୁମେ ମାନେ ସାଥିରେ ଗଲେ କିଛି ବାଧା ନାହିଁ, ହେଲେ ମନ୍ତ୍ର ଜପ କରିବା ବେଳେ ତମେ ସବୁ ଅଲଗା ଜାଗାରେ ରହିବ, ଯେମିତିକି ତମ ଛାଇ ପଡିବ ନାହିଁ। ଏବେ ମୋ ସିଧା ଗଣ୍ଡାକ ମିଳିଲେ ମୁଁ ବିଦାୟ ନିଅନ୍ତି।
2: ଏଇ ନିଅନ୍ତୁ ନିଅନ୍ତୁ ଜ୍ୟୋତିଷେ, ପୁଣି କେବେ ଆସିବେ?
0: ତୁମ ବାହାଘର ବେଳେ ମୁଁ ଥିବି ମା, ଥିବି ଥିବି, ଆସୁଛି।

0: Sochi! Sochi! Potevo un ciao, Sochi!
1: Halo! Hey, give them it! Hey, give them it! How much you like empty torn out the gang or two?
0: Sochi!
1: Give them!
0: Sochi! The man who got a bottle of Motero, give them a Sochi!
1: Hey! I want to ask
0: you on the chair! Sorry, Mother!
2: Sorry, Mother! What is the secret of Makuni yet to police? I want to!
0: ମୋତେ ମୋର ଶିବ ମନ୍ତ୍ର ପାଠ କରୁଥିଲି, ମୋତେ କୁଆଡେ ଧରି ନେଉଛ?
3: ସୁନ୍ଦରୀ, ଭୟ କର ନାହିଁ, ତୁମେ ରାଜକନ୍ୟା ଆଉ ମୁଁ ରାଜଗଡ଼ର ରାଜା ଦୁର୍ଯ୍ୟ ସିଂ। ମୋତେ ପତି ରୂପରେ ସ୍ୱୀକାର କର, ମୁଁ ତୁମକୁ ରାଣୀ କରି ସୁଖରେ ରଖିବି।
0: ଚୁପ୍ କର, ଚୁପ୍ କର ତମେ।

0: ମୋତେ ତୁମ ପାଦ ଧରି ମୁଁ ମିନତି କରୁଛି ରାଜା, ମୋତେ ଛାଡ଼ିଦିଅ।
1: ଛାଡ଼ିଦେବି? ତୋ ଭଳି ଦୁର୍ଲଭ ପଦାର୍ଥକୁ ହାତ ମୁଠାରେ ପାଇ କିଏ କଣ ଛାଡ଼ିଦିଏ? ମୁଁ କିଛି ଶୁଣିବି ନାହିଁ, ମୋତେ କାନ୍ଧରେ ପକାଇ ମୋରକୁ ନେଇଯିବି।
2: ଇଏ ତ କୌଣସି ବିପଦଗ୍ରସ୍ତ ନାରୀର ଆକଳ ଚିତ୍କାର।
3: ଭୟ କର ନାହିଁ ଭଦ୍ରେ, ମୁଁ ତୁମକୁ ରକ୍ଷା କରିବି। ଇଏ ତ ସେଇ ଶତ୍ରୁ କୁଳାନ୍ତକ ପାପିଷ୍ଠ ଦୁର୍ଜୟ ସିଂ। ପାଷାଣ୍ଡ କହ, କହ ଏ କନ୍ୟା କିଏ?

0: ଜାଣିଲି ମୁଁ ମଲ୍ଲଯୁଦ୍ଧେ ମଲ୍ଲଯୁଦ୍ଧେ ଅଟୁତୁ ନିପୁଣ ଏବେ ଅସି ଯୁଦ୍ଧେ ଉନ୍ମତ୍ତ
1: ମୂଢ଼ ନିରସ୍ତ୍ର ମୁଁ ହସ୍ତେ ମୋର ଥିଲେ ତରବାରି ଦେଖନ୍ତୁ ମୋ ବଳ
2: ଚିନ୍ତିତ ନ ହୁଅ ବସ୍ଛ ନିଆଇ ଖଡ୍ଗ ଦୟା ମାୟା ନ ଦେଖାଇ ମାରାଏ ପାପିକୁ
0: କିଏ କିଏ ଏହି ମୁକୁଳିତ କେଶା ନାରୀ ଉଗ୍ର ଚଣ୍ଡୀ ବେଶେ ଆସି ଦେଇଗଲା ଅସ୍ତ୍ର ତଥାପି ମୁଁ କରେ ନାହିଁ ଭୟ
3: ସେନାପତି କଫୁର କରିମ ବେଡି ସର୍ବେ ମାରାଏ ଯୁବକେ।

0: ଏ ନୃଶଂସ ଦୁର୍ଜୟ ସିଂ, ଏପରି ପୈଶାଚିକ କାର୍ଯ୍ୟ କରନାରେ ଭଗବାନ ତତେ କେବେ କ୍ଷମା ଦେବେ ନାହିଁ।
1: ଆଉ ଦଣ୍ଡେ ରହରେ ବୃଦ୍ଧ ମନ୍ତ୍ରୀ, ତୋ ସୁନ୍ଦରୀ ସ୍ତ୍ରୀର ଦୁର୍ଦ୍ଦଶା କଣ ହବ ନିଜ ଆଖିରେ ଦେଖିବୁ।
2: ଦୁର୍ଜୟ, ମୁଁ ତୋର ମାତୃତୁଲ୍ୟା, ତଥାପି ହାତ ଯୋଡ଼ି ନେହୁରା ହଉଛି, ତୁ ଏ ପାପ କର୍ମ କର ନା।

0: ଦୁର୍ଜୟ ସିଂ ନବାବର ଶକ୍ତି ପରୀକ୍ଷା କରୁଥିଲୁ। ଗଫୁର ଖା ମରିଛି, ତୁମେ ସମସ୍ତେ ମୋର ବନ୍ଦୀ। ସିଂହାପୁର ରାଜ ଦରବାରରେ ତୁମମାନଙ୍କର ବିଚାର ହେବ। ଏ ଶଙ୍କର ନାହକ ପାଇବ ସବୁଠାରୁ କଠିନ ଶାସ୍ତି।
1: ନାଇଁ ନାଇଁ ନାଇଁ ନବାବ ସାହେବ, ମୋ ପିଲା ଛୁଆ ଭାରି ଯାହା ଆସିଯିବେ, କାନମୋଡ଼ି ହଉଛି। ଏପରି ହୀନ କର୍ମ ଆଉ କେବେ ବି କରିବିନି, କେବେ କରିବିନି।
0: ସୈନିକ ହଜୁର, ଶଙ୍କର ନାହକକୁ ବନ୍ଧନ ମୁକ୍ତ କର। ମହାରାଜ ପ୍ରତାପ ସିଂ,
2: ନବାବ ସାହେବ
0: ଆପଣ ଏବେ ବିପଦ ମୁକ୍ତ। ରାଜଗଡ଼ ସିଂହାସନରେ ବସି ପୂର୍ବପରି ପ୍ରଜା ପାଳନ କରନ୍ତୁ।
2: ନବାବ ସାହେବ, ମୋର ଆଉ ରାଜ୍ୟ ଶାସନ କରିବାର ଅଭିଳାଷ ନାହିଁ। ମୋର ସବୁଠାରୁ ବିଶ୍ୱସ୍ତ ମନ୍ତ୍ରୀ ବିଦ୍ୟାବନ୍ତଙ୍କୁ ରାଜପଦରେ ଅଭିଷିକ୍ତ କରି ମୁଁ ସନ୍ନ୍ୟାସ ଧର୍ମ ଅବଲମ୍ବନ କରିବି।
3: ଯାହା ଆପଣଙ୍କର ଇଚ୍ଛା। ତେବେ ମହାରାଜ, ପୂର୍ବରୁ ମୁଁ କହିଥିବା କଥା ଆପଣଙ୍କ ସ୍ମରଣ ଥିବ, ମୁଁ ସିଙ୍ଗାପୁରର ରାଜା ନୁହେଁ, ରାଜ୍ୟର ତତ୍ତ୍ୱାବଧାରକ ମାତ୍ର। ରାଜାଙ୍କ ନିର୍ଦ୍ଦେଶ ମତେ ରାଜକନ୍ୟା ମଲ୍ଲିକାଙ୍କର ବିବାହ ଦାୟିତ୍ୱ ମୋ ଉପରେ। ରାଜପୁତ୍ର ବସନ୍ତ ମଲ୍ଲିକାଙ୍କ ପାଇଁ ଯୋଗ୍ୟ ପ୍ରାର୍ଥୀ। ଆପଣ ସମ୍ମତି ଦେଲେ ଏହି ଶୁଭ ଲକ୍ଷ୍ମରେ ଉଭୟଙ୍କର ବିବାହ କରେଇ ଦିଅନ୍ତେ।
2: ଏ ତ ଅତି ଆନନ୍ଦର କଥା। ସନ୍ନ୍ୟାସ ପୂର୍ବରୁ ଏହା ଦେଖିବା ତ ମୋ ପାଇଁ ସୌଭାଗ୍ୟର ବିଷୟ ହେବ। ନବାବ ସାହେବ, ଆପଣ ଅବିଳମ୍ବେ ଏହାର ଆୟୋଜନ କରନ୍ତୁ।

0: ଜେମା ଦେଇ ବାହା ହବାକୁ ମନ ପରା ଉଚ୍ଛନ ହଉଥିଲା। ରୂପର ଗୁଣର ମନଲକ୍ଷ ବରତ ପାଇଲ, ଏବେ ଟିକେ ହସି ଦିଅ ମ।
1: ଦେଖିବାକୁ ସାକ୍ଷାତ କାର୍ତ୍ତିକ ପରି, ଆଉ ଉଚ୍ଚୁର କରୁଛ କାହିଁକି ମ? ସିଙ୍ଗାପୁରର ଭାବି ରାଜା ବସନ୍ତ ପଲା ବେଦୀ ଉପରେ ତମ ଆଗମନକୁ ଚାହି ବସିଛନ୍ତି। ତାଙ୍କ ଗଳାରେ ବରଣାମାଳ ପିନ୍ଧାଇ ବାସ
2: ଆସ
0: ମଲ ମାଳତୀ ସେବତୀ ଚମ୍ପା ପଦ୍ମା, ତମ ପାଟିରେ ସବୁ କଣ ବେଙ୍ଗ ପଶିଛି କିଲୋ? ଆରେ ଗୋଟେ ହୁଳହୁଳି ପକେଇ ପାରୁନ।

ଅବଲା ଗୀତରେ ଆପଣମାନେ ଶୁଣୁଛନ୍ତି ରାଗ ଉପରେ ଆଧାରିତ କେତୋଟି ଆଧୁନିକ ଗୀତ। ଶିଳ୍ପୀ ପ୍ରାଚୀ କାନୁନଙ୍କ, ଶିଳ୍ପୀ ଗାଇଛନ୍ତି ଗୋକୁଳାନନ୍ଦ ଧଳଙ୍କ ରଚନାରୁ।

ଅଭଲାଗିତା ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଲୋକଗୀତରେ ପ୍ରଚାର କରୁଛୁ ଦଣ୍ଡନାଚ ଗୀତ, ପରିବେଷଣ କରିଛନ୍ତି ବ୍ରଜକିଶୋର ପଣ୍ଡା ଏବଂ ସାଥୀ।

ପ୍ରିୟ ଆକାଶବାଣୀର ଅଗଣିତ ଶ୍ରୋତୃବୃନ୍ଦ ନମସ୍କାର। ଦଣ୍ଡ ନୃତ୍ୟ ଉତ୍କଳର ଏକ ପ୍ରାଚୀନ ଲୋକ ନୃତ୍ୟ। ଏହି ନୃତ୍ୟରେ ଜାତି ଧର୍ମ ବର୍ଣ୍ଣର ସ୍ଥାନ ନଥାଏ। ଶିବଶକ୍ତି ରୁଦ୍ରକାଳୀଙ୍କ ପ୍ରତି ଭକ୍ତି ବିଶ୍ୱାସକୁ ଦୃଢ଼ୀଭୂତ କରିବା ସହିତ ସମସ୍ତ ସମ୍ପ୍ରଦାୟ ମଧ୍ୟରେ ଐକ୍ୟଭାବ ପ୍ରତିଷ୍ଠା କରି କାମନା ପୂର୍ଣ୍ଣ ନିମିତ୍ତ କଠୋର ବ୍ରତ ସାଧନା ଦଣ୍ଡ ନୃତ୍ୟର ମୁଖ୍ୟ ଉଦ୍ଦେଶ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ମଧୁମାସର ପ୍ରଚଣ୍ଡ ରୌଦ୍ରତାପକୁ ଭୃକ୍ଷେପଣ କରି କଠୋର ନିୟମ ପ୍ରଣୀତ ଦଣ୍ଡବ୍ରତ ଦ୍ୱାରା ପୁରାଣ ବର୍ଣ୍ଣିତ ତେର ଜଣ ଋଷିପୁତ୍ରଙ୍କର ଦିବ୍ୟଗପ୍ତି ପ୍ରାପ୍ତି ହିଁ ଏ ମହାନ ଆଦର୍ଶ ଶିକ୍ଷା ଦେଇଥାଏ। ବର୍ତ୍ତମାନ ପ୍ରଚଳିତ ଦଣ୍ଡ ନୃତ୍ୟ ଶିବଶକ୍ତିଙ୍କ ଉପାସନା ଶିକ୍ଷା ଏବଂ ପୁରପଲ୍ଲୀବାସୀଙ୍କର ମନୋରଞ୍ଜନର ମାଧ୍ୟମ ଅଟେ। ଆମର ଅନୁଷ୍ଠାନ ମନୋରଞ୍ଜନ ନିମନ୍ତେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛି ଦଣ୍ଡ ନାଚ ଗୀତ ମାଧ୍ୟମରେ ପୌରାଣିକ ଆଖ୍ୟାନ କନକ ଚମ୍ପା। ଜୟ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କନିକା ଛକ କଟକରୁ ପଠାଇଛନ୍ତି ଶୀର୍ଷା ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କିଶୋର କୁମାର ଗାଇଥିବା ସୌତନ କଥାଚିତ୍ରର ଗୀତ ଜିନ୍ଦଗୀ ପ୍ୟାର କା ଗୀତ ହେ।

0: ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କଣ୍ଟ୍ରୋଲ ଆଠଗଡ଼ରୁ ପଠାଇଛନ୍ତି ମୁନି ରାଣୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ଏବଂ ମାମାଲି ଆପଣ ଲେଖିଛନ୍ତି ଜୟ ଶ୍ରୀ ରାଧେ ରାଧେ ଗୁଡ୍ ଆଫ୍ଟରନୁନ୍ ଆପଣଙ୍କୁ ମଧ୍ୟ ଗୁଡ୍ ଆଫ୍ଟରନୁନ୍ ରାଧେ ରାଧେ ତେବେ ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମ ଭଲ ଲାଗୁଛି ଏବଂ ଉପସ୍ଥାପନା ବି ମଧ୍ୟ ଭଲ ଲାଗିଛି ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ତେବେ ଆପଣ ଅନୁରୋଧ କରିଥିବା ଗୀତଟି ହେଉଛି ଲକ୍ଷ୍ମୀ କଥାଚିତ୍ରର ସିକନ୍ଦର ଆଲମ ଗାଇଥିବା ଏହି ସୁନ୍ଦର ଗୀତଟି
1: ଭାରତ ସୁରେ ବାରେ କରେ ମିନତିରେ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ପଠାଇଛନ୍ତି ନାରାୟଣ ପ୍ରଧାନ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଗୁଲମାଲ କଥାଚିତ୍ରର ଗୀତ ଆନିବାଲା ପଲ ଜାନିବାଲା ହେ ହୋ ସକେ ତୋ ଇସ୍ମେ ଜିନ୍ଦଗି ବିତା ଦେଇ ଏହି ସୁନ୍ଦର ଗୀତଟିକୁ ଗାଇଛନ୍ତି କିଶୋର କୁମାର ତେବେ ନାରାୟଣ ବାବୁ ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ ଶୁଣି ନିଅନ୍ତୁ

ଦଣ୍ଡାବାଳୁଙ୍କ କଥାଚିତ୍ରର ଶୀର୍ଷକ ଗୀତଟି ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ମହମ୍ମଦପୁର ବିଲହାଟ କଟକରୁ ପ୍ରଭାକର ପାତ୍ର ଏବଂ ପ୍ରମୋଦ ପାତ୍ର। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ସାଥୀ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ବ୍ଲକ ଛକ ନିଶ୍ଚିନ୍ତ କୋଇଲି କଟକରୁ ପଠାଇଛନ୍ତି ଭବାନୀ ଦେବୀ, ବାଣୀ ପ୍ରସାଦ, ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ ଏବଂ ପୁଅ ଆର୍ୟନ୍। ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର ବିଶାଲ ବାଦର ଗୀତ ହମ୍ ତୁମ୍ହେ ଇତନା ପ୍ୟାର କରେଙ୍ଗି କି ଲୋକ ହମେ ୟାଦ କରେଙ୍ଗି। ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡୱାଲ ଏବଂ ମହମ୍ମଦ ଅଜିଜ। ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ଉଲ୍କା କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ବଲାଙ୍ଗୀରରୁ ପ୍ରଭାସିନୀ। ତେବେ ଗୀତଟିକୁ ଗାଇଛନ୍ତି ଆରତୀ ମୁଖାର୍ଜୀ।

ରେଡ୍ କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ନାରାୟଣ, ପ୍ରେମାନନ୍ଦ, ପାର୍ବତୀ, କାଦମ୍ବିନୀ, ସଂଗ୍ରାମ ଏବଂ ଚିନ୍ମୟ ଓ ସାକାନା ବାଲିକୁଦା ଜଗତସିଂହପୁରରୁ। ତେବେ ଗୀତଟିକୁ ଗାଇଛନ୍ତି ରାହତ ଫତେ ଅଲ୍ଲୀ ଖାନ୍।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ସେକ୍ଟର ଇଲେଭେନ୍ ସିଡିଏ କଟକରୁ ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ଆପଣ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଏବଂ ଆକାଶବାଣୀର ସମସ୍ତ ସଦସ୍ୟଙ୍କୁ ଗୁଡ୍ ଆଫ୍ଟରନୁନ୍ ଜଣାଇଛନ୍ତି ସେଥିପାଇଁ ଆପଣଙ୍କୁ ମଧ୍ୟ ଶୁଭ ମଧ୍ୟାହ୍ନ ଧନ୍ୟବାଦ ତେବେ ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର ସକଳ ତୀର୍ଥ ତୋ ଚରଣର ଗୀତ ଚାଲିରେ ତୋର ପଦ୍ମଫୁଟି ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ଇରା ମହାନ୍ତି ତେବେ ଆପଣଙ୍କର ଅନୁରୋଧର ଗୀତ ଶୁଣି ନିଅନ୍ତୁ

ସମୟ କଥାଚିତ୍ରର ଏହି ଗୀତଟି ଶୁଣିବାକୁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ଧାରପୁର ମହାଙ୍ଗା କଟକରୁ ଉତ୍ସବ ଚରଣ ସାହୁ। ଗୀତଟିକୁ ଗାଇଛନ୍ତି ସୁମନ କଲ୍ୟାଣପୁର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ କଥାଚିତ୍ର ଗୌରୀର ଏହି ଗୀତଟି ଶୁଣନ୍ତୁ। ଗାଇଛନ୍ତି ବାଣୀ ଜୟରାମ ଏବଂ ଚିତ୍ତରଞ୍ଜନ ଜେନା।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର 1942 ଲଭ୍ ଷ୍ଟୋରୀର ଗୀତଟିଏ। ଗାଇଛନ୍ତି କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି।